ଫୋନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ମୋ ଦେଶ।

ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 100.4 ମେଗାହର୍ଜ ଯୋଗେ। ଆଜି ଶନିବାର 1948 ଶକାବ୍ଦ ଜ୍ୟେଷ୍ଠ ମାସ 23 ଦିନ, ଇଂରାଜୀ 2026 ମସିହା ଜୁନ୍ ମାସ 13 ତାରିଖ। ସମୟ ବର୍ତ୍ତମାନ ସକାଳ 5:58:40। ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜି ସକାଳର ପ୍ରଥମ ଅଧିବେଶନକୁ।

ଶୁଣିଛନ୍ତି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଅର୍ଘ୍ୟ ଥାଳି, କେବଳ ମାତ୍ର ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍। ଆଜିର ସକାଳରେ ଆପଣମାନେ ଶୁଣିଛନ୍ତି ଆପଣଙ୍କ ସାଥୀ ସ୍ମୃତିକୁ। ଓଡ଼ିଶାର ଗୌରବ, ଭକ୍ତିର ପ୍ରତୀକ ଏବଂ ମାନବତାର ବାର୍ତ୍ତାବହ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ପୁରୀର ଶ୍ରୀମନ୍ଦିରରେ ବିରାଜମାନ ଏହି ମହାପ୍ରଭୁଙ୍କର ଦର୍ଶନ ପାଇଁ ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତ କାହିଁ କେଉଁଆଡ଼ୁ ଛୁଟି ଆସିଥାନ୍ତି। ବନ୍ଧୁ, ଜଗନ୍ନାଥଙ୍କ ନାମର ଅର୍ଥ ହେଉଛି ଜଗତର ନାଥ, ସମସ୍ତଙ୍କ ପ୍ରଭୁ। ତାଙ୍କ ନିକଟରେ କି ଜାତି, ଧର୍ମ, ବର୍ଣ୍ଣ କୌଣସି ଭେଦଭାବ ନାହିଁ। ସେ ସମସ୍ତଙ୍କୁ ସମାନ ଭାବରେ ଆଶୀର୍ବାଦ କରନ୍ତି। ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଏହି ମହୋତ୍ସବରେ ପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସହ ରଥାରୂଢ଼ ହୋଇ ଭକ୍ତମାନଙ୍କ ମଧ୍ୟକୁ ଚାଲି ଆସନ୍ତି। ଏହି ଦିବ୍ୟ ଯାତ୍ରା ଭକ୍ତ ଓ ଭଗବାନଙ୍କର ଅତୁଟ ସମ୍ପର୍କର ପ୍ରତୀକ। ହଁ ବନ୍ଧୁ, ଆଜିର ଏହି ପବିତ୍ର ସକାଳରେ ଆସନ୍ତୁ ନା ମନରୁ ଥରେ କହିବା ଜୟ ଜଗନ୍ନାଥ।

କିନ୍ତୁ ଶ୍ରୀମନ୍ଦିର ପରିସରରେ ବାଇଶ ପାହାଚର ଦକ୍ଷିଣ ପାର୍ଶ୍ୱରେ ଆଗ୍ନେୟ କୋଣରେ 205 ନମ୍ବର ପ୍ଲଟ ଯଦି ଆମେ କହିବା, ସେଠାରେ ଏକ ସୁନ୍ଦର ଜିନିଷ ଅବସ୍ଥିତ, ସେଟା ହେଉଛି ରୋଷଘର। ପୂର୍ବେ ଏହା କ୍ଷୁଦ୍ର ଆକାରରେ ଚାରିକୋଟି ଘର ରହିଥିଲା। ଏହାକୁ ମେର୍ଦ୍ଦା ରୋଷେଇ ଘର ବୋଲି କୁହାଯାଉଥିଲା। ତେବେ ଏବେ ଯେଉଁ ରୋଷେଇ ଘର ଆମେ ଦେଖୁଛେ, ତାହା ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ବିକଶିତ ହୋଇଛି, ଯାହାର ଆକାର ପ୍ରାୟ 80 ଫୁଟ ଓସାର ଏବଂ 100 ଫୁଟ ଲମ୍ବ। ଏହି ରୋଷଘର ପରିସରରେ ରନ୍ଧନ କାର୍ଯ୍ୟରେ ଆବଶ୍ୟକୀୟ ଜଳର ବ୍ୟବହାର ପାଇଁ ଗଙ୍ଗା ଯମୁନା ନାମରେ 2 ପ୍ରଶସ୍ତ କୂପ ରହିଛି। ଏହି କୂପ 2 ବ୍ୟାସ ହାରାହାରି 20 ଫୁଟ ଏବଂ ଗଭୀର ପ୍ରାୟ 30 ଫୁଟ ହେବ। ଏହି ଭୂଗର୍ଭର ଜଳସ୍ତର କମିଯିବାରୁ ରୋଷେଇ ଘରର ଭୋଗ ପରିମାଣ ବଢ଼ିଯିବାରୁ ଏହି କୂପ ପର୍ଯ୍ୟାପ୍ତ ଜଳ ବର୍ତ୍ତମାନ ଯୋଗାଇ ପାରୁନାହିଁ। ତେଣୁ ପ୍ରଶାସନ ପକ୍ଷରୁ ଅନ୍ୟାନ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଛି। ତେବେ ଭୋଗ ପ୍ରସ୍ତୁତି ହେବା ପରେ ରତ୍ନ ସିଂହାସନ ନିକଟସ୍ଥ ପୋଖରିଆ ବା ଭୋଗ ମଣ୍ଡପ ପର୍ଯ୍ୟନ୍ତ ବୁହା ହେବା ପାଇଁ ସ୍ୱତନ୍ତ୍ର ରାସ୍ତା ରହିଛି ଶ୍ରୀମନ୍ଦିର ଭିତରେ। ରୋଷ ଭିତରେ ଚୁଲିଗୁଡ଼ିକ ପାଖ ଦେଇ ରହିଥିବା ନଳା ସାହାଯ୍ୟରେ ପେଜ ନଳା, ଯାହାକୁ କୁହାଯାଏ ପେଜ ଇତ୍ୟାଦିର ନିଷ୍କାସନ ପାଇଁ ଦକ୍ଷିଣ ପାର୍ଶ୍ୱରେ ଏକ କୁଣ୍ଡ ରହିଛି। ଏହି କୁଣ୍ଡରେ ମୁହଁ ପୁରାଇ ଗାଈଗୋରୁ ଖାଇବା ପରେ ଏହି ପେଜ ଶୁଦ୍ଧିକରଣ ପାଇଁ ଯାନ୍ତ୍ରିକ ବ୍ୟବସ୍ଥା ମଧ୍ୟ କରାଯାଇଛି। ବହୁଳ ଭାବେ ବ୍ୟବହାର କାରଣରୁ ଏହି ଉଚ୍ଚ ଛାତ ବିଶିଷ୍ଟ ପ୍ରକାଣ୍ଡ ଗୃହର ଆବଶ୍ୟକ କାର୍ଯ୍ୟ ମଧ୍ୟ କରାଯାଇଥାଏ ପ୍ରଶାସନ ପକ୍ଷରୁ। ଅନ୍ୟ ସମୟରେ ସେବକମାନଙ୍କ ବ୍ୟତୀତ ଅନ୍ୟ କାହାରିକୁ ମଧ୍ୟ ଏହି ରୋଷଘର ଭିତରକୁ ପ୍ରବେଶର ଅନୁମତି ନଥାଏ। ତେବେ କଥା ହେବା ଆଜି ଏହି ସୁନ୍ଦର ରୋଷଘର ବିଷୟରେ, କିନ୍ତୁ ସମୟ ବର୍ତ୍ତମାନ ଆଉ ଏକ ଭକ୍ତିଗୀତର।

ସାଥୀ ଶୁଣିଛନ୍ତି ଆଜିର ସକାଳରେ ଆପଣଙ୍କ ସାଥୀ ସ୍ମୃତିକୁ କେବଳ ମାତ୍ର ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ କେନ୍ଦ୍ରରେ କାର୍ଯ୍ୟକ୍ରମ ଚାଲିଛି ଭକ୍ତି ସଙ୍ଗୀତର ଅର୍ଘ୍ୟଥାଳି। ରୋଷଘରକୁ ଯିବା ପାଇଁ ତିନି ପାର୍ଶ୍ୱର ବାଟ ଥାଏ। ପ୍ରଥମେ ବାଇଶି ପାହାଚ ଉପରୁ ଏକ ରାସ୍ତା, ତେବେ ଦକ୍ଷିଣ ଦ୍ୱାରପଟୁ ସେବକମାନଙ୍କ ପାଇଁ ରନ୍ଧନ ସାମଗ୍ରୀ ସହିତ ଯିବା ଆସିବା ପାଇଁ ସୁବିଧା ରହିଛି। ଏହି ପାଖରେ ରୋଷ ଯୋଗାଣିଆମାନେ ସେମାନଙ୍କର କାମ କରିବା ପାଇଁ ବାଟଟି ରହିଛି। ତୃତୀୟରେ ଛେକ ବୁହା ହେବା ପାଇଁ ସ୍ୱତନ୍ତ୍ର ରାସ୍ତା ଅଗ୍ନିଶ୍ୱର ମହାଦେବଙ୍କର ମନ୍ଦିର ଭୋଗମଣ୍ଡପ ପାର୍ଶ୍ୱରେ ରଖାଯାଇଛି। ରୋଷଘର ନିକଟରେ ଏକ ଗଣେଶ ବିଗ୍ରହ ମଧ୍ୟ ପୂଜା ପାଉଛନ୍ତି ବନ୍ଧୁ। ମହାପ୍ରଭୁଙ୍କର ରୋଷଘର ବନ୍ଧୁ, ଏହି ରୋଷଘରେ ବ୍ୟବହୃତ ଅଗ୍ନି ବୈଷ୍ଣବଗ୍ନି ବା ଅନିର୍ବାପିତ। ସନ୍ଧ୍ୟା ଧୂପ ଏବଂ ବଡ଼ ସିଂହାର ଭୋଗ ଶେଷ ପରେ ରନ୍ଧାଯିବା ପରେ ସେହି ଚୁଲିରେ ରଡ଼ ଆକାରରେ ଅଗ୍ନି ରହିଥାଏ। ପରଦିନ ସକାଳେ ରୋଷହୋମ ସରିବା ପରେ ସେହି ହୋମର ଅଗ୍ନି ଯାଇ ଚୁଲିରେ ନିକ୍ଷେପ କରାଯାଇ ରନ୍ଧନ କାର୍ଯ୍ୟ

ଆରମ୍ଭ କରାଯାଇଥାଏ। ସନ୍ଧ୍ୟା ଧୂପଛେକ ସମ୍ପୂର୍ଣ୍ଣ ହେବା ପରେ ଧୂପ ପଖାଳ ସେବକମାନଙ୍କ କାମ ଆରମ୍ଭ ହୁଏ। ରୋଷଘର ପରିସରରେ ପଡ଼ିଥିବା ଶଙ୍ଖୁଡ଼ି ପେଜ ଏସବୁ ସେମାନେ ଧୋଇ ସଫା କରନ୍ତି। ପରଦିନ ପ୍ରତ୍ୟୁଷରେ ପ୍ରଥମେ ରୋଷ ପାଇକ ସମଗ୍ର ରୋଷଘରକୁ ବୁଲି ତଦାରଖ କରନ୍ତି ଏବଂ ପରିଚ୍ଛନ୍ନତା ବିଷୟରେ ପାଳିଆ ମହାସ୍ୱାରଙ୍କୁ ଜଣାନ୍ତି। ପୂର୍ବଦିନ ରନ୍ଧନ ସାମଗ୍ରୀ କେଉଁଠି ବି ସାମାନ୍ୟ ପଡ଼ିଥିଲେ ତାହା ତ୍ରୁଟି ବୋଲି ଧରାଯାଏ। ତାପରେ ରୋଷ ପାଣି ପଡ଼ିଥାଏ।

ପୂର୍ବଦିନ ରନ୍ଧନ ସାମଗ୍ରୀ କେଉଁଠି ବି ସାମାନ୍ୟ ପଡ଼ିଥିଲେ ତାହା ତ୍ରୁଟି ବୋଲି ଧରାଯାଏ। ତାପରେ ରୋଷ ପାଣି ପଡ଼ିଥାଏ। ପାଳିଆ ମହାସୁଆରମାନଙ୍କ ଅନୁମତିକ୍ରମେ ପୂଜା ପଣ୍ଡା ରୋଷଘର ଭିତରେ ହୋମ ଆରମ୍ଭ କରନ୍ତି। ହୋମ ପାଇଁ ଆବଶ୍ୟକୀୟ କାଠ, ଘିଅ ଏସବୁ ସାମଗ୍ରୀ ଲେଙ୍କା ସେବକ ଆଣି ଯୋଗାଇ ଦିଅନ୍ତି। ଧୂପ ପଖାଳିଆ ଚୁଲିରୁ ନିଆଁ ଆଣି ହୋମ କରିବାକୁ ଦେଇଥାନ୍ତି। ଶ୍ରୀମନ୍ଦିର ରୋଷଘରେ ଡିଆସିଲିର ବ୍ୟବହାର କରାଯାଏନି। ବନ୍ଧୁ, ପ୍ରତ୍ୟୁଷରେ ପୂଜା ପଣ୍ଡାଙ୍କ ଦ୍ୱାରା ରୋଷହୋମ ମାଧ୍ୟମରେ ଏହି ବୈଷ୍ଣବାଗ୍ନି ସଂସ୍କାରିତ ହୋଇ ଅହିଆ ବା ଚୁଲିରେ ପତିତ ହେବା ପରେ ରୋଷଘର ଚଳଚଞ୍ଚଳ ହୋଇଉଠେ। ସମ୍ପୂର୍ଣ୍ଣ ସେବକମାନେ ନିଜ ନିଜ ସେବାରେ ବ୍ୟସ୍ତ ହୋଇପଡ଼ନ୍ତି। ଶ୍ରୀଗୁଣ୍ଡିଚା ଯାତ୍ରା ବେଳେ ରୋଷଘର ଚୁଲି ଚଳେନାହିଁ, ସେତେବେଳେ ଗୁଣ୍ଡିଚା ମନ୍ଦିର ରୋଷଘର ଚଳଚଞ୍ଚଳ ହୋଇଉଠେ। ଯାତ୍ରା ଶେଷରେ ନୀଳାଦ୍ରୀ ବିଜେ ପରଦିନ ପୁଣି ଶ୍ରୀମନ୍ଦିର ସିଂହଦ୍ୱାର ପାର୍ଶ୍ୱରେ ଥିବା ବଡ଼ ଆଖଡ଼ା ମଠର ଅଖଣ୍ଡ ଅନଳରୁ ଅଗ୍ନି ଆସି ନୀତି ଅନୁସାରେ ରୋଷକାର୍ଯ୍ୟ ଆରମ୍ଭ କରାଯାଇଥାଏ।

ତେବେ ଶେଷରେ ଗୋଟିଏ କଥା କହିବି ବନ୍ଧୁ, ପୁରୀ ଶ୍ରୀମନ୍ଦିରର ରୋଷଘର କେବଳ ଏକ ରନ୍ଧନଶାଳା ନୁହଁ, ଏହା ହେଉଛି ଭକ୍ତି, ପରମ୍ପରା ଏବଂ ଅଲୌକିକ ବିଶ୍ୱାସର ଏକ ଅଦ୍ଭୁତ ପ୍ରତୀକ। ବିଶ୍ୱର ସବୁଠାରୁ ବଡ଼ ରୋଷଘର ଭାବେ ପରିଚିତ ଏହି ପବିତ୍ର ସ୍ଥାନରେ ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତଙ୍କ ପାଇଁ ମହାପ୍ରସାଦ ପ୍ରସ୍ତୁତ ହୋଇଥାଏ। କୁହାଯାଏ ଏହି ରୋଷଘରେ ସୁଆରମାନେ ରନ୍ଧନ କରୁଥିଲେ ମଧ୍ୟ ପ୍ରକୃତ

ଭିତରେ ଏହି ରନ୍ଧନ କାର୍ଯ୍ୟ ମା ଲକ୍ଷ୍ମୀଙ୍କ କୃପା ଏବଂ ଆଶୀର୍ବାଦରେ ସମ୍ପନ୍ନ ହୁଏ। ସେଥିପାଇଁ ତ ଭକ୍ତମାନେ ସ୍ନେହର ସହ କୁହନ୍ତି, ଏହା ହେଉଛି ଲକ୍ଷ୍ମୀଙ୍କ ହାତ ରନ୍ଧା। ମହାପ୍ରଭୁଙ୍କ ମହାପ୍ରସାଦରେ କେବଳ ଖାଦ୍ୟର ସ୍ୱାଦ ନୁହେଁ, ରହିଛି ମା ଲକ୍ଷ୍ମୀଙ୍କ ମମତା, ଭକ୍ତିର ସୁଗନ୍ଧ ଏବଂ ଆଧ୍ୟାତ୍ମିକତାର ପରଶ। ତେବେ ଚାଲନ୍ତୁ ନା ଏଇଠି ଶେଷ କରିବା ଆଜିର ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳୀକୁ। ଶୁଣୁଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍।

ସମୟ ବର୍ତ୍ତମାନ ସକାଳ 6:40 ଆରମ୍ଭ କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଆଜି ଶୁଣନ୍ତୁ ଏହାର 65ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ଭାଗବତରେ ଶୁକଦେବ ଜୀବର ବ୍ରହ୍ମ ରୂପରେ ସ୍ଥିତିକୁ ମୁକ୍ତିଲାଭ ବୋଲି କହିଛନ୍ତି। ମାୟାବନ୍ଧନରୁ ନିଷ୍କୃତି ପାଇଲେ ଜୀବର ମୁକ୍ତିଲାଭ ହୁଏ। ଭଗବାନ ହେଉଛନ୍ତି ସବୁରି ଆଶ୍ରୟସ୍ଥଳ, ତାଙ୍କର ସ୍ଥିତି ନିତ୍ୟ, ସେ ନିଜ

0: ପ୍ରତିଷ୍ଠାରେ ପ୍ରତିଷ୍ଠିତ। ଏଇଠି ଶେଷ ହେଲା ଶ୍ରୀମଦ୍ ଭାଗବତର ଦ୍ୱିତୀୟ ସ୍କନ୍ଧ।
1: ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଆଜି ଶୁଣିଲେ ଏହାର 75ତମ ଭାଗ। ବର୍ଣ୍ଣନା ବସନ୍ତ ମହାନ୍ତି, ସଙ୍ଗୀତ ସଂଯୋଜନା ତାରାକାନ୍ତ ପଣ୍ଡା, ପ୍ରଯୋଜନା ସୁହାସ ମହାନ୍ତି। ଶୁଣିଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍।

ମ୍ୟୁଜିକାଲି ୟୋର୍ସ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଆପଣମାନେ ଟ୍ୟୁନ୍ କରିଛନ୍ତି ସକାଳୁ ସକାଳୁ ଆଣ୍ଡ ଯେଉଁମାନେ ଆମ ସହିତ ବର୍ତ୍ତମାନ ମାନେ ଅର୍ଲି ମର୍ଣ୍ଣିଂ ସକାଳୁ ସକାଳୁ ଉଠି ଯାଇଛନ୍ତି ଏଫ୍ଏମ୍ ରେନ୍ବୋକୁ ଟ୍ୟୁନ୍ କରିଛନ୍ତି ସମସ୍ତଙ୍କୁ ଗୁଡ୍ ମର୍ଣ୍ଣିଂ ଶୁଭ ସକାଳ ସୋ ଆଜି ହେଉଛି ଶନିବାର ମାନେ ସପ୍ତାହର ୱିକେଣ୍ଡ କହିଲେ ଅତ୍ୟୁକ୍ତି ହେବନି ବହୁତ ଜଣଙ୍କର ଶନିବାର ବି ୱିକେଣ୍ଡ ଥାଏ ମାନେ ଅଫ୍ ଥାଏ ସୋ ସମସ୍ତେ ଘରେ ହିଁ ଥିବେ ତ ଏତେ ବ୍ୟସ୍ତତା ଭିତରେ ନିହାତି ଭାବରେ ନଥିବେ ତେବେ ଚାଲନ୍ତୁ ଏଫ୍ଏମ୍ ରେନ୍ବୋକୁ ଯେତେବେଳେ ଆପଣମାନେ ଟ୍ୟୁନ୍ କରିସାରିଲେଣି ସକାଳୁ ସକାଳୁ ଜାଣିନେବା ୱେଦର କ'ଣ ରହିବ ଖରା ରହିବ ବର୍ଷା ହେବ କାଳବୈଶାଖୀ ହେବ ଏସବୁ ବିଷୟରେ ନିହାତି ଭାବରେ ଆମମାନଙ୍କୁ ଅପଡେଟ୍ ରହିବା ଆବଶ୍ୟକ ଆଉ ସେହି ଅନୁଯାୟୀ ଆମର ଦିନସାରାର ପ୍ରପର୍ ପ୍ଲାନିଂ କରିବା ଆବଶ୍ୟକ ତେବେ ବର୍ତ୍ତମାନ ଓଡ଼ିଶା ଛୁଇଁଛି ପଶ୍ଚିମ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଉତ୍ତର ଓଡ଼ିଶା ପଟୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରିଛି ଏହି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବନ୍ଧୁ ବାରିପଦା ଏବଂ ପାରାଦୀପକୁ ମୌସୁମୀ ଛୁଇଁଛି ଫଳରେ ଏଠାରେ ପ୍ରଥମ ଅସରାଏ ବର୍ଷା ହୋଇସାରିଛି ଏବଂ ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ଏହା କେନ୍ଦ୍ରୀୟ ଆରବ ସାଗର ମହାରାଷ୍ଟ୍ରର କିଛି କିଛି ଅଞ୍ଚଳ ତା' ସହିତ କର୍ଣ୍ଣାଟକ ତେଲେଙ୍ଗାନା ଆନ୍ଧ୍ରପ୍ରଦେଶ ପଶ୍ଚିମବଙ୍ଗ ଏବଂ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଅବଶିଷ୍ଟ ଅଞ୍ଚଳ ଓଡ଼ିଶା ଝାଡ଼ଖଣ୍ଡ ବିହାର ଆଉ କେତେକ ଅଞ୍ଚଳ ସହିତ ଛତିଶଗଡ଼ର କେତେକାଂଶ ଛୁଇଁବାର ସମ୍ଭାବନା ରହିଛି ଯାହା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି ଓଡ଼ିଶାକୁ ମୌସୁମୀ ଛୁଇଁଥିଲେ ବି ଏହାର ପ୍ରଭାବ ମନ୍ଥର ରହିବା କିଛି କିଛି ଅଞ୍ଚଳରେ ଦେଖାଯାଇଛି ଯେପରିକି ନବରଙ୍ଗପୁର ରାୟଗଡ଼ା କୋରାପୁଟ ମାଲକାନଗିରି ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ଆଉ ଏହା ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ ବର୍ଷାର ସମ୍ଭାବନା ରହିଛି ଅନ୍ୟପକ୍ଷରେ ବାଲେଶ୍ୱର ଭଦ୍ରକ ଯାଜପୁର କେନ୍ଦ୍ରାପଡ଼ା ଜଗତସିଂହପୁର କଟକ ଗଜପତି ଗଞ୍ଜାମ ପୁରୀ ଖୋର୍ଦ୍ଧା ନୟାଗଡ଼ ଜିଲ୍ଲାରେ ଗରମ ସହ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବା ସହିତ 14 ତାରିଖରୁ ରାଜ୍ୟର ପାଗ ଶୀତଳ ହେବା କୁହାଯାଇଛି ସେଭଳି କେନ୍ଦୁଝର ମୟୂରଭଞ୍ଜ ରାୟଗଡ଼ା କୋରାପୁଟ ଏବଂ ମାଲକାନଗିରିରେ ପ୍ରବଳ ବର୍ଷା ଜନିତ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ଏହା ସହିତ ସାରା ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି ତେବେ ଆଜି ରାଜ୍ୟର ପାରଦ ତଳମୁହାଁ ହୋଇଛି କେବଳ ବୌଦ୍ଧଠାରେ ହିଁ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା 40 ଡିଗ୍ରୀ ରେକର୍ଡ କରାଯାଇଛି ତେବେ ତା ପଛକୁ ପଛ ଭବାନୀପାଟଣା ଏବଂ ନୂଆପଡ଼ାରେ 39.8 ଡିଗ୍ରୀ ଅନୁଗୁଳରେ 39.1 ଡିଗ୍ରୀ ବଲାଙ୍ଗୀର ଏବଂ ଢେଙ୍କାନାଳରେ 39 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ଶୁଣିଲେ ପାଣିପାଗ ଅପଡେଟ୍ ୱେଦର ଅପଡେଟ୍ ଆଣ୍ଡ ଟ୍ୟୁନ୍ କରିଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ 100.4 ଦିଲ୍ ସେ ଦିଲ୍ ତକ୍ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଲାଇଭ୍ ଷ୍ଟ୍ରିମିଂରେ ବି ଆପଣମାନେ ଆମ ସହ କନେକ୍ଟେଡ୍ ଅଛନ୍ତି ଆଉ ଆଜିର ସକାଳରେ ଆପଣଙ୍କ ସହିତ ଯୋଡ଼ି ହୋଇଯାଇଛି ଆପଣଙ୍କ ସାଥୀ ସ୍ମୃତି

ତେବେ ଏଇଠି ଶ୍ରୋତାବନ୍ଧୁମାନଙ୍କୁ ଏକ ସୂଚନା ଦେଉଛୁ ଯେ ଆଜି ଶନିବାର ଆକାଶବାଣୀ କଟକ କେନ୍ଦ୍ର ତରଫରୁ ପୂର୍ବାହ୍ନ 10ଟାରୁ 11ଟା ପର୍ଯ୍ୟନ୍ତ ଏକ ଘଣ୍ଟା ପାଇଁ ଏକ ବିଶେଷ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟର ସିଧା ପ୍ରସାରଣ କରାଯିବ। ଏଥିରେ ବିଷୟ ରହିଛି ସୁସ୍ଥ ବୟୋବୃଦ୍ଧି ସହ ଯୋଗାଭ୍ୟାସ। ଏହି କାର୍ଯ୍ୟକ୍ରମରେ ବିଶେଷଜ୍ଞ ଭାବେ ଯୋଗଦେବେ ଯୋଗ ପ୍ରଶିକ୍ଷିକା ମଞ୍ଜୁ ମିଶ୍ର ଏବଂ ଯୋଗ ପ୍ରଶିକ୍ଷକ ସୁରେଶ କୁମାର ମହାପାତ୍ର।

ମ୍ୟୁଜିକାଲି ୟୋର୍ସ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଆପଣମାନେ ଟ୍ୟୁନ୍ କରିଛନ୍ତି ଆଣ୍ଡ ସମୟ ହୋଇଗଲାଣି ସକାଳ 7:00। ତେବେ ଚାଲନ୍ତୁ ଏଫ୍ଏମ୍ ରେନ୍ବୋକୁ ଯେତେବେଳେ ଆପଣମାନେ ଟ୍ୟୁନ୍ କରିସାରିଲେଣି ଆଜିର ପ୍ରୋଗ୍ରାମ ଅପଡେଟ୍ ଶୁଣିନେବା ପ୍ରୋଗ୍ରାମ ହାଇଲାଇଟ୍ସରେ।

ଆମର ସ୍ୱାସ୍ଥ୍ୟ ଶୁଣିପାରିବେ ସକାଳ 7:10। ଆଜି ଏଥିରେ ବିଷୟ ରହିଛି ଇଣ୍ଟରନ୍ୟାସନାଲ ଆଲବୁମିନ୍ ଆୱାରନେସ୍ ଡେ, ଆନ୍ତର୍ଜାତୀୟ ଆଲବୁମିନ୍ ସଚେତନତା ଦିବସ। ଏ ବିଷୟରେ ଆଲୋଚନା କରିବେ ଡକ୍ଟର ନିରଞ୍ଜନ ମହାନ୍ତି। ସକାଳ 7:25 ଶୁଣିବେ ଶୁଭ ସକାଳ, ପରେ ପରେ ମର୍ଣ୍ଣିଂ ମେଲୋଡି ଶୁଣିପାରିବେ ସକାଳ 8:30। ଆପଣମାନଙ୍କର ବହୁ ପ୍ରତୀକ୍ଷିତ ମାନେ ପ୍ରୋଗ୍ରାମ ଡାଇଲ୍ ଇନ୍ ଲାଇଭ ଚିଟ୍ଚାଟ୍ ସକାଳ 9:00। ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜର ମତାମତ ସେୟାର କରିପାରିବେ, ଆମ ସହିତ ଲାଇଭ କଥା ହୋଇପାରିବେ। ତେବେ ଆଜି ରହିଛି ଏକ ବିଶେଷ କାର୍ଯ୍ୟକ୍ରମ, ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ଦିନ 10:00। ଏଥିରେ ଆଲୋଚନାର ବିଷୟ ରହିଛି ସୁସ୍ଥ ବୟୋବୃଦ୍ଧି ସହ ଯୋଗାଭ୍ୟାସ। ଏହି ଆଲୋଚନାରେ ବିଶେଷଜ୍ଞ ଭାବେ ଯୋଗଦେବେ ଯୋଗ ପ୍ରଶିକ୍ଷିକା ମଞ୍ଜୁ ମିଶ୍ର ଏବଂ ଯୋଗ ପ୍ରଶିକ୍ଷକ ସୁରେଶ କୁମାର ମହାପାତ୍ର, ସଂଯୋଜନା କରିବେ ପ୍ରଜ୍ଞା ପାରମିତା ସାହୁ। ଦିନ 11:00 ଶୁଣିପାରିବେ ଏଫ୍ଏମ୍ ରେନ୍ବୋ କ୍ୟାଟାଗୋରି କଳାକାର। ଆଜି ରହିଛି ସାପ୍ତାହିକ ଇଂରାଜୀ କାର୍ଯ୍ୟକ୍ରମ ଷ୍ଟମ୍ପ, ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ଦିନ 11:30। ପରେ ପରେ ଦିନ 12:00 ରହିଛି କାର୍ଯ୍ୟକ୍ରମ କିଛି କଥା କିଛି ଗୀତ, ଯେଉଁଥିରେ ଶୁଣିବେ କିଛି ସୁପରହିଟ୍ ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆଜି ଚର୍ଚ୍ଚାରେ ଦିନ 9:10 ଶୁଣିପାରିବେ, ଏଥିରେ ନିର୍ଦ୍ଧାରିତ ବିଷୟରେ ମତାମତ ସେୟାର କରିପାରିବେ, ଆପଣଙ୍କର ଏସ୍ଏମ୍ଏସ୍ ମାଧ୍ୟମରେ ଆମ ସହିତ କନେକ୍ଟ ହୋଇପାରିବେ। ଦିନ 2:45 ଶୁଣିବେ ପୁରୁଣା ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଦେଶାତ୍ମବୋଧକ କାର୍ଯ୍ୟକ୍ରମ ମୋ ଦେଶ ପ୍ରତ୍ୟେକ ଦିନ ଆପଣମାନେ ଶୁଣିପାରିବେ ଅପରାହ୍ନ 3:00। ତେବେ ଆଫ୍ଟରନୁନ୍ କୁ ଆଉ ଟିକେ ସୁରିଲା କରିବା ପାଇଁ ସୁରିଲା ଆଫ୍ଟରନୁନ୍ ନେଇ ହାଜର ହୋଇଯିବୁ ଅପରାହ୍ନ 4:00। ପ୍ରାୟୋଜିତ କାର୍ଯ୍ୟକ୍ରମ ଲମ୍ହେ ଶୁଣିପାରିବେ ଅପରାହ୍ନ 4:50 ଏବଂ ପୁଣି ଥରେ ଡାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ଅପରାହ୍ନର ଶୋ 5:00 ଆପଣମାନେ ଶୁଣିବେ, ଯେଉଁଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜର ମତାମତ ସେୟାର କରିପାରିବେ, ଲାଇଭ୍ କଥା ହୋଇପାରିବେ ଏଫ୍ଏମ୍ ରେନ୍ବୋରେ। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 47ତମ ଭାଗ ଆଜି ଶୁଣିବେ ସନ୍ଧ୍ୟା 6:10। ପରେ ପରେ ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିପାରିବେ ସନ୍ଧ୍ୟା 6:30। ଏଫ୍ଏମ୍ ରେନ୍ବୋରେ ସନ୍ଧ୍ୟାର ଆସର ଜମିବ ସନ୍ଧ୍ୟା 7:25 ଶୁଣିବେ ସନ୍ଧ୍ୟା ଆସର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଗୀତରେ ମିତରେ ଶୁଣିପାରିବେ ରାତି 8:02 ଏବଂ ରାତି 9:15 ଶୁଣିବେ କାର୍ଯ୍ୟକ୍ରମ ଅଭୁଲା ସ୍ମୃତି। ରାତି 10:00 ଆପଣମାନଙ୍କର ଅନୁରୋଧର ଗୀତର କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍ ନେଇ ହାଜର ହୋଇଯିବ। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା, ତେବେ ସମୟ ବର୍ତ୍ତମାନ ହେବା ପାଇଁ ଯାଉଛି ସକାଳ 7:05।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟରଞ୍ଜନ ମହାପାତ୍ର। ଭୁବନେଶ୍ୱର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁଗର କହିଛନ୍ତି, ଏଥିରେ 6ଟି ବିଭାଗର 8ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟ୍ରେ ଭିଭିଜି ରାମଜୀ ଯୋଜନାକୁ ଅନୁମୋଦନ ମିଳିବା ସହ ରାଜ୍ୟରେ ଏହାକୁ ଆସନ୍ତା ପହିଲାରୁ କାର୍ଯ୍ୟକାରୀ ପାଇଁ ନିଷ୍ପଭି ନିଆଯାଇଛି। ସେହିଭଳି ବନ୍ଦ ଥିବା ସମବାୟ ସୂତାକଳ କଳତନ୍ତ୍ର ୟୁନିଟ୍ଗୁଡ଼ିକର ବକେୟା ଦେୟ ପାଇଁ ମଞ୍ଜୁରୀ ମିଳିଛି। ସମ୍ପତ୍ତି ତାଲିକା ଦେବାରେ ଅବହେଳା କରୁଥିବା ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିଲାଗି ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ ନିୟମାବଳୀ 1969ରେ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଇଂରାଜୀ ବନାନର ସଂଶୋଧନ ଓ ପ୍ରକୃତ ଓଡ଼ିଆ ନାମର ପୁନରୁଦ୍ଧାର ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷର ସହରୀ ଯୋଜନାରେ ଭୂତଳ ସ୍ୱେରେଜ୍ ଯୋଜନା ପାଇଁ 175 କୋଟି ଟଙ୍କା ମଞ୍ଜୁର କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ କରିଛନ୍ତି। ଯୋଜନାରେ ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ନିଃଶୁଳ୍କ ଆଉ 5 କିଲୋଗ୍ରାମ ଚାଉଳ ଯୋଗାଇ ଦିଆଯିବ। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଅନ୍ନପୂର୍ଣ୍ଣା ଯୋଜନା ରାଜ୍ୟ ସରକାରଙ୍କ ଜନକଲ୍ୟାଣ ପ୍ରତି ଅଙ୍ଗୀକାରବଦ୍ଧତା ଏବଂ ରାଜ୍ୟର ପ୍ରତ୍ୟେକ ପରିବାରର ଭାତ ଥାଳିକୁ ସୁରକ୍ଷିତ କରିବାକୁ ଏକ ଐତିହାସିକ ସଂକଳ୍ପ। ରାଜ୍ୟର ହିତାଧିକାରୀମାନେ ବର୍ତ୍ତମାନ 5 କିଲୋଗ୍ରାମ ଚାଉଳ ପାଉଥିବା ବେଳେ ଅନ୍ନପୂର୍ଣ୍ଣା ଯୋଜନାରେ ପ୍ରତ୍ୟେକ ହିତାଧିକାରୀଙ୍କୁ 10 କିଲୋଗ୍ରାମ ଲେଖାଏଁ ଚାଉଳ ମିଳିବ। ଏହାଦ୍ୱାରା ରାଜ୍ୟର 3,28,52,000 ହିତାଧିକାରୀ ଉପକୃତ ହେବେ। କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ଗଣଯୋଗ ଅଭିଯାନର ଆୟୋଜନ କରାଯାଇଛି। ଆନ୍ତର୍ଜାତିକ ଯୋଗ ଦିବସ ପୂର୍ବରୁ ଏହି ଅଭିଯାନରେ ଅଂଶଗ୍ରହଣ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଆସନ୍ତାକାଲି ସକାଳ 6:15-7:45 ପର୍ଯ୍ୟନ୍ତ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଅନ୍ଲାଇନ୍ ଯୋଗ ଅଧିବେଶନର ଆୟୋଜନ କରାଯାଉଛି। ଅଧିବେଶନରେ ସର୍ବାଧିକ ସଂଖ୍ୟକ ଲୋକଙ୍କ ଅଂଶଗ୍ରହଣ ମାଧ୍ୟମରେ ଗିନିଜ୍ ୱାର୍ଲଡ ରେକର୍ଡ ସ୍ଥାପନ କରିବାର ଲକ୍ଷ୍ୟ ରଖାଯାଇଛି। ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ବୌଦ୍ଧ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି। ଶ୍ରୀ ନାୟକ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଘର କ୍ରେତା, ଜମି ମାଲିକ ଏବଂ ପ୍ରମୋଟରମାନଙ୍କ ପାଇଁ ପ୍ରାକ୍ ରେରା ପ୍ରକଳ୍ପଗୁଡ଼ିକ ଲାଗି ଆପାର୍ଟମେଣ୍ଟ ପଞ୍ଜିକରଣ ପ୍ରକ୍ରିୟା ସରଳୀକରଣ ହୋଇଛି। ସରକାରଙ୍କ ପକ୍ଷରୁ ଏ ସମ୍ପର୍କିତ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହା ଅନୁସାରେ 5 ଅକ୍ଟୋବର 2016ରେ ରିଏଲ୍ ଇଷ୍ଟେଟ୍ ନିୟନ୍ତ୍ରଣ ଏବଂ ବିକାଶ ଅଧିନିୟମ ରେରା ଲାଗୁ ହେବା ପୂର୍ବରୁ ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପଗୁଡ଼ିକରେ ଆପାର୍ଟମେଣ୍ଟ ୟୁନିଟ୍ଗୁଡ଼ିକର ପଞ୍ଜିକରଣ ସହଜ ହୋଇପାରିବ। ଭୁବନେଶ୍ୱର ଜୟଦେବ ଭବନଠାରେ ଆସନ୍ତା 25-28 ତାରିଖ ପର୍ଯ୍ୟନ୍ତ ତୃତୀୟ ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ 2026ର ଆୟୋଜନ କରାଯିବ। ମୁଖ୍ୟମନ୍ତ୍ରୀ ଚଳଚ୍ଚିତ୍ର ମହୋତ୍ସବର ଆନୁଷ୍ଠାନିକ କାର୍ଯ୍ୟସୂଚୀକୁ ଉନ୍କୋଚନ କରିଛନ୍ତି। ଏହି ଅବସରରେ ଶ୍ରୀ ମାଝୀ କହିଛନ୍ତି, ରାଜ୍ୟର କଳା, ଐତିହ୍ୟ ଏବଂ ସିନେମାକୁ ବିଶ୍ୱ ଦରବାରରେ ପହଞ୍ଚାଇବାରେ ଆସନ୍ତା ବର୍ଷଠାରୁ ଚଳଚ୍ଚିତ୍ର ମହୋତ୍ସବକୁ ଆହୁରି ବ୍ୟାପକ ଭାବେ ଆୟୋଜନ କରାଯିବ। ବିଶିଷ୍ଟ ବାଲୁକା କଳାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ରୁଷରେ ଆୟୋଜିତ ଦ୍ୱିତୀୟ ଆନ୍ତର୍ଜାତିକ ବାଲୁକା ଶିଳ୍ପ ଉତ୍ସବରେ ଗ୍ରାଣ୍ଡ ସ୍ୟାଣ୍ଡ ମାଷ୍ଟର କପ୍ 2026 ବିଜୟୀ ହୋଇଛନ୍ତି। ଏହି ସମ୍ମାନ ପାଇଥିବା ପ୍ରଥମ ଭାରତୀୟ ବାଲୁକା ଶିଳ୍ପୀ ହେବାର ସେ ଗୌରବ ଅର୍ଜନ କରିଛନ୍ତି। ବିଶ୍ୱ ତାପାୟନ ବିଷୟରେ ତାଙ୍କ ବାଲୁକା ଶିଳ୍ପ ପାଇଁ ଶ୍ରୀ ପଟ୍ଟନାୟକଙ୍କୁ ଏହି ପୁରସ୍କାର ଦିଆଯାଇଛି। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଟେବୁଲ୍ ଟପ୍ ଅଭ୍ୟାସ ଏବଂ ବିପର୍ଯ୍ୟୟ ପରିଚାଳନା ପାଇଁ ଏକ ବୈଠକ ହୋଇଯାଇଛି। ବୈଠକରେ ଆସନ୍ତା 18 ଓ 19 ତାରିଖରେ ହେବାକୁ ଥିବା ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ନେଇ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଯାଜପୁର ଜିଲ୍ଲାରେ ଶିଶୁ ଶ୍ରମିକ ପ୍ରଥା ନିରୋଧ ପାଇଁ 15-ଦିନିଆ ସଚେତନତା କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାୟକ ଉଦ୍ଘାଟନ କରିଛନ୍ତି। ଏଥିରେ ଏକ ସଚେତନତା ରଥ ଜିଲ୍ଲାବ୍ୟାପୀ ପରିକ୍ରମା କରିବା ସହ ଶିଶୁ ଶ୍ରମିକ ପ୍ରଥା ବିରୋଧରେ ସଚେତନତାର ବାର୍ତ୍ତା ପ୍ରଚାର କରିବ। ରାଜ୍ୟର ବିଭିନ୍ନ ସ୍ଥାନରେ ଶିଶୁ ଶ୍ରମ ନିରାକରଣ ରଥର ଶୁଭାରମ୍ଭ ହୋଇଯାଇଛି।

0: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଉପକୂଳ ଅଞ୍ଚଳରେ ପ୍ରବେଶ କରିବା ପରେ ବର୍ତ୍ତମାନ ଉତ୍ତର ଭାଗକୁ ଅଗ୍ରସର ହେଉଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ମୌସୁମୀ ପ୍ରଭାବରେ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ପାଗ ଅନୁକୂଳ ଥିବାରୁ ଆଗାମୀ 2-3 ଦିନ ମଧ୍ୟରେ ମୌସୁମୀ ବାୟୁ ରାଜ୍ୟର ଅଧିକାଂଶ ସ୍ଥାନକୁ ଅଗ୍ରସର ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଗତକାଲି ବୌଦ୍ଧଠାରେ ସର୍ବାଧିକ ତାପମାତ୍ରା 40.1 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ ହୋଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ। ଅନ୍ତର୍ଜାତୀୟ ଆଲବିନିଜିମ୍ ସଚେତନତା ଦିବସ ଏ ସମ୍ପର୍କରେ କହିଛନ୍ତି ଡାକ୍ତର ନିରଞ୍ଜନ ମହାନ୍ତି।
2: ଆପଣମାନେ ଦେଖିଥିବେ କେତେକ ପିଲା ଜନ୍ମରୁ କାଞ୍ଚିଆ ବା ଧବଳବର୍ଣ୍ଣ ହୋଇ ଜନ୍ମ ହୋଇଥାନ୍ତି। ସେମାନଙ୍କ ବୟସ ବଢ଼ିବା ସଙ୍ଗେ ସଙ୍ଗେ ଏହି ଧବଳବର୍ଣ୍ଣ ସେମିତି ରହେ ବା ବଢ଼ି ବଢ଼ିଯାଏ। ଏହାକୁ ଆଲବିନିଜିମ୍ କୁହାଯାଏ। ଏହି ଆଲବିନିଜିମ୍ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ମିଳିତ ଜାତିସଂଘ ପକ୍ଷରୁ 2014 ପ୍ରତିବର୍ଷ ଜୁନ୍ 13 ଦିନଟିକୁ ଆନ୍ତର୍ଜାତୀୟ ଆଲବିନିଜିମ୍ ସଚେତନତା ଦିବସ ରୂପେ ପାଳନ କରାଯାଉଛି। ବର୍ତ୍ତମାନ ଆସନ୍ତୁ ଜାଣିବା ଆଲବିନିଜିମ୍ ରୋଗଟି କ'ଣ। ଏହା ଏକ ଜନ୍ମଗତ ରୋଗ। ଆମ ଶରୀରରେ ମେଲାନିନ୍ ନାମକ ବର୍ଣ୍ଣକୋଷ ଅଛି ଯାହା ଶରୀରର ରଙ୍ଗ ନିର୍ଣ୍ଣୟ କରିଥାଏ। ଯେଉଁମାନଙ୍କ ଶରୀରରେ ମେଲାନିନ୍ ଅଧିକ ଥାଏ ସେମାନଙ୍କ ରଙ୍ଗ କୃଷ୍ଣବର୍ଣ୍ଣ ହୋଇଥାଏ। ଅପରପକ୍ଷରେ ମେଲାନିନ୍ ଅଭାବରେ ଶରୀର ଧବଳବର୍ଣ୍ଣ ହୁଏ ଯାହାକୁ ଆମେ ଆଲବିନିଜିମ୍ କହିଥାଉ। ଏହି ଆଲବିନିଜିମ୍ 2 ପ୍ରକାରର। ପ୍ରଥମଟିରେ କେବଳ ଚକ୍ଷୁ ଧବଳବର୍ଣ୍ଣ ହୋଇ ଅନ୍ୟ ଚକ୍ଷୁଗତ ସମସ୍ୟା ହୋଇଥାଏ ଏବଂ ଦ୍ୱିତୀୟଟିରେ ଚକ୍ଷୁ ସହିତ ଚର୍ମ ଓ କେଶ ଧବଳବର୍ଣ୍ଣ ହୁଏ। କେବଳ ଚକ୍ଷୁ ପ୍ରଭାବିତ ହୋଇଥିଲେ ଆଖିର ଆଇରିସ୍ ରେଟିନା କାର୍ଯ୍ୟପ୍ରଣାଳୀରେ ବ୍ୟାଘାତ ସୃଷ୍ଟି ହୁଏ। ରୋଗୀଟି ଖରାକୁ ଅନେଇପାରେ ନାହିଁ। ଆଖିଡୋଳା ଝଟକା ମାରିଲା ପରି ଦେଖାଯାଏ। ଏସବୁ ଧୀରେ ଧୀରେ ବଢ଼ି ଚାଲେ ଓ କୌଣସି ଚିକିତ୍ସା ଫଳପ୍ରଦ ହୁଏ ନାହିଁ। ଅବଶେଷରେ ଚକ୍ଷୁର ଦୃଷ୍ଟିଶକ୍ତି ଧୀରେ ଧୀରେ ହ୍ରାସ ପାଇ ଦୃଷ୍ଟିହୀନ ହେବାର ସମ୍ଭାବନା ଥାଏ। ଦ୍ୱିତୀୟ ପ୍ରକାରରେ ଚକ୍ଷୁ ପ୍ରଭାବିତ ହେବା ସଙ୍ଗେ ସଙ୍ଗେ ଜନ୍ମରୁ ଚର୍ମ ଓ କେଶ କାଞ୍ଚିଆ ବା ଧବଳବର୍ଣ୍ଣ ଦେଖାଯାଏ। ମେଲାନିନ୍ ବର୍ଣ୍ଣକୋଷ ଯାହାକି ଆମର ଚର୍ମକୁ ସୂର୍ଯ୍ୟକିରଣର ଅତିବାଇଗଣୀ ରଶ୍ମିର ପ୍ରଭାବରୁ ସୁରକ୍ଷା ଦେଇଥାଏ ତାହାର ଅଭାବରେ ସୂର୍ଯ୍ୟକିରଣର ଅତିବାଇଗଣୀ ରଶ୍ମି ଚର୍ମକୁ ପ୍ରଭାବିତ କରିଥାଏ ଯାହାଫଳରେ ବିଭିନ୍ନ ଚର୍ମରୋଗ ସୃଷ୍ଟି ହୋଇଥାଏ। ଏପରିକି ଅଧିକାଂଶ ରୋଗୀଙ୍କୁ ଚର୍ମ କର୍କଟ ରୋଗ ହେବାର ସମ୍ଭାବନା ଥାଏ। ଯଦିଓ ଆଲବିନିଜିମ୍ ଓ ଭିଟିଲିଗୋ ରୋଗରେ ରୋଗୀ ଧବଳବର୍ଣ୍ଣ ହୋଇଥାନ୍ତି, 2ଟି ରୋଗ ମଧ୍ୟରେ ପାର୍ଥକ୍ୟ ହେଉଛି ଭିଟିଲିଗୋ ଜନ୍ମରୁ ହୋଇନଥାଏ। ଏହା ମଳାମଳା ହୋଇ ଆରମ୍ଭ ହୁଏ ଓ ପରେ ଶରୀରକୁ ଆକ୍ରାନ୍ତ କରିଥାଏ। ଏଥିରେ କେଶ ଓ ଚକ୍ଷୁ ଆକ୍ରାନ୍ତ ହେବାର ସମ୍ଭାବନା ବହୁତ କମ୍ ଥାଏ। ଆଲବିନିଜିମ୍ ଏକ ବଂଶଗତ ରୋଗ ହୋଇଥିବାରୁ ଏହା ସମ୍ପୂର୍ଣ୍ଣ ଭଲ ହୁଏ ନାହିଁ। ଏହି ରୋଗରେ ଚକ୍ଷୁ ଓ ଚର୍ମ ବିଶେଷ ଭାବରେ ପ୍ରଭାବିତ ହୋଇଥିବାରୁ ଚକ୍ଷୁ ଓ ଚର୍ମ ବିଶେଷଜ୍ଞଙ୍କ ପରାମର୍ଶ ନେବା ଆବଶ୍ୟକ। ସୂର୍ଯ୍ୟକିରଣର ଅତି ବାଇଗଣୀ ରଶ୍ମି ପ୍ରଭାବରୁ ଚର୍ମକୁ ରକ୍ଷା କରିବା ପାଇଁ ଖରାକୁ ବାହାରିବା ଉଚିତ ନୁହେଁ। ଆବଶ୍ୟକ ସ୍ଥଳେ ସନ୍ସ୍କ୍ରିନ୍ ଲୋସନ୍ ବ୍ୟବହାର କରିବା ଓ ସମ୍ପୂର୍ଣ୍ଣ ଶରୀର ଘୋଡ଼ାଇ ହେବା ଭଳି ପୋଷାକ ପରିଧାନ କରିବା ଉଚିତ। ଏହି ଦିବସ ପାଳନ ଅବସରରେ ଆଲବିନିଜିମ୍ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଆଲବିନିଜିମ୍ ବିଷୟଟିକୁ ସାମଗ୍ରିକ ଭାବରେ ଗ୍ରହଣ କରିବା ହିଁ ବଳ। ଆଲବିନିଜିମ୍ ଏକ ଜନ୍ମଗତ ରୋଗ। ଏହା ସଂକ୍ରାମକ ବା ଡିଆ ରୋଗ ନୁହେଁ। ତେଣୁ ଏହି ରୋଗରେ ଆକ୍ରାନ୍ତ ରୋଗୀଙ୍କ ସଙ୍ଗେ ମିଳାମିଶା କଲେ ଏହି ରୋଗ ହେବାର ସମ୍ଭାବନା ନଥାଏ। ଆସନ୍ତୁ ଏହି ରୋଗ ବିଷୟରେ ଆମେ ସଚେତନ ହେବା ଓ ଏହି ରୋଗ ସମ୍ପର୍କରେ ଆମ ମନରେ ଥିବା ଭୁଲ ଧାରଣାକୁ ଦୂରେଇ ଦେବା।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଅନ୍ତର୍ଜାତୀୟ ଆଲବିନିଜିମ୍ ସଚେତନତା ଦିବସ ଏ ସମ୍ପର୍କରେ କହିଲେ ଡାକ୍ତର ନିରଞ୍ଜନ ମହାନ୍ତି।

0: ଆକାଶବାଣୀ କଟକ ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଡେରାଡୁନ୍ ସ୍ଥିତ ଭାରତୀୟ ସାମରିକ ପ୍ରତିଷ୍ଠାନରେ ଆଜି ପାସିଂ ଆଉଟ୍ ପ୍ୟାରେଡ୍ ନିରୀକ୍ଷଣ କରିବେ ରାଷ୍ଟ୍ରପତି। ଆସନ୍ତାକାଲିଠାରୁ ଦୁଇଦିନିଆ ସ୍ଲୋଭାକ୍ ଗଣରାଜ୍ୟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ଆମେରିକା ନୌସେନା ଆକ୍ରମଣରେ 3 ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ଘଟଣାରେ କଡ଼ା ଆପତ୍ତି ପ୍ରଦର୍ଶନ କଲା ଭାରତ। ନିଟ୍ ପୁନଃ ପରୀକ୍ଷା ପରିଚାଳନା ନେଇ ପ୍ରସ୍ତୁତି ସମୀକ୍ଷା କଲେ କ୍ୟାବିନେଟ୍ ସଚିବ ଡକ୍ଟର ଟିଭି ସୋମନାଥନ। ଏବଂ ଦେଶର ବିଭିନ୍ନ ଅଞ୍ଚଳରେ ମୌସୁମୀ ପ୍ରବେଶ ଲାଗି ପାଗ ଅନୁକୂଳ ଥିବା ପାଣିପାଗ ବିଭାଗର ସୂଚନା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଡେରାଡୁନ୍ସ୍ଥିତ ଭାରତୀୟ ସାମରିକ ପ୍ରତିଷ୍ଠାନରେ ପାସିଂ ଆଉଟ୍ ପ୍ୟାରେଡ୍ ନିରୀକ୍ଷଣ କରିବେ। ଏହି ପାସିଂ ଆଉଟ୍ ପ୍ୟାରେଡ୍ ଇତିହାସ ସୃଷ୍ଟି କରିବ, କାରଣ ପ୍ରଥମ ଥର ପାଇଁ ମହିଳା କ୍ୟାଡେଟ୍ମାନେ ଏହି ପ୍ୟାରେଡ୍ରେ ପୁରୁଷଙ୍କ ସହ ମାର୍ଚ୍ଚ କରିବେ। ସମାରୋହରେ 500ରୁ ଅଧିକ ମହିଳା ପୁରୁଷ ପ୍ରଶିକ୍ଷାର୍ଥୀ ଭାରତୀୟ ସେନାରେ ଅଧିକାରୀ ଭାବେ ଯୋଗଦେବେ। ସୂଚନାଯୋଗ୍ୟ, ଭାରତୀୟ ସାମରିକ ପ୍ରତିଷ୍ଠାନରେ ପାସିଂ ଆଉଟ୍ ପ୍ୟାରେଡ୍କୁ ସେନାରେ ଯୁବ ଅଧିକାରୀଙ୍କ ଉତ୍ସର୍ଗୀକୃତ କାର୍ଯ୍ୟର ପ୍ରାରମ୍ଭ ସମୟକୁ ଦର୍ଶାଇଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ଦୁଇଦିନିଆ ସ୍ଲୋଭାକ୍ ଗଣରାଜ୍ୟ ଗସ୍ତ କରିବେ। 1993 ସ୍ଲୋଭାକିଆ ସ୍ୱାଧୀନ ରାଷ୍ଟ୍ର ଭାବେ ମାନ୍ୟତା ପାଇବା ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ସ୍ଲୋଭାକିଆ ଗଣରାଜ୍ୟକୁ ପ୍ରଥମ ଗସ୍ତ ହେବ। ସେଠାରେ ଶ୍ରୀ ମୋଦି ସ୍ଲୋଭାକିଆର ଶୀର୍ଷ ନେତୃମଣ୍ଡଳୀଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା କରିବେ। ଗସ୍ତକାଳରେ ପ୍ରଧାନମନ୍ତ୍ରୀ ସ୍ଲୋଭାକିଆ ପ୍ରତିପକ୍ଷ ଫିକୋ ଏବଂ ସେଠାକାର ରାଷ୍ଟ୍ରପତି ପେଲେଗ୍ରିନିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଉଭୟ ଦେଶ ମଧ୍ୟରେ 2024 ଦ୍ୱିପାକ୍ଷିକ ବାଣିଜ୍ୟ $1 ବିଲିୟନ ଆମେରିକୀୟ ଡଲାର ଅତିକ୍ରମ କରିଥିବାବେଳେ ଗତବର୍ଷ ଏହା $1.8 ବିଲିୟନକୁ ବୃଦ୍ଧି ପାଇଥିଲା। ଆମେରିକା ନୌସେନା ଆକ୍ରମଣରେ ମଧ୍ୟପ୍ରାଚ୍ୟରେ 3 ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ଘଟଣାରେ ଭାରତ କଡ଼ା ଆପତ୍ତି ପ୍ରଦର୍ଶନ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ତାଙ୍କ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ସହ ଭାରତର ଆଭିମୁଖ୍ୟ ନେଇ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ବାଣିଜ୍ୟିକ ଜାହାଜ ଉପରେ ଏଭଳି ଆକ୍ରମଣ କରିବା ଆଦୌ ନ୍ୟାୟସଙ୍ଗତ ନୁହେଁ। ଓମାନ ଉପକୂଳରେ ଆମେରିକା ନୌସେନାର ଆକ୍ରମଣରେ କାର୍ଯ୍ୟରତ 3 ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ଖବର ମିଳିବା ପରେ ଭାରତ ପକ୍ଷରୁ ଏହାକୁ ନିନ୍ଦା କରାଯାଇଛି। ସୂଚନା ଅନୁଯାୟୀ ଆକ୍ରମଣ କରାଯାଇଥିବା ଜାହାଜରେ 24 ଜଣ ଭାରତୀୟ ସଦସ୍ୟ ଥିଲେ। ସେମାନଙ୍କ ମଧ୍ୟରୁ 21 ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି। ନୂଆଦିଲ୍ଲୀରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତଙ୍କୁ ଏ ସମ୍ପର୍କରେ ଭାରତର ଆଭିମୁଖ୍ୟ ନେଇ ସ୍ୱଷ୍ଟ କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ମଧ୍ୟପ୍ରାଚ୍ୟ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ଲାଗି ବିଭିନ୍ନ ପକ୍ଷଙ୍କ ମଧ୍ୟରେ ଆଲୋଚନା ଓ କୂଟନୀତି ମାଧ୍ୟମରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଚଳିତ ମାସରେ ହେବାକୁ ଥିବା ନିଟ୍ ପୁନଃ ପରୀକ୍ଷା ନିମନ୍ତେ କ୍ୟାବିନେଟ୍ ସଚିବ ଡକ୍ଟର ଟିଭି ସୋମନାଥନ ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ ଜାତୀୟ ପରୀକ୍ଷଣ ସଂସ୍ଥାର ମହାନିର୍ଦ୍ଦେଶକ ଅଭିଷେକ ସିଂ ଉପସ୍ଥିତ ଥିଲେ। ସମୀକ୍ଷା ବୈଠକରେ କ୍ୟାବିନେଟ୍ ସଚିବ ସମସ୍ତ ଅଂଶୀଦାରମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ସଠିକ୍ ଢଙ୍ଗରେ ପରୀକ୍ଷା ପରିଚାଳନା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଡକ୍ଟର ସୋମନାଥନ କହିଛନ୍ତି, କେନ୍ଦ୍ର ସରକାର, ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନଗୁଡ଼ିକ ମଧ୍ୟରେ ସୁସମନ୍ୱୟ ରକ୍ଷା କରାଯାଇ ଯେଭଳି ନିଟ୍ ପୁନଃ ପରୀକ୍ଷାକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରାଯାଇପାରିବ ତାହା ଉପରେ ଅତ୍ୟଧିକ ଗୁରୁତ୍ୱ ଦିଆଯାଉଛି। ସେ କହିଛନ୍ତି, କୌଣସି ପ୍ରକାରେ ଏହି ପରୀକ୍ଷାରେ ତ୍ରୁଟି ବିଚ୍ୟୁତି ଲାଗି ଉଦ୍ୟମ କଲେ ଆଇନ ଅନୁଯାୟୀ କଠୋର ଦଣ୍ଡବିଧାନ କରାଯିବ।

ଚଳିତ ମାସରେ ଡକ୍ଟର ସୋମନାଥନ କେନ୍ଦ୍ର ସରକାର ଏବଂ ଏହି ପରୀକ୍ଷା ସହିତ ଜଡ଼ିତ ବିଭିନ୍ନ ସଂସ୍ଥାର ସଚିବମାନଙ୍କ ସହ ବୈଠକ କରିସାରିଛନ୍ତି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ନିଟ୍ ପୁନଃ ପରୀକ୍ଷାରେ ପାରଦର୍ଶିତା ଅବଲମ୍ଭନ ନେଇ ବିଭିନ୍ନ ସଂସ୍ଥା ମଧ୍ୟରେ ଦୃଢ଼ ସହଯୋଗ ପ୍ରସ୍ତୁତି ଓ ପରିଚାଳନା ଉପରେ ଧ୍ୟାନ ଦିଆଯାଉଛି। ଚଳିତ ମାସ 21 ତାରିଖରେ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ସହ ରେଳବାଇ ଚୟନ ବୋର୍ଡର ଚୟନ ପ୍ରକ୍ରିୟା ନେଇ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି। ବୈଠକରେ ଶ୍ରୀ ବୈଷ୍ଣବ ପରୀକ୍ଷାରେ ସ୍ୱଚ୍ଛ ସଠିକ୍ ଏବଂ ପ୍ରଯୁକ୍ତିବିଦ୍ୟା ଆଧାରିତ ପରୀକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଶ୍ରୀ ବୈଷ୍ଣବ ବିଭାଗୀୟ ପରୀକ୍ଷାଗୁଡ଼ିକୁ କମ୍ପ୍ୟୁଟର ଆଧାରିତ କରିବା ଏବଂ ଆଗାମୀ ଦିନରେ ପରୀକ୍ଷା ପ୍ରକ୍ରିୟାକୁ ପ୍ରଭାବଶାଳୀ ଢଙ୍ଗରେ କରିବା ନିମନ୍ତେ ଅଧିକରୁ ଅଧିକ ପରୀକ୍ଷାକୁ କମ୍ପ୍ୟୁଟର ଆଧାରିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ବୈଠକ କାଳରେ ଶ୍ରୀ ବୈଷ୍ଣବ ବାର୍ଷିକ ଚୟନ କ୍ୟାଲେଣ୍ଡର ଏବଂ ଖାଲି ପଡ଼ୁଥିବା ପଦବୀ ସଂଖ୍ୟା ନେଇ ତ୍ରୈମାସିକ ବିଜ୍ଞପ୍ତିରୁ ଛାତ୍ରଛାତ୍ରୀମାନେ ସହଜରେ ସୂଚନା ପାଇପାରୁଛନ୍ତି ବୋଲି କହିଛନ୍ତି। ଏ କ୍ଷେତ୍ରରେ କ୍ରମାଗତ ଭାବେ ବିକାଶ ପ୍ରକ୍ରିୟାକୁ ଗ୍ରହଣ କରିବା ଉଦ୍ଦେଶ୍ୟରେ ଶ୍ରୀ ବୈଷ୍ଣବ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଗୁରୁତ୍ୱ ଦେଇଛନ୍ତି। ବିଶେଷକରି ଛାତ୍ରଛାତ୍ରୀ ଏବଂ ପରୀକ୍ଷାରେ ସମ୍ପୃକ୍ତ ଅଂଶୀଦାରମାନଙ୍କ ସହ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ କରିବାକୁ ରେଳମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ସେ କହିଛନ୍ତି ମିଥ୍ୟା ସୂଚନାକୁ ପ୍ରତିହତ କରିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି। ଶ୍ରୀ ବୈଷ୍ଣବ କହିଛନ୍ତି 2025-26 ଆର୍ଥିକ ବର୍ଷରେ 47,000 ଅଧିକ ପଦବୀ ଖାଲି ପଡ଼ିଥିବା ବେଳେ ସେହି ସମୟ ମଧ୍ୟରେ 43,000 ଅଧିକ ଛାତ୍ରଛାତ୍ରୀ ଭାରତୀୟ ରେଳବାଇରେ ନିଯୁକ୍ତି ପାଇଛନ୍ତି। ଅପରେସନ୍ ସିନ୍ଦୁର ସମୟରେ ଭାରତର ସ୍ୱଦେଶୀ କ୍ଷେପଣାସ୍ତ ବ୍ୟବସ୍ଥାର ଅଭୂତପୂର୍ବ ପ୍ରଦର୍ଶନୀ ଦେଶର ପ୍ରତିରକ୍ଷା ଗବେଷଣା ଓ ବିକାଶ ଇକୋସିଷ୍ଟମର ଦୃଢ଼ତାକୁ ପ୍ରମାଣିତ କରୁଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ଗତକାଲି ହାଇଦ୍ରାବାଦରେ ଡକ୍ଟର ଏପିଜେ ଅବଦୁଲ କଲାମ କ୍ଷେପଣାସ୍ତ କୋଠାରେ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ଡିଆର୍ଡିଓ ଏବଂ ପ୍ରତିରକ୍ଷା ଗବେଷଣା ଓ ବିକାଶ ଲାବୋରେଟୋରୀ ଡିଆର୍ଡିଏଲ୍ର ସହଯୋଗରେ ଅତ୍ୟାଧୁନିକ କ୍ଷେପଣାସ୍ତ ବ୍ୟବସ୍ଥା ସମ୍ପନ୍ନ କୋଠାକୁ ପ୍ରତିରକ୍ଷା ମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ସେ କହିଛନ୍ତି ଡିଆର୍ଡିଓ ଦ୍ୱାରା ବିକଶିତ ଆକାଶ ଏବଂ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ବିଶ୍ୱ ପ୍ରତିରକ୍ଷା ପ୍ରଯୁକ୍ତି ବିଦ୍ୟା ଇକୋସିଷ୍ଟମରେ ପ୍ରତିଯୋଗିତା ଲାଗି ଭାରତର ସାମର୍ଥ୍ୟ ରହିଛି। ଶ୍ରୀ ସିଂ ଏହି ବ୍ୟବସ୍ଥାକୁ ଆହୁରି ଦୃଢ଼ କରିବା ଲାଗି ଶାନ୍ତି ଓ ଆତ୍ମନିର୍ଭରଶୀଳତା ଅତ୍ୟନ୍ତ ଜରୁରୀ ବୋଲି କହିଛନ୍ତି। ଅପରେସନ୍ ସିନ୍ଦୁର ସମୟରେ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଭାରତୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଅତ୍ୟନ୍ତ ଦକ୍ଷ ଭାବେ ପ୍ରଦର୍ଶନ ପୂର୍ବକ ଶତ୍ରୁପକ୍ଷର ସଫଳ ମୁକାବିଲା କରିଥିଲା। ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍ ସବ୍କା ବିକାଶ ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ମନ୍ତ୍ରକୁ ଆଧାର କରି ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଗରିବ କୃଷକ ମହିଳା ଓ ଯୁବବର୍ଗଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ପାଇଁ ସରକାର ଅନେକ ଜନକଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶ୍ୱାସ ବିକାଶ ଏବଂ ଜନକଲ୍ୟାଣର 12 ବର୍ଷ ଶୀର୍ଷକ ଏହି ଧାରାବାହିକରେ ଆଜି ଆସନ୍ତୁ ଜାଣିବା ଦେଶର ସାଂସ୍କୃତିକ ଐତିହ୍ୟର ସୁରକ୍ଷା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ଯୋଜନା ଓ ପଦକ୍ଷେପ ସମ୍ପର୍କରେ। ଗତ 12 ବର୍ଷ ମଧ୍ୟରେ ଭାରତର ସାଂସ୍କୃତିକ ଯାତ୍ରା ସାରା ବିଶ୍ୱରେ ଦେଶର ପାରମ୍ପରିକ ଐତିହ୍ୟକୁ ଅଧିକ ଲୋକପ୍ରିୟ କରିଛି। ବିଭିନ୍ନ ପଦକ୍ଷେପ ଜରିଆରେ ସରକାର ଉଭୟ ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରରେ ଦେଶର ଜନସାଧାରଣଙ୍କ ମଧ୍ୟରେ ସାଂସ୍କୃତିକ ଐତିହ୍ୟକୁ ନେଇ ଗର୍ବ ଅନୁଭବ କରିବା ପାଇଁ ସୁଯୋଗ ଉନ୍ମୁକ୍ତ କରିଛନ୍ତି। କାଶୀ ବିଶ୍ୱନାଥ କରିଡର ମହାକାଳ ଲୋକ ପ୍ରକଳ୍ପ ମା କାମାକ୍ଷା ମନ୍ଦିରର ପୁନଃ ବିକାଶ ଜୁନା ସୋମନାଥ ମନ୍ଦିରର ପୁନଃ ନିର୍ମାଣ ଓ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ବେଳେ ବହୁବିଧ ପଦକ୍ଷେପ ଜରିଆରେ ମୋଦି ସରକାର ଦେଶରେ ଏକ ସାଂସ୍କୃତିକ ପରିବେଶ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ସଂଗ୍ରହାଳୟ ଅନୁଦାନ ଯୋଜନାରେ ଦେଶର ସାଂସ୍କୃତିକ ଭିଭିଭୂମିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ 21 ନୂଆ ସଂଗ୍ରହାଳୟ ଖୋଲାଯିବା ସହ ପୂର୍ବରୁ ଥିବା 23 ସଂଗ୍ରହାଳୟର ନବୀକରଣ କରାଯାଇଛି। ଦେଶରେ ଚାଲିଥିବା ସାଂସ୍କୃତିକ କାର୍ଯ୍ୟକଳାପକୁ ଆହୁରି ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ସରକାରୀ ଯୋଜନାଗୁଡ଼ିକ ସହାୟକ ସାବ୍ୟସ୍ତ ହୋଇଛି। ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ସ୍ପର୍ଶ କରିଛି। ଦେଶର ବିଭିନ୍ନ ଅଞ୍ଚଳରେ ମୌସୁମୀ ପ୍ରବେଶ ଲାଗି ଅନୁକୂଳ ପରିସ୍ଥିତି ସୃଷ୍ଟି ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ଓଡ଼ିଶା

ଓଡ଼ିଶା ସମେତ ଅରୁଣାଚଳ ପ୍ରଦେଶ, ବିହାର, କେରଳମ୍, ମାହେ ପ୍ରଭୃତି ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଆଇସିସି ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ର ଦଶମ ସଂସ୍କରଣର ପ୍ରଥମ ମ୍ୟାଚ୍ରେ ଏଜ୍ବାଷ୍ଟନ୍ରେ ଆୟୋଜକ ଇଂଲଣ୍ଡ 87 ରନ୍ ଶ୍ରୀଲଙ୍କାକୁ ପରାସ୍ତ କରିଛି। ପ୍ରଥମ ବ୍ୟାଟିଂ କରି ଇଂଲଣ୍ଡ ମହିଳା ଦଳ ନିର୍ଦ୍ଧାରିତ 20 ଓଭରରେ ଗୋଟିଏ ୱିକେଟ୍ ହରାଇ 219 ରନ୍ ସ୍କୋର କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ସମାନ ସଂଖ୍ୟକ ଓଭରରେ ସମସ୍ତ ୱିକେଟ୍ ହରାଇ 132 ରନ୍ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ ଡେରାଡୁନ୍ସ୍ଥିତ ଭାରତୀୟ ସାମରିକ ପ୍ରତିଷ୍ଠାନରେ ଆଜି ପାସିଂ ଆଉଟ୍ ପ୍ୟାରେଡ୍ ନିରୀକ୍ଷଣ କରିବେ ରାଷ୍ଟ୍ରପତି। ଆସନ୍ତାକାଲିଠାରୁ ଦୁଇଦିନିଆ ସ୍ଲୋଭାକ୍ ଗଣରାଜ୍ୟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ଆମେରିକା ନୌସେନା ଆକ୍ରମଣରେ 3 ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ଘଟଣାରେ କଡ଼ା ଆପତ୍ତି ପ୍ରଦର୍ଶନ କଲା ଭାରତ। ନିଟ୍ ପୁନଃ ପରୀକ୍ଷା ପରିଚାଳନା ନେଇ ପ୍ରସ୍ତୁତି ସମୀକ୍ଷା କଲେ କ୍ୟାବିନେଟ୍ ସଚିବ ଡକ୍ଟର ଟିଭି ସୋମନାଥନ। ଏବଂ ଦେଶର ବିଭିନ୍ନ ଅଞ୍ଚଳରେ ମୌସୁମୀ ପ୍ରବେଶ

ଆକ୍ରମଣରେ ତିନି ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ଘଟଣାରେ କଡ଼ା ଆପତ୍ତି ପ୍ରଦର୍ଶନ କଲା ଭାରତ। ନିଟ୍ ପୁନଃ ପରୀକ୍ଷା ପରିଚାଳନା ନେଇ ପ୍ରସ୍ତୁତି ସମୀକ୍ଷା କଲେ କ୍ୟାବିନେଟ୍ ସଚିବ ଡକ୍ଟର ଟିଭି ସୋମନାଥନ। ଏବଂ ଦେଶର ବିଭିନ୍ନ ଅଞ୍ଚଳରେ ମୌସୁମୀ ପ୍ରବେଶ ଲାଗି ପାଗ ଅନୁକୂଳ ଥିବା ପାଣିପାଗ ବିଭାଗର ସୂଚନା। ସମ୍ବାଦ ଶେଷ ହେଲା।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ନମସ୍ତେ, ଗୁଡ୍ ମର୍ଣ୍ଣିଂ ଦୋସ୍ତୋ, ଆପଣମାନେ ଶୁଣିଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟକ 100.4 ଦିଲ୍ ସେ ଦିଲ୍ ତକ୍। ଆଣ୍ଡ ଯେଉଁମାନେ ଫ୍ରିକ୍ୱେନ୍ସି ବାହାରେ ଆମକୁ ଶୁଣିଛନ୍ତି ସେମାନେ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଲାଇଭ୍ ଷ୍ଟ୍ରିମିଂରେ କନେକ୍ଟେଡ୍ ଅଛନ୍ତି। ଆଜିର ସକାଳରେ ଆପଣମାନେ ଶୁଣିଛନ୍ତି ଆପଣଙ୍କ ସାଥୀ ଆର୍ଜି ସ୍ମୃତିକୁ। ଏକ ନୂଆ ସକାଳ, ନୂଆ ଆଶା, ନୂଆ ସ୍ୱପ୍ନ ଏବଂ ନୂଆ ସମ୍ଭାବନାର ସନ୍ଦେଶ ନେଇ ମୁଁ ପୁଣି ଥରେ ହାଜିର ହୋଇଯାଇଛି ଆପଣମାନଙ୍କ ସହିତ, ଯୋଡ଼ି ହୋଇଯାଇଛି ସକାଳୁ ସକାଳୁ। ତ ଦୋସ୍ତୋ, ହର ସୁବହ ହମାରେ ଜୀବନ କା ଏକ ନୟା ଅଧ୍ୟାୟ ତୟାର କରତି ହେ। କଲ କ୍ୟା ହୁଆ ୟେ ମହତ୍ୱପୂର୍ଣ୍ଣ ନହିଁ ହେ, ଆଜ ହମ କ୍ୟା କରନେ ୱାଲେ ହେ ୱହି ହମାରୀ ପହଚାନ ବତାତା ହେ। ତେଣୁ ସକାଳ କେବଳ ଦିନର ଆରମ୍ଭ ନୁହଁ, ଏହା ହେଉଛି ଜୀବନର ନୂଆ ସମ୍ଭାବନାର ଦ୍ୱାର। ସୂର୍ଯ୍ୟ ତ ପ୍ରତିଦିନ ଉଠନ୍ତି ଆମକୁ ଶିଖାଇବା ପାଇଁ ଯେ ଅନ୍ଧକାର କେତେ ବି ଗଭୀର ହେଉନା କାହିଁକି, ଆଲୋକର ଆଗମନ ନିଶ୍ଚିତ। ତେବେ ଚାଲନ୍ତୁ ଏହି ବ୍ୟୁଟିଫୁଲ୍ ମର୍ଣ୍ଣିଂକୁ ଏଞ୍ଜୟ କରିବା, କିଛି ବ୍ୟୁଟିଫୁଲ୍ ମ୍ୟୁଜିକ୍ ସହିତ କନେକ୍ଟ ରହିବା। ଆମ ସହିତ କନେକ୍ଟ ରୁହନ୍ତୁ ଏଫ୍ଏମ୍ ରେନ୍ବୋ କଟକରେ। ୟେସ୍, ଶୋ ଆରମ୍ଭ ହୋଇଗଲାଣି ଶୁଭ ସକାଳ।

0: ଦେଖନ୍ତୁ ଏଥର ରାସନ କାର୍ଡ ରେ କେତେ ଚାଉଳ ମିଳିଛି।
1: ଆରେ ବୋହୁ, ଏତେ ଚାଉଳ
0: କୋଉଠୁ ଆଣିଲୁ? କିଏ ଦେଲା?
2: କିଏ ଆଉ ଦବ ମା, ଆମ ସରକାର ଦେଇଛନ୍ତି।

0: ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ ହେଇଛି ପରା, ଏବେ ଆମକୁ ମୁଣ୍ଡ ପିଛା 5 କିଲୋ ନୁହଁ 10 କିଲୋ ଚାଉଳ ସମ୍ପୂର୍ଣ୍ଣ ମାଗଣାରେ ମିଳୁଛି।
1: ଆରେ ବା, ଏଇଟା ତ ଭାରି ଭଲ କଥା, ସରକାର ଆମ ଦୁଃଖ ବୁଝିଛନ୍ତି।
2: ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, 3 କୋଟିରୁ ଅଧିକ ଓଡ଼ିଶାବାସୀଙ୍କୁ ମିଳୁଛି ଅତିରିକ୍ତ ଖାଦ୍ୟ ସୁରକ୍ଷା। ଓଡ଼ିଶା ସରକାର ଆପଣଙ୍କ ସୁଖ ଦୁଃଖର ସାଥୀ।

ସୋ ମାଇ ଫ୍ରେଣ୍ଡ୍ସ, ଏଫ୍ଏମ୍ ରେନ୍ବୋ କାଟାକ୍ରି ଆପଣମାନଙ୍କ ମନପସନ୍ଦର ଗୀତ ଆପଣମାନେ ସକାଳୁ ସକାଳୁ ଏଞ୍ଜୟ କରୁଛନ୍ତି। ଆଣ୍ଡ ସୋ ଚାଲିଛି ଶୁଭ ସକାଳ ସମୟ, ବର୍ତ୍ତମାନ ସକାଳ 7:46 ଅଲରେଡି ହେଇଗଲାଣି। ଆଣ୍ଡ ଆଜିର ସକାଳରେ ଆପଣଙ୍କ ପାଖରେ ଯୋଡ଼ି ହେଇଯାଇଛି ଆପଣଙ୍କ ସାଥୀ ସ୍ମୃତି। सो स्मृति तो हमेशा बोलती है कि दोस्तों हमेशा स्माइल करनी चाहिए, और सुबह सुबह तो स्माइल बिल्कुल करनी चाहिए, क्योंकि एक मुस्कान कई परेशानियों को छोटा कर देती है। कहा जाए ना, स्माइल इज बेस्ट मेडिसिन, हसीबा एक औषध जोटा कि मागणारे मिलता है, किंतु यार मूल्य हूँ अमूल्य। आज जदि आप हसिकी देखिए हेपर तर पूरा दिन टी बहुत ही सुंदर हो। ସୋ ଏଇ ସକାଳୁ ସକାଳୁ ଅନେକ କିଛି ପଜିଟିଭ ଥଟ୍, ପଜିଟିଭିଟି ନିଜ ଭିତରେ ଭରିବା ଆବଶ୍ୟକ। ନିଜ ଭିତରେ ଭରିବା ସହିତ ଅନ୍ୟମାନଙ୍କୁ ସେଇ ପଜିଟିଭିଟିରେ ସାମିଲ କରିବା ଆବଶ୍ୟକ, ଯାହାଦ୍ୱାରା କି ଆପଣଙ୍କର ଲାଇଫ୍ରେ ହସ ଖୁସି ଆନନ୍ଦ ଭରିଯିବ, ପଜିଟିଭିଟି ଭରିଯିବ। ସେଥିପାଇଁ ଏଫ୍ଏମ୍ ରେନ୍ବୋରେ ସ୍ମୃତିର ଏହି ଛୋଟିଆ ପ୍ରୟାସ। ତେବେ ଯେଉଁ କୁହାଯାଏ କନ୍ଫିଡେନ୍ସ, ଆତ୍ମବିଶ୍ୱାସ, ବନ୍ଧୁ ଏହି ଆତ୍ମବିଶ୍ୱାସ ନିଜ ଭିତରେ କେବେ ବି ହରାଇବା ଉଚିତ ନୁହଁ। ଏହି ଆତ୍ମବିଶ୍ୱାସଟି ହିଁ ହେଉଛି ଆପଣଙ୍କ ସଫଳତାର ପ୍ରଥମ ପାହାଚ। ଯଦି ଆପଣ ନିଜ ଉପରେ ବିଶ୍ୱାସ ରଖିଛନ୍ତି ନା, ତାହେଲେ ପୁରା ଦୁନିଆ ଆପଣଙ୍କ ଉପରେ ବିଶ୍ୱାସ କରିବ। ତ ଖୁଦ୍ ପର ବିଶ୍ୱାସ କିଜିଏ ଔର ଜିନ୍ଦଗିକୁ ଜିନେ କି କାବିଲ ବନାଇଏ ଔର ସଫଳତା କେ ଔର ଅଗ୍ରସର ହୋଇଏ। ତେଣୁ ଶୁଣୁଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ, ଆପଣମାନଙ୍କୁ ଏମିତି ମିଠା ମିଠା କଥା ସହିତ ଆଜିର ସକାଳରେ ଝୁମଉଛି କିଛି ମିଠା ମିଠା ମ୍ୟୁଜିକ୍ ସହିତ। ଆସୁଛି ଆଉ ଗୋଟେ ସୁନ୍ଦର ଗୀତ, ଏଞ୍ଜୟ କରୁଥାନ୍ତୁ, ଶୁଭ ସକାଳରେ ରହିଥାନ୍ତୁ ଆମ ସହିତ ଏଫ୍ଏମ୍ ରେନ୍ବୋ କଟକରେ 100.4 ଯିଏ କୁହେ ଦିଲ୍ ସେ ଦିଲ୍ ତକ୍।

ମ୍ୟୁଜିକାଲି ଓର୍ସ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ସମୟ ବର୍ତ୍ତମାନ ହେବା ପାଇଁ ଯାଉଛି ସକାଳ 8:00। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ ଦିଲ୍ଲୀରୁ ଶୁଣିପାରିବେ କିଛି ସମୟ ମଧ୍ୟରେ।

0: ମୋର ଜଣେ ଜିଦିଆ ପଡ଼ୋଶୀ ଅଛି, ପୁରା କଲୋନି ସୋଲାର ପ୍ୟାନେଲ ଲଗେଇ ସାରିଲେଣି, କିନ୍ତୁ ସେ ମାନିବାକୁ ପ୍ରସ୍ତୁତ ନଥିଲେ ସତରେ ବିଜୁଳି ବିଲ୍ ଜିରୋ ଆସିପାରେ। ମୁଁ କହିଲି, ପୁଅ, ନା ହେଉଛି ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା। ତାପରେ ଜଣ ଜଣ କରି ସମସ୍ତଙ୍କର ବିଜୁଳି ବିଲ୍ ଜିରୋ ଆସିବାକୁ ଲାଗିଲା। ତାପରେ କହିଲେ, ଏବେ ଲଗେଇବାକୁ ହିଁ ପଡିବ ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା। ଯୋଡି ହେବା ପାଇଁ ପଞ୍ଜୀକୃତ କରନ୍ତୁ pmsuryaghar.gov.in।
1: आकाशवाणी FM रे।

ଗ୍ରୀଷ୍ମ ଋତୁରେ ଆମର ନୀତିଦିନିଆ ଦୈନନ୍ଦିନ ଜୀବନରେ ଆଡ୍ ହେଇଯାଇଥାଏ, ସେଇଟା ହେଉଛି ଥଣ୍ଡା ପାଣି, ଚିଲ୍ଡ ୱାଟର। ବହୁତ ଗରମ ହଉଥିବ ଆଣ୍ଡ ଆମ ପାଖରେ ଚିଲ୍ଡ ୱାଟର ଥିବ, ହାଏ ହାଏ ହାଏ, ପୁରା ରାହତ ସୁକୁନ ଜିସ୍କୁ ବୋଲତେ ହେଁ। ତେବେ ଅନେକ ଜିନିଷ ଆମେ ବଡ଼ ବଡ଼ ଲୋକଙ୍କ ଠାରୁ ହଉ ବା ଅନ୍ୟମାନଙ୍କ ଠାରୁ ଶୁଣିବା ପାଇଁ ପାଇଥାଉ ଯେ ଥଣ୍ଡା ପାଣି ପିଇଲେ ପେଟ ଖରାପ ହୁଏ। ଥଣ୍ଡା ପାଣିକୁ ନେଇ ସତ କ'ଣ ରହିଛି, ମିଛ କ'ଣ ରହିଛି, ଖରାଦିନେ ଥଣ୍ଡା ପାଣି ପିଇବା କେତେ ଠିକ, ଆଉ କୌଣସି କୋଉ ଯଦି ରୋଗୀ ପିଉଛନ୍ତି ତାହେଲେ ଥଣ୍ଡା ପାଣି ପିଇବା ଉଚିତ କି ନ ଉଚିତ, ଏହିସବୁ ବିଷୟରେ ଆମର ବହୁତ ଗୁଡ଼ିଏ ଭ୍ରାନ୍ତ ଧାରଣା ରହିଛି, ବହୁତ ଗୁଡ଼ିଏ ଠିକ୍ ଧାରଣା ମଧ୍ୟ ରହିଛି। ତ ସେହିସବୁ ବିଷୟରେ ଆଜି ଆମେ ଟିକେ କ୍ଲିୟର ହେବା ଆମର ଏହି ସେଗମେଣ୍ଟରେ। ଗ୍ରୀଷ୍ମ ଋତୁରେ ପ୍ରାୟ ସମସ୍ତଙ୍କର ଥଣ୍ଡା ପାଣି ଦରକାର ପଡ଼ିଥାଏ, ଅଭ୍ୟାସ ବି ଥାଏ ବହୁ ଜଣଙ୍କର। ତଥାପି କୁହାଯାଏ ଯେ ଆମ ପାଟିକୁ ଥଣ୍ଡା କିନ୍ତୁ ପେଟକୁ ଖରାପ କରିଥାଏ, ଆଉ ସାଧାରଣତଃ ହଜମ ପ୍ରକ୍ରିୟା ଉପରେ ମଧ୍ୟ ପ୍ରଭାବ ପକାଇଥାଏ ଏହି ଥଣ୍ଡା ପାଣି। ଥଣ୍ଡା ପାଣି ସିନା ପାଟିକୁ ସାଙ୍ଗେସାଙ୍ଗେ ଆରାମ ଦେଇଥାଏ, କିନ୍ତୁ ଏହା ପିଇବା କ୍ଷତିକାରକ କି ନାହିଁ ସେ ବିଷୟରେ ଜାଣିବା ମଧ୍ୟ ନିହାତି ଆବଶ୍ୟକ। ତେବେ ଥଣ୍ଡା ପାଣି କ'ଣ ହଜମ ପ୍ରକ୍ରିୟାକୁ କ୍ଷତି ପହଞ୍ଚାଇଥାଏ କି, ଖାଇବା ପରେ ୟାକୁ ପିଇବା ଦ୍ୱାରା କ'ଣ ହଜମ ସମସ୍ୟା ସୃଷ୍ଟି ହୁଏ କି, ଥଣ୍ଡା ପାଣି ସମ୍ପର୍କରେ ଏମିତି ଅନେକ ପ୍ରଶ୍ନ ଆମ ମନରେ ଉଠୁଛି। ତେଣୁ ଲୋକମାନେ ଅନେକ କଥାକୁ ସହଜରେ ବିଶ୍ୱାସ ମଧ୍ୟ କରୁଛନ୍ତି, ଆମେ ମଧ୍ୟ ବିଶ୍ୱାସ କରୁଛୁ ଅନ୍ୟମାନେ କିଏ ଯଦି କହିଦେଉଛି। ତେବେ ଏହି ବାବଦରେ ଯେଉଁ ମିଥ୍ ରହିଛି ସେ ବିଷୟରେ ମୁଁ ଆପଣମାନଙ୍କୁ ଆଜି କହିବି। ସ୍ୱାସ୍ଥ୍ୟ ସଚେତନ ଲୋକମାନେ ଗରମ ପାଣିକୁ ଥଣ୍ଡା ପାଣି ଅପେକ୍ଷା ଭଲ ବୋଲି ଭାବନ୍ତି ଏବଂ ପ୍ରକୃତରେ ଏହା ଗୋଟେ ପ୍ରକାର ଠିକ୍ କଥା, କିନ୍ତୁ ସୋସିଆଲ ମିଡିଆରେ ଥଣ୍ଡା ପାଣି ବିଷୟରେ ଅନେକ ଭିଡ଼ିଓ ଭାଇରାଲ ହେଉଛି, ଯେମିତିକି ଯେଉଁ ପ୍ରଶ୍ନଗୁଡ଼ିକ ଆସୁଛି ଯେ ହଜମ ପ୍ରକ୍ରିୟା ଉପରେ ତା'ର ନକାରାତ୍ମକ ପ୍ରଭାବ ପଡ଼ିଥାଏ। ତେବେ ବନ୍ଧୁ ଏଠି କହି ରଖୁଛି ଯେ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜିର ବିଶେଷଜ୍ଞ କୁହନ୍ତି ଯେ ସାଧାରଣତଃ ଖାଦ୍ୟ ହଜମ ଗ୍ରହଣ କରାଯାଇଥିବା ଖାଦ୍ୟର ପ୍ରକାର କିମ୍ବା ଗ୍ରହଣ କରାଯାଇଥିବା ପାଣିର ତାପମାତ୍ରା ସହିତ କୌଣସି ସମ୍ପର୍କ ନାହିଁ। ମାନେ ଆପଣ ଯାହା ଖାଉଛନ୍ତି ଏବଂ ଆପଣ ଗରମ ପାଣି ପିଉଛନ୍ତି କି ଥଣ୍ଡା ପାଣି ପିଉଛନ୍ତି ତା ସହିତ କୌଣସି ସମ୍ପର୍କ ନାହିଁ। ଆପଣ ଥଣ୍ଡା ପାଣି ପିଅନ୍ତୁ ବା ଗରମ ପାଣି ପିଅନ୍ତୁ, ଶରୀରରେ ଏକ ଅତ୍ୟନ୍ତ ଦକ୍ଷ ସିଷ୍ଟମ ଅଛି ଯେଉଁଟାକି ଆପଣଙ୍କ ପେଟରେ ଯେତେବେଳେ ପାଣି ପ୍ରବେଶ କରୁଛି ସିଏ ଥଣ୍ଡା ପାଣି ହେଉ କି ଗରମ ପାଣି ହେଉ ତାକୁ ସାଧାରଣ ତାପମାତ୍ରାରେ ପରିଣତ କରିଥାଏ। ସାଧାରଣତଃ ଥଣ୍ଡା ପାଣି ପିଇବା ଦ୍ୱାରା ଆମର ପାଚନ କ୍ରିୟାରେ କୌଣସି କ୍ଷତି ହୁଏ ନାହିଁ ବୋଲି ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜିର ବିଶେଷଜ୍ଞ କହିଛନ୍ତି। ସେମିତି ଆଉ ଗୋଟିଏ ଭୁଲ ଧାରଣା ହେଉଛି ଥଣ୍ଡା ପାଣି ପିଇବା ଦ୍ୱାରା ଆମର ଚର୍ବିର ଯେଉଁ ସ୍ପଟିକ ରହିଛି ସେଇଟା ହୋଇଥାଏ, ମାନେ ଚର୍ବି ବଢ଼ିଥାଏ, ମୋଟା ହୋଇଯାଆନ୍ତି ଥଣ୍ଡା ପାଣି ପିଇବା ଦ୍ୱାରା, ଏଇଟା ବି ଆମେ ଶୁଣିଛୁ। ତଥାପି ବୈଜ୍ଞାନିକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଥଣ୍ଡା ପାଣି ପେଟକୁ କ୍ଷତି ପହଞ୍ଚାଏ ନାହିଁ। ଲୋକମାନେ ପ୍ରାୟତଃ ବିଶ୍ୱାସ କରନ୍ତି ଯେ ଖାଦ୍ୟ ଖାଇବା ପରେ ଥଣ୍ଡା ପାଣି ପିଇବା ଦ୍ୱାରା ଖାଦ୍ୟ ନଳୀ ସଙ୍କୁଚିତ ହୋଇଯାଏ, ଆଉ ଯେଉଁଟାକି ସମ୍ପୂର୍ଣ୍ଣ ରୂପେ ଭୁଲ କଥା। ତେବେ ଆହୁରି ଅନେକ କିଛି କଥା ରହିଛି ଏହି ଥଣ୍ଡା ପାଣି ଗରମ ପାଣିକୁ ନେଇ, ସେ ବିଷୟରେ ମୁଁ ଆପଣମାନଙ୍କ ସହିତ କଥା ହେବି, ରିଭିଲ୍ କରିବା ଆଜି କିଛି କଥାକୁ। ତେବେ ବର୍ତ୍ତମାନ ସମୟ ଆଉ ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍ ଆସୁଛି ଆପଣମାନଙ୍କ ପାଖକୁ, ଏନ୍ଜୟ କରୁଥାନ୍ତୁ, ଏଫ୍ଏମ୍ ରେନ୍ବୋ ସହିତ ରହିଥାନ୍ତୁ।

ଆଚ୍ଛା, ଆଜିକାଲି ଯେମିତି ଗରମ ଆଉ ଗୁଳୁଗୁଳି ହଉଛି, ମାନେ ସକାଳଟା କେମିତି ବିତି ଯାଆନ୍ତା କି ସମସ୍ତଙ୍କ ମନ ଭିତରେ ସେଇ ଗୋଟିଏ କଥା ରହୁଛି, ଆଉ ସନ୍ଧ୍ୟା ଆସିଲେ ଟିକେ ପବନ ଫବନ ହେଲେ ଟିକେ ରିଲାକ୍ସ ଲାଗୁଛି ନା କଣ? ସୋ ଗ୍ରୀଷ୍ମ ଋତୁରେ ସାଧାରଣତଃ ଏଇସବୁ ଜିନିଷ ତ ଆମେ କମନଲି ଫେସ୍ କରିଥାଉ। ତେବେ ଆଉ ଗୋଟିଏ କଥା ମଧ୍ୟ

ମନେ ରଖିବା ଉଚିତ ଯେ ପେଟ ରୋଗ ଯେଉଁମାନଙ୍କର ଥିବ, ଯେପରିକି ଇରିଟେବଲ୍ ବାଉଲ୍ ସିଣ୍ଡ୍ରମ୍, ପେଟର ସମ୍ବେଦନ ସେନ୍ସିଟିଭିଟି ଯଦି ରହିଛି, ତାହେଲେ ଏହି ପରିସ୍ଥିତିରେ ଥଣ୍ଡା ପାଣି ପିଇବା ଲକ୍ଷଣଗୁଡ଼ିକୁ ଆହୁରି ଖରାପ କରିପାରିପାରେ। ତେଣୁ ଡାକ୍ତରଙ୍କ କହିବା କଥା ଯେ ଥଣ୍ଡା ପାଣି ସାଧାରଣତଃ ପାଚନକ୍ରିୟାକୁ କ୍ଷତି ପହଞ୍ଚାଏ ବୋଲି ଯେଉଁ ଧାରଣା ରହିଛି ସେଇଟା ଭୁଲ। ତେବେ ଅତ୍ୟଧିକ ଥଣ୍ଡା ପାଣି ପିଇବାରୁ କେଉଁମାନେ ଦୂରେଇ ରହିପାରିବେ? ଗ୍ରୀଷ୍ମ ଋତୁରେ ସାଧାରଣତଃ ଆମେ ଥଣ୍ଡା ପାଣି ପିଇଥାଉ, କିନ୍ତୁ ଧ୍ୟାନ ରଖିବା ଉଚିତ ଯେ ଅତ୍ୟଧିକ ଥଣ୍ଡା ପାଣି ପିଇବା ଜମା ବି ଉଚିତ ନୁହେଁ। ଥଣ୍ଡା ପାଣି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ ଯଦି ଅତ୍ୟଧିକ ଥଣ୍ଡା ପାଣି ଆପଣ ପିଉଛନ୍ତି। କେହି ଯଦି ଗ୍ରୀଷ୍ମ ଋତୁରେ ଘରକୁ ଆସି ତୁରନ୍ତ ଥଣ୍ଡା ପାଣି ପିଇ ଦିଅନ୍ତି, ତେବେ ଏହାଦ୍ୱାରା ଶରୀରର ତାପମାତ୍ରା ସାଙ୍ଗେ ସାଙ୍ଗେ ହ୍ରାସ ପାଇଯାଇଥାଏ, ଯାହାଦ୍ୱାରା କି ପରବର୍ତ୍ତୀ ସମୟରେ ଥଣ୍ଡା, କାଶ ଏହିସବୁ ଜିନିଷ ହୋଇପାରେ। ତେବେ ଯେଉଁମାନଙ୍କର ଶ୍ୱାସ ରୋଗ ରହିଛି, ସାଇନସାଇଟିସ୍ ରହିଛି, ତ ସେମିତି ରୋଗୀମାନେ ବା ବ୍ୟକ୍ତିମାନେ, ମାଇଗ୍ରେନ୍ ରୋଗୀ, ବାରମ୍ବାର ଯେଉଁମାନଙ୍କର ଥ୍ରୋଟ୍ ଇନ୍ଫେକ୍ସନ୍ ହେଉଥିବ ସେଭଳି ବ୍ୟକ୍ତି, ଛୋଟ ପିଲା ବା ବୟସ୍କ ବ୍ୟକ୍ତିମାନେ ଏହି ଥଣ୍ଡା ପାଣି ପିଇବାରୁ ଦୂରେଇ ରହିବା ଆବଶ୍ୟକ। ଏହାକୁ ପିଇବାର ସଠିକ୍ ଉପାୟ ହେଉଛି ଆପଣ ଏହାକୁ ମାଇଲ୍ଡ କରିକି, ସାମାନ୍ୟ ଚିଲ୍ଡ କରିକି ପିଇପାରିବେ, ମାନେ ଅତ୍ୟଧିକ ଥଣ୍ଡା ପିଇବେନି। ସୂର୍ଯ୍ୟକିରଣରୁ ବାହାରିବା ପରେ ତୁରନ୍ତ ବରଫ ପାଣି ପିଇବାରୁ ଦୂରେଇ ରୁହନ୍ତୁ। ଆବଶ୍ୟକ ହେଲେ ଏଥିରେ ଆପଣ ଓଆର୍ଏସ୍ କିମ୍ବା ଲେମ୍ବୁ ଓ ସର୍ବତ ଯେଉଁଟା କୁହନ୍ତି, ଲେମ୍ବୁ ପାଣି କୁହନ୍ତି, ତାକୁ ମଧ୍ୟ ଆପଣ ପିଇପାରିବେ।

ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍।

କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

0: ଶୃଙ୍ଖଳା ଭିତରେ ରଖିଛନ୍ତି ବାପା ତମମାନଙ୍କୁ। ବହୁତ ବଢିଆ ଲାଗିଲା ଶୁଣିକି। ବହୁତ ବହୁତ ଧନ୍ୟବାଦ ଚନ୍ଦ୍ରକାନ୍ତ ଆଜି କଲ୍ କରିଥିବାରୁ। ଆପଣମାନେ ବି ଫଟାଫଟ ଆମ ସହିତ କନେକ୍ଟ ହେଇଯାଆନ୍ତୁ 0671230353153 ଏଇ ନମ୍ବରରେ। ଆଣ୍ଡ ଆଜି ସ୍ମୃତି ଆପଣମାନଙ୍କୁ ପଚାରୁଛି ଯେ ଆପଣଙ୍କ ପରିବାରରେ ମାନେ ଫ୍ୟାମିଲିରେ କ'ଣ ରହିଛି ସେଇ ପରମ୍ପରା, ସ୍ୱତନ୍ତ୍ର ପରମ୍ପରା। ସେ ବିଷୟରେ ଆପଣମାନେ କେବଳ ଯେ ନିୟମ ବୋଲି ନୁହେଁ, ଏମିତି ପୂଜା ପର୍ବପର୍ବାଣୀ ବି ଆସିଲେ ବହୁତ କିଛି ପରମ୍ପରା ହେଇଥାଏ ଯେଉଁଟାକି ନିଆରା ଥାଏ, ମାନେ ଅଲଗା ଘରେ କାହା ଘରେ ବି ନଥାଏ ବଟ୍ ଆପଣଙ୍କ ଘରେ ଥାଏ। ଆପଣ ଛୋଟବେଳୁ ଦେଖି ଆସିଛନ୍ତି ସେହି ସବୁ ପରମ୍ପରା, ନିୟମ କାନୁନ କ'ଣ ସବୁ ରହିଛି ଏଇ ବିଷୟରେ ଆଜି ସ୍ମୃତି ଆପଣମାନଙ୍କୁ ପଚାରୁଛି। ଆଣ୍ଡ ଆପଣମାନେ ଆମ ସହିତ ଫଟାଫଟ କନେକ୍ଟ ହୁଅନ୍ତୁ। ଦେଖିବା ଆଉ ଜଣେ କଲର୍ ଆସିଗଲେଣି, କିଏ ଅଛନ୍ତି? ହ୍ୟାଲୋ,
1: ନମସ୍କାର। ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ, ନମସ୍କାର। କିଏ କହୁଛନ୍ତି? ସୌରୀ ହାଟରୁ ସୂର୍ଯ୍ୟ ଭାଇ ଆମ ସହିତ କନେକ୍ଟ। ହଁ, ସୂର୍ଯ୍ୟ କୁମାର ଦାସ ଆମ ସହିତ କନେକ୍ଟ ହେଇଛନ୍ତି। ବିଜୟ
2: ଆଜ୍ଞା।
0: ଆଚ୍ଛା, ସୂର୍ଯ୍ୟ ଶୁଣା ଯାଉଛି। ମୁଁ ତ ଭୁଲିଗଲିଣି, ଆପଣ ତ ଲେଟ୍ରେ ମାନେ ବହୁତ ଛାଡିକିରି କଲ୍ କରୁଛନ୍ତି ଆଉ ସେଥିପାଇଁ ଭୁଲିଗଲି। ଆଉ ନା ବା ଜାଣି ହଉନି ନା। ଆଚ୍ଛା ହଉ, ଠିକ ଅଛି। କେମିତି ଅଛନ୍ତି କୁହନ୍ତୁ? ଏମିତି ବଢିଆ ଥାନ୍ତୁ, ବଢିଆ ଚୋଖା ଥାନ୍ତୁ। ଆଚ୍ଛା, କୋଉଠି ଯାଉଛନ୍ତି ନା କଣ? ରାସ୍ତାରେ ପୁରା ଛିଡ଼ା ଲାଗ ଲାଗୁଛି। ଓହୋ, ଆଚ୍ଛା ଠିକ ଅଛି। ଟିକେ ନଏଜ୍ ଏରିଆରୁ ଟିକେ ବାହାରକୁ ପଳେଇ ଆସନ୍ତୁ ନା, ଯୋଉଟା ପୁରା ନଏଜ୍ ରହୁଛି ନା। ଓକେ, ତାହେଲେ କୁହନ୍ତୁ ଆପଣଙ୍କ ପରିବାରର କଣ ରହିଛି ପରମ୍ପରା?
2: ଆମର ପରମ୍ପରା ରହିଛି, ଆପଣ ପଦାକୁ ଯିବେ ପ୍ୟାଣ୍ଟ ସାର୍ଟ ଓହ୍ଲେଇକି ହିଁ ଘରକୁ ଯିବେ,
0: ମାନେ
2: ମାନେ ପଦାରୁ ଆସନ୍ତୁ, ମାନେ ପଦାରେ ଧୁଆ ଧୁଆ ହେଇକି ପହଞ୍ଚିବେ, ସେଟା ପୁଣି ଧୁଆ ହବ,
0: ସେଟା ପୁଣି ଧୁଆ। ମାନେ ଏବେ ଆପଣ ଯୋଉ ମାର୍କେଟ ଆସିଛନ୍ତି, ଏବେ ଆପଣ ଯୋଉ ମାର୍କେଟ ଆସିଛନ୍ତି, ଆପଣ ଗଲେ ଆପଣ ଯାହା ପିନ୍ଧିଛନ୍ତି ସେଟା ଧୁଆ ହବ,
2: ସେଟା ରହିଲା, ଆଚ୍ଛା ଧୁଆ ହବ, କାଲିକି ଧୁଆ ହବ, ପ୍ଲସ ଯୋଉଟା ଫୁଲ ହାତରେ ପିନ୍ଧେ ସେଟା ରହିଲା, ମାନେ ଇଏ ଓହ୍ଲେଇକି ପଦାକୁ ଘର ଭିତରେ,
0: ଘର ଭିତରେ। ବହୁତ ବଢିଆ। ଆଉ କଣ କଣ ରହିଛି?
2: ଆଉ ଗାଧେଇ ସାରିଲା ପରେ ଖାଇବେ।
0: ଆଚ୍ଛା, ତା ପୂର୍ବରୁ ଯଦି ଭୋକ ଲାଗିଲା ଖାଇ ହବନି,
2: ଭୋକ ଲାଗିଲା କିଛି ଖିଆ କିନା, ଯେତେ ଭୋକ ଲାଗିଲା ସେ ଗାଧେଇବ।
0: ହଁ,
2: ଆଉ ଜଙ୍ଗର ପୁରା କଡା ନିର୍ଦ୍ଦେଶ।
0: ଆଚ୍ଛା,
2: ମୁଁ ସେ ଅଭ୍ୟାସ ହେଇଗଲାଣି, ରାତିରୁ ଉଠିଯାଉଛି, ଉଠିକି ସାଢେ ଚାରିଟା ପାଞ୍ଚଟା ବେଳକୁ ଉଠିଯାଉଛି, ଗାଧେଇଲା ପରେ ଯୋଗ କରୁଛି, ଯୋଗ କରୁଛି, ଗୋଟେ ଅଭ୍ୟାସ ହେଇଗଲାଣି, ଛୁଆ ଯେତେବେଳେ ଉଠିବ ତୁ ଗାଧେଇବ ଖାଇବ।
0: ବଢିଆ, ମାନେ ୟାର ଅର୍ଥ ହଉଛି ଭୋକ ତ ଲାଗୁଥିବ, ସକାଳୁ ଗାଧେଇବା କମ୍ପଲସରି, ମାନେ ସକାଳୁ ଜଲ୍ଦି ଜଲ୍ଦି ସମସ୍ତେ ଗାଧେଇ ପଡନ୍ତି
2: ଆଉ, ସିଏ ବି ନ ଗାଧେଇଲେ ସେ ରୋଷେଇ ଘରକୁ ଯିବନି।
0: ବଢିଆ, ବହୁତ ସୁନ୍ଦର ନିୟମ, ବଢିଆ ଲାଗିଲା। ଥ୍ୟାଙ୍କ ୟୁ ସୋ ମଚ୍ ଆଜି କଲ୍ କରିଥିବାରୁ।
2: ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ। ଆପଣମାନେ ବି ଫଟାଫଟ ଆମ ସହିତ କନେକ୍ଟ ହୁଅନ୍ତୁ। କେତେ ସୁନ୍ଦର ସୁନ୍ଦର କଥା ୟାର, ମାନେ ଏଇସବୁ ଯୋଉ ନିୟମ ତିଆରି ହେଇଛି ସେଟା କେତେ କନେକ୍ଟେଡ୍ ହଉଛି ଆପଣ ଜାଣିପାରୁଛନ୍ତି ତ, ମାନେ ଗାଧେଇ ନ ଗାଧେଇକି ଜଣେ ଖାଇପାରିବନି, ମାନେ ୟାର ଅର୍ଥ ହଉଛି ଯଦି ଭୋକ ତ ଓବିୟସ୍ଲି ଲାଗିବ ତ ସକାଳୁ ସକାଳୁ ଗାଧେଇବା ବି ହେଇଗଲା, ଆଣ୍ଡ ତା ସହିତ ପେଟ ପୂଜା ବି ହେଇଗଲା, ତ ଏଇସବୁ ନିୟମ ଗୋଟେ ଶୃଙ୍ଖଳା ଭିତରେ କେତେ ସୁନ୍ଦର ଭାବରେ ତିଆରି କରାଯାଇଛି ଯାହାଦ୍ୱାରା କି ସମସ୍ତେ ଶୃଙ୍ଖଳିତ ଭାବରେ ରହିପାରିବେ, ସ୍ୱାସ୍ଥ୍ୟ ସମସ୍ତଙ୍କର ଭଲ ରହିବ, ଆଣ୍ଡ ଠିକ୍ ଟାଇମ୍ରେ ଆମେ ଖାଇବା, ଠିକ୍ ଟାଇମ୍ରେ ପିଇବା, ଶୋଇବା, ଉଠିବା, ଏଇସବୁ ଜିନିଷ ଠିକ୍ ରହିବ। ଦେଖିବା ଆଉ ଜଣେ କଲର୍ ଆସିଗଲେଣି, କିଏ ଅଛନ୍ତି? ହ୍ୟାଲୋ
3: ଦିଦି, ନମସ୍କାର।
0: ନମସ୍କାର, କିଏ କହୁଛ?
3: ମୁଁ ସାଇ କହୁଛି, ବେଲପଡାରୁ।
0: ହଁ ସାଇ, କେମିତି ଅଛ? ମୁଁ ବି ବହୁତ ବୋବାଲ ଅଛି ସାଇଙ୍କ କଥା ଶୁଣିକି, ଆଉ ଟିକେ ପୁରା ବିନ୍ଦାସ, ପୁରା ମାଇଣ୍ଡ ଫ୍ରେସ ହେଇଗଲା। ଆଚ୍ଛା, ରଜ ପାଇଁ ପ୍ରସ୍ତୁତି ଷ୍ଟାର୍ଟ ହେଇଗଲାଣି? ଆଚ୍ଛା ଆଚ୍ଛା ସାଇ, କୁହ ଆଜି ତମ ଘରେ କଣ ସବୁ ନିୟମ ରହିଛି, ପରମ୍ପରା ରହିଛି ସବୁ?
3: ଆମ ଘରେ ଅଛି, ମାନେ ଯିଏ ଯୋଉ କାମ କରିବ ସେଇଟା ବଡଙ୍କୁ ପଚାରିକି କରିବ, ଆଉ ଆମ ଘରେ ତ ଯିଏ ମାନେ ବଡ ଜେଜେ ଜେଜେମା ସେମାନଙ୍କୁ ପଚାରିକି, ମୋ ବାପା ମାମା ବି ସବୁ କାମ କରନ୍ତି, ଆମେ ବି ସମସ୍ତେ ତାଙ୍କୁ ପଚାରିକି କରୁ, ଯଦି କୋଉଟା ନ ପଚାରିଥିବ ବହୁତ ଗାଳି ଶୁଣିବାକୁ ପଡେ, ତାପରେ ଯେତେବେଳେ ବି ଯୁଆଡେ ଯିବୁ ଘରେ କହିକି ଯିବୁ, ଯଦି ନ କହିକି ଯାଇଥିବୁ ଆସିଲା ବେଳକୁ ସଦା।
0: ଆରେ ବାପରେ, ଆଚ୍ଛା ତାହେଲେ କେବେ ଏମିତି ହେଇନି ତମ ଦ୍ୱାରା କେବେ ବ୍ରେକ ହେଇଛି ରୁଲ୍ସ?
3: ହଁ ଏମିତି ହେଇଛି, ମଣିଷ ମାତ୍ରକେ ଭୁଲ ହୁଏ, କେମିତି ହବନି ମୋର। ମୁଁ ଏମିତି ଥରେ କହିନଥିଲି, ଗୋଟେ କାମ କରିଥିଲି ଆଉ ବହୁତ ଗାଳି ଶୁଣିଥିଲି, ତାପରେ ଆମର ଯାହା ବି ସବୁ ଜିନିଷ କିଣାକିଣି ବି ହବ, ଧର ଶାଢୀ କିଣିବାର ଅଛି ତ ଜେଜେମାଙ୍କୁ ମାନେ ପରମିସନ ନବାକୁ ପଡିବ, ସେଟା

0: ଅଛି ନା ଆଉ ଆମେ କେମିତି ଛାଡିଦବୁ, ଜେଜେମା ଯାହା କହିବ ସେଇଆ କରିବୁ, ତାପରେ ଘରେ ବି ଆମର ଯାହା ହବ ଓଷା ବ୍ରତ ଯାହା ବି ହଉ ତ ଜେଜେମା
1: ବତେଇବେ ସେଇଆ ହୁଏ, ସେ ନିୟମ ବତେଇବେ ଏଆ ଏଆ କର, ତ ଘରର ବୋହୂ ମାନେ ମଧ୍ୟ ସେ ସବୁ ଜିନିଷ କରିବେ। ବଢିଆ ବଢିଆ, ବହୁତ ସୁନ୍ଦର ନିୟମ ସାଇ, ବହୁତ ଭଲ ଲାଗିଲା। ଆଣ୍ଡ ଏଇଟା ପ୍ରକୃତରେ ଏଇ ଜିନିଷ, ଏଇ ସଂସ୍କୃତି, ଏଇ ପରମ୍ପରାଟି ଆମକୁ ଶିଖିବା ଆବଶ୍ୟକ, ଆଣ୍ଡ ଆମ ପରପିଢ଼ି ମାନେ ବି ଶିଖିବା ଆବଶ୍ୟକ ନା କଣ? ଓକେ, ଥ୍ୟାଙ୍କ ୟୁ ସୋ ମଚ ସାଇ ଆଜି କଲ୍ କରିଥିବାରୁ।
0: ଧନ୍ୟବାଦ,
1: ନମସ୍କାର। କଥାବାର୍ତ୍ତା ଏମିତି ଜାରି ରହିବ, ବଟ୍ ସମୟ ବର୍ତ୍ତମାନ ଗୋଟେ ମ୍ୟୁଜିକାଲ ବ୍ରେକ୍ ର।

0: ଓ ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାଶିଂ ମେସିନ୍ ଚଳାଉଛନ୍ତି, ଘରେ ଦିଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
1: ଦାଦା ସବୁ ସେଇ ଉପର ବାଲାର ଦୟା, ମାନେ ସୋଲାର ପ୍ୟାନେଲ ର।
0: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
2: ଶୁଣିଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍। ସୋ ଚାଲିଛି ଡାଇଲ୍ ଇନ୍ ଲାଇଭ୍ ର ସ୍କୃତି ରହିଛି ଆଜିର ଏହି ସୁନ୍ଦର ସକାଳରେ ଆପଣଙ୍କ ସହିତ 0671230315।

0: ନମ୍ବରରେ ଆପଣମାନେ କନେକ୍ଟ ହେଉଛନ୍ତି। ଆଣ୍ଡ ଆଜି ମୁଁ ପଚାରୁଛି ଯେ ଆପଣଙ୍କ ଘରର ସେହି ନିଆରା ପରମ୍ପରା, ସେହି ନିୟମକାନୁନ ବିଷୟରେ। ହ୍ୟାଲୋ,
1: ବିଧି ବଡ଼ ନା ବିଧିର ବିଧାନ ବଡ଼? ଶୁଭ ସକାଳ, ନମସ୍କାର ଆଜ୍ଞା।
0: ନମସ୍କାର, ଶୁଭ ସକାଳ। ରାଜହଂସରୁ ଆମ ସହିତ କନେକ୍ଟ ହେଇଯାଇଛନ୍ତି। ବିଲକୁଲ ପ୍ରଶାନ୍ତ ଭାଇ, ୱେଲକମ୍ କରୁଛୁ ଏଫ୍ଏମ୍ ରେନ୍ବୋ କୁ। କେମିତି ଅଛନ୍ତି?
1: ବହୁତ ଭଲ ମ୍ୟାମ, ଆଉ ଆପଣଙ୍କ ଶବ୍ଦରେ ତ ଏତେ ଆତ୍ମୀୟତା ଆଉ ଏତେ ଭଲ ପାଇବା ଅଛି ଯେ ମାନେ ଟିକେ ଏନର୍ଜି ବୁଲୁଟି ମାନେ ସକାଳ ହେଇଯାଇଛି।
0: ଥ୍ୟାଙ୍କ ୟୁ ସୋ ମଚ୍। ତେବେ କୁହନ୍ତୁ ଆପଣଙ୍କ ଫ୍ୟାମିଲିରେ କଣ ରହିଛି ପରମ୍ପରା, କଣ ରହିଛି ସେଇ ନିୟମ?
1: ଯୋଉଟା ଦେଖନ୍ତୁ, ଏଇଟା ଗୋଟେ ବହୁତ ମାନେ ଗୋଟେ ମୁଁ ଯୋଉଟା ଷ୍ଟାର୍ଟିଂ କହିଲି, ବିଧି ବଡ଼ ନା ବିଧିର ବିଧାନ ବଡ଼। ବିଧି ହେଲା ଗୋଟେ ନିୟମ, ଆଉ ବିଧିର ବିଧାନ ଯୋଉ ନିୟମଟା ଆଗରୁ ଅଛି, ଯୋଉ ନିୟମଟା ଆଗରୁ ଅଛି ସେଇଟା ସମସ୍ତଙ୍କ ହିତ ପାଇଁ ଆମ ମହାପୁରୁଷ ମାନେ ହଉ ବା ଆମ ପୂର୍ବ ଯୋଉ ଗୁରୁ ଗୁରୁଜନ ମାନେ ତିଆରି କରିଛନ୍ତି, ତାଦ୍ୱାରା କଣ ନା ମାନେ ମନରେ ଗୋଟେ ଶାନ୍ତି ଆଉ ସକାରାତ୍ମକ ଚିନ୍ତାଧାରା ଉଦୟ ହୁଏ। ଆଉ ମୋର ଯାହା କହୁଛନ୍ତି ଯେ ସକାଳୁ ନିତ୍ୟକର୍ମ ସାରି ସେ ଠାକୁରଙ୍କୁ ଟିକେ ଫୁଲ ପାଣି ନ ଦେବା ପର୍ଯ୍ୟନ୍ତ ମୁଁ କୌଣସି ଜିନିଷ ବି ସ୍ପର୍ଶ କରେନି।
0: ଆଚ୍ଛା,
1: ଆଉ ସନ୍ଧ୍ୟାବେଳେ ସେମିତି କାମରୁ ଫେରିଲା ପରେ ତ କଣ ମାନେ ଟିକେ ସେ ଧୁଆଧୁଇ ହେଇକି ହେଇସାରିଲା ପରେ ହିଁ ଯାହା ସ୍ପର୍ଶ କରେ।
0: ଓକେ,
1: ଆଉ ମତେ ତ ମାନେ କାଉଣ ବି ଦିଅ, ମତେ କେବେ ବି ଆତ୍ମା ଡାକେନି କି ଏଇଟା ଖାଅ କି। ସେଥିପାଇଁ ମୁଁ ବହୁତ ଯୋଉ କଣ କହିଲି ଯୋଉ ଫଙ୍କସନ ଆଟେଣ୍ଡ କରିପାରିଲି, ମୁଁ ଘରକୁ ଆସିଲି ଫ୍ରେଶ ହେବି ତାପରେ ଯାଇକି କୋଉଠି କଣ ଯିବା କଥା ଚିନ୍ତା କରିବି।
0: ଆପଣ ଯିବେ? ଓକେ, ମାନେ ବାହାରୁ ଆସିସାରିଲା ପରେ ସାଙ୍ଗେ ସାଙ୍ଗେ ଆପଣ କୌଣସି ଖାଦ୍ୟକୁ ସ୍ପର୍ଶ କରନ୍ତିନି?
1: ନାଇଁ
0: ହାଇଜେନ
1: ପ୍ରକାର ବି ଖାଦ୍ୟ ହଉ।
0: ଆଚ୍ଛା, ବହୁତ ବଢିଆ, ବହୁତ ସୁନ୍ଦର ନିୟମ। ତ ଏଇ ଯୋଉ ନିୟମ ଆପଣ ନିଜେ ନିଜେ କରିଛନ୍ତି ନା କିଏ ପତେଇଛି ଆପଣଙ୍କୁ?
1: ଶିଖିଛି ମ୍ୟାମ। ଆଉ ତାପରେ ପୁରୀରେ ଯୋଉ ମାନେ 95 ମସିହାରୁ 2000 ମସିହା ପର୍ଯ୍ୟନ୍ତ ମାସକୁ 7 ଦିନ ରହିଛି, ସକାଳ 7ରୁ ଟ୍ରେନ ପହଞ୍ଚେ ପୁଣି ସନ୍ଧ୍ୟା 7ରୁ। ଏଇ ଯୋଉ ଭିତରେ ଆପଣ ଆଜି ଯୋଉ ରୋଷେଇ ଘରର ବର୍ଣ୍ଣନା କଲେ ସେ ଯୋଉ ଟିକି ନେଇକି ସବୁଆଡେ ବୁଲିକି ବହୁତ ସୁନ୍ଦର ଅନୁଭବ ଅଛି। ଆଉ ମହାପ୍ରଭୁଙ୍କର ଯୋଉ ଦର୍ଶନ ସେତେବେଳେ ସବୁ କରିଛୁ, ହେଲେ ସେତେବେଳେ ଏତେ ମ୍ୟାମ କଣ କହିଲେ ଯୋଉ ବୁଦ୍ଧି ଯୋଉଟା କହୁଛି ଆତ୍ମୀୟତା ଜ୍ଞାନ ଏତେ ଜାଗ୍ରତ ହେଇନଥିଲା, କିନ୍ତୁ ଏବେ ସେସବୁ ସମୟକୁ ବହୁତ ଝୁରି ହଉଛି। ଆଉ ମହାପ୍ରଭୁଙ୍କର ଆଶୀର୍ବାଦ ବହୁତ ଅଛି ତାଙ୍କ କରୁଣାରୁ, ଯେ ତାଙ୍କର ହାତ ନାହିଁ ଗୋଡ ନାହିଁ କିନ୍ତୁ ଯିଏ ଯୋଉଠି ଡାକୁଛି ସେ ସେଠି ପହଞ୍ଚି ପାରୁଛନ୍ତି, ଏବଂ ବହୁତ ସୁନ୍ଦର ଅନୁଭବ ମ୍ୟାମ।
0: ମହାପ୍ରଭୁଙ୍କର ସେଇ ରୂପଟି ହେଉଛି ନିରାକାର ରୂପ, ଯାହାର କି କୌଣସି ଆକାର ନାହିଁ, ହାତ ନାହିଁ, ଗୋଡ ନାହିଁ, ସବୁ ନାହିଁ।
1: ସୁନ୍ଦର ସକାଳେ ଥିଲା ରୋଷେଇ ଘରର, ଆଉ ସେଇ ଜିନିଷଟା ଟିକେ ଅନୁରୋଧ ଆଉ ଥରେ ବି ରହିବ, ଭାବକୁ ନିକଟ
0: ଅଭାବକୁ ଦୂର, ମୋର ସେଟା ମନେ ଅଛି। ବଟ ସେଟା ତା ପାଇଁ ଗୋଟେ ସ୍କ୍ରିପ୍ଟ କରିବା ପାଇଁ ପଡିଥାଏ, କାରଣ ସେଟା ମହାପ୍ରଭୁଙ୍କ ବିଷୟରେ, ତେଣୁ ସେ ବିଷୟରେ ନିହାତି ଭାବରେ ଆଗକୁ ମୁଁ ଧ୍ୟାନ ରଖିବି। ବହୁତ ବହୁତ ଧନ୍ୟବାଦ।
1: ଆଉ ଗୋଟେ ଆପଣ ଯୋଉ ରଖିଛନ୍ତି ଏଇଟା ଗୋଟେ ବହୁତ ସୁନ୍ଦର ମାନେ ଟପିକ, ଆଉ ନିୟମ ଆଉ ନୀତି ଆଉ ଆଦର୍ଶ ଆ ଭିତରେ ମଣିଷ ରହିଲେ ହିଁ ସଂସ୍କାରିତା 2-4 ଗୁଣ ବଢିଯାଏ।
0: ନିଶ୍ଚୟ ନିଶ୍ଚୟ, ମାନେ ଯେମିତି କୁହାଯାଏ ପ୍ରତ୍ୟେକଙ୍କ ଘରର କିଛି ନା କିଛି ଅଲଗା ଅଲଗା ନିୟମ ପରମ୍ପରା ରହିଛି, ଆଣ୍ଡ ତାକୁ ଜାଣିବା ବି ଆବଶ୍ୟକ।
1: ପିଲାମାନେ ସେଇ ଜିନିଷକୁ ହିଁ ଫଲୋ କରନ୍ତି।
0: ଆଣ୍ଡ ଏଇ ଯୋଉ ଟପିକ ଜରିଆରେ ଆମେ ମଧ୍ୟ ଅନ୍ୟମାନଙ୍କର ଯୋଉ ନିୟମ ରହିଛି ତାକୁ ଆମେ ଆମ ଜୀବନରେ ମଧ୍ୟ ତାକୁ ସାମିଲ କରିପାରିବା, ଯାହାଦ୍ୱାରା ଆମ ଜୀବନ ମଧ୍ୟ ଶୃଙ୍ଖଳିତ ଆଉ ସୁନ୍ଦର ହେଇପାରିବ। ସେଇଟା ହିଁ ରହୁଛି ଏଇ ପଛରର ଉଦ୍ଦେଶ୍ୟ,
1: ଲକ୍ଷ୍ୟ ଉଦ୍ଦେଶ୍ୟ।
0: ଥ୍ୟାଙ୍କ ୟୁ ସୋ ମଚ୍ ଆଜି କଲ୍ କରିଥିବାରୁ। ସ୍ମୃତି ରହିଛି ଆଜିର ଏହି ସୁନ୍ଦର ସକାଳରେ ଆପଣମାନଙ୍କ ସହିତ, ଆଣ୍ଡ ଆପଣମାନଙ୍କୁ ପଚାରୁଛି ଯେ ଆପଣଙ୍କ ପରିବାରର ସେହି ନିଆରା ପରମ୍ପରା, ସେହି ସଂସ୍କୃତି ବିଷୟରେ 0671230353 ଏହି ନମ୍ଘରରେ ଆପଣମାନେ ଫଟାଫଟ ଆମ ସହିତ ଯୋଡ଼ି ହୋଇଯାଆନ୍ତୁ। ତେବେ ଆପଣମାନଙ୍କୁ ମୁଁ ଏଇଠି କହି ରଖୁଛି ଯେ ଆଜି ଦିନ 10ଟାରୁ 11ଟା ଆପଣ ଗୋଟେ ଘଣ୍ଟା ପାଇଁ ବିଶେଷ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ଶୁଣିପାରିବେ, ସିଧା ପ୍ରସାରଣ କରାଯିବ। ଏଥିରେ ଆଜି ବିଷୟ ରହିଛି ସୁସ୍ଥ ବୟୋବୃଦ୍ଧି ସହ ଯୋଗାଭ୍ୟାସ। ଏହି କାର୍ଯ୍ୟକ୍ରମରେ ବିଶେଷଜ୍ଞ ଭାବେ ଯୋଗଦେବେ ଯୋଗ ପ୍ରଶିକ୍ଷିକା ମଞ୍ଜୁ ମିଶ୍ର ଏବଂ ଯୋଗ ପ୍ରଶିକ୍ଷକ ସୁରେଶ କୁମାର ମହାପାତ୍ର। କାର୍ଯ୍ୟକ୍ରମକୁ ସଂଯୋଜନା କରିବେ ପ୍ରଜ୍ଞା ପାରମିତା ସାହୁ। ତେଣୁ ଶ୍ରୋତାବନ୍ଧୁମାନେ ଏହି ବିଷୟ ସମ୍ପର୍କିତ ପ୍ରଶ୍ନ ଟେଲିଫୋନ୍ ନମ୍ଘର 0671230314 ଏବଂ 0671230314 ଏହି ଜରିଆରେ 10ରୁ 11ଟା ଭିତରେ ଷ୍ଟୁଡିଓରେ ଉପସ୍ଥିତ ଥିବା ବିଶେଷଜ୍ଞଙ୍କୁ ସିଧାସଳଖ ପ୍ରଶ୍ନ ପଚାରି ଉତ୍ତର ପାଇପାରିବେ। ତେବେ ଦେଖିବା ବର୍ତ୍ତମାନ ଆଉ ଜଣେ କଲର୍ ଆସିଗଲେଣି କି ଅଛନ୍ତି। ହ୍ୟାଲୋ,
2: ମ୍ୟାଡାମ ନମସ୍କାର ଗୀତା କହୁଥିଲି ଜଗତସିଂହପୁର।

0: ଶାସନ ତ ନିହାତି ଦରକାର, ବଟ୍ ଏଇ ଜିନିଷଟା ବି ଟିକେ ଅଛି ଆଉ। ବହୁତ ବହୁତ ଧନ୍ୟବାଦ ମଧୁ, ସମୟ ସରି ସରି ଆସିଲାଣି, ପରେ କଥା ହେବା। ଓକେ
1: ନମସ୍କାର।
0: ସମୟ ଫ୍ରେଣ୍ଡସ୍, ଫଟାଫଟ ଆପଣମାନେ ବି ଆମ ସହିତ କନେକ୍ଟ ହେଇଯାଆନ୍ତୁ। 9:32 ଅଲରେଡି ହେଇଗଲାଣି। 0671230353 ଏଇ ନମ୍ବରରେ ଆପଣମାନେ ସ୍ମୃତି ସହିତ କଥା ହେଇପାରିବେ। ଆଉ ଜଣେ କଲର୍ ଆସିଗଲେଣି, କିଏ ଅଛନ୍ତି ଦେଖିବା। ହ୍ୟାଲୋ,
2: ଜିନ୍ଦଗି ମେ ଏକ ହି ନିୟମ ରଖୋ, ଜୋ ବୋଲନା ହେ ସିଧା ବୋଲୋ, ସଚ ବୋଲୋ ଅର୍ ମୁଁ ପର ବୋଲୋ। ନମସ୍କାର ଆଜ୍ଞା।
0: ନମସ୍କାର ସମୀର ଭାଇ,
2: ସମୀର ପଣ୍ଡା କହୁଛି ତେଲଙ୍ଗା ପିଠ କଟକ।
0: ସୋ ସମୀର ଭାଇ, ଆପଣ ତ କହିଦେଲେ ସାଇରିରେ ଆମେ ଜାଣିପାରିଲୁ, ତଥାପି ବି ଆମେ ଟିକେ ପଚାରିବୁ ଏଲାବୋରେଟଲି ଯେ ଘରେ କଣ ସବୁ ପରମ୍ପରା ନିୟମ ରହିଛି।
2: ବିଧାନ ସମ୍ବିଧାନରେ ସମସ୍ତେ ମାନେ ବ୍ୟକ୍ତିଗତ ଭାବରେ ଏବଂ ପାରିବାରିକ ଭାବରେ ବନ୍ଧା, ଏବଂ ଏହା ରହିବା ଉଚିତ ଜୀବନଚର୍ଯ୍ୟାରେ ଗୋଟେ ଶୃଙ୍ଖଳା। ସଂସ୍କୃତରେ କୁହାଯାଇନି ଶୌଚ ସନ୍ତୋଷ ତପ ସ୍ୱାଧ୍ୟାୟ ଈଶ୍ୱର ହୋ ପ୍ରାଣ ଧନାନି ନିୟମାହ, ଅର୍ଥାତ ଶୌଚ କ୍ଲିନିଂ ମାନେ ବଡି ଆଉ ମାଇଣ୍ଡ, କେବଳ ଯେ ବାହାର ଶୁଦ୍ଧି ହେଇଯିବା ନୁହଁ, ଅନ୍ତଃକରଣରେ ବି ଶୁଦ୍ଧି ରହିବା ଦରକାର। ଏସବୁ ନିୟମ କଡାକଡି ଭାବରେ ଆମ ପରିବାରରେ ଲାଗୁ ରହିଛି, କିନ୍ତୁ ଏତେ ବି କଡା ନୁହେଁ। ଧରି ନିଅନ୍ତୁ ବେଳେ ବେଳେ ଅକାଳେ ନିୟମ ନାସ୍ତି। ଗୋଟେ କଥା ହଉଛି ଆମ ଘର ହଉଛି ମାନେ ମହନ୍ତ ଘର କୁହନ୍ତି, ପ୍ରତ୍ୟେକ ଗ୍ରାମରେ ଅଛନ୍ତି ମାନେ ପ୍ରତ୍ୟେକ ଗ୍ରାମରେ ମହନ୍ତ ଅଧିକାରୀ ଅଛନ୍ତି। ତାଙ୍କର କାର୍ଯ୍ୟ ହଉଛି ଯାହା ଆନୁଷ୍ଠାନିକ କାର୍ଯ୍ୟ, ଯାହା ଈଶ୍ୱରଙ୍କ ଗ୍ରାମର ଦେବତୀ ଅଛନ୍ତି, ଗାଁରେ ଠାକୁର ଅଛନ୍ତି, ଦୋଳ ଗୋବିନ୍ଦ ଅଛନ୍ତି, ଏବଂ ଅନ୍ୟାନ୍ୟ ଯେତେ ପର୍ବପର୍ବାଣି ଯେତେ ବିଧି ବିଧାନ ନିର୍ଦ୍ଧାର୍ଯ୍ୟ କରାଯାଇଥିବା ସାମାଜିକ ଅନୁଷ୍ଠାନ, ଆମ ଘରର ଯିଏ ମହନ୍ତ ଭାବରେ ଅଧିଷ୍ଠିତ ହେଇଥାନ୍ତି ତାଙ୍କ ମାଧ୍ୟମରେ କରାଯାଏ। ଓ ଆବାହମାନ କାଳରୁ ଅଛି, ଆମ ଗୋଷ୍ଠୀ ବାପା ଥିଲେ, ଜେଜେବାପା ଥିଲେ, ବାପା ଥିଲେ, ଏବେ ତ ଏଗୁଡା ମାନେ ନିଜ ତୁଳନାରେ କହିବା ଭୁଲ, ଫିର୍ ବି ଇଏ ଗୋଟେ ଦାୟିତ୍ୱ। ଏବଂ ଏ କ୍ରମରେ ମାସକୁ ବୋଧହୁଏ 15-20 ଦିନ ନିଶ୍ଚିନ୍ତ କୋଉଠି ଠାକୁରଙ୍କର କାର୍ଯ୍ୟ ଥିବ, କୋଉଠି ସଂକୀର୍ତ୍ତନ ଥିବ, ଫେରୁଫେରୁ ବିଳମ୍ବ ହୁଏ। ସେଇଟା ଆମର ସେଇଟା ଫ୍ରି ଅଛି, ସମସ୍ତେ ଜାଣିଛନ୍ତି, କେହି ବିରକ୍ତ ହୁଅନ୍ତିନି। ରାତି 11-12 ବି ହେଇପାରେ, କୌଣସି କୌଣସି ସ୍ଥାନରେ ଆମେ ଯଦି ଅହରାତ୍ର ଅଷ୍ଟପ୍ରହରୀ ହଉଛି ଆମେ ସିଆଡେ ରହିଯାଇପାରୁ, କିନ୍ତୁ ତାପରେ ବି ଏମିତି କିଛି ବିଧାନ ଅଛି ଯେମିତିକି ପୁଅ ମୋର କୁହେ ବ୍ରତଘର ହେଇଗଲା 2023 ମସିହାରେ, ମୁଁ କହିଲି ବାପା ଆଗରୁ ବ୍ରତ ହେଇନଥିଲ, ଏବେ ସକାଳୁ ଗାଧୁଆ ପାଧୁଆ ସରିଲେ ଠାକୁରଙ୍କ ପାଖରେ ମୁଣ୍ଡିଆ ମାରିସାରିଲେ ଜଳଖିଆ ଖାଇବ, ଏ ଗୋଟେ ନିୟମ। ଏ ଆମକୁ ଗୋଟେ ଯୋଗ୍ୟ ଉପବୀତ ଆମେ ଧାରଣ କଲେ କିଛି ସଂସ୍କୃତ ଶ୍ଳୋକ କେବଳ ଯେ ଉଚ୍ଚାରଣ କରି କରାଯାଇନି, ଆମକୁ ଗୋଟେ ନିୟମରେ ବାନ୍ଧି ଦିଆଗଲା, ଏବଂ ସିଏ ମଧ୍ୟ ବେଳେ ବେଳେ ଛିଡି ଯାଏ ପିଲା ଲୋକ, ତ କଣ ତମେ କହୁଛ ସକାଳୁ ଲଗାଇଥିଲେ, କିନ୍ତୁ ସମୟକ୍ରମେ ଯୋଉ ଅନୁଶାସନ ଆମେ ତାହା ଦ୍ଵାରା ଅନୁଶାସିତ ହେଇଥିଲୁ, ଏବଂ ଆମ ଦ୍ଵାରା ସିଏ ମଧ୍ୟ ଏବେ ସେଇ ଧାରାରେ ପଡିଗଲା। ଏମିତି କିଛି ନିୟମ ନାହିଁ। ଆଉ ସବୁଠୁ ବେଶୀ ଖୁସି ଲାଗେ ଗୋଟେ ଗୋଟେ କଥା, ଧରି ନିଅନ୍ତୁ ଆଜି ଚତୁର୍ଦ୍ଦଶୀ କି ଆଜି ଏକାଦଶୀ କି ଅମୁକ ଦିନ କୋଉ ଯୋଉ ଉତ୍ସବ, ବେଳେ ବେଳେ କନଫ୍ୟୁଜନ କରିଦେଉଛନ୍ତି ସୋସିଆଲ ମିଡିଆ ଯୁଗ, ଆସିକି ପଚାରନ୍ତି, ଭାରି ଖୁସି ଲାଗେ। ଯାଆନ୍ତୁ ପଣ୍ଡା ଘରେ ପଚାରିଦେବେ, ସଠିକ ଆନ୍ସର ପାଇଯିବେ, ସେଇଟା ହିଁ ଖୁସି ଲାଗେ।
0: ବହୁତ ବଢିଆ, ବହୁତ ବଢିଆ ସମୀର ଭାଇ, ବହୁତ ବହୁତ ଧନ୍ୟବାଦ ଆଜି କଲ୍ କରି କଥା ହେଲେ ଆମ ସହିତ,
2: ଧନ୍ୟବାଦ ଆଜ୍ଞା।
0: 0671230353 ଏଇ ନମ୍ଘରରେ ସ୍କୃତି ପଚାରୁଛି ଆପଣମାନଙ୍କୁ ଯେ ଆପଣଙ୍କ ଘରର ସେଇ ନିଆରା ପରମ୍ପରା ସମ୍ପର୍କରେ ଆପଣମାନେ ବି ବହୁତ ସୁନ୍ଦର ସୁନ୍ଦର କଥା କହୁଛନ୍ତି, ଯାହାଦ୍ୱାରା ଅନ୍ୟମାନେ ବି ଆମେମାନେ ବି ଯେଉଁମାନେ ଶୁଣୁଛୁ ଆମ ଲାଇଫ୍ରେ ସେଇ କଥାଟିକୁ ଆମେ ଇମ୍ପ୍ଲିମେଣ୍ଟ କରିପାରିବା ଆଣ୍ଡ ଆମ ଜୀବନକୁ ସୁଧାରି ପାରିବା, ଆମ ଫ୍ୟାମିଲିକୁ ସହିତ ଆମେ ଏକତ୍ରିତ ହୋଇକି ରହିପାରିବା, ଖୁସିରେ ରହିପାରିବା। ସୋ ଏହିସବୁ ନିୟମ ପ୍ରକୃତରେ ସମାଜ ପାଇଁ ମନାଯାଇଛି, ଗୋଟେ ଶୃଙ୍ଖଳା ଭିତରେ ବାନ୍ଧି ରହିବାର ଏଇଟା ହେଉଛି ଗୋଟେ ଗୋଟେ ସୁନ୍ଦର ନିୟମ। ଦେଖିବା ଆଉ ଜଣେ କଲର୍ ଆସିଗଲେଣି, କିଏ ଅଛନ୍ତି। ହ୍ୟାଲୋ, ନମସ୍କାର। ବଟ୍ ମୁଁ ସଜବାଜ ହେଇନି ୟାର, ସକାଳୁ ସକାଳୁ ପଳେଇ ଯାଇଛି। ଏବେ ଆଚ୍ଛା, ତମେ କେତେ ଦିନ ପରେ ଆମ ଭଉଣୀ କନେକ୍ଟ ହେଲେ? ହଁ, ଟୋଟାଲି କୁଆଡେ ହଜି ଯାଇଥିଲ ନା ଉର୍ମିଳା ଭଉଣୀ?
3: ହଜିବି କାହିଁକି, ମୁଁ ଅଛି ନା, ଆପଣ ସେପଟେ ଅଛନ୍ତି, ମୁଁ ଏପଟେ ଅଛି, ଖାଲି କଲ୍।

0: ଲାଗୁନି ଆଉ
1: ଲାଗୁନି ଆଉ
0: ସତା ଭାଇ ମାନେ ଯୋଉ କରୁଛନ୍ତି ଭାଇ ଭଉଣୀ, ତେଣୁ ମୁଁ ତ ଶୁଣୁଛି ଆଉ ମେସେଜ ତ ଯାଉଛି, ତେଣୁ ଆପଣ ଭାବିବେନି ଯେ ଆମେ ଭୁଲିଗଲୁ ବୋଲିକି ସେଇଟା।
1: ଆଚ୍ଛା ଠିକ ଅଛି, ଆଉ ଥରେ ଟିକେ ଆପଣଙ୍କ ପରିଚୟ ଦେଇ ଦିଅନ୍ତୁ ଭଲସେ ଆମ ଶ୍ରୋତା ମାନଙ୍କୁ।
0: ଆପଣ ତ କହିପାରିବେନି ଆଉ
1: ନାଇଁ ନା ଫିର ବି ସମସ୍ତେ ଜାଣିଛନ୍ତି ସିଡିଏ ବାଲା ସିନା ଜାଣିବେ, କଟକର ବାହାରେ ଯୋଉମାନେ ସବୁ ଅଛନ୍ତି ସେମାନେ ବି ଜାଣିବା ଦରକାର ନା।
0: ଆଚ୍ଛା
1: ଉର୍ମିଳା ଭଉଣୀ ଆମ ସହିତ କନେକ୍ଟ ହେଇଛ ଆଜି ସକାଳୁ ସକାଳୁ, କୁହନ୍ତୁ ଯେ କଣ ରହିଛି ପରମ୍ପରା ସଂସ୍କୃତି ସବୁ ଘରର ନିୟମ।
0: ଆମର ମେଡିକାଲ କେସରେ ଯଦି ଟିକେ ମେଡିକାଲ ଯିବେ ଆସିବେ ମାନେ ସେ ଡାଇରେକ୍ଟ ଆସିକି ବାଥରୁମରେ ପଶିବେ।
1: ଆଚ୍ଛା
0: ଗୋଡ ଫୋଡ ଧୋଇକି ଏବେ ଯଦି ଗୀତା କହୁଥିଲେ ଆମର ବି ବାଲ୍ଟି ଦୁଆର ଘରେ ଦିଟା ଖଣ୍ଡେ ବାଲ୍ଟି ପାଣି ଥୁଆ ହେଇଛି, ଏମିତି ଡେଲି ଯୋଉଠିକି ବି ଯାଏ ଗୋଡ ଧୋଇବାକୁ ଗୋଡ ଧୋଉ, ଗୋଡ ଧୋଇକି ଭିତରେ ବସୁ, ସେଇଠି ବାଲ୍ଟି ମଗ ଥୁଆ ହେଇଛି। ତାପରେ ଆଉ ମେଡିକାଲ କଥା ଯିଏ ମେଡିକାଲ ସାଙ୍ଗରେ ବି ଯିଏ ଯାଇଥାଉ ସେଇଠୁ ଡାଇରେକ୍ଟ ଆସେ, ତା ପୂର୍ବରୁ ଆମେ ସବୁ ବାଥରୁମ ଯିଏ କବାଟ ଖୋଲିବୁ ଡାଇରେକ୍ଟ ବାଥରୁମରେ ପଶିବୁ, ସେଠି ବାପଟା ବି ଥୋଇ ଦେଇଥିବୁ ମାନେ ଗାଧା ଗାଧି, ସେଇଟା ହେଉଛି ମେଡିକାଲ କେସ୍ ସେଇଟା। ଆଉ ବାହାରୁ ଗଲେ ମାନେ ଗୋଡ ହାତ ତ ନିହାତି ଧୋଇକି ସେଠିକି ଆସିବାକୁ ପଡିବ। ଆଉ ମୁଁ କିନ୍ତୁ ଘର ଭିତରକୁ ଆମ ସାଇଡ୍ରେ ଚପଲ ରଖିଆସି ପଶିଯାଏ, ମୁଁ କହିବି ସାଇଡ୍ରେ ଟିକେ ଚପଲ ରଖନ୍ତୁ, ଭିତରୁ ହଠାତ୍ ପଶିଯାଏ ଖରାପ ଲାଗିଲାନି। ମୁଁ କହେ ଆଉ ବାଇ ଚାନ୍ସ ଯଦି ପଶି ଯାଇଛନ୍ତି ସେଠି ଠାକୁର ଅଛି ତ ବଡ କିନ୍ତୁ ହଲ ଭଳିଆ ହେଲେ କିନ୍ତୁ ଧୁଆ ଧୁଏ ଆଉ।
1: ଆଚ୍ଛା ଆଚ୍ଛା, ମାନେ ଏଇ ଜିନିଷଟି ଆପଣ ରଖିଛନ୍ତି ବହୁତ ସୁନ୍ଦର କଥା।
0: ଗଲେ ମାନେ ଇଏ କହିବେ ନହେଲେ ଫୋନ କରିବ ଟିକେ ବାଲ୍ଟିରୁ ଟିକେ ଗଙ୍ଗା ପାଣି ଟିକେ ପକେଇ ଦେଇଥାଏ, ଯୋଉମାନେ ଆସିଛନ୍ତି ଆଉ କଣ କରୁଛି ସେମାନେ ଗଲା ପରେ ବରଂ ସଫା ସଫି ଯାହା ବି ହୁଏ
1: ଆପଣ ମାନେ ହାଇଜେନିକ ସହିତ ସାନିଟି ମେଣ୍ଟେନ କରୁଛନ୍ତି ଯାହାଦ୍ୱାରା ଘରର
0: ଯୋଉ ମେଡିକାଲ ଯାଉଛୁ ମାନେ
1: ନାଇଁ ସେଟା ଆକ୍ଚୁଆଲି ଏଥିପାଇଁ କରାଯାଏ ଯେ ଘରର ଯୋଉ ପଜିଟିଭ ଓରାଟା ରହିଛି ପଜିଟିଭ ଏନର୍ଜିଟା ରହିଛି ସେଇଟା ଯେମିତି ବଜାୟ ରହିବ ସେଥିପାଇଁ ଏଇସବୁ ଜିନିଷକୁ କରାଯାଇଥାଏ।
0: ଆମେ ଜାଣିଛୁ ବୋଲି ନ ଜାଣିଛୁ ଆମେ ସବୁ ବସ୍ରେ ଯାଉଛୁ ଜାଣିଛୁ ଚିହ୍ନିଛୁ ମାନେ ଯିଏ ମେଡିକାଲ ଯାଇଛନ୍ତି ତାଙ୍କର କିଛି ଅସୁବିଧା ନହେଇଥିବ ବୋଲି ମାନେ ଅଛି, ମୁଁ ମେଡିକାଲ ଯଦି ଯାଏନି କିନ୍ତୁ
1: ଆଚ୍ଛା ବହୁତ ବଢିଆ କଥା ଉର୍ମିଳା ଭଉଣୀ, ବହୁତ ବହୁତ ଧନ୍ୟବାଦ ଆଜି କଲ୍ କରିଥିବାରୁ। ମୁଁ ବହୁତ ଭଲ ଅଛି, ଆପଣଙ୍କ ଆଶୀର୍ବାଦ ରହିଛି, ଭଲ ପାଇବା ରହିଛି, ମୁଁ ବହୁତ ଭଲ ଅଛି। ଆପଣଙ୍କୁ
0: ମଧ୍ୟ
1: ଠିକ ଅଛି, ଆମ ପାଇଁ ବି ମଧ୍ୟ ପିଠା ପିଠା ପଠେଇବେ ହେଲା।
0: ଓକେ ସବୁ ମିଳିବ ଚାଲନ୍ତୁ,
1: ଠିକ ଅଛି। ଓକେ
0: ଆମର ବହୁତ ଅଛନ୍ତି,
1: ହଁ
0: ଆପଣ ମଧ୍ୟ ଶୁଣନ୍ତି କଲ୍ ବି କରୁଛନ୍ତି। ଆଜ୍ଞା ଆଉ ରହିଲି,
1: ନମସ୍କାର। ଆମ ସହିତ ଫଟାଫଟ କନେକ୍ଟ ହୁଅନ୍ତୁ 0671-230-3153 ଏଇ ନମ୍ବରରେ। 9:40 ଅଲରେଡି ହେଇଗଲାଣି, ଆଇ ଥିଙ୍କ ଆଉ ଗୋଟିଏ କଲ୍ ମୁଁ ନେଇପାରିବି। ତେବେ ଏଇଠି ଆମ ଶ୍ରୋତାମାନଙ୍କୁ କହି ରଖୁଛୁ ଯେ ବର୍ତ୍ତମାନ ଦିନ 10:00-11:00 ଆପଣ ଗୋଟିଏ ଘଣ୍ଟା ପାଇଁ ବିଶେଷ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଶୁଣିପାରିବେ। ଆଜି ଏଥିରେ ବିଷୟ ରହିଛି ସୁସ୍ଥ ବୟୋବୃଦ୍ଧି ସହ ଯୋଗାଭ୍ୟାସ, ଆଉ ଏହି କାର୍ଯ୍ୟକ୍ରମରେ ବିଶେଷଜ୍ଞ ଭାବେ ଯୋଗ ଦେବେ ଯୋଗ ପ୍ରଶିକ୍ଷିକା ମଞ୍ଜୁ ମିଶ୍ର ଏବଂ ଯୋଗ ପ୍ରଶିକ୍ଷକ ସୁରେଶ କୁମାର ମହାପାତ୍ର। କାର୍ଯ୍ୟକ୍ରମକୁ ସଂଯୋଜନା କରିବେ ପ୍ରଜ୍ଞା ପାରମିତା ସାହୁ। ତେବେ ଆପଣମାନେ ଯଦି ଏହି ଯୋଗ ସମ୍ପର୍କିତ କୌଣସି ପ୍ରଶ୍ନ ରହିଛି ତାହେଲେ ଟେଲିଫୋନ୍ ନମ୍ଘର 0671-230-3146 ଏବଂ 0671-230-3149 ଏହି ଜରିଆରେ ଷ୍ଟୁଡିଓରେ ଉପସ୍ଥିତ ଥିବା ବିଶେଷଜ୍ଞଙ୍କୁ ସିଧାସଳଖ ପ୍ରଶ୍ନ ପଚାରି ଉତ୍ତର ପାଇପାରିବେ ଦିନ 10:00-11:00 ଭିତରେ।
2: ଚାଷୀଙ୍କ ପାଇଁ ଅନନ୍ୟ ପଦକ୍ଷେପ ଓ ଯୋଜନା ଆପଣେଇଛନ୍ତି ଲୋକଙ୍କ ସରକାର। ଚାଷୀଙ୍କ ସମୃଦ୍ଧି ପାଇଁ ସମୃଦ୍ଧ କୃଷକ ଯୋଜନା ସିଏମ୍ କିଷାନ, କୃଷି ଉଦ୍ୟୋଗ ଓ କାମଧେନୁ ଯୋଜନା ଦେଇଛି ନୂତନ ଶକ୍ତି ଓ ନୂତନ ସୁଯୋଗ।
3: ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀମାନଙ୍କୁ ବର୍ଦ୍ଧିତ ହାରରେ ଏମ୍ଏସ୍ପି, ସିଏମ୍ କିଷାନ ଯୋଜନାରେ ଆର୍ଥିକ ସହାୟତା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବ୍ସିଡି, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଓ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଭଳି ଉନ୍ନତିମୂଳକ ଯୋଜନା ସହିତ ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ଓଡ଼ିଶାର ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଛି।
2: ଏସବୁ ସହିତ ବୁଣାକାର ଓ କାରିଗରମାନଙ୍କୁ ସଶକ୍ତ କରୁଛି ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର।

0: ମୁଁ ଗୋଟେ ବାକି ମାନେ ଘର ଭିତରୁ ପଶିବା ମାନେ ମୁଁ ଆଗେ କଲିଂ ବେଲ୍ ମାରିବାଟା ଗ୍ୟାରେଣ୍ଟି, ଯେମିତି ହେଇଥିବ ମୁଁ ଗାଡି ଖୋଲିବି କଲିଂ ବେଲ୍ ମାରିବି।
1: ମାନେ କବାଟ ଖୋଲା ଥିବ ନା ବନ୍ଦ ଥିବ?
0: ନାଇଁ କବାଟ ବନ୍ଦ ଥାଏ।
1: ଓକେ,
0: ଆମର ସେକେଣ୍ଡ ଫ୍ଲୋର ମାନେ ମୁଁ ପଶିବି ମାନେ ମୁଁ କଲିଂ ବେଲ୍ ମାରିବାଟା ଆଗେ।
1: ଆଚ୍ଛା, ଓକେ।
0: ତାପରେ ଆଉ ଗୋଟେ ନିୟମ ହେଲା କଣ, ସନ୍ଧ୍ୟାବେଳେ ଆମର ତୁଳସୀ ଚରରେ ଦୀପ ଲାଗେ, ମାନେ ଏଇ ଯୋଉ ଧୂପ କାଠି ନାହିଁ ସେଇଟା ଲାଗିବ। ଆଉ ବହି ପଢା ହବ, ଗୀତା ବହି ଆମର ଅଛି, ପୁରାଣ ଅଛି, ଭାଗବତ ପୁରାଣ, ସେ ବହିଟା ଆମର ସନ୍ଧ୍ୟାରେ ଯେମିତି ହଉ ବହି ପଢା ହବ, 15 ମିନିଟ ହଉ 20 ମିନିଟ ହଉ
1: ଘରେ, ମାନେ ତୁଳସୀ ଚର ମୂଳରେ ନା ଘରେ ଠାକୁରଙ୍କ ଘରେ?
0: ନାଇଁ ନାଇଁ ଘରେ, ଠାକୁର ଘରେ ମଙ୍ଗଳାଚରଣ ପଢା ହବ, ତାପରେ ଭାଗବତ ପୁରାଣ ପଢା ହବ।
1: ତ ଘରେ ସମସ୍ତେ ଏଇ ଜିନିଷଟିକୁ ଜାଣିଛନ୍ତି ମାନେ ପଢି ପାରନ୍ତି? ଯଦି
0: ଯିଏ ସଞ୍ଜ ଦେଲା ସେ କରିବ, ନହେଲେ ମୁଁ ବି ଦେଲେ ମୁଁ ବି ପଢିବି।
1: ଓକେ, ବହୁତ ବଢିଆ, ବହୁତ ସୁନ୍ଦର ନିୟମ ସବୁ ରଖିଛନ୍ତି ଆପଣ, ବହୁତ ବହୁତ ଧନ୍ୟବାଦ।
0: ଆହୁରି ଅଛି କିନ୍ତୁ ଆଉ ଆଜି ଟପିକ ତ ଯାହା ରଖିଲେ, ସୁନ୍ଦର ଟପିକ ରଖିଲେ, ଆହୁରି ବହୁତ କିଛି ଅଛି, ଯେମିତିକି ଆମର ରୋଷେଇ ଘର ଭିତରେ ଟିକେ ଅଛି ନିୟମ ମାନିବାଟା। ଠିକ ଅଛି, ଏତିକି ରଖୁଛି।
1: ଠିକ ଅଛି, ବହୁତ ବହୁତ ଧନ୍ୟବାଦ ଆଜି କଲ କରିଥିବାରୁ।
2: ଲୋକଙ୍କ ସରକାରଙ୍କର 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡ଼ିଶା ଲେଖିଛି ନୂଆ ସମ୍ଭାବନା, ନୂଆ ସଫଳତା।
3: ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ଦିଗରେ ଆଗକୁ ବଢୁଛି ଆମ ରାଜ୍ୟ।
2: ଡିଜିଟାଲ ଓଡ଼ିଶା ଗଠନ ଦିଗରେ ଇ ଗଭର୍ନାନ୍ସ ସେବାର ତୃଣମୂଳ ବିସ୍ତାର ସମେତ ସୁପରିଚାଳିତ ବିଦ୍ୟୁତ ବ୍ୟବସ୍ଥା, ଏହା ହେଉଛି ନୂଆ ଓଡ଼ିଶାର ପରିଚୟ।
3: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସଲେସ୍ ଚିକିତ୍ସା ସୁବିଧା।
2: ସୁଭଦ୍ରା, ଲକ୍ଷପତି ଦିଦି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ବଳରେ ଆଜି ଓଡ଼ିଶାର ପ୍ରତିଟି ମହିଳା ସଶକ୍ତ।
3: ବାସଗୃହ, ପାନୀୟ ଜଳ, ରୋଜଗାର, ଦକ୍ଷତା, ପର୍ଯ୍ୟଟନ ଓ ଶିଳ୍ପ ବିକାଶ ମାଧ୍ୟମରେ ଗଢ଼ି ଉଠୁଛି ଆତ୍ମବିଶ୍ୱାସୀ ଓଡ଼ିଶା। ସ୍ୱଚ୍ଛ, ପାରଦର୍ଶୀ ଓ ଜନମୁଖୀ ଶାସନ ସହ ଆଗକୁ ବଢୁଛି ପ୍ରତିଟି ଓଡ଼ିଆ।
2: ବିକାଶର ଧାରା ଓଡ଼ିଶା ସାରା।

0: ଆକାଶବାଣୀ କଟକ ସମୟ ହୋଇଛି ଲାଇଭ୍ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମର। ଆଜିର ବିଷୟ ରହିଛି ସୁସ୍ଥ ବୟୋବୃଦ୍ଧି ସହ ଯୋଗାଭ୍ୟାସ। ବିଶେଷଜ୍ଞ ଭାବେ ଯୋଗ ଦେଇଛନ୍ତି ଯୋଗ ପ୍ରଶିକ୍ଷିକା ମଞ୍ଜୁ ମିଶ୍ର ଏବଂ ଯୋଗ ପ୍ରଶିକ୍ଷକ ସୁରେଶ କୁମାର ମହାପାତ୍ର। ସଂଯୋଜନା କରିଛନ୍ତି ପ୍ରଜ୍ଞା ପରମିତା ସାହୁ। ବିଶେଷଜ୍ଞମାନଙ୍କ ସହିତ ସିଧାସଳଖ କଥା ହେବା ପାଇଁ ଆମ ଟେଲିଫୋନ୍ ନମ୍ଘର ଦୁଇଟି ହେଉଛି 06713031416 ଏବଂ 06713031349। ବର୍ତ୍ତମାନ ଆମେ ଆପଣମାନଙ୍କୁ ନେଇଯାଉଛୁ ଆମର ଟକ୍ ଷ୍ଟୁଡିଓକୁ।
1: ନମସ୍କାର। ଏହି ପ୍ରଯୁକ୍ତି ବିଦ୍ୟାର ଯୁଗରେ କମ୍ପ୍ୟୁଟର ମୋବାଇଲ ଇଣ୍ଟରନେଟ୍ ଆମ ଜୀବନକୁ ସହଜ କରିଛି, କିନ୍ତୁ ଆମକୁ ପ୍ରତି ବଦଳରେ ମାନସିକ ଅବସାଦ, ବିଭିନ୍ନ ରୋଗ ବି ଦେଇଛି। ସୁସ୍ଥ ଶରୀର, ସ୍ଥିର ମନ, ନିରାମୟ ଜୀବନ ପାଇଁ ଯୋଗର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଯୋଗ କେବଳ ମ୍ୟାଟ୍ ଉପରେ ସୀମିତ ନୁହେଁ, ଆମର ଚିନ୍ତା, କଥାବାର୍ତ୍ତା, ବ୍ୟବହାରରେ ମଧ୍ୟ ପ୍ରତିଫଳିତ ହୋଇଥାଏ। ତେବେ ଏ ସମ୍ପର୍କରେ ତ ଆମ ଗହଣରେ ଉପସ୍ଥିତ ବିଶେଷଜ୍ଞ ମହାଶୟମାନେ ଯିଏ ଅଛନ୍ତି ସେମାନେ ଅଧିକ କହିପାରିବେ। ଯିଏ ଆମ ଷ୍ଟୁଡିଓରେ ଉପସ୍ଥିତ ରହିଛନ୍ତି ବିଶେଷଜ୍ଞ ଭାବେ, ଯୋଗ ପ୍ରଶିକ୍ଷକ ସୁରେଶ କୁମାର ମହାପାତ୍ର ମହାଶୟ ଏବଂ ଯୋଗ ପ୍ରଶିକ୍ଷିକା ମଞ୍ଜୁ ମିଶ୍ର ମ୍ୟାଡାମ, ଆପଣ ଦୁଇ ଜଣଙ୍କୁ ଆମେ ସ୍ୱାଗତ କରୁଛୁ। ନମସ୍କାର।
2: ନମସ୍କାର।
1: ନମସ୍କାର। ତେବେ ବିଷୟ ତ ଏଇ ଟିକିଏ ପୂର୍ବରୁ ଆମର ଯେ ଉଦ୍ଘୋଷକ ମହାଶୟ କହିସାରିଛନ୍ତି ଆଉ ଥରେ କହି ରଖୁଛୁ, ଆମର ବିଷୟ ରହିଛି ଏହି ଫୋନ୍ ଇନ୍ କାର୍ଯ୍ୟକ୍ରମର ସୁସ୍ଥ ବୟୋବୃଦ୍ଧି ସହ ଯୋଗାଭ୍ୟାସ। ଏବଂ ଆପଣମାନଙ୍କୁ କହି ରଖୁଛୁ ଆମର ଯେଉଁ ଟେଲିଫୋନ୍ ନମ୍ଘର ଦୁଇଟି ରହିଛି 06713031

0: ଯଦି ଆମେ ସେମାନଙ୍କୁ ନିୟମିତ ଭାବେ ଯୋଗାଭ୍ୟାସ କରାଇବା, ପ୍ରାଣାୟାମ କରାଇବା, ତାହେଲେ ତାଙ୍କର ମନର ପରିବର୍ତ୍ତନ ଆସିବ, ତାଙ୍କ ଇନ୍ଦ୍ରିୟମାନଙ୍କ ଉପରେ କଣ୍ଟ୍ରୋଲ ଆସିବ। ସେମାନେ ଯେଉଁ ନେଟ୍ ହଉ ବା ଯେଉଁ ମୋବାଇଲ ହଉ, ସେଥିରୁ ଭଲ ଜିନିଷଟାକୁ ଆକ୍ସେପ୍ଟ କରିବେ ଦେନ୍ ଖରାପ ଜିନିଷକୁ ଆକ୍ସେପ୍ଟ କରିବା ଅପେକ୍ଷା। ଏବଂ ତା ସହିତ ମଧ୍ୟ ଯଦି ମେଡିଟେସନ କରିବେ, ତାଙ୍କ ମନରେ ନକାରାତ୍ମକ ଚିନ୍ତାଧାରା ଆସୁଛି, ଗୋଟେ ନେଗେଟିଭନେସ୍ ଆସୁଛି, ଯାହାଫଳରେ କି ସମାଜକୁ ସେମାନେ ବେଶୀ ଡିଷ୍ଟର୍ବାନ୍ସ କରୁଛନ୍ତି। କିନ୍ତୁ ଯଦି ଆମେ ତାଙ୍କୁ ଧ୍ୟାନ ଡେଲି କରାଇବା, ମେଡିଟେସନ କରାଇବା, ତାଙ୍କ ମନରେ ପଜିଟିଭନେସ୍ ଆସିବ, ସେମାନଙ୍କ ମଧ୍ୟରେ ସକାରାତ୍ମକ ଚିନ୍ତାଧାରା ଆସିବ, କିଛି ଗୋଟେ ଆମେ କରିବୁ ସମାଜ ପାଇଁ, ଦେଶ ପାଇଁ, ନିଜ ପାଇଁ, ସେମାନଙ୍କ ମଧ୍ୟରେ ଏଇ ଧାରଣାଟା ଆସିବ। ତେଣୁ ସେଥିପାଇଁ ଯୁବପିଢ଼ିମାନେ ବର୍ତ୍ତମାନ ନିହାତି ଭାବରେ ଯୋଗାସନ ଏବଂ ପ୍ରାଣାୟାମ, ତା ସହିତ ଧ୍ୟାନ ବା ମେଡିଟେସନ କରିବା ଜରୁରୀ ଅଟେ।
1: ତେବେ ଆମକୁ ଏକ ଟେଲିଫୋନ ଆସିଯାଇଛି, ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହେବା ଆରମ୍ଭ କଲେଣି। ଆପଣଙ୍କୁ ଅନୁରୋଧ କରୁଛୁ, ଆପଣ ଆପଣଙ୍କର ପରିଚୟ ପ୍ରଦାନ କରନ୍ତୁ।
2: ମୁଁ ନିୟମିତ ଶ୍ରୋତା, ଆଜ୍ଞା ନମସ୍କାର। ମୁଁ ନରେନ୍ଦ୍ର କୁମାର ସାହୁ, ଅରକବର୍ଣ୍ଣା, ଆଠଗଡ଼, କଟକ ଜିଲ୍ଲାରୁ କହୁଅଛି।
1: ଆଜ୍ଞା ଆଜ୍ଞା।
2: ହେଲା, ମୋର ବୟସ 60 ଉପରେ ହେଲାଣି। ମୁଁ ଡେଲି ଚାଲିବା ଆଉ ସାଇକେଲ ଚଲେଇବା, ଏହା ଯୋଗ ଭିତରେ ଅନ୍ତର୍ଭୁକ୍ତ କି?
1: ତେବେ ମୁଁ ମଞ୍ଜୁ ମ୍ୟାଡାମଙ୍କୁ ଅନୁରୋଧ କରୁଛି ଏହି ପ୍ରଶ୍ନର ଉତ୍ତର ଦେବା ପାଇଁ।
3: ଆଜ୍ଞା ନମସ୍କାର। ମୁଁ ଆପଣଙ୍କୁ କହି ରଖୁଛି, ସାଇକେଲ ଚଲେଇବା ଏବଂ ଚାଲିବା ବହୁତ ଭଲ ଅଭ୍ୟାସ, କିନ୍ତୁ ଏହାଦ୍ୱାରା ଆପଣଙ୍କର କ'ଣ ହେଉଛି, ଏକ୍ସଟର୍ନାଲ ବଡି, ଆପଣଙ୍କର ଗୋଡ଼ ହାତ ଏସବୁ ସକ୍ଷମ ହେଉଛନ୍ତି ଏବଂ ସଶକ୍ତ ହେଉଛନ୍ତି, କିନ୍ତୁ ଏହାଦ୍ୱାରା କ'ଣ ହେଉଛି, ଯୋଗ ଏଟା କେବେ ବି ଆମେ କହିପାରିବାନି। କାରଣ ଯୋଗ ଆମର ଇଣ୍ଟରନାଲ ସିଷ୍ଟମକୁ, ଆମର ଯେମିତି ପ୍ରଣାଳୀ ସବୁ ଅଛନ୍ତି, ଗ୍ରନ୍ଥି ପ୍ରଣାଳୀ, ଡାଇଜେଷ୍ଟିଭ ପ୍ରଣାଳୀ, ଶ୍ୱସନ ପ୍ରଣାଳୀ, ସେହିସବୁ ପ୍ରଣାଳୀକୁ ଆମେ ଯେତେବେଳେ ଯୋଗାଭ୍ୟାସ କରନ୍ତି, ସେତେବେଳେ ସେହିସବୁ ପ୍ରଣାଳୀ ଏବଂ ଗ୍ରନ୍ଥି ପ୍ରଣାଳୀ, ରକ୍ତ ଭ୍ରମଣ ପ୍ରଣାଳୀ, ରକ୍ତ ଶୋଧନ ପ୍ରଣାଳୀ, ତା ଉପରେ ସମଭାବରେ ପ୍ରଭାବ ପଡ଼ିଥାଏ। ତେଣୁ ସେମାନେ ସବୁ ଇଣ୍ଟରନାଲି ଯେତେବେଳେ ଆପଣଙ୍କୁ ସୁସ୍ଥ ରଖନ୍ତି, ସେତେବେଳେ ଆପଣ ପୂର୍ଣ୍ଣ ଭାବରେ ସୁସ୍ଥ ବୋଲି ସମାଜରେ ବୁଲେଇ ପାରିବେ। କିନ୍ତୁ ଖାଲି ଚାଲିବା କିମ୍ବା ସାଇକେଲ ଚଲେଇବା, ଏଇଟା କେବେ ବି ଆମେ ଯୋଗର ଅନ୍ତର୍ଭୁକ୍ତ କରିପାରିବା ନାହିଁ।
1: ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଯୋଡ଼ି ହେଇଛନ୍ତି, ଆପଣଙ୍କର ନାଁ କୁହନ୍ତୁ।
4: ନମସ୍କାର।
1: ନମସ୍କାର ନମସ୍କାର।
4: ଜୟ ଜଗନ୍ନାଥ। ନମସ୍କାର, ମୋ ନାଁ ହେଲା ସାର ବଳରାମ ବେହେରା, ଆଡଭୋକେଟ ଜେନେରାଲ ଅଫିସ ଷ୍ଟାଫ, ଓଡ଼ିଶା ହାଇକୋର୍ଟ ବିଲ୍ଡିଂ, କଟକରୁ କହୁଥିଲେ।
1: ଆଜ୍ଞା ଆଜ୍ଞା, କୁହନ୍ତୁ ଆପଣଙ୍କର ପ୍ରଶ୍ନ।
4: ମୋର ପ୍ରଶ୍ନ ଅଛି ଯୋଗାସନ ଉପରେ। ଧର ଯେଉଁମାନେ ଯୋଗାସନ କରୁନାହାନ୍ତି, ତାଙ୍କ ପାଇଁ କଣ ବ୍ୟବସ୍ଥା ଅଛି? କିନ୍ତୁ ମୁଁ ଜାଣିବାରେ ଯୋଗାସନ ଯେଉଁମାନେ କରୁନାହାନ୍ତି, ଯଦି ସେମାନେ ମର୍ଣ୍ଣିଂ ୱାର୍କ କରୁଛନ୍ତି କିମ୍ବା ଡେଲି 5-10 କିଲୋମିଟର ସାଇକ୍ଲିଂ କରୁଛନ୍ତି, କିମ୍ବା ଧର ତମର ଘର 3-4 ତାଲା ବିଲ୍ଡିଂ ଅଛି, ସେଠିରୁ ମର୍ଣ୍ଣିଂରୁ ଥରେ 2-3 ଥର ଅପ୍ ଡାଉନ୍ ହେଇଗଲେ, ସେ ତା ଉପରେ କିଛି ଆଉ ଯୋଉ ମାନେ ଶରୀର ପାଇଁ ଉପକାର ରହୁଛି ଏ ଜିନିଷ ବିନା ଯୋଗାସନରେ? ମୁଁ ଯୋଉଟା କହିଲି ଯୋଉ 3ଟା ଆସନ ପ୍ରଶ୍ନ।
1: ତେବେ ମହାଶୟ ସୁରେଶ ସାର କୁହନ୍ତୁ।
0: ହଁ ଦେଖନ୍ତୁ, ଏଇ ଟିକେ ଆଗରୁ ତ ମଞ୍ଜୁଳା ମିଶ୍ର ମ୍ୟାଡମ୍ ଆଉ ଗୋଟିଏ କ୍ୱେଶ୍ଚିନ୍ ଆନ୍ସର ଦେଇଥିଲେ, ଏକ୍ଜାକ୍ଟଲି ସେ ଜିନିଷ ଯେ ଆମେ ଯେତେବେଳେ ସାଇକେଲିଂ କରୁଛେ, ସିଡ଼ିରେ ତଳ ଉପରକୁ ଯିବା ଆସିବା କରୁଛେ, ବା ଆମେ ସକାଳୁ ୱାକିଂ କରୁଛେ, ସେଇଟା ଭଲ ସିଷ୍ଟମ, କିନ୍ତୁ ସେଇଟା ଆମର ଏକ୍ସଟର୍ନାଲ ବଡି ଯୋଉଟା ସ୍ଥୂଳ ଶରୀରକୁ ଠିକ୍ କରିଥାଏ, ହାତ ଗୋଡ଼ ଅଣ୍ଟା ପିଠିକୁ ଠିକ୍ ରଖିଥାଏ, କିନ୍ତୁ ଆମର ଯୋଉ ଭିତରେ ଯୋଉ ପାର୍ଟସ୍ ଗୁଡ଼ା ଅଛି ନା, ତା ଭିତରେ ଯେମିତି ଆମର ଲଙ୍ଗସ୍ କୁହନ୍ତୁ, ହାର୍ଟ କୁହନ୍ତୁ, ପାନକ୍ରିଆସ, କିଡ଼ନି, ଲିଭର, ଏଗୁଡ଼ାକ ଉପରେ ତାର ବେଶୀ ପ୍ରଭାବ ପଡ଼ିପାରି ନଥାଏ, ତେଣୁ ତାପରେ ମନ ଉପରେ ବି ପ୍ରଭାବ ବିଶେଷ ପଡ଼ିନଥାଏ। କିନ୍ତୁ ଆପଣ ଯଦି ଯୋଗାଭ୍ୟାସ କରିବେ, କାରଣ ଆପଣ ଯେତେବେଳେ ଆସନର ଗୋଟେ ପ୍ରକାର ଏକ୍ସରସାଇଜ ଟାଇପ୍ରେ ରହିଲା, କିନ୍ତୁ ଯୋଉ ପ୍ରାଣାୟାମ କଲେ କ'ଣ ହବ ନା, ଆମର ପ୍ରାଣ ଶକ୍ତି ଯୋଉଟା ଅଛି, ଜୀବନ ଶକ୍ତି, ସେଟା ବଢ଼ିବ, ଆମେ ଲଙ୍ଗ ଲିଭ୍ ହେବା, ଏବଂ ଯୋଉ ବ୍ରିଦିଂ ଏକ୍ସରସାଇଜଟା ଆମେ କରିବା ପ୍ରାଣାୟାମ ଦ୍ୱାରା, ସେଥିରେ ଆମର ଇଣ୍ଟରନାଲ ପାର୍ଟସ୍ ଗୁଡ଼ା ମ୍ୟାକ୍ସିମମ୍ ଆକ୍ଟିଭ ହବ। ଏବଂ ଯୋଗରେ ଆଉ ଗୋଟେ ଅଛି ଧ୍ୟାନ କରିବା ପାଇଁ, ମେଡିଟେସନ କରିବା ପାଇଁ, ଆଖି ବନ୍ଦ କରିକି ଓମ୍ ଚାଣ୍ଟିଂ କରିବେ, ତାହେଲେ ଆପଣ ଦେଖିବେ ଯେ ଆପଣ ମନରେ ପଜିଟିଭନେସ୍ ଆସିବ, ସକାରାତ୍ମକ ଚିନ୍ତାଧାରା ଜାଗ୍ରତ ହେବ, ଯାହାଫଳରେ କି ଆପଣ ସାଇମଲଟେନିୟସଲି ଶାରୀରିକ ସ୍ତରରେ, ମାନସିକ ସ୍ତରରେ, ଆଧ୍ୟାତ୍ମିକ ସ୍ତରରେ ଏବଂ ସାମାଜିକ ସ୍ତରରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଭାବରେ ପରିଗଣିତ ହୋଇପାରିବେ।
4: ସେଇଟା ହଁ ମୁଁ ଧ୍ୟାନ କରେ ସେଇଟା, ଆଜ୍ଞା ବହୁତ ସମୟରେ ପ୍ରାୟ 24 ଘଣ୍ଟା ଭିତରେ କଣ୍ଟିନ୍ୟୁ ଯେତେବେଳେ ପିଏ ସେଇଟା ଧ୍ୟାନ କରିଥାଏ ସାର।
0: ବହୁତ ବଢିଆ ବହୁତ ବଢିଆ, ଧ୍ୟାନ କରିବେ, କିନ୍ତୁ ଧ୍ୟାନର କେତେଟା ଟେକ୍ନିକ ଅଛି, ଯେ କି ଆମର ଏ ଯୋଉ ମଞ୍ଜୁ ମ୍ୟାଡମ୍ ଆଜି ଆସିଛନ୍ତି, ସେ ଆମର ଧ୍ୟାନର ଜଣେ ଏକ୍ସପର୍ଟ ଅଛନ୍ତି, ମୁଁ ମ୍ୟାଡମ୍ କହି ଆପଣ ଧ୍ୟାନ କେମିତି କରିବେ ଟିକେ ଆପଣ ସର୍ଟଲି ବତେଇଦେବେ। ମଞ୍ଜୁଜୀ ପ୍ଲିଜ।
3: ଆଜ୍ଞା ନମସ୍କାର। ଶୁଣନ୍ତୁ, ଆପଣ କେମିତି ଧ୍ୟାନ କରୁଛନ୍ତି ମୁଁ ଜାଣିନି, କିନ୍ତୁ ମୁଁ ଆପଣଙ୍କୁ ଟିକେ କହି ରଖୁଛି ଯେ ଧ୍ୟାନ କରିବା ଦ୍ୱାରା ଆମର କ'ଣ ଉପକାର ହୁଏ। ଆମର ବହୁତ ରିସର୍ଚ୍ଚ ଚାଲିଛି ଧ୍ୟାନ ଉପରେ, ତ ରିସର୍ଚ୍ଚରୁ ଆମେ ଜାଣିବାକୁ ପାଉଛେ ଯେ ଆମ ବ୍ରେନ୍ରେ ଆମିଗଡାଲା ବୋଲି ଗୋଟିଏ ଜିନିଷ ଅଛି,

0: ଆଲମଣ୍ଡ
1: ଆଜ୍ଞା
0: ସେପ୍ର, ସିଏ ଆମ ବ୍ରେନ୍ର ସେଟା ହେଉଛି ଆମର ଷ୍ଟ୍ରେସ୍ ସେଣ୍ଟର, ତ
1: ଆଜ୍ଞା
0: ତାର ସାଇଜ ଏବଂ ସେପ୍ ସମୟ
1: ଆଜ୍ଞା
0: ଅନୁସାରେ ବଦଳେ, ବଡ଼ ହୁଏ
1: ହଁ
0: ସାନ ହୁଏ। ଯେତେବେଳେ
1: ଆଜ୍ଞା
0: ଆମେ ଧ୍ୟାନ କରନ୍ତି ତାର
1: ଆଜ୍ଞା
0: ସାଇଜ ଡିକ୍ରିଜ ହୁଏ। ଯଦି ତାର ସାଇଜ ବଢ଼ି ଚାଲେ ତାହେଲେ ଆମର
1: ଆଜ୍ଞା
0: ଶରୀରରେ ଯେଉଁ କର୍ଟିସଲ ଲେଭଲ ଅଛି ସେଇଟା
1: ଆଜ୍ଞା
0: ଯେତେବେଳେ ଆମର ବଢ଼ି ଚାଲେ,
1: ଆଜ୍ଞା
0: କର୍ଟିସଲ
1: ଆଜ୍ଞା
0: ଯଦି ବଢ଼ି ଚାଲିବ ଆପଣଙ୍କୁ ଷ୍ଟ୍ରେସ୍ ଆସିବ, ଆଙ୍ଗଜାଇଟି ଆସିବ, ଏବଂ ଫଳରେ ଦିନେ ନା ଦିନେ ଆପଣ ହାର୍ଟ ପ୍ରୋବ୍ଲେମର ଶିକାର ହେବେ। ତ ଯଦି ଆପଣ ଧ୍ୟାନ କରିବାକୁ ଚାହୁଁଛନ୍ତି ସଠିକ
1: ଆଜ୍ଞା
0: ଉପାୟରେ, ତାହେଲେ ସରଳ ଉପାୟ ହେଲା ଯେ ଆପଣ 6 ମିନିଟ୍, କେବଳ ସବୁଦିନ 6 ମିନିଟ୍, 3 ମାସ ଯଦି ଆପଣ ଓମ୍ ଚାଣ୍ଟିଂ କରିବେ, ତାହେଲେ ଆପଣଙ୍କର ଶରୀରରେ ବହୁତ ପରିବର୍ତ୍ତନ ଆସିବ ଏବଂ ଆପଣଙ୍କର ମାନସିକ ଶାନ୍ତି ତ ବଜାୟ ରହିବ ହିଁ ରହିବ। ତା ଛଡ଼ା ଆମିଗଡାଲାର ସାଇଜ ଡିକ୍ରିଜ ହେବ, ଏବଂ ହିପୋକ୍ୟାମ୍ପସ କରିକି ଆମ ବ୍ରେନ୍ରେ ଯେଉଁ ଗୋଟିଏ ଜିନିଷ ଅଛି ସେଥିରେ ଗ୍ରେ ମ୍ୟାଟର ରହୁଛି, ଗ୍ରେ ମ୍ୟାଟର ବି ଆମର ବୟସାଧିକ ଯେମିତି ବୟସ ବଢ଼ି ଚାଲେ ଗ୍ରେ ମ୍ୟାଟର ବି ଧୀରେ ଧୀରେ କମି ଚାଲେ। ସେଇଥିରୁ କ'ଣ ହୁଏ ନା ଆମର ଆମେ ଭୁଲିବାକୁ ଆରମ୍ଭ କରେ। ଆଉ ଯେତେବେଳେ ଆପଣ ଧ୍ୟାନ କରିବେ ଏଇଟା ଯେତେବେଳେ ଗ୍ରେ ମ୍ୟାଟର ବଢ଼ିବ ସେତେବେଳେ ଏଇଟା ଆଉ ହେବ ନାହିଁ।
1: ଧ୍ୟାନଟା ସାର୍ ଧ୍ୟାନ ଠାକୁର ପୂଜା ସମୟରେ କଲେ ବି ହେଇପାରିବ?
0: ହଁ, ଯେକୌଣସି ସମୟରେ ଆପଣ କରୁଛନ୍ତି ସେଇ ସମୟ ନିର୍ଦ୍ଦିଷ୍ଟ ସମୟରେ ସବୁଦିନ କରନ୍ତୁ।
1: ନାଇଁ, ମୋ କହିବା କଥା ହେଲା ତାର କିଛି ଦିଗ ନିର୍ଣ୍ଣୟ ଅଛି ପୂର୍ଣ୍ଣ ପୂର୍ବ ପଶ୍ଚିମ?
0: ନାଇଁ ନାଇଁ ନାଇଁ ନାଇଁ
1: ଧ୍ୟାନ କରିପାରିବେ?
0: ନାଇଁ ନାଇଁ, କୋଉଠି ବି କରିପାରିବେ, ନିର୍ଦ୍ଦିଷ୍ଟ ସମୟ ରଖିଲେ ସେଇଟା ଭଲ।
1: ମର୍ଣ୍ଣିଂଟା ହବ ଠାକୁର ପୂଜା
0: ହଁ
1: କଲେ ବଢିଆ ହବ, ସୁବିଧା
0: ହବ,
1: ହବ
0: ବଢିଆ ହବ, ଗୋଟେ ଏକାନ୍ତ ଜାଗାରେ ବସିକିରି
1: ଆଜ୍ଞା
0: କରିବେ।
1: ଆଚ୍ଛା ଠିକ ଅଛି, ଠିକ ଅଛି,
2: ଧନ୍ୟବାଦ ଆପଣଙ୍କୁ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡି ହୋଇଛନ୍ତି, ପ୍ରଥମେ ପରିଚୟ ଦିଅନ୍ତୁ ଏବଂ ଆପଣ ପ୍ରଶ୍ନ ପଚାରନ୍ତୁ।
3: ଆଜ୍ଞା ନମସ୍କାର,
2: ନମସ୍କାର,
3: କଟକରୁ ଦୀପକ ଦାସ କହୁଥିଲି।
2: ଆଜ୍ଞା
3: ଆଜ୍ଞା, ଆମର ମୋ ବୋଉର ବୟସ ହେଉଛି 69 ବର୍ଷ ବୟସ। ତେବେ ସେ ଦୀର୍ଘ ପ୍ରାୟ 12ରୁ 14 ବର୍ଷ ହେବ ସେ ସ୍ନାୟୁଜନିତ ରୋଗରେ ଚିକିତ୍ସିତ ହେଉଛି ଏବଂ ଔଷଧ ମଧ୍ୟ ସେବନ କରୁଛି, କିନ୍ତୁ ତାପରେ ଏବେ ଏଇ ଗତ କିଛି ଦିନ ହେବ ତାର ଅଷ୍ଟିଓ ଆର୍ଥାଇଟିସ୍ ବାହାରିଛି ଏବଂ ନିଦରେ ମଧ୍ୟ ସମସ୍ୟା ହେଉଛି। ସେ ପ୍ରତ୍ୟେକ ଦିନ କପାଲଭାତି ଏବଂ ଅନୁଲୋମ ବିଲୋମ ପ୍ରାଣାୟାମ କରେ, ପ୍ରାୟ ବର୍ଷ ବର୍ଷ ଧରି କରେ। ଆଉ ତା ସହିତ ଆଉ କ'ଣ କରିପାରିବ ଯୋଗ ଯାହାଦ୍ୱାରା କି ତାକୁ ନିଦ୍ରା ଜନିତ ସମସ୍ୟା ଏବଂ ଅଷ୍ଟିଓ ଆର୍ଥାଇଟିସ୍ ଜନିତ ସମସ୍ୟାରୁ ମୁକ୍ତି ମିଳିପାରିବ, ଟିକେ ଦୟାକରି କହିଲେ ଭଲ ହୁଅନ୍ତା।
4: ଦେଖ, 88 ଯୋଉଟା ହଉଛି ସେଇଟା କେବଳ ଫିଜିକାଲ ପ୍ରୋବ୍ଲେମ ପାଇଁ ହଉଛି, ତେଣୁ ସେ କେତେବେଳେ କ୍ରିୟାକରଣ ସୂକ୍ଷ୍ମ କ୍ରିୟା ମାନେ ଦିଗଡ଼ୁକୁ ଲମ୍ବେଇକି ଟିକେ ହଲେଇବା, ଆଣ୍ଠୁଟାକୁ ଭାଙ୍ଗିକିରି ଟିକେ ଛୁଆକୁ ଯେମିତି କୋଳରେ ଖେଳାନ୍ତି ମା ଧରିକିରି ସେମିତି ଏପଟ ସେପଟ ଗୋଡ଼କୁ କରିବା, ବଟରଫ୍ଲାଏ ଯୋଉଟା ପ୍ରଜାପତି ଭଳି ଦି ପାଦକୁ ମିଶେଇକି ଦିଗଡ଼କୁ ହଲେଇବା, ଏଇ ଜିନିଷ ଗୁଡାକ ସିଏ କଲେ ତାଙ୍କର ଜଏଣ୍ଟ ଗୁଡାକ ଫ୍ରି ହବ। ଏମିତି ହାତର ଆଙ୍ଗୁଠି ଗୁଡା ଖୋଲିବା, ପୁଣି ମୁଠା କରିବା, କହୁଣିଟାକୁ କାନ୍ଧକୁ ଟଚ୍ କରିବା, ପୁଣି ସିଧା କରିବା ହାତକୁ, ଏଭଳି କଲେ କ'ଣ ହବ ତାଙ୍କର ଯେଉଁ ଜଏଣ୍ଟ ଗୁଡାକ ଟାଇଟ୍ ଧୀରେ ଧୀରେ ହେଇଯାଉଛି ସେଇଟା ଠିକ୍ ରହିବ। ଏବଂ ତା ସହିତ ମଧ୍ୟ ସେ ଶୋଇକି ଗୋଟେ ତାଡ଼ାସନ କରିବେ, ସିଧା ଶୋଇପଡ଼ିବେ, ଯେହେତୁ ଏଜେଡ୍ ଲୋକ ଅଛନ୍ତି ସେ ସିଧା ଶୋଇପଡ଼ିବେ, ଗୋଡ଼କୁ ତଳକୁ ହାତକୁ ଉପରକୁ ଶ୍ୱାସ କରିକି ଟାଣିବେ, ଏକଦମ ଟାଣିବେ ଜୋରରେ, ତାଡ଼ ମାନେ ତାଳ ଗଛ ପାମ୍ ଟ୍ରି ଯେମିତି ଷ୍ଟ୍ରେଟ୍ ଆଣ୍ଡ ଷ୍ଟ୍ରଙ୍ଗ, ଏଣ୍ଟାୟାର ବଡିଟାକୁ ସେମିତି ଷ୍ଟ୍ରେଟ୍ ଆଣ୍ଡ ଷ୍ଟ୍ରଙ୍ଗ କରିବା ଦରକାର, ଏହାଫଳରେ ତାଙ୍କ 88 ଯେଉଁ ଜଏଣ୍ଟଗୁଡ଼ା ଟାଇଟ୍ ହେଇଯାଉଛି ସେଟା ସବୁ ଫ୍ରି ହବ। ନମ୍ବର ଟୁ ହେଲା ସେ ଯେଉଁ ପ୍ରାଣାୟାମ କରୁଛନ୍ତି କପାଳ ଭାତି କରନ୍ତୁନି ଏତେ ଏଜ୍ରେ, ଏବଂ ଏଇଭଳି ପ୍ରୋବ୍ଲେମ୍ ଥିଲାବେଳେ ସେ ଅନୁଲୋମ ବିଲୋମ କରନ୍ତୁ, ତାକୁ ଆପଣ ଓଲମ ବିଲୋମ କହିଲେ, ଓଲମ ବିଲୋମ ଏଇଟା ଅନୁଲୋମ ବିଲୋମ, ବାଁ ପଟେ ଧୀରେ ଧୀରେ ଶ୍ୱାସକୁ ଭରିବେ, ଡାହାଣ ପଟ ପୁଡ଼ାରେ ଧୀରେ ଧୀରେ ଛାଡ଼ିବେ, ପୁଣି ଡାହାଣ ପଟ ପୁଡ଼ାରେ ଧୀରେ ଧୀରେ ଭରିବେ, ବାଁ ପଟେ ଛାଡ଼ିବେ, ଏଟା ଅନୁଲୋମ ବିଲୋମ ପ୍ରାଣାୟାମ। ଏଟା ମିନିମମ 20 ରାଉଣ୍ଡରୁ 30 ରାଉଣ୍ଡ ଡେଲି ସକାଳୁ ଖାଲି ପେଟରେ କରନ୍ତୁ। ଏଗୁଡ଼ା କଲେ କ'ଣ ହବ, ପ୍ରାଣାୟାମ କଲେ ଆମର ଯେଉଁ ନର୍ଭ ସିଷ୍ଟମଟା ଯେଉଁ ସ୍ନାୟୁବିକ ଦୁର୍ବଳତା ଅଛି ସେଟା ଦୂର ହବ। ଆମର ମେନଲି ନର୍ଭ ସିଷ୍ଟମରେ ସ୍ନାୟୁଗୁଡ଼ିକରେ ରକ୍ତ ସଞ୍ଚାର ହୋଇଥାଏ ଏବଂ ଅକ୍ସିଜେନ୍ ଯାଇଥାଏ, ତେଣୁ ସେଗୁଡ଼ିକ ରୁକାବଟ ହେଲେ ବନ୍ଦ ବାନ୍ଧ ହୋଇଗଲେ ବା କୌଣସି କାରଣରୁ ସେଟା ସଙ୍କୁଚିତ ହୋଇଗଲେ ସେଟା ଯାଏନି ଆମର ସେଲ୍ ଗୁଡ଼ାକ ପାଖକୁ, ଜୀବକୋଷମାନଙ୍କ ପାଖକୁ ପ୍ରାଣ ଶକ୍ତିଟା ବା ଆମର ଜୀବନ ଶକ୍ତି ଯାଇପାରେନି ଥ୍ରୁ ବ୍ଲଡ୍ ଆଣ୍ଡ ଅକ୍ସିଜେନ୍। ତେଣୁ ଆମେ ଯଦି ତାଙ୍କୁ ପ୍ରାଣାୟାମଟା କରେଇବା ଯୋଉଟା ଆପଣ କହିଲେ ଅନୁଲୋମ ବିଲୋମ ପ୍ରାଣାୟାମ ସେ ଅଧିକ ସମୟ କରନ୍ତୁ, କପାଳ ଭାତି କରନ୍ତୁନି ଏତେ ଏଜ୍ରେ, ଅନୁଲୋମ ବିଲୋମ କରନ୍ତୁ, ଆଉ ଗୋଟେ ଗହିରା ଲମ୍ବା ଶ୍ୱାସ କରନ୍ତୁ, ଲଙ୍ଗ ଡିପ୍ ବ୍ରିଦିଂ, ଆଖି ବନ୍ଦ କରିକି ଧୀରେ ଧୀରେ ଶ୍ୱାସକୁ ଲମ୍ବା ବାହାର କରିବେ ଆଉ ଧୀରେ ଧୀରେ ଶ୍ୱାସକୁ ଲମ୍ବା ଭରିବେ, ଅତି ସିମ୍ପୁଲ ପ୍ରାଣାୟାମ ତାଙ୍କୁ ଦିଅନ୍ତୁ କରିବା ପାଇଁ, ତାହେଲେ ଦେଖିବେ ତାଙ୍କ ଶକ୍ତି ଆସିଯିବ, ପୁଣି ସ୍ନାୟୁବିକ ଦୁର୍ବଳତା ଦୂର ହେବ ଏବଂ ଅର୍ଥ ଆଟାଚିକ ଯୋଉ ଅଛି ସେଟା ମଧ୍ୟ ଦୂର ହୋଇଯାଇପାରିବ। ନିଦ୍ରା ଯେଉଁ ସମାଜ ପାଇଁ ସେ ସବାସନ କରନ୍ତୁ, ସେ ପୁରା ଫ୍ଲାଟ ହେଇକି ଶୋଇବେ, ନିଜର ଡାହାଣକୁ

0: ପାଦର ଆଙ୍ଗୁଠିରୁ ଗୋଟିଏ ଗୋଟିଏ ପାର୍ଟସ୍କୁ ତାର ବଡ଼ାଗଣ୍ଠି ଆଣ୍ଠୁ ଜଙ୍ଘ ପେଟ ଛାତି କାନ୍ଧ ବେକ ମୁଣ୍ଡ ଆଖି ନାକ କାନ ମୁଣ୍ଡ ଯାଇଯିବେ, ପୁଣି ଲେଫ୍ଟ ସାଇଡ୍କୁ ଯଦି ଆସିବେ ଦେଖି ଦେଖିକି ପାଦ ଯାଏ। ତେଣୁ ଡାହାଣ ଗୋଡ଼ ପାଦରୁ ମୁଣ୍ଡ ଯାଏ, ପୁଣି ମୁଣ୍ଡରୁ ବାଁ ଗୋଡ଼ ପାଦ ଯାଏ। ଆଖି ବନ୍ଦ କରିକି ନିଜେ ନିଜେ ଦେଖନ୍ତୁ ସବାସନରେ। ତେଣୁ ତାଙ୍କୁ ଏଇ ଟ୍ରିଟମେଣ୍ଟଟା କରାନ୍ତୁ, ଦେଖିବେ ତାଙ୍କର ନିଦ ହେଇଯିବ ଆଉ ସେ ବହୁତ ଭଲରେ ଆରାମରେ ରହିପାରିବେ। ଆଉ ଗୋଟେ ଆମର ମୁଦ୍ରା ଅଛି ମଧ୍ୟ, ସେଟା ହେଉଛି ଅପାନ ବାୟୁ ମୁଦ୍ରା, ଯୋଉଟା ଅନିଦ୍ରା ରୋଗକୁ ଦୂର କରିଥାଏ। ତାଙ୍କର କଣ କରିବେ ପୁଣି ଆପଣ ଭଲ ଭାବେ ମନେ ରଖନ୍ତୁ, ଯୋଉ ବୁଢ଼ାଙ୍ଗୁଠି ପାଖ ଯୋଉ ଆଙ୍ଗୁଠିଟା ତର୍ଜନୀ ଆଙ୍ଗୁଠି, ଯାହାକୁ ବିଶି ଆଙ୍ଗୁଠି ଆମେ କହୁଛେ, ଇଣ୍ଡେକ୍ସ ଫିଙ୍ଗର, ସେଟାକୁ ବୁଢ଼ାଙ୍ଗୁଳି ମୂଳରେ ଲଗେଇବେ। ବୁଢ଼ାଙ୍ଗୁଳି ମୂଳରେ ଲଗେଇବେ, ମୂଳରେ ଲଗେଇଲେ, ଏବଂ ବୃଦ୍ଧାଙ୍ଗୁଳିର ଅଗ୍ରଭାଗକୁ ମିଡିଲ ଫିଙ୍ଗର ରିଙ୍ଗ ଫିଙ୍ଗର ମଝି ଆଙ୍ଗୁଠି ଆଉ ଯୋଉ ଆମର ଅନାମିକା ଆଙ୍ଗୁଠି ରିଙ୍ଗ ଫିଙ୍ଗରକୁ ଟଚ୍ କରିବେ। କାଣି ଆଙ୍ଗୁଠି ଯୋଉ ଛୋଟ ଆଙ୍ଗୁଠି ଲିଟିଲ ଫିଙ୍ଗର ଆପାର୍ଟ ଅଲଗା ରହିବ, ସିଧା ରହିବ। ଏଇଟା ହେଲା ଅପାନ ବାୟୁ ମୁଦ୍ରା, ଏଇଟା କରିବେ। ଯେତେବେଳେ ନିଦ ହଉନି ସେ ମୁଦ୍ରାଟା କରନ୍ତୁ, ପ୍ରତିଦିନ ଅଭ୍ୟାସ କରନ୍ତୁ ମିନିମମ 10-15 ମିନିଟ, ଆପଣ ଦେଖିବେ ତାପରେ ତମ ବଢିଆ ନିଦ ହେଇପାରିବ। ଅନୁଲୋମ ବିଲୋମ ନୁହଁ, ଅନୁଲୋମ ବିଲୋମ, ଅନୁଲୋମ ବିଲୋମ ଦିନକୁ 2 ଥର କରିବେ, ସକାଳ ଆଉ ସନ୍ଧ୍ୟାବେଳେ ଖାଲି ପେଟରେ କରିବେ, ବହୁତ ଲାଭକାରୀ ହବ।
1: ଆଉ ମଧ୍ୟ ଆପଣ ତାଙ୍କୁ ଭ୍ରାମରୀ ପ୍ରାଣାୟମ କରେଇ ପାରିବେ, ଶୋଇବା ପୂର୍ବରୁ ଭ୍ରାମରୀ ପ୍ରାଣାୟମ କଲେ ତାଙ୍କର ନିଦଟା ଭଲ ହେବ ଏବଂ ସାଙ୍ଗେ ସାଙ୍ଗେ ନିଦ ଆସିଯିବ। ତ ଭ୍ରାମରୀ ପ୍ରାଣାୟମ କରିବାକୁ ହେଲେ ଆପଣ ବୁଢା ଆଙ୍ଗୁଠିରେ କାନକୁ ବନ୍ଦ କରିବେ, ଆଖି ଉପରେ ହାଲକା ଭାବରେ ଆପଣଙ୍କର ବିଶି ଆଙ୍ଗୁଠିକୁ ରଖେଇଦେବେ ତାଙ୍କର, ଏବଂ ମଝି ଆଙ୍ଗୁଠିକୁ ନାକପୋଡ଼ା ଉପରେ ହାଲକା ଭାବେ ରଖିବେ, ବାକି ଯୋଉ 2 ଆଙ୍ଗୁଳି ବଞ୍ଚିଲା ଓଠର ଉପର ଆଉ ତଳେ ରଖିବେ। ଧୀରେ ଧୀରେ ଶ୍ୱାସକୁ ଭରିବେ ଏବଂ ଛାଡ଼ିବେ ଧୀରେ ଧୀରେ। ଯେତେବେଳେ ଆପଣ ଏଇ ପ୍ରାଣାୟମରେ ଯେତେବେଳେ ଆପଣ ଛାଡୁଛନ୍ତି, ସେତେବେଳେ ଯେମିତି ଭ୍ରମର ଯୋଉ ଶବ୍ଦ ବାହାର କରେ, ଯୋଉଟା ଆମେ ହମିଙ୍ଗ ସାଉଣ୍ଡ କହୁଛେ, ସେଇ ସାଉଣ୍ଡ କରିକିରି ସେ ଯେତେବେଳେ ଶ୍ୱାସକୁ ଧୀରେ ଧୀରେ ଛାଡ଼ିବେ, ଏମିତି 4-5 ରାଉଣ୍ଡ କରିକି ଶୋଇବା ପୂର୍ବରୁ ସେ ଯଦି ଏହାର ଅଭ୍ୟାସ କରିକି ଶୁଅନ୍ତି ତାହେଲେ ସୁନିଦ୍ରା ହେବ ଏବଂ ସାଙ୍ଗେ ସାଙ୍ଗେ ତାଙ୍କୁ ନିଦ ଆସିଯିବ, ସ୍ଲିପ୍ କ୍ୱାଲିଟି ମଧ୍ୟ ବଢ଼ିବ।
2: ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହେଇଛନ୍ତି, ଧନ୍ୟବାଦ ଆପଣଙ୍କୁ। ହ୍ୟାଲୋ, ଆପଣଙ୍କର ପରିଚୟ ପ୍ରଥମେ ଦିଅନ୍ତୁ।
3: ଯୋଗ ପ୍ରଶିକ୍ଷିକା ମଞ୍ଜୁ ମିଶ୍ର ମ୍ୟାଡମ ଓ ଯୋଗ ପ୍ରଶିକ୍ଷକ ସୁରେଶ ଚନ୍ଦ୍ର ମହାପାତ୍ର ମହାଶୟ ଏବଂ ଆକାଶବାଣୀ କଟକ କେନ୍ଦ୍ରର ଅଫିସର ତଥା କାର୍ଯ୍ୟକ୍ରମକୁ ସଂଯୋଜନା କରୁଥିବା ପ୍ରଜ୍ଞା ପରିମିତା ସାହୁ ମ୍ୟାଡାମଙ୍କୁ ମୁଁ ପ୍ରଥମେ ପ୍ରୀତିଭରା ନମସ୍କାର କରୁଛି। ଏହା ସହିତ ଅନ୍ୟାନ୍ୟ ଅଫିସର କର୍ମଚାରୀଙ୍କୁ ମଧ୍ୟ ମୁଁ ନମସ୍କାର କରୁଛି। ମୋର ପ୍ରଶ୍ନ ରହିଛି ମ୍ୟାଡାମ।
2: ଆଜ୍ଞା, ଆପଣ ପ୍ରଶ୍ନ କୁହନ୍ତୁ, ଆପଣ ପ୍ରଶ୍ନ କୁହନ୍ତୁ।
3: ଆଜ୍ଞା, ମୋର ପ୍ରଶ୍ନ ରହିଛି, ଯୋଗ ଦ୍ୱାରା କ୍ୟାନ୍ସର ରୋଗ ଭଲ ହେଇପାରିବ କି? ଯଦି ଭଲ ହେଇପାରିବ କେଉଁ ସମୟରେ କିପରି ଯୋଗାଭ୍ୟାସ କରିବାକୁ ପଡିବ?
2: ମୁଁ ମହାଶୟ ସୁରେଶ ମହାପାତ୍ରଙ୍କୁ ଅନୁରୋଧ କରୁଛି ପ୍ରଶ୍ନର ଉତ୍ତର ଦେବା ପାଇଁ।
0: ହଁ ସାର୍, ଠିକ କହିଛନ୍ତି ଆପଣ। ଯୋଗ ମାଧ୍ୟମରେ ଯେକୌଣସି ରୋଗ ହଉ ପଛକେ କଣ୍ଟ୍ରୋଲ ହେଇପାରିବ, ପୁରା ତ ଭଲ ହେଇପାରିବନି କିନ୍ତୁ କଣ୍ଟ୍ରୋଲ ହେଇପାରିବ, ଶାରୀରିକ ସ୍ତରରେ କୌଣସି ପ୍ରକାର ଅସୁବିଧା ରହିବ ନାହିଁ। ତେଣୁ ନିୟମିତ ଭାବରେ ଯଦି ସିଏ ଯୋଗାସନ କରିବେ, ପ୍ରାଣାୟାମ କରିବେ, ଗୋଟେ ଖୋଲା ଜାଗାରେ କରିବେ ଯେଉଁଠି ସଫିସିଏଣ୍ଟ ଅକ୍ସିଜେନ୍ ମିଳିବ, ଘର ଭିତରେ କରିପାରିବେନି। ହଁ, ଯଦି ବେଡ୍ ରେଡି ହେଇଯାଇଛନ୍ତି ତାଙ୍କ ପାଖରେ ଗାଙ୍ଗୁଲାରେ 2-4ଟା ଗଛ ତାଙ୍କ ପାଖାପାଖି ରଖିଦେବେ, ଯେଉଁଟା ସେ ସଫିସିଏଣ୍ଟ ଅକ୍ସିଜେନ୍ ପାଇପାରିବେ। ଏବଂ ଯୋଉ ସହଜ ସହଜ ଆସନ, ଭିଡ଼ ଆସନ କରିବେନି, ସହଜ ଯୋଗାସନ ସହିତ ସହଜ ପ୍ରାଣାୟାମ କରିବେ, ଯେମିତିକି କପାଲଭାତି ଭସ୍ତ୍ରିକା ଏସବୁ ଆଦୌ କରିବେନି। ଅନୁଲୋମ ବିଲୋମ କରିବେ, ଲମ୍ବା ଶ୍ୱାସ ଭରିବେ, ଲମ୍ବା ଶ୍ୱାସ ଛାଡ଼ିବେ, ଭ୍ରାମରୀ ପ୍ରାଣାୟାମ କରିବେ, ଏସବୁ କଲେ ତାହେଲେ ତାଙ୍କର ଯୋଉ ସେଲ୍ ଗୁଡ଼ାକ ଇନାକ୍ଟିଭ ହେଇଯାଉଛି ବା କ୍ଷୟ ହେଇଯାଉଛି, ସେଇ ସେଲ୍ ଗୁଡ଼ାକ ଆଉ କ୍ଷୟ ହେବନି ଏବଂ ନୂଆ ସେଲ୍ ଅଟୋମେଟିକ ତିଆରି ହେଇଯିବ ସେ ପାଖରେ, ଯାହାଫଳରେ କି କ୍ୟାନ୍ସରରେ କ'ଣ ହୁଏ, ଆମର ସେଲ୍ ଗୁଡ଼ାକ ଡ୍ୟାମେଜ୍ ହେଇଯାଏ, ଯାହାଫଳରେ କି ଅତି ଜଲ୍ଦି ଜଲ୍ଦି ସେ ଲୋକଟାର ପୁରା ଡିଷ୍ଟର୍ବ ହେଇଯାଏ। ତେଣୁ ସେଥିପାଇଁ ଆମେ ଯଦି ନିୟମିତ ଭାବେ ଯୋଗାସନ କରିବା, ଅର୍ଥାତ୍ ଆସନ, ପ୍ରାଣାୟାମ ଓ ଧ୍ୟାନ, ଏଇ 3ଟି ଯାକ ସାଇମଲ୍ଟେନିୟସ୍ ପ୍ରତ୍ୟେକ ଦିନ ଖାଲି ପେଟରେ 1/2 ରୁ 1.5 ଘଣ୍ଟା କରିବା, ତାହେଲେ ଦେଖିବେ ତାଙ୍କର ଲଙ୍ଗ୍ ଲିଭ୍ ହେବ ଏବଂ ତାଙ୍କୁ ଯେଉଁ ପ୍ରୋବ୍ଲେମ୍ଟା ଆସୁଛି କ୍ୟାନ୍ସରରେ ସେଇଟା ରହିବନି, ସେତିକି ରହିଯିବ ଆଉ ଆଗକୁ ବଢ଼ିବନି ଏବଂ ଧୀରେ ଧୀରେ ତାଙ୍କର ଡେଭଲପମେଣ୍ଟ ହେବ। କାରଣ ଆମେ କେତେକ ଜାଗାରେ କ୍ୟାନ୍ସର ପେସେଣ୍ଟ ମାନଙ୍କୁ ନିୟମିତ ଭାବେ ଯୋଗାଭ୍ୟାସ କରାଇକି ଦେଖିଛୁ, ସେମାନଙ୍କୁ ଯଦି ଡକ୍ଟର କହୁଛନ୍ତି ଆପଣ 6 ମାସ କି 2 ବର୍ଷ ଭିତରେ ତାଙ୍କ ଲାଇଫ୍ ସ୍ପାନ୍ ଅଛି, କିନ୍ତୁ ଆମେ ଦେଖୁଛୁ ସେମାନେ ଆମ ସହିତ ମଧ୍ୟ 5 ବର୍ଷ 7 ବର୍ଷ ଆରାମରେ ଅଛନ୍ତି, ଏବେ ବି ଅଛନ୍ତି ନିୟମିତ ସେମାନଙ୍କ ଯୋଗାଭ୍ୟାସ କରି। ତେଣୁ ସେମାନେ ନିୟମିତ ଅଭ୍ୟାସ କରନ୍ତୁ, ସୁସ୍ଥ ରୁହନ୍ତୁ ଏବଂ ଯେଉଁ କ୍ୟାନ୍ସର ଭଳି ଗୋଟେ ମହାମାରୀକୁ

0: ପ୍ରୋଟେକ୍ଟ କରିକି ଆନନ୍ଦରେ ତାଙ୍କର ବଡିର କାପାସିଟି କି ଇମ୍ୟୁନିଟି ପାୱାରକୁ ବଢ଼ାନ୍ତୁ ଏବଂ ଭଲ ରୁହନ୍ତୁ।
1: ବିଶେଷ କରି ଯେଉଁ କେମୋଥେରାପି ନିଆ ହୁଏ କ୍ୟାନ୍ସର ସମୟରେ, ସେତିକି ବେଳେ ବହୁତ କଷ୍ଟ ହୁଏ। ଯେତେବେଳେ ସେମାନେ ପ୍ରାଣାୟାମର ଅଭ୍ୟାସ କରୁଛନ୍ତି, ସେତେବେଳେ ଯଦି କିଛି ଆସନ କରିବାକୁ ସେମାନେ ସକ୍ଷମ ହେଇପାରିବେନି, କାରଣ ସେତେବେଳେ ଶରୀରକୁ ବହୁତ କଷ୍ଟ ହୁଏ, ସେହି ସମୟରେ ଆପଣ ତାଙ୍କୁ କେବଳ ଅନୁଲୋମ ବିଲୋମ ପ୍ରାଣାୟାମ କରନ୍ତୁ ଏବଂ ଲମ୍ବା ଗେହେରା ଶ୍ୱାସ ନେବାକୁ କୁହନ୍ତୁ ଏବଂ ଛାଡ଼ିବାକୁ କୁହନ୍ତୁ। ତାଦ୍ୱାରା କ'ଣ ହେବ, ସେମାନଙ୍କୁ ଯେଉଁ କଷ୍ଟ ହେଉଛି ସେ କଷ୍ଟରୁ ସେ ଅନେକ ପରିମାଣରେ ମୁକ୍ତି ପାଇପାରିବେ। କିନ୍ତୁ କ୍ୟାନ୍ସରକୁ ପୁରା ଭଲ ହେଇପାରିବ ଯୋଗରେ ବୋଲି ସେଟା କେହି ଆମେ କହିପାରିବୁନି, କିନ୍ତୁ କଲେ ତାକୁ ଆପଣ ସେ କଷ୍ଟରୁ ଧୀରେ ଧୀରେ ମୁକ୍ତି ପାଇବେ ଏବଂ ଆପଣ ଟିକେ ସୁସ୍ଥ ଭାବରେ କିଛି ଦିନ ଆପଣଙ୍କର ଜୀବନ ଆଗକୁ ନେଇପାରିବେ।
2: ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡି ହୋଇଛନ୍ତି, ଆପଣଙ୍କର ପରିଚୟ ଦିଅନ୍ତୁ ଏବଂ ପ୍ରଶ୍ନ ପଚାରନ୍ତୁ।
3: ଜୟ ଜଗନ୍ନାଥ।
2: ଆଜ୍ଞା ନମସ୍କାର, କୁହନ୍ତୁ ଆପଣଙ୍କର ପ୍ରଶ୍ନ।
3: ସମସ୍ତଙ୍କୁ ପ୍ରଣାମ। ମୁଁ ଖୋର୍ଦ୍ଧା ଜିଲ୍ଲା ମୋଟା ଗ୍ରାମରୁ ଦିବ୍ୟଲୋଚନ ଭାରିମଲ କହୁଛି।
2: ଆଜ୍ଞା, ଆପଣଙ୍କର କଣ ପ୍ରଶ୍ନ ରହିଛି? ଆପଣଙ୍କର କଣ ପ୍ରଶ୍ନ ରହିଛି?
3: ମୋର ବୟସ 75 ବର୍ଷ।
2: ଆଜ୍ଞା,
3: ମୋର ଡାଇବେଟିସ ଅଛି, ବ୍ଲଡ ପ୍ରେସର ଅଛି ଏବଂ ଗ୍ୟାଷ୍ଟ୍ରିକ ଅଛି, କଣ କଲେ ଭଲ ହବ?
2: ଠିକ ଅଛି, ମୁଁ ଏ ସମ୍ପର୍କରେ ମଞ୍ଜୁ ମ୍ୟାଡାମଙ୍କୁ ପ୍ରଶ୍ନ କରୁଛି। ଆମର ଶ୍ରୋତା ବନ୍ଧୁ ଯାହା ପ୍ରଶ୍ନ କରିଛନ୍ତି ସେ ସମ୍ପର୍କରେ ଉତ୍ତର ପ୍ରଦାନ କରନ୍ତୁ।
1: ଆଜ୍ଞା ନମସ୍କାର, ଆପଣ ଯାହା କହିଲେ ଯଦି ଆପଣ ସେଥିପାଇଁ କିଛି ଆସନ ଆମେ ଆପଣଙ୍କୁ କହିବୁ ଏବଂ ଆପଣ ପ୍ରାଣାୟାମ କରିବେ, ତାହେଲେ ଆପଣ ଧୀରେ ଧୀରେ ଏହି ରୋଗ ଭଲ ନହେଲେ, ଡାଇବେଟିସ ରୋଗ 3 ମାସ ଯଦି ଆପଣ ଯୋଗାଭ୍ୟାସ କରନ୍ତି ତାହେଲେ ନିଶ୍ଚିତ ଭାବରେ କଣ୍ଟ୍ରୋଲରେ ଆସିଯିବ, କାରଣ ଏହା ବହୁ ପରୀକ୍ଷିତ। ଆମ ପାଖରେ ବହୁତ ଡାଇବେଟିସ ପେସେଣ୍ଟ ଆସନ୍ତି ଏବଂ ଲଗାତାର ୱିଦାଉଟ୍ ଫେଲ୍ ଯଦି ଆପଣ ସବୁଦିନ ଆସନ ପ୍ରାଣାୟାମ ଆଉ ଧ୍ୟାନର ଅଭ୍ୟାସ କରନ୍ତି ତାହେଲେ 3 ମାସ ଭିତରେ ଆପଣଙ୍କର ସେ ଡାଇବେଟିସ କଣ୍ଟ୍ରୋଲରେ ଆସିବ। ଆଉ ଗୋଟିଏ କ'ଣ କହିଲେ, ଆପଣଙ୍କର ବ୍ଲଡ୍ ପ୍ରେସର ଅଛି, ଆଉ ଆପଣ ଯେତେବେଳେ ମୁଦ୍ରା କରିବେ ଏବଂ ପ୍ରାଣାୟାମ କରିବେ ସେତେବେଳେ ଆପଣଙ୍କର ବ୍ଲଡ୍ ପ୍ରେସର ମଧ୍ୟ କଣ୍ଟ୍ରୋଲରେ ଆସିଯିବ। ତ ସେଇ ଆସନଗୁଡ଼ିକୁ ଆମେ ଆପଣଙ୍କୁ ବର୍ତ୍ତମାନ ମୁଁ କହୁଛି, ଆପଣ ଯଦି ଆପଣଙ୍କ ପାଖରେ କିଛି କେନ୍ଦ୍ର ଥିବ ସେଇଠି ଯାଇକି ଆପଣ ଅଭ୍ୟାସ କରିପାରିବେ। ଯଦି କୌଣସି କେନ୍ଦ୍ର, ଯୋଗ କେନ୍ଦ୍ର ଆପଣଙ୍କ ପାଖରେ ନାହିଁ ତାହେଲେ ୟୁଟ୍ୟୁବରେ ଆଜିକାଲି ବହୁତ ଆସୁଛି, ଆପଣ କିଛି ବି ଫଲୋ କରିକି ତାକୁ ଅଭ୍ୟାସ କରନ୍ତୁ ସଠିକ୍ ଭାବରେ, ସଠିକ୍ ଗୁରୁଙ୍କ ପାଖରୁ। ତ ଆପଣଙ୍କର ଡାଇବେଟିସ ପାଇଁ ଆପଣ ମଣ୍ଡୁକାସନ ନିହାତି ଭାବରେ କରିବେ। ଆପଣ ଯଦି ତଳେ ବସିବାକୁ ଅସମର୍ଥ ତାହେଲେ ଆପଣ ଚେୟାର ଉପରେ ବସିକରି ମଧ୍ୟ ଏହାର ଅଭ୍ୟାସ କରିପାରିବେ। ମଣ୍ଡୁକାସନର 2ଟି ପୋଜ୍ ଅଛି, ତାକୁ ଆପଣ କରିବେ ଏବଂ ଯଦି ଆପଣ ରେଗୁଲାର 10 ମିନିଟ୍, ସକାଳେ 10 ମିନିଟ୍ ଏବଂ ସନ୍ଧ୍ୟାବେଳେ 10 ମିନିଟ୍ ଅନୁଲୋମ ବିଲୋମ ପ୍ରାଣାୟାମ, ବହୁତ ହି ସହଜ ପ୍ରାଣାୟାମ, ତାକୁ ଆମେ ସଞ୍ଜୀବନୀ ପ୍ରାଣାୟାମ କହୁଥାଉ, ତ ତାକୁ କରିବା ଦ୍ୱାରା ଆମ ଆପଣଙ୍କ ଶରୀରର ସମାନ ମାତ୍ରାରେ ଥଣ୍ଡା ଆଉ ଗରମ ଯେତେବେଳେ ଆପଣଙ୍କ ଶରୀରରେ ପହଞ୍ଚିବ ସେତେବେଳେ ଆପଣଙ୍କର ତାପମାତ୍ରା ସମାନ ରହିବ ଏବଂ ଧୀରେ ଧୀରେ ଆପଣଙ୍କର ଉଚ୍ଚ ରକ୍ତଚାପ ମଧ୍ୟ କଣ୍ଟ୍ରୋଲରେ ଆସିବ। ସେଥିରେ କେବଳ ଆପଣ ବାଁ ନାକରେ ଭରିବେ ଶ୍ୱାସ, ଡାହାଣ ନାକରେ ଛାଡ଼ିବେ, ଡାହାଣ ନାକରେ ଭରିବେ ଏବଂ ବାଁ ନାକରେ ଛାଡ଼ିବେ, ଅନୁଲୋମ ବିଲୋମ, ଓଲଟା ସିଧା ଆମେ ଯାହାକୁ କହୁଛେ। ତ ଲମ୍ବା ଘେରା ଶ୍ୱାସ ଧୀରେ ଧୀରେ ଭରିବେ, ଧୀରେ ଧୀରେ ଛାଡ଼ିବେ, ଆଉ 10 ମିନିଟ୍ କରିବେ ସକାଳେ, ସନ୍ଧ୍ୟାବେଳେ ମଧ୍ୟ 10 ମିନିଟ୍ କରିବେ।
2: ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆପଣଙ୍କ ପ୍ରଶ୍ନ ପାଇଁ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହୋଇଛନ୍ତି, ତାଙ୍କର ପରିଚୟ ପ୍ରଦାନ କରନ୍ତୁ। ଆପଣ ଆପଣଙ୍କ ପରିଚୟ ପ୍ରଦାନ କରନ୍ତୁ। ଆଜ୍ଞା, ଆପଣଙ୍କର ପ୍ରଶ୍ନ କଣ ରହିଛି?
4: ମୋର ପ୍ରଶ୍ନ ଏହା ଯେ ମୋର ଜଣେ ଅପା ଅଛନ୍ତି, ତାଙ୍କ ଲାବଣ୍ୟ ଅପା, ତାଙ୍କ ଘର ବାଲେଶ୍ୱରରେ ତାଙ୍କର, ଆଉ ସେ ସବୁଦିନ ଯୋଗ ପ୍ରାଣାୟାମ ପ୍ରାଣାୟାମ ସବୁ କରନ୍ତି, ମର୍ଣ୍ଣିଂ ୱାକ୍ ମଧ୍ୟ କରନ୍ତି, କିନ୍ତୁ ତାଙ୍କର ସବୁବେଳେ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ହେଉଛି ଆଉ ଅଣ୍ଟା ପେନ୍ ହେଉଛି, କିନ୍ତୁ ଯେତେ ଯୋଗ ବ୍ୟାୟାମ ମର୍ଣ୍ଣିଂ ୱାକ୍ ଯେତେ କଲେ ବି ତାପରେ ଏଇସବୁ ଦେଖାନ୍ତି ଆଉ ଜଣା କମୁନି।
0: ହଁ ଠିକ କଥା କହିଛନ୍ତି, ଯଦି ସେ ମର୍ଣ୍ଣିଂ ୱାକ୍ କରନ୍ତି ଆଣ୍ଠୁ ପ୍ରୋବ୍ଲେମ ଚାନ୍ସ ଅଛି ବଢ଼ିଯିବାର, ତେଣୁ ସେଥିପାଇଁ ସେମାନେ ବେଶୀ ୱାକ୍ କରିବା ଦରକାର ନାହିଁ, ଘରେ ବସିକିରି ଗୋଟେ ଆସନ ବିଛାଇକିରି ସେ ଧୀରେ ଧୀରେ ଯୋଗାଭ୍ୟାସ କରନ୍ତୁ। ଏବଂ ଜଣେ ଯଦି ଯୋଗ ପ୍ରଶିକ୍ଷକଙ୍କର ସହାୟତା

ନେଇପାରିବେ ତାହେଲେ ବହୁତ ଭଲ ହବ। କାରଣ ସେ କଣ ଯୋଗ ପ୍ରାଣାୟମ କରୁଛନ୍ତି ଆମେ ତ ଜାଣିପାରୁନେ, କିନ୍ତୁ ତାଙ୍କୁ କୁହନ୍ତୁ ଯେକୌଣସି ଜଣେ ଏକ୍ସପର୍ଟ ଯିଏ ଅଛନ୍ତି ଯୋଗରେ ତାଙ୍କଠୁ ନେବେ। ବିଶେଷ ଭାବରେ ଯୋଉଗୁଡାକ ଭିଡ଼ ଆସନ କରିବେନି, ଷ୍ଟ୍ରେସ୍ ଆସନ, ସିଧା ସିଧା ଗୋଡ଼ ହାତ ଲମ୍ବେଇକିରି ଯୋଉ ଆସନ ଗୁଡା କରିହବ, ଯେମିତି ଗୋଟେ କୋଣାସନ ଅଛି, ଦି ଗୋଡ଼ ଲମ୍ବେଇବେ, ଦି ହାତ ପଛରେ ଆସନ ଉପରେ ରଖିକି ଶ୍ୱାସ ଭରି ଦେହଟା ଧୀରେ ଧୀରେ ଉପରକୁ ଉଠେଇବେ, ଆଣ୍ଠୁ ନ ଭାଙ୍ଗିକିରି ଟିକେ ରହିବେ, ତାପରେ ଶ୍ୱାସ ଛାଡ଼ି ଧୀରେ ଧୀରେ ରିଟର୍ନ କରି ଆସିବେ। ଏ ଟିକେ ତାଡ଼ାସନ।

0: ଧୀରେ ଉପରକୁ ଉଠେଇବେ, ଆଣ୍ଠୁ ନ ଭାଙ୍ଗିକିରି ଟିକେ ରହିବେ, ତାପରେ ଶ୍ୱାସ ଛାଡ଼ି ଧୀରେ ଧୀରେ ରିଟର୍ନ କରି ଆସିବେ। ଏ ଟିକେ ମୁଁ ତାଳାସନ କହୁଥିଲି, ତାଳ ମାନେ ତାଳ ଗଛ ଏମିତି ଷ୍ଟ୍ରେଟ୍ ଆଣ୍ଡ ଷ୍ଟ୍ରଙ୍ଗ, ଏମିତି ଶୋଇକିରି ସିଏ ଦି ହାତ ମୁଣ୍ଡ ଆଡ଼କୁ ସିଧା ରଖିକିରି ଗୋଡ଼ ମିଶେଇକିରି ଗୋଡ଼ଟା ତଳକୁ ହାତଟା ଉପର ଆଡ଼କୁ ମାନେ ଶରୀରଟା ଉପର ଆଡ଼କୁ ଟାଣିବେ, ଅଣ୍ଟାଠୁ ତଳକୁ ଅଣ୍ଟାଠୁ ଉପରକୁ ବିପରୀତ ଦିଗରେ ଦେହଟାକୁ ଟାଣିବେ, ଶ୍ୱାସ ଭରିକିରି ଶ୍ୱାସ ଛାଡ଼ି ଟିକେ ଢିଲା କରିବେ, ଟିକେ ରହିବେ, ପୁଣି ଆଉ ଥରେ କରିବେ, ଏମିତି ଦୁଇ ତିନି ଥର କରିବେ। ଏଇ ଯେଉଁ ଆସନ ଗୁଡ଼ା କଲେ କ'ଣ ହବ ନା, ଆଣ୍ଠୁ ଗଣ୍ଠି ଜଏଣ୍ଟ ଯେତେଗୁଡ଼େ ଅଛି, ଆମର କହୁଣୀ ଜଏଣ୍ଟ ଅଛି, ଜଙ୍ଘଭାଗ ଜଏଣ୍ଟ ଅଛି, ଏବଂ ଇଣ୍ଟର ମେରୁଦଣ୍ଡରେ ଯେଉଁ ଗୋଟି ଗୁଡ଼ାକ ଅଛି ସେଗୁଡ଼ାକ ସବୁ ବାଲାନ୍ସ ହେଇଯିବ, ଯାହାଫଳରେ କି ତାଙ୍କର ଏଇ ଯେଉଁ ଯନ୍ତ୍ରଣା ଅଛି ଆଣ୍ଠୁ ଗଣ୍ଠି ଯନ୍ତ୍ରଣା କମିବା ସହିତ ତାଙ୍କର ମନ ସ୍ଥିର ହେବ, ଏବଂ ତାଙ୍କର ମନ ସ୍ଥିର ହେବା ସହିତ ତାଙ୍କ ଚିତ୍ତ ଶୁଦ୍ଧି ହେବ, ପରିଷ୍କାର ମନ ରହିବା ଫଳରେ ସେମାନେ ଆହୁରି ଆଗକୁ ଯାଇପାରିବେ, ସ୍ୱାସ୍ଥ୍ୟଜନିତ ଯେତେ ଗୁଡ଼ିଏ ପ୍ରୋବ୍ଲେମ ଅଛି ଦୂର ହୋଇପାରିବ। ତେଣୁ ତାଙ୍କୁ ଟିକେ କୁହନ୍ତୁ ସେ କୌଣସି ଜଣେ ଯୋଗ ପ୍ରଶିକ୍ଷକଙ୍କ ସାହାଯ୍ୟ ନେବେ, ଏବଂ ଯଦି ଯୋଗ କରୁଛନ୍ତି ବହୁତ ଭଲ କଥା, ତାଙ୍କୁ ଏଥିରେ ଧନ୍ୟବାଦ। କିନ୍ତୁ ସେ ଜଣଙ୍କ ସାହାଯ୍ୟ ନେଲେ କ'ଣ ହବ, କାଳେ ସେ କିଛି ଭୁଲଭାଲ କରୁଥିବେ, କାରଣ ଯୋଗରେ ଭୁଲଭାଲ ଯଦି କରିବେ ଯେମିତିକି ଆପଣଙ୍କର ଯାହା ବ୍ୟାକ୍ ପେନ୍ ଥିବ ସେ ଆଗକୁ ଝୁକିବେନି, ଯଦି ସେ ଆଗକୁ ଝୁକିବା ଆସନ୍ତା ବ୍ୟାକ୍ ପେନ୍ ବଢ଼ିଯିବ। ଯଦି ଆପଣଙ୍କର ବ୍ଲଡ୍ ପ୍ରେସର ଥିବ କପାଳଭାତି କରିବେନି, ଯଦି ସେ କପାଳଭାତି କରିବେ ବ୍ଲଡ୍ ପ୍ରେସର ବଢ଼ିଯିବ। ତେଣୁ ସେଥିପାଇଁ ଜଣେ ପ୍ରଶିକ୍ଷକଙ୍କ ସହଯୋଗ କରିକି ଯଦି ସେ ନେଇପାରିବେ ତାହେଲେ ଦେଖିବେ ସେ ନିଶ୍ଚିତ ଭାବରେ ସୁସ୍ଥ ହୋଇପାରିବେ ଆଉ ଆରାମ ଜୀବନଯାପନ କରିପାରିବେ।
1: ନମସ୍କାର, ଧନ୍ୟବାଦ, ଧନ୍ୟବାଦ ଆପଣଙ୍କୁ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହୋଇଗଲାଣି, ଆପଣଙ୍କ ପରିଚୟ ପ୍ରଦାନ କରନ୍ତୁ ଏବଂ ଆମର ବିଷୟ ଯାହା ରହିଛି ସେ ସମ୍ପର୍କରେ ପ୍ରଶ୍ନ କରନ୍ତୁ।
2: ସ୍ଟୁଡିଓରେ ଉପସ୍ଥିତ ଥିବା ବିଶେଷଜ୍ଞ ମହୋଦୟ ଓ ବିଶେଷଜ୍ଞ ମହୋଦୟାଙ୍କୁ ମୁଁ ଆନ୍ତରିକ ପ୍ରଣାମ ଜଣାଉଛି, ଏବଂ ଉପସ୍ଥାପିକା ମହାଶୟ ଆପଣଙ୍କୁ ମଧ୍ୟ ମୋର ନମସ୍କାର।
1: ନମସ୍କାର, ନମସ୍କାର, ଆପଣଙ୍କ ପ୍ରଶ୍ନ କୁହନ୍ତୁ।
2: ମୁଁ କମଳାକାନ୍ତ ବେହେରା କହୁଥିଲି, ଜୟପୁର ଝୁମ୍ପୁରା କେନ୍ଦୁଝର ଜିଲ୍ଲାରୁ। ଆମର ପ୍ରଥମ ପ୍ରଶ୍ନ ହେଲା କି ବର୍ତ୍ତମାନ ସମୟରେ ଅନେକ ପରିମାଣରେ ପେଟ ରୋଗ ଦେଖାଦେଉଛି, ଯେମିତିକି ଗ୍ୟାସ ପ୍ରୋବ୍ଲେମ, ଏସିଡିଟି ଏବଂ କନଷ୍ଟିପେସନ, ତ ଏଥିରୁ ମୁକ୍ତି ପାଇବା ପାଇଁ ଆମେ ରେଗୁଲାର କି ପ୍ରକାର ଯୋଗ ଅଭ୍ୟାସ କରିବା ଉଚିତ? ଆଉ ମୋର ଦ୍ୱିତୀୟ ପ୍ରଶ୍ନ ହେଲା, ଅସ୍ଥିର ପିଲାମାନଙ୍କୁ ପାଠ ପ୍ରତି ଆଗ୍ରହ ସୃଷ୍ଟି କରିବା ଏବଂ ଏକାଗ୍ରତା ଜାଗ୍ରତ କରିବା ପାଇଁ କି ପ୍ରକାର ଯୋଗକୁ ପିଲାମାନଙ୍କୁ ଆପଣେଇବା ପାଇଁ ଆମେ ବତେଇବା ଉଚିତ, ପ୍ରବର୍ତ୍ତେଇବା ଉଚିତ?
1: ଆପଣଙ୍କୁ ଧନ୍ୟବାଦ। ତେବେ ଏଇ ଯେଉଁ ପ୍ରଥମ ପ୍ରଶ୍ନ ଆପଣ କହିଲେ ପେଟ ରୋଗ ସମସ୍ୟା ସମ୍ପର୍କରେ, ମୁଁ ମଞ୍ଜୁ ମ୍ୟାଡାମଙ୍କୁ କହୁଛି ପ୍ରଶ୍ନର ଉତ୍ତର ଦେବା ପାଇଁ।
3: ଦେଖନ୍ତୁ, ଆମର ଯାହା ବି ବେମାରୀ ଆରମ୍ଭ ହୁଏ ଶରୀରରେ ତ ପେଟରୁ ହିଁ ଆରମ୍ଭ ହୁଏ। ଯଦି ଆପଣଙ୍କର ପେଟ ଠିକ୍ ଅଛି, ଯଦି ଆପଣଙ୍କର ଡାଇଜେସନ୍ ଠିକ୍ ହେଉଛି, ତାହେଲେ ଆପଣଙ୍କର କନଷ୍ଟିପେସନ୍ ରହିବ ନାହିଁ, ପେଟ ସଫା ହୋଇଯିବ, ତାହେଲେ ଆପଣଙ୍କ ଶରୀରରେ ସେତେ ଦୋଷ ଦେଖାଯିବନି। ପେଟ ଯଦି ଠିକ୍ ନହେଲା, ଯଦି ଆପଣ ଅସମୟରେ ଖାଇବା ପିଇବା କରୁଛନ୍ତି, ଯଦି ଡେରି ରାତିରେ ଖାଉଛନ୍ତି, ତାହେଲେ ତାହା ହଜମ ହୋଇପାରୁନାହିଁ। ସବୁଠି ଆପଣମାନେ ଦେଖିବେ ଯେ ସୂର୍ଯ୍ୟାସ୍ତର ଗୋଟିଏ ଘଣ୍ଟା ଭିତରେ ଆପଣମାନଙ୍କୁ ଆପଣଙ୍କର ରାତ୍ରି ଭୋଜନ ସାରିଦେବାର ଅଛି, କାରଣ ଆପଣ ଯଦି ଡେରିରେ ଖାଆନ୍ତି ତାହେଲେ ଆପଣଙ୍କର ଖାଦ୍ୟ ପାକସ୍ଥଳୀରେ ରହିଯିବ, ସେ ହଜମ ହେବନି ଏବଂ ସେ ପଚିବ ଏବଂ ସଢ଼ିବ, ପଚିବ, ଆପଣଙ୍କର କନଷ୍ଟିପେସନ୍ ଦେଖାଯିବ, ନାନା ପ୍ରକାର ପେଟ ରୋଗ ଦେଖାଯିବ, ଏବଂ ତା ସାଙ୍ଗରେ ଏସିଡିଟି, ଗ୍ୟାସ ଇତ୍ୟାଦି ନାନାଦି ରୋଗ ଆପଣ ସେଥିରେ ଗ୍ରସ୍ତ ରହିବେ। ତ ଏସିଡିଟି ଗ୍ୟାସ ପାଇଁ ପ୍ରଥମେ ଆପଣ କ'ଣ କରିବେ ଯେ, ଆପଣଙ୍କର ଯେଉଁ ଖାଇବା ଷ୍ଟାଇଲ୍ ଅଛି, ସାଦା ସୁପାଚ୍ୟ ଖାନା ଖାଇବେ ସବୁବେଳେ, ଏବଂ ସକାଳର ବ୍ରେକଫାଷ୍ଟକୁ ଜଲ୍ଦି ଖାଇବେ, 9ଟା ଭିତରେ ଖାଇବେ, 12ଟାରୁ 1ଟା ଭିତରେ ଆପଣଙ୍କର ମେନ୍ ଖାଇବା ଯେଉଁଟା ଆମର ରହୁଛି, ସୂର୍ଯ୍ୟ ଯେତେବେଳେ ଆମର ମୁଣ୍ଡ ଉପରେ ଥାନ୍ତି ସେତେବେଳେ ଆମର ପାଚନ ପ୍ରକ୍ରିୟା ବହୁତ ପ୍ରଖର ଭାବରେ, ଆମର ଜଠରାଗ୍ନି ସେତେବେଳେ ବହୁତ ସୁନ୍ଦର ଭାବରେ କାମ କରେ, ତ ସେହି ସମୟରେ ଆପଣ ଆପଣଙ୍କର ମେନ୍ ମିଲ୍ ଖାଆନ୍ତୁ, ଏବଂ ତା ମଝିରେ ଆଉ କିଛି ନ ଖାଇ ଯଦି କିଛି ପେୟ ପିଉଛନ୍ତି ତାହେଲେ 4ଟା ବେଳେ ପିଇପାରିବେ, କିନ୍ତୁ ସୂର୍ଯ୍ୟାସ୍ତର ଘଣ୍ଟେ ଭିତରେ। ତେଣୁ ଆପଣ ଯଦି ଆପଣଙ୍କର ରାତ୍ରି ଭୋଜନ ସାରିଦେବେ ତାହେଲେ ବହୁତ ପରିମାଣରେ ଆପଣଙ୍କର ପେଟ ରୋଗ ଯେଉଁ ଦେଖାଦେଉଛି ସିଏ ଠିକ୍ ହୋଇଯିବ, ଏବଂ ଆପଣଙ୍କର ଯେଉଁ ଗ୍ୟାସ ପାଇଁ ଯାହା ଆପଣଙ୍କୁ ଟ୍ରିଗର କରୁଛି, କେତେ ଗୁଡ଼ିଏ ଫଳ ଥାଏ ଯେଉଁଟା ଖାଇଲେ ପେଟରେ ଗ୍ୟାସ ହୁଏ, ସେଗୁଡ଼ିକୁ ଆପଣ ଆଭଏଡ୍ କରିବେ। ଆପଣଙ୍କର ଶରୀର ଆପଣ ଜାଣିଥିବେ କ'ଣ ଖାଇଲେ ଆପଣଙ୍କୁ ଗ୍ୟାସ ଟ୍ରିଗର କରୁଛି। କିନ୍ତୁ ମୁଁ ଯାହା କହିଲି, ଯଦି ଆପଣ ଏଇ ଖାଇବାର ନିୟମ ଗୁଡ଼ିକ ରିତ୍ଭୁକ୍ ମିତ୍ଭୁକ୍ ହିତ୍ଭୁକ୍, ଆମର ଆୟୁର୍ବେଦରେ ତିନିଟି କଥା ଅଛି, ଋତୁ ଅନୁସାରେ ଖାଇବେ ଏବଂ ହିତ୍ଭୁକ୍ ଆପଣଙ୍କ ଶରୀରକୁ ଯାହା ଉପଯୋଗୀ ତାହା ଖାଇବେ, ମିତ୍ଭୁକ୍

0: ଖାଇବାର ଭୋକଠୁ କମ୍ ଯଦି ଖାଇବେ ତାହେଲେ ଆପଣ ସୁସ୍ଥ ରହିପାରିବେ।
1: ତାଙ୍କର ତୃତୀୟ ପ୍ରଶ୍ନ ରହିଛି ଏକାଗ୍ରତା ସମ୍ପର୍କରେ, ତେବେ ଏହି ପ୍ରଶ୍ନ ସୁରେଶ ସାର କହିବା ପାଇଁ ମୁଁ ଅନୁରୋଧ କରୁଛି।
2: ପିଲାମାନଙ୍କର ଏକାଗ୍ରତା ଯୋଉ ଭଙ୍ଗ ହେଉଛି ତାର ଗୋଟେ କାରଣ ହେଲା ସେମାନେ ଚଗଲା ହେଇଯାଉଛନ୍ତି, ତାଙ୍କ ମନ ସ୍ଥିର ରହୁନି। ମନକୁ ସ୍ଥିର କରିବା ପାଇଁ ଗୋଟେ ଜ୍ଞାନ ମୁଦ୍ରା ଅଛି, ଜ୍ଞାନ ମାନେ ନଲେଜ। ଆମର ଜ୍ଞାନକୁ ଠିକ ରଖିବା ପାଇଁ, ବୁଦ୍ଧିକୁ ଠିକ ସ୍ଥିର କରିବା ପାଇଁ, ଅସ୍ଥିର ମନକୁ ସ୍ଥିର କରିବା ପାଇଁ ପିଲାମାନଙ୍କୁ 5 ମିନିଟ୍ ଜ୍ଞାନ ମୁଦ୍ରାରେ ବତାନ୍ତୁ। ଜ୍ଞାନ ମୁଦ୍ରା ହେଲା ବୃଦ୍ଧାଙ୍ଗୁଳି ଅଗ୍ରଭାଗରେ, ବୃଦ୍ଧାଙ୍ଗୁଳି ହେଉଛି ବୁଦ୍ଧିର ପ୍ରତୀକ, ଏବଂ ଆମର ତର୍ଜନୀ ଯୋଉଟା ଅଛି ଇଣ୍ଡେକ୍ସ ବିଶି ଆଙ୍ଗୁଠି, ତାର ଏଇଟା ହେଉଛି ମନର ପ୍ରତୀକ। ଗୋଟେ ପିଲା ବୁଦ୍ଧି ବହୁତ ଅଛି, ମନ ଚଗଲା ଅଛି, ତାହେଲେ ତାର ଜ୍ଞାନ ଠିକ ଭାବେ ଆସିପାରିବ ନାହିଁ। ଗୋଟେ ପିଲା ମନ ଅଛି ଅଧିକ ଜ୍ଞାନ ଅର୍ଜନ କରିବା ପାଇଁ, ବୁଦ୍ଧି କମ୍ ଅଛି, ତାହେଲେ ବି ଜ୍ଞାନ ଠିକ ଭାବେ ହେଇପାରିବ ନାହିଁ। ତେଣୁ ଜ୍ଞାନ ମୁଦ୍ରା ମାନେ ବୃଦ୍ଧାଙ୍ଗୁଳିର ଅଗ୍ରଭାଗରେ ତର୍ଜନୀ ଅଙ୍ଗୁଳିର ଅଗ୍ରଭାଗକୁ ଲଗେଇବେ, ଆର 3 ଆଙ୍ଗୁଠି ସିଧା ରହିବ, ଆଣ୍ଠୁ ଉପରେ ହାତକୁ ରଖିବେ। 5 ମିନିଟ୍ ପିଲାକୁ କୁହନ୍ତୁ ଆଖି ବନ୍ଦ କରି ଓମ୍ ଚାଣ୍ଟିଂ କରୁ, ଆଖି ବନ୍ଦ କରି ଓମ୍ କରିବ, କିନ୍ତୁ ଜ୍ଞାନ ମୁଦ୍ରାରେ ହାତ ରହିବ। କିଛି ନହେଲେ ମଧ୍ୟ ଖାଲି ଆଖି ବନ୍ଦ କରି ବସୁ ଏବଂ ଜ୍ଞାନ ମୁଦ୍ରାରେ ବସୁ। ଏହାଫଳରେ କ'ଣ ହେବ ନା, ଆମର ବୃଦ୍ଧାଙ୍ଗୁଳି ଅଗ୍ରଭାଗରେ ପିଚୁଟାରି ଆଉ ପିନିଆଲ ଦୁଇଟା ଗ୍ଲାଣ୍ଡ ଅଛି, ତାର କନେକ୍ସନଟା ବୃଦ୍ଧାଙ୍ଗୁଳି ଅଗ୍ରଭାଗରେ ଅଛି, ଯାହାଫଳରେ କି ଆମେ ଯଦି ତର୍ଜଣୀ ଅଙ୍ଗୁଠିରେ ବୃଦ୍ଧାଙ୍ଗୁଳିର ଅଗ୍ରଭାଗକୁ ଟଚ୍ କରିବା ତାହେଲେ ଆମର ପିନିଏଲ ପିଚୁଟାରି ଗ୍ଲାଣ୍ଡ ଦୁଇଟା ଆକ୍ଟିଭ ରହିବ, ଏବଂ ତାର ବ୍ରେନ୍ ସହିତ ଆମର ମେମୋରି ସହିତ କନେକ୍ସନ୍ ଅଛି। ତେଣୁ ସେଥିପାଇଁ ଆମେ ଜ୍ଞାନ ମୁଦ୍ରା କରାନ୍ତୁ। ଆଉ ଗୋଟେ ପ୍ରାଣାୟାମ ହେଲା ଭ୍ରାମରୀ ପ୍ରାଣାୟାମ, ଟିକେ ଆଗରୁ ଆମର ମଞ୍ଜୁଳା ମ୍ୟାଡ଼ାମ କହୁଥିଲେ, ଆମର ଆଖି ଆଉ କାନ ଦୁଇଟା ଆମ ମନକୁ ଡିଷ୍ଟର୍ବ କରୁଛି। ଆଖି ଦେଖିଲେ ଭଲ ଦେଖିଲେ ଭଲ ଆସୁଛି, ଖରାପ ଦେଖିଲେ ଖରାପ ମନ ଆସୁଛି। ସେମିତି କାନରେ ଯଦି ଆମେ ଗୋଟେ ଭଲ ଜିନିଷ ଶୁଣିଲେ ଭଲ ଆସୁଛି, ଖରାପ ଜିନିଷ ଶୁଣିଲେ ଖରାପ ଆସୁଛି। ତେଣୁ କାନରେ ବୁଢ଼ା ଆଙ୍ଗୁଠି କାନକୁ ବନ୍ଦ କରିବେ, ତର୍ଜଣୀ ଆଙ୍ଗୁଠି ଆଖି ଉପରେ ରଖିବେ, ତଳଦୀ ଆଙ୍ଗୁଠି ପାଟି ଉପରେ ରଖିବେ, କହୁଣି କାନ୍ଧ ସିଧା ରଖିବେ, ଶ୍ୱାସ ପୁରା ଭରିବେ। ଭରିସାରିଲା ପରେ ଭ୍ରମରେ ଯେମିତି ଗୁଣୁଗୁଣୁ କରି ସାଉଣ୍ଡ କରେ, ସେମିତି ସାଉଣ୍ଡ କରିକିରି ପୁରା ଶ୍ୱାସଟାକୁ ବାହାର କରିବେ। ଏଭଳି ଗୋଟେ ରାଉଣ୍ଡ ହେଲା, ମିନିମମ 5 ରାଉଣ୍ଡ କରନ୍ତୁ। ରାଉଣ୍ଡ ସରିଲା ପରେ ଆଖି ବନ୍ଦ କରିକି 1 ମିନିଟ୍ ସ୍ଥିର ଭାବରେ ବସିବେ, ତାପରେ ଦେହାତକୁ ମାଲିସ କରିକି ଆଖିକୁ ମାଲିସ କରିକି ଆଖି ଖୋଲିବେ, ତାହେଲେ ଦେଖିବେ ଯେ ଭ୍ରାମରୀ ପ୍ରାଣାୟାମ ସହିତ ଜ୍ଞାନ ମୁଦ୍ରାରେ ଡେଲି 5 ମିନିଟ୍ ଭ୍ରାମରୀ ପ୍ରାଣାୟାମ ଏବଂ 5 ମିନିଟ୍ ଜ୍ଞାନ ମୁଦ୍ରା କରାନ୍ତୁ। ଦେଖିବେ ଅଳ୍ପ ଦିନ ଭିତରେ ସେ ପିଲାର ରେଜଲ୍ଟ ଭଲ ଆସିବ, ତାର ଜ୍ଞାନ ବୃଦ୍ଧି ହେବ, ତାର ବୁଦ୍ଧି କୁଶାଗ୍ର ହେବ, ଏବଂ ସେ ପିଲା ନିଶ୍ଚିତ ଭାବେ ଚଞ୍ଚଳ ମନରୁ ଅସ୍ଥିର ମନରୁ ସ୍ଥିର ହୋଇଯିବ ଏବଂ ବହୁତ ଭଲ ରେଜଲ୍ଟ କରିବ ଏବଂ ଭଲ ପିଲା ମଧ୍ୟ ସମାଜରେ ହୋଇପାରିବ।
1: ଧନ୍ୟବାଦ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହୋଇଗଲେଣି, ଆପଣଙ୍କୁ ପରିଚୟ ଦିଅନ୍ତୁ ଏବଂ ପ୍ରଶ୍ନ ମଧ୍ୟ ପଚାରନ୍ତୁ।
3: ଆଜ୍ଞା, ତୋଫାନ କୁମାର ମହାନ୍ତି, ନୟାଗଡ଼ ଜିଲ୍ଲା ଭାଗୁର ବ୍ଲକ ରାମପଡ଼ା।
1: ଆଜ୍ଞା,
3: ବହୁତ ଦିନ ହେଲା ଅଣ୍ଟାଟା ମୋର ପେନ୍ ହଉଛି। ତାପରେ ଆମେ ତ ଚାଷୀ ଲୋକ ନା, ଆମର ଆଉ କିଛି ଯୋଗ କଣ ଦରକାର କୁହନ୍ତୁ। ଯେମିତି ଫର୍ମାଲି ଏମିତି ଯାହା ଯାହା ପଚାରିଲେ ଯାହା କୋଶ୍ଚିନ୍ ଯୋଗ କରୁଛି, କିନ୍ତୁ ଯୋଗ ବିଷୟରେ ଯେମିତି କିଛି ଜଣା ନାହିଁ। ରାତି ବେଳେ ତ ଆମେ ବିଲରେ ଖଟୁଛି ଆଜ୍ଞା, କଣ ଯୋଗ କଲେ କେମିତି କଣ କରାଯିବ ଟିକେ କହୁଛି, ବହୁତ କଷ୍ଟ ହଉଛି।
1: ଧନ୍ୟବାଦ ଆପଣଙ୍କର ପ୍ରଶ୍ନ ପାଇଁ। ତେବେ ମଞ୍ଜୁ ମ୍ୟାଡାମଙ୍କୁ ଅନୁରୋଧ କରୁଛି ପ୍ରଶ୍ନର ଉତ୍ତର ଦେବା ପାଇଁ।
0: ଆପଣ ଦେଖନ୍ତୁ, ଆପଣ ଭାବୁଛନ୍ତି ଯେ ଆପଣ ଦିନସାରା ଖଟୁଛନ୍ତି ଏବଂ ଆପଣଙ୍କର ଯୋଗ ଦରକାର ନାହିଁ, କିନ୍ତୁ ଆପଣ ଯୋଉ ଖଟୁଛନ୍ତି ସେଟା ନିହାତି ଭାବରେ ଅଧିକ ହେଇଯାଉଛି ଆପଣଙ୍କ ଶରୀରକୁ। ଆପଣଙ୍କର ବୟସ ବଢ଼ିବା ସଙ୍ଗେ ସଙ୍ଗେ ଶରୀରର ସବୁର ଯୋଉ ଆପଣଙ୍କର ହାଡ଼ ଭିତରର ଯାହା ବି ଆମର ଅଙ୍ଗ ପ୍ରତ୍ୟଙ୍ଗ ଅଛି, ଧୀରେ ଧୀରେ ତାଙ୍କର ଶକ୍ତି କମ୍ ହୋଇଯାଏ। ତ ଆପଣ ଗୋଟିଏ କାମ କରନ୍ତୁ, ଯେତେବେଳେ ବିଛଣାରୁ ଉଠୁଛନ୍ତି ସେତେବେଳେ ଯୋଉ ସାର କିଛି ସମୟ ଆଗରୁ କହିଥିଲେ ତାଡ଼ାସନ, ବିଛଣାରୁ ଉଠିବା ବେଳେ ସେଇଠି ଶୋଇକିରି ଦି ହାତ ମୁଣ୍ଡ ଉପରକୁ ନେଇଯିବେ, ଦି ଗୋଡ଼ ତଳ ଆଡ଼କୁ ମିଶେଇକିରି ଶ୍ୱାସ ଟିକେ ଭରିବେ ଏବଂ ଗୋଡ଼ଟା ଗୋଡ଼ ପଟକୁ, ହାତ ଦିଟା ଉପର ପଟକୁ ବହୁତ ଶକ୍ତି ଲଗେଇକିରି ତାକୁ ଟାଣିବେ। ସେମିତି 2-3 ଥର ଟାଣନ୍ତୁ, ତାହେଲେ ଆପଣଙ୍କର ଯୋଉ ଅଣ୍ଟା ପ୍ରୋବ୍ଲେମ୍ ରହୁଛି, ଅଣ୍ଟା ଦରଜ ହେଉଛି କିମ୍ବା ବିନ୍ଧୁଛି, ସେଇଟା ଧୀରେ ଧୀରେ ଭଲ ହେବ। ସେହି ସମୟରେ ଆପଣ ଯେତେବେଳେ ବିଲରେ କାମ କରୁଛନ୍ତି କହୁଛନ୍ତି, କେବେ ଆଗକୁ ଝୁଙ୍କିବେ ନାହିଁ, କାରଣ ଆଗକୁ ଝୁଙ୍କିବା ଦ୍ୱାରା ଆପଣଙ୍କର ଅଣ୍ଟାରେ ପ୍ରୋବ୍ଲେମ୍ଟା ବେଶୀ ଦେଖାଯିବ। ଆଉ ମଝିରେ ମଝିରେ ଠିଆ ହେଇକିରି ଆପଣ ଯେମିତି ଶୋଇକିରି ହାତକୁ ଗୋଡ଼କୁ ଟାଣିଲେ ଯେତେବେଳେ ବିଲରେ କାମ କରୁଛନ୍ତି, ସେହି ସମୟରେ 2 ହାତକୁ ଉପରକୁ ଟେକିକିରି 2 ହାତର ଆଙ୍ଗୁଳି ଗୁଡ଼ିକୁ ମିଶେଇ ଦେଇକିରି ଉପରକୁ ଟାଣିବେ ହାତକୁ। ଆଉ ଯଦି ପାରୁଛନ୍ତି ଗୋଡ଼ର ପାଦ ଉପରେ ଛିଡ଼ା ହେଇଯିବେ, ଗୋଇଠିକୁ ଟିକେ ଟେକିଦେବେ। ଗୋଟିଏ ପାଞ୍ଚ ଛଅ ସେକେଣ୍ଡ ଯଦି ପ୍ରତି ଘଣ୍ଟାରେ ଆପଣ ଏମିତି ଦୁଇ ତିନି ଥର କରିଦେବେ ତାହେଲେ ଆପଣଙ୍କ ଅଣ୍ଟାକୁ ବହୁତ ଆରାମ ମିଳିବ। ଆଉ ଗୋଟିଏ ଯୋଗାସନ ହେଲା, ଏଇଟା ଆପଣଙ୍କୁ କୋଉଠି ଯାଇ କରିବାକୁ ପଡ଼ିବନି, ଆପଣ ଆପଣଙ୍କର ବିଲରେ କାମ କରୁଥିବା ଭିତରେ ମଧ୍ୟ ଏହି ଆସନ ଗୁଡ଼ିକ ଅଭ୍ୟାସ କରିପାରିବେ ଏବଂ ଅଣ୍ଟା କଷ୍ଟରୁ ମୁକ୍ତି ପାଇବେ।

0: ସେଇଟା କ'ଣ କରିବେ, ସେଟାକୁ ଆମେ ଅର୍ଦ୍ଧ ଚକ୍ରାସନ କହୁଛୁ। ଦି ଅଣ୍ଟାର ସାଇଡ଼ରେ ହାତ ଦେଇଦେବେ, ବୁଢ଼ା ଆଙ୍ଗୁଠିକୁ ପଛରେ ଆପଣ ମେରୁଦଣ୍ଡ ଉପରେ ରଖିଦେବେ, ବେକଟିକୁ ଟିକେ ପଛକୁ କରିବେ, ତାପରେ ଶ୍ୱାସ ଭରିକି ଯୋଉଠି ଆପଣଙ୍କର ବୁଢ଼ା ଆଙ୍ଗୁଠି ଅଛି ସେଇ ଅଣ୍ଟା ପାଖରୁ ପଛକୁ ଧୀରେ ଧୀରେ ଝୁକିବେ। ତାଦ୍ୱାରା କ'ଣ ହେଲା, ଆପଣଙ୍କର ଯୋଉ ମେରୁଦଣ୍ଡରେ ଗୋଟି ଗୁଡ଼ିକ ଅଛି ସେମାନେ ତାଙ୍କର ଆଲାଇନମେଣ୍ଟ ହେଇଯିବ ଏବଂ ଆପଣଙ୍କର ଅଣ୍ଟା ଦୋଷରୁ ଆପଣ ଧୀରେ ଧୀରେ ମୁକ୍ତି ପାଇବେ। ଏଇ ଦୁଇଟି ଆସନ ଯଦି ଆପଣ ରେଗୁଲାର କରୁଛନ୍ତି, ଠିକ 2 ଘଣ୍ଟା 4 ଘଣ୍ଟାରେ ଆପଣ ଥରେ, ଯେତେବେଳେ ଆପଣଙ୍କୁ କାଟୁଛି ବହୁତ କଷ୍ଟ ହେଲା କାମ କରିକିରି, ସେତେବେଳେ ଏଇ ଆସନ ଦୁଇଟିକୁ ଆପଣ କରିଦେବେ ଏବଂ ବିଛଣାରୁ ଉଠିଲା ବେଳେ ଶୋଇକିରି କରିପାରିବେ, ତାହେଲେ ଆପଣଙ୍କୁ ନିଶ୍ଚିତ ଭାବରେ ଅଣ୍ଟା କଷ୍ଟରୁ ମୁକ୍ତି ମିଳିବ।
1: ଧନ୍ୟବାଦ ମ୍ୟାଡାମ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହେଲେଣି, ପରିଚୟ ଦିଅନ୍ତୁ ଏବଂ ପ୍ରଶ୍ନ ପଚାରନ୍ତୁ।
2: ନମସ୍କାର।
1: ଆଜ୍ଞା ନମସ୍କାର।
2: ବିଶେଷଜ୍ଞ ଆସଙ୍କୁ ଆମର ମୋର ନମସ୍କାର।
1: ଆପଣଙ୍କର ପରିଚୟ ଦିଅନ୍ତୁ, ନାଁ କୁହନ୍ତୁ ପ୍ରଥମେ।
2: ନୀଳାଦ୍ରି ବିହାରୀ ସାହୁ, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଗୁଡ଼େଇ ଗ୍ରାମରୁ କହୁଛି।
1: ଆଜ୍ଞା।
2: ଡାଇବେଟିସ ରେ ଯୋଗ କରିସାରିଲା ପରେ ତାର ଖାଦ୍ୟ କଣ ସବୁ ଖାଇବା ଦରକାର?
1: ତେବେ ମୁଁ ମହାଶୟ ସୁରେଶ ମହାପାତ୍ରଙ୍କୁ ଅନୁରୋଧ କରୁଛି ଏହି ପ୍ରଶ୍ନର ଉତ୍ତର ଦେବା
3: ପାଇଁ। ଆପଣ ତ ଡାଇବେଟିକ ପାଇଁ ଟିକେ ଆଗରୁ ଆମର ମଞ୍ଜୁଳା ମ୍ୟାଡମ୍ କହିଥିଲେ ଯେ ଆପଣ ଆଗକୁ ଝୁକିକି ଯୋଉ ଦୁଇଟା ଆସନ ଅଛି, ମଣ୍ଡୁକାସନ, ଗୋଟେ ମୁଠା କରିକିରି ନାଭି ପାଖରେ ରଖି ଆଗକୁ ଝୁକିବେ ମଣ୍ଡୁକାସନ, ଆଉ ଗୋଟେ ଦୁଇ ପାପୁଲିକୁ କପ୍ ଭଳିଆ କରିକିରି ନାଭି ପାଖରେ ରଖିକିରି ମଧ୍ୟ ଶ୍ୱାସ ଛାଡ଼ିକି ଆଗକୁ ଝୁକିବେ। ଏଇଟା କଲେ ଆପଣ ଡାଇବେଟିକ କଣ୍ଟ୍ରୋଲ ହେବ। ଆଉ ଗୋଟେ ହେଲା ଅଗ୍ନିସାର ପ୍ରାଣାୟାମ ଆପଣ କରନ୍ତୁ, ଯୋଉଟାକି ଆପଣଙ୍କର ଶ୍ୱାସକୁ ଟିକେ ବାହାର କରିଦେଇକିରି ଖାଲି ପେଟକୁ ଭିତରକୁ ବାହାରକୁ କରିବେ 10-15 ଥର କରିବେ। ଏଇଟା ଅଗ୍ନିସାର ପ୍ରାଣାୟାମ। ଅଗ୍ନିସାର ପ୍ରାଣାୟାମ, ଅଗ୍ନିସାର କ୍ରିୟା କଲେ ଆମର ପାନକ୍ରିଆସଟା ଆକ୍ଟିଭ ହେବ। ଯୋଉ ପାନକ୍ରିଆସ ଇନ୍ସୁଲିନ ଆସୁଛି, ସେଟା ଯଦି ଇନ୍ସୁଲିନ ସିକ୍ରେସନ ଠିକ୍ ହେବ, ତାହେଲେ ବଡିର ଗ୍ଲୁକୋଜଟାକୁ ସେ ବାଲାନ୍ସ କରିବ, ଆଉ ଗ୍ଲୁକୋଜ ବା ସୁଗାରଟାକୁ ବାଲାନ୍ସ କଲେ ଡାଇବେଟିକ କଣ୍ଟ୍ରୋଲ ହେବ। ଦ୍ୱିତୀୟ କଥା ଆପଣ ପଚାରୁଛନ୍ତି ଖାଦ୍ୟପେୟ ଉପରେ, ଆପଣ ଡକ୍ଟର ନିଶ୍ଚୟ କହିଥିବେ ମିଠା ଖାଇବେନି ଏବଂ ଆଳୁ କଖାରୁ ଏସବୁ ଖାଇବେନି ବୋଲି, ଆପଣ ସବୁବେଳେ ସୁପାଚ୍ୟ ଖାଦ୍ୟ ଖାଆନ୍ତୁ। ଆଉ ସବୁଠୁ ଗୋଟେ ବେଟର ଆଡଭାଇସ୍ ଆପଣଙ୍କୁ କହୁଛି, ରାତିରେ ଆପଣ ଜଲ୍ଦି ଡିନରଟା କରିବେ, ରାତ୍ରି ଭୋଜନଟା ସୂର୍ଯ୍ୟାସ୍ତ 2 ଘଣ୍ଟା ଭିତରେ କରନ୍ତୁ।
2: ମୁଁ ମାଣ୍ଡିଆ ଯାଉ ସକାଳେ ଖାଉଛି।
3: ବହୁତ ବଢିଆ ମାଣ୍ଡିଆ ଯାଉଟା ବହୁତ ଭଲ ଜିନିଷ, କାରଣ ବର୍ତ୍ତମାନ ବି ସରକାର ମିଲେଟ୍ ଖାଇବା ପାଇଁ କହୁଛନ୍ତି, ସମସ୍ତେ ବି କହୁଛନ୍ତି ବିଶେଷଜ୍ଞମାନେ, ମାଣ୍ଡିଆଟା ଆମ ଶରୀର ଭିତରେ ଯେତେ ଦୂଷିତ ପଦାର୍ଥ ଥିବ ତାକୁ ବାହାର କରିଦେବ। ତେଣୁ ଭଲ ଜିନିଷ ଖାଦ୍ୟ ମାଣ୍ଡିଆ ଯାଉ ଖାଉଛନ୍ତି ଏବଂ ଘରୋଇ ଖାଦ୍ୟ ଖାଆନ୍ତୁ, ବାହାର ଖାଦ୍ୟ ଖାଆନ୍ତୁନି। ତେଲ ଛଣା ଜିନିଷ ଆଭଏଡ କରନ୍ତୁ, କମ୍ପ୍ଲିଟ୍ ଖାଆନ୍ତୁନି, ଆଉ ମିଠା ଜିନିଷ ବି ଆଭଏଡ କରିବେ। ଚିକ୍କଣ ଜିନିଷ, 3 ଧଳା ଜିନିଷ ଖାଇବେନି ଡାଇବେଟିକ ଲୋକମାନେ, ଗୋଟେ ହେଲା ମଇଦା ଜାତୀୟ ଖାଦ୍ୟ, ଗୋଟେ ହେଲା ଚିନି, ଆଉ ଗୋଟେ ହେଲା ଲୁଣ। ଲୁଣ ବି କମ୍ ଖାଆନ୍ତୁ, ଅଧିକ ଲୁଣ ଆଡ୍ କରିକି ଖାଦ୍ୟରେ ଖାଆନ୍ତୁ ନାହିଁ। ତେଣୁ ଏଇ 3 ଯୋଉ ଧଳା ଜିନିଷ କହିଲି, ମଇଦା, ଚିନି, ଲୁଣ, ଆକୁ ଯଦି କଣ୍ଟ୍ରୋଲ କରିଦେବେ ଆପଣ ଡାଇବେଟିକ ବି କଣ୍ଟ୍ରୋଲ ହେଇଯାଇପାରିବ। ଏବଂ ଆପଣ ସବୁବେଳେ ଚେଷ୍ଟା କରନ୍ତୁ ଯୋଉଟା ହାଇ କ୍ୟାଲୋରି ଫୁଡ୍, ଯେତେ କମ୍ ଖାଇବେ ସେତେ ଭଲ, ସେଟାକୁ ଚେଷ୍ଟା କରିବେ, ତାହେଲେ ବହୁତ ସୁନ୍ଦର ଭାବେ ଜୀବନଯାପନ କରିପାରିବେ ଏବଂ ଡାଇବେଟିକ ଆପଣ କଣ୍ଟ୍ରୋଲ ହେଇପାରିବ।
1: ତେବେ ଏଇଠି ଗୋଟିଏ ଧନ୍ୟବାଦ ଆପଣଙ୍କୁ, ଆପଣ ଆମ ସହ ଯୋଗାଯୋଗ କରିଥିବାରୁ। ଏଇଠି ଗୋଟିଏ ପ୍ରଶ୍ନ ଆସୁଛି, ଯେଉଁ ସୁସ୍ଥ ଜୀବନଯାପନ, ଯେଉଁମାନେ ଯୋଗାଭ୍ୟାସ କରୁଛନ୍ତି, ଯୋଗନିଷ୍ଠ ସୁସ୍ଥ ଜୀବନଯାପନ ପାଇଁ ଆହାରର କ'ଣ କିଛି ଭୂମିକା ରହିଛି? ମଞ୍ଜୁ ମ୍ୟାଡମ୍ ଅନୁରୋଧ କରୁଛି।
0: ନିଶ୍ଚିତ ଭାବରେ ଆମର ଯୋଗ ଏବଂ ଆୟୁର୍ବେଦ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ। ତ ଆମର ଗୀତାରେ ମଧ୍ୟ କୁହାହେଇଛି, ଯୁକ୍ତାହାର ବିହାରସ୍ୟ ଯୁକ୍ତ ଚେଷ୍ଟସ୍ୟ କର୍ମସୁ ଯୁକ୍ତ ସ୍ୱପ୍ନ ବବୋଧସ୍ୟ ଯୋଗ ଭବତି ଦୁଃଖାହା। ତ ଆହାରର ସବୁ ସମୟରେ ନିଶ୍ଚିତ ଭାବରେ ଯୋଗାଭ୍ୟାସ ସହିତ ସମ୍ପର୍କ ଅଛି। ଆମେ ଯଦି ଯୋଗାଭ୍ୟାସ କରୁଛେ ତାହେଲେ ଆମର ଆହାର ମଧ୍ୟ ସେହି ଅନୁସାରେ ହେବା ଉଚିତ। ଯଦି ଆମେ ଘଣ୍ଟାଟେ ଯୋଗ କରିକି ଯୋଗ ସେଣ୍ଟରରୁ ବାହାରିକି କିମ୍ବା ଯୋଗ କରିସାରିକି ଯାଇକି ବରା ପିଆଜି ଖାଇବା, ତାହେଲେ ପୁଣି କହିବା ଯେ ମୁଁ ଏତେ ଦିନ ହେଲା ଯୋଗ କରୁଛି କିନ୍ତୁ ମୋର କିଛି ଲାଭ ହେଲା ନାହିଁ। ତେଣୁ ଆପଣଙ୍କୁ ସୁପାଚ୍ୟ ଭୋଜନ ଖାଇବାର ଅଛି। ସକାଳର ଯୋଉ ଆମେ ଅଳ୍ପାହାର କରୁଛେ ସେଥିରେ ଆପଣ ସ୍ପ୍ରାଉଟ୍ ଖାଇବେ, ମାଣ୍ଡିଆ ଖାଇବେ, ଓଟ୍ସ ଖାଇବେ, ଫଳାହାର କରିପାରିବେ। ଏଇ ଭିତରେ ପୁଣି ଯେତେବେଳେ ଆପଣ ଦିନର ମେନ୍ ମିଲ୍କୁ ଆସୁଛନ୍ତି ସେତେବେଳେ ମଧ୍ୟ ଆପଣ ବାଲାନ୍ସ ଡାଏଟ୍ ଖାଇବାର ଅଛି। ଆପଣଙ୍କୁ କାର୍ବୋହାଇଡ୍ରେଟ୍ ଖାଲି ଖାଇଲେ ହେବ ନାହିଁ, କାର୍ବୋହାଇଡ୍ରେଟ୍ ସାଙ୍ଗରେ କିଛି ପ୍ରୋଟିନ୍, ଧୀରେ ଧୀରେ ବୟସ ବଢ଼ିବା ସାଙ୍ଗେ ସାଙ୍ଗେ ଆମର ମସଲ ଲସ୍ ହେଇଯାଏ, ତ ସେଥିପାଇଁ ଆମକୁ ପ୍ରୋଟିନ୍ ଇନ୍ଟେକ୍ ବହୁତ ଜରୁରୀ। ତ ଆମେ ଖାଲି ଆଗରୁ ଆମର ପୂର୍ବପୁରୁଷମାନେ କାର୍ବୋହାଇଡ୍ରେଟ୍ ଉପରେ ବେଶୀ ଷ୍ଟ୍ରେସ୍ ଦେଉଥିଲେ, କାରଣ ସେମାନଙ୍କୁ ଶାରୀରିକ ପରିଶ୍ରମ ଅଧିକା କରିବାକୁ ପଡୁଥିଲା।

0: ଆଜିକାଲି ଯୁଗରେ ଆମମାନଙ୍କର ଶାରୀରିକ ଶ୍ରମ ନିହାତି ଜିରୋ କହିଲେ ମଧ୍ୟ ଚଳିବ, ତେଣୁ ଆମକୁ କାର୍ବୋହାଇଡ୍ରେଟର ଦରକାର ବେଶୀ ନାହିଁ। ଆମେ ପ୍ରୋଟିନ୍, ଫ୍ୟାଟ୍, ଭିଟାମିନ୍, ମିନେରାଲ୍ ସବୁ ମିଶେଇକରି ଆମେ ଗୋଟେ ବାଲାନ୍ସ ଡାଏଟ୍ ଖାଇବା, ଏବଂ ରାତ୍ରି ଭୋଜନକୁ ଯେମିତି ମୁଁ ଆଗରୁ ମଧ୍ୟ କହିଛି, ସୂର୍ଯ୍ୟାସ୍ତର ଘଣ୍ଟେ ମଧ୍ୟରେ ଆମେ ରାତ୍ରି ଭୋଜନ ସାଦା, ସବୁଠୁ ଦିନର ଯେତିକ ମିଲ୍ ଅଛି ସବୁଠୁ ସରଳ ଭୋଜନ ରାତିରେ କରିବା, ଏବଂ ତାହାଦ୍ୱାରା ଆପଣଙ୍କର ଭୋଜନ ଯେତେବେଳେ ଆପଣଙ୍କର ଠିକ୍ ହେଇଯିବ, ଆପଣଙ୍କର ଶରୀର ମଧ୍ୟ ଠିକ୍ ହେଇଯିବ।
1: ଧନ୍ୟବାଦ ମ୍ୟାଡାମ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହେଲେଣି, ଆପଣଙ୍କର ପରିଚୟ ଦିଅନ୍ତୁ।
2: ହ୍ୟାଲୋ।
1: ଆଜ୍ଞା
2: ମ୍ୟାଡାମ ନମସ୍କାର।
1: ନମସ୍କାର, ଆପଣଙ୍କର ପରିଚୟ ଦିଅନ୍ତୁ।
2: ଆସନ୍ତାକାଲି ରଜ ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଆଉ ଶୁଭକାମନା। ସୁନିତା ପୁଷ୍ଟି ଗୋପପୁର ନିଶ୍ଚିନ୍ତ କହିଲି କାଟାଗୋରି ପାଉଛି।
1: ଆପଣଙ୍କୁ ସ୍ୱାଗତ କରୁଛୁ। ପ୍ରଶ୍ନ କଣ ରହିଛି ଆମର, ଯାହା ବିଷୟ ରହିଛି?
2: ପ୍ରଶ୍ନ ରହିଛି ମାନେ ଅଧିକ ଏକ୍ସରସାଇଜ କି ବ୍ୟାୟାମ ଯୋଗ କରିବା ଦ୍ୱାରା ଆମ ଶରୀର ଉପରେ ଖରାପ ପଡିବା ଚାନ୍ସ ଅଛି କି?
1: ଧନ୍ୟବାଦ ଆପଣଙ୍କ ପ୍ରଶ୍ନ ପାଇଁ। ତେବେ ମୁଁ ସୁରେଶ ସାର୍ଙ୍କୁ କହିବା ଅନୁରୋଧ କରୁଛି ଏହି ପ୍ରଶ୍ନର ଉତ୍ତର ଦେବେ।
3: ହଁ ଦେଖନ୍ତୁ ମ୍ୟାଡାମ, ଆମର ଯେଉଁମାନେ ଅଛନ୍ତି 40 ବର୍ଷ ଭିତରେ, 35-40 ବର୍ଷ ଭିତରେ ଯେଉଁମାନେ, ସେମାନେ ଏକ୍ସରସାଇଜ କଲେ ବହୁତ ଭଲ। କାରଣ ଏକ୍ସରସାଇଜ ଏକ ଫିଜିକାଲ ବଡିଟା, ଏକ୍ସଟର୍ନାଲ ବଡି ଯେଉଁଟା ଆମେ କହୁଛେ, ସେଇଟା ହିଁ ଷ୍ଟ୍ରଙ୍ଗ ହୋଇଥାଏ। ଏବଂ ଯୋଗାଭ୍ୟାସ କଲେ କ'ଣ ହେବ ନା, ଆମେ କାମ କରିବା କାପାସିଟି ବଢ଼ିବ। ତା କାରଣ ହେଲା, ଏକ୍ସରସାଇଜରେ ଆମର କୌଣସି ବ୍ରିଦିଂ ସହିତ କଣ୍ଟ୍ରୋଲ ନଥାଏ, ଶ୍ୱାସକ୍ରିୟା ସହିତ କିଛି କଣ୍ଟ୍ରୋଲ ନଥାଏ। କିନ୍ତୁ ଆମେ ଯେତେବେଳେ ଯୋଗାଭ୍ୟାସ କରୁଛେ, ସେତେବେଳେ ଯୋଗାସନ ସମୟରେ କଲାବେଳେ ଆମେ କହୁଛୁ, ଯେତେବେଳେ ଆପଣ ଶରୀରଟା ଅପୱାର୍ଡ ହେଉଛି ମାନେ ଉପରକୁ ଉଠୁଛି, ତେଣୁ ଆପଣ ହାତଟା ଉପରକୁ ଉଠିଲେ ଶ୍ୱାସ ଭରିକି ଉଠେଇବେ ଏବଂ ଧୀରେ ଧୀରେ ନେବେ, ଏବଂ ଯେତେବେଳେ ହାତଟା ତଳକୁ ଆଣୁଛନ୍ତି ଶ୍ୱାସ ଛାଡ଼ିକି ଆଣିବେ ଆଉ ଧୀରେ ଧୀରେ ଆଣିବେ। ତେଣୁ ଏକ୍ସରସାଇଜ ଅପେକ୍ଷା ଯୋଗାଭ୍ୟାସରେ ଧୀରେ ଧୀରେ କରାଯାଏ ଏବଂ ଶ୍ୱାସକ୍ରିୟା ସହିତ କରାଯାଏ, ବ୍ରିଦିଂ ସହିତ କରାଯାଏ, ତାହାଫଳରେ କି ଆପଣଙ୍କର ସେଲ୍ ଗୁଡ଼ାକ ବେଶୀ ଆକ୍ଟିଭ ହେବ ଏବଂ ନର୍ଭ ସିଷ୍ଟମ ମଧ୍ୟ ଆକ୍ଟିଭ ରହିବ। ଯଦି ଆପଣ ଯୋଗାଭ୍ୟାସ କରିବେ ହାଲିଆ ହେବେନି। ଆପଣ ବୟସ୍କ ଲୋକମାନେ ଏକ୍ସରସାଇଜ ଜମା କରିପାରିବେନି, ଯେଉଁମାନଙ୍କ 40-50-60 ବର୍ଷ ହେଲାଣି, ସେମାନେ ଫିଜିକାଲ ଏକ୍ସରସାଇଜ ହାଲିଆ ହେଇଯିବେ ଏବଂ ତାଙ୍କ ଶରୀର ଆକ୍ଟିଭ ବେଶୀ ହେବନି, ବରଂ ସେମାନେ ବେଶୀ ହାଲିଆ ହେଇକିରି ତାଙ୍କୁ ଟାୟାର୍ଡନେସ୍ ଫିଲ୍ କରିବେ ଏବଂ ତାଙ୍କର ମସଲ ଗୁଡ଼ାକ ବେଶୀ ଡିଷ୍ଟର୍ବ କରିବ। ତେଣୁ ସେଥିପାଇଁ ବୟସ୍କ ଲୋକମାନେ ବିଶେଷ ଭାବେ, ଆଜି ଆମର ଏଜିଂ ଉପରେ ଚାଲିଛି ଆମର କାର୍ଯ୍ୟକ୍ରମ, ବୟବୃଦ୍ଧି ହେବା ସହିତ ଆପଣ ଫିଜିକାଲ ଏକ୍ସରସାଇଜକୁ କମାଇକି, ଜଗିଂ, ରନିଂ, ୱାକିଂ ଆକୁ କମାଇକି, ସାଇକେଲିଂ ଆକୁ କମାଇକିରି ଆପଣ ଯୋଗାସନ କରନ୍ତୁ, ପ୍ରାଣାୟମ କରନ୍ତୁ, ଧ୍ୟାନ କରନ୍ତୁ, ତାପରେ ଆପଣଙ୍କ ଶରୀରର ଏକ୍ସଟର୍ନାଲ ପାର୍ଟ ଆକ୍ଟିଭ ହେବ, ଇଣ୍ଟର୍ନାଲ ପାର୍ଟ ଗୁଡ଼ା ବି ଆପଣଙ୍କର ଆକ୍ଟିଭ ରହିବ ଏବଂ ମନ ବି ସ୍ଥିର ରହିବ। କାରଣ ଆଜିକାଲି ସମସ୍ତ ମନ ଅସ୍ଥିର ହୋଇଯାଉଛି, କିନ୍ତୁ ଯୋଗାଭ୍ୟାସ କଲେ ମନ ସ୍ଥିର ହେବ। ବ୍ୟାୟାମ ସହିତ ମନର କିଛି ସମ୍ପର୍କ ନାହିଁ, ଶରୀର ସହିତ ସମ୍ପର୍କ ଅଛି, ଶରୀର ଆପଣ ଆକ୍ଟିଭ ରହିବ। କିନ୍ତୁ ଯୋଗାଭ୍ୟାସ କଲେ, ଆପଣଙ୍କର ପ୍ରାଣାୟମ କଲେ, ଧ୍ୟାନ କଲେ ଆପଣ ମନ ସ୍ଥିର ହେବ ଏବଂ ମନ ସ୍ଥିର ହେଲେ ଆପଣ ସମସ୍ତ କାମ ସୁଚାରୁରୂପେ ସମ୍ପାଦନ କରିପାରିବେ ଆଉ ଜଣେ ଉତ୍ତମ ନାଗରିକ ଭାବରେ ଆପଣ ଜୀବନ ଅତିବାହିତ କରିପାରିବେ।
1: ଆପଣଙ୍କୁ ଧନ୍ୟବାଦ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହେଲେଣି, ଆପଣଙ୍କର ପରିଚୟ ପ୍ରଦାନ କରନ୍ତୁ। ଆଜ୍ଞା ଆପଣଙ୍କର ପରିଚୟ ପ୍ରଦାନ କରନ୍ତୁ।
4: ହ୍ୟାଲୋ, ସମସ୍ତ ଉପସ୍ଥାପନା କରୁଥିବା ଦାଦା ଅପା ମାନଙ୍କୁ ମୋର ନମସ୍କାର।
1: ଆପଣଙ୍କୁ ମଧ୍ୟ ନମସ୍କାର। ପ୍ରଶ୍ନ କଣ ରହିଛି ଆପଣଙ୍କ ମନରେ?
4: ମୁଁ ପରିଚୟ ଦେଉଛି, ମୁଁ କୁମାରୀ ଦୀକ୍ଷା ଗୋପାଳ, ଗ୍ରାମ ସିନାପଡା, ପୋଷ୍ଟ ପର୍ଲା, ଥାନା ଧର୍ମଗଡ଼, ଜିଲ୍ଲା କଳାହାଣ୍ଡି, ପ୍ରଦେଶ ଓଡ଼ିଶା ଦେଶ ଭାରତରୁ କହୁଥିଲି ଅପା।
1: ଆଜ୍ଞା ଆପଣ ଆମର
4: ପ୍ରଶ୍ନ,
1: ହଁ କୁହନ୍ତୁ।
4: ମୋର ପ୍ରଶ୍ନ ହେଲା ମାନେ ବିପି, ସାଙ୍ଗକୁ ବିପି ହେଇଛି, ବିପି ତ ପୁରା କମୁଛି, କମିଗଲେ ପୁରା କମିଯାଉଛି ଆଉ ବଢିଗଲେ ପୁରା ବଢିଯାଉଛି ଅପା, ତାର କାରଣ କଣ ମାନେ କେମିତି କଲେ ତୁଳରେ ରହିବ, ସେଇ କଥା ମୁଁ ଆପଣଙ୍କୁ ପ୍ରଶ୍ନ କଲି।
1: ଧନ୍ୟବାଦ ଆପଣଙ୍କୁ ଆପଣଙ୍କ ପ୍ରଶ୍ନ ପାଇଁ। ମୁଁ ମଞ୍ଜୁ ମ୍ୟାଡାମଙ୍କୁ ଅନୁରୋଧ କରୁଛି।
0: ଆପଣ ଶୁଣନ୍ତୁ, ଆପଣ ବିପି ଯୋଉ ବଢୁଛି କମୁଛି ତା ମାନେ ଷ୍ଟେବୁଲ ରହୁନାହିଁ, ସେଥିପାଇଁ ଆପଣ କଣ ମେଡିସିନର ସହାୟତା ନେଇଛନ୍ତି କି? ଆଉ ଏବଂ ଆପଣ କଣ କଲେ?
4: ମେଡିସିନ ଖାଇଲେ ମଧ୍ୟ ସେ ବିପିଟା, ମେଡିସିନ ଖାଇଲେ ମଧ୍ୟ ସେ କମିଗଲେ ପୁରା ବଢୁନି, ଆଉ ଯଦି ବଢିଗଲା ମାନେ ତାକୁ ଅସୁବିଧା କରୁଛି।
0: ଶୁଣନ୍ତୁ, ତାହେଲେ ଆପଣ ଯୋଗର ଅଭ୍ୟାସରେ ଆପଣଙ୍କୁ ଆପଣଙ୍କର ବିପି କୁ କଣ୍ଟ୍ରୋଲ କରିପାରିବେ। ଲୁଣ ଆପଣଙ୍କର ଖାଦ୍ୟରେ ମଧ୍ୟ ଲୁଣ ଏବଂ ମସଲା ଜାତୀୟ ତେଲ ଜାତୀୟ ଖାଦ୍ୟକୁ କମ୍ କରିବେ। ତା ଛଡା ଆପଣ ଅନୁଲୋମ ବିଲୋମ ପ୍ରାଣାୟାମ ଏବଂ ସବାସନ ଯୋଉଟି

0: ଆମେ ୟା ଆଗରୁ ଯଦି ଚର୍ଚ୍ଚା ଆପଣ ଶୁଣିଥିବେ ଆଜିର, ତାହେଲେ ସେଥିରେ ଶବାସନ ବିଷୟରେ ସାର୍ କହିଥିଲେ ଏବଂ ଅନୁଲୋମ ବିଲୋମ ବିଷୟରେ ମଧ୍ୟ ଆମେ ଚର୍ଚ୍ଚା କରିଥିଲୁ। ତେବେ ଆଉ ଥରେ କହିଦଉଛି, ଗୋଟିଏ ଜାଗାରେ ସ୍ଥିର ହୋଇକି ବସିବେ, ଅଣ୍ଟା ବେକ ସିଧା କରିକି ବସେଇବେ ଏବଂ ବା ନାକରେ ଶ୍ୱାସ ଭରିବେ, ଡାହାଣ ନାକରେ ଛାଡ଼ିବେ, ପୁଣି ଡାହାଣ ନାକରେ ଭରିକିରି ବା ନାକରେ ଛାଡ଼ିବେ। ଏମିତି ଆପଣ 10 ରାଉଣ୍ଡ ଖଣ୍ଡେ କରନ୍ତୁ ସକାଳେ ଏବଂ ସନ୍ଧ୍ୟାବେଳେ। ଯଦି 10-10 ମିନିଟ୍ ସକାଳେ ଏବଂ 10 ମିନିଟ୍ ସନ୍ଧ୍ୟାରେ ଆପଣ ଏହି ପ୍ରାଣାୟାମକୁ ଅଭ୍ୟାସ କରୁଛନ୍ତି, ତାହେଲେ ଆପଣଙ୍କର ବିପି କଣ୍ଟ୍ରୋଲରେ ଆସିବ, ଅନଷ୍ଟେବଲ୍ ହେବନି, ବଢ଼ିଯିବନି କିମ୍ବା କମିଯିବନି। ଯେତେବେଳେ ଆପଣଙ୍କର ବଢ଼ିଯାଉଛି କିମ୍ବା କମିଯାଉଛି, ତା ସହିତ ମଧ୍ୟ ଆପଣ ଟିକେ ଡକ୍ଟରଙ୍କୁ ପରାମର୍ଶ କରିବେ। ଯଦି ତାଙ୍କର ଅଲଗା କିଛି ଦୋଷ ଥାଏ ସେଥିପାଇଁ, ତାହେଲେ ଡକ୍ଟରଙ୍କର ମଧ୍ୟ ପରାମର୍ଶ ନେବେ। ଯଦି ଯୋଗ ପ୍ରଶିକ୍ଷକ କିଏ ଅଛନ୍ତି ସେଠି, ତାହେଲେ ତାଙ୍କର ମଧ୍ୟ ପରାମର୍ଶ ନେଲେ ସିଏ ଆପଣଙ୍କର ଦେଖିପାରିବେ, ସଠିକ୍ ଭାବରେ ଆପଣଙ୍କୁ ଅନୁଲୋମ ବିଲୋମ କିପରି କରିପାରିବେ ତାକୁ ମଧ୍ୟ ବତେଇଦେବେ।
1: ଆପଣଙ୍କୁ ଧନ୍ୟବାଦ ମ୍ୟାଡାମ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡି ହେଇଛନ୍ତି, ଆପଣ ପରିଚୟ ପ୍ରଦାନ କରନ୍ତୁ।
2: ମୁଁ ମାନସ ରଞ୍ଜନ ଦାସ, କାଇବାଟିଆ ବ୍ରଜମୋହନପୁର ଖୋର୍ଦ୍ଧାରୁ କହୁଛି ମ୍ୟାଡାମ।
1: ଆଜ୍ଞା ନମସ୍କାର, ଆପଣଙ୍କର କଣ ପ୍ରଶ୍ନ ରହିଛି?
2: ପ୍ରଶ୍ନ ଅଛି, ଶ୍ୱାସ ରୋଗ ପାଇଁ ଯୋଗର କଣ ମାନେ କି ତାରିଖା ଅଛି?
1: ଧନ୍ୟବାଦ। ସୁରେଶ ସାର୍ଙ୍କୁ ଅନୁରୋଧ କରୁଛି,
3: ଆପଣଙ୍କର ବିପି ଅଛି ନା ନାହିଁ କୁହନ୍ତୁ, ବ୍ଲଡ୍ ପ୍ରେସର ଅଛି
2: ନାଇଁ?
3: ବ୍ଲଡ୍ ପ୍ରେସର ଯଦି ନାହିଁ, ଆପଣ କପାଲ ଭାତି ଭସ୍ତ୍ରିକା ଭଳି ପ୍ରାଣାୟାମ କଲେ ଆପଣଙ୍କର ଶ୍ୱାସ ରୋଗ ଉପରେ ଠିକ ଆସର ଆସିବ। ଗୋଟେ ଅତି ସହଜ ଉପାୟ ଆପଣ ବତେଇ ଦେଉଛି, ଆପଣ ତେଲ ନେତି କରନ୍ତୁ। ନେତି ଗୋଟେ କ୍ରିୟା ଅଛି, ସେଥିରେ ଆପଣ ପ୍ରଥମେ ତୈଳ ନେତି କରନ୍ତୁ। ତୈଳ ନେତି ହେଲା, ଗୋଟେ ଛୋଟ ଡ୍ରପରଟେ ନେଇ ଆସିବେ, ଟିକେ ସୋରିଷ ତେଲ ଆପଣ ସେଥିରେ ଡ୍ରପରେ ନେଇକି ନାକର ବାଁ ପଟେ ଡାହାଣ ପଟେ ଟିକେ ଭିତରକୁ ପୁରେଇବେ, ଛାଡ଼ିଦେଲା ପରେ ତାପରେ ତାକୁ ଖ ଖ କରିକି ପାଟିଆଡ଼େ ବାହାର କରିଦେବେ। ଏଇଟା କିଛି ଦିନ କଲା ପରେ ଆପଣ ଗୋଟେ ରବର ନେତି ଆମର ଅଛି, ଯେଉଁଟାକି କମ୍ପ୍ଲିଟଲି ସେଇଟା ଭଲ ହେଇପାରିବ। ଯଦି କିଏ ଯୋଗ ବିଶେଷଜ୍ଞ ଅଛନ୍ତି ତାଙ୍କୁ କହୁଛି ଆପଣ ନେତି କ୍ରିୟାରେ ସହଯୋଗ କରିବେ, କାରଣ ଶ୍ୱାସ ଗୋଟେ ରୋଗ ଯେଉଁଟାକି କେବଳ ପ୍ରାଣାୟାମ ଦ୍ୱାରା ହିଁ ଭଲ ହେବ, ଏଠି କିଛି ଆସନ କରିପାରିବେନି। ଶ୍ୱାସ ରୋଗୀମାନେ ଯଦି ଆସନ କରିବେ ସେମାନେ ଜଲ୍ଦି ଥକା ହେଇଯିବେ, ତାଙ୍କୁ ଜଲ୍ଦି ହାଲିଆ ହେଇଯିବେ ଏବଂ ଶ୍ୱାସ ନେବା ତାଙ୍କୁ କଷ୍ଟ ହେବ। ତେଣୁ ସେଥିପାଇଁ ସେମାନେ ତାଙ୍କର ନୋଜାଲ ସିଷ୍ଟମକୁ ଠିକ୍ ରଖିବା ପାଇଁ ତେଲ ନେତି କରନ୍ତୁ, ନାକ ଟିକେ ତେଲ ପକାନ୍ତୁ, ରାତିରେ ଶୋଇବା ପୂର୍ବରୁ ଟିକେ ଟିକେ ଦୁଇପଟ ନାକରେ ତେଲ ପକାଇବେ, ତାହେଲେ ଦେଖିବେ ଆପଣଙ୍କ ନାକଟା ନୋଜାଲ ସିଷ୍ଟମଟା ଠିକ୍ ରହିବ ଏବଂ ସେଇଟା କ୍ଲିନ୍ ହେଇଯିବ। ଆଉ ଯଦି ତାକୁ ପୁରା କମ୍ପ୍ଲିଟ୍ ଭଲ ହେବା ପାଇଁ ଚାହୁଁଛନ୍ତି, ଆପଣ ଯେକୌଣସି ଯୋଗ ବିଶେଷଜ୍ଞ ସହିତ ପରାମର୍ଶ କରିକି ନେତି କ୍ରିୟା କରନ୍ତୁ। ଆପଣ ରବର ନେତି, ଜଳ ନେତି ସବୁ ନେତି କ୍ରିୟା କଲେ ଆପଣ ଜଲ୍ଦି ଭଲ ହୋଇଯାଇପାରିବେ, ଏଇଟା ଆମର ଅନୁରୋଧ। ନୋଜାଲ ସିଷ୍ଟମକୁ ଠିକ୍ ରଖିଲେ ଆପଣ ଭଲ ହୋଇପାରିବେ। ପ୍ରାଣାୟାମ ଡେଲି କରନ୍ତୁ, ଆପଣ ଅନୁଲୋମ ବିଲୋମ ପ୍ରାଣାୟାମ, କପାଲ ଭାତି ପ୍ରାଣାୟାମ, ଭସ୍ତ୍ରିକା ପ୍ରାଣାୟାମ, ଏସବୁ କଲେ କ'ଣ ହେବ, ନାକ ଭିତରେ ଯେତେବେଳେ ମଇଳା ଥିବ, ଯେଉଁ ବାଟଟା ଥିବ, ସେଟା ଫ୍ରି ହେଇଯିବ। ଆଉ ଫ୍ରି ହେଲେ ତାଙ୍କୁ ଆଉ କଷ୍ଟ ହେବନି ଏବଂ ତାଙ୍କୁ ଯେଉଁ ସାଇନସ୍ ସିଷ୍ଟମଟା ତାଙ୍କର ଠିକ୍ ରହିବ, ସାଇନସ୍ ସିଷ୍ଟମ ଠିକ୍ ହେଇଗଲେ ସେ ଶ୍ୱାସ ରୋଗରୁ ଭଲ ହେଇପାରିବେ।
1: ଶ୍ରୋତା ବନ୍ଧୁ, ଏଇଟା ଆମେ କହି ରଖୁଛୁ, ଯେଉଁମାନେ ଯୋଗାଭ୍ୟାସ କରିବା ପାଇଁ ଚାହୁଁଛନ୍ତି ବା ଆସନ ପ୍ରାଣାୟାମ କରିବା ପାଇଁ ଚାହୁଁଛନ୍ତି, ଯୋଗ ପ୍ରଶିକ୍ଷକଙ୍କ ତତ୍ତ୍ୱାବଧାନରେ କରିବେ। ଆପଣ ଯଦି ଯୋଗ ପ୍ରଶିକ୍ଷକଙ୍କ ପ୍ରତ୍ୟକ୍ଷ ଭାବରେ ତତ୍ତ୍ୱାବଧାନରେ କରିବେ ତେବେ କୌଣସି ଅସୁବିଧା ହେବ ନାହିଁ। ଧନ୍ୟବାଦ। ତେବେ ଆଉ ଜଣେ ଆମ ସହ ଯୋଡି ହୋଇଛନ୍ତି ଶ୍ରୋତା ବନ୍ଧୁ, ଫୋନ ମାଧ୍ୟମରେ କୁହନ୍ତୁ, ଆପଣଙ୍କର ପରିଚୟ ପ୍ରଦାନ କରନ୍ତୁ।
4: ଆଜ୍ଞା ନମସ୍କାର, ଜୟ ଜଗନ୍ନାଥ।
1: ନମସ୍କାର,
4: ମୁଁ କହୁଥିଲି ରାଜେଶ ନାୟକ ଫ୍ରମ ଚର୍ତ୍ତିକା ବଜାର ଜଗତସିଂହପୁର।
1: ଆଜ୍ଞା, ଆପଣଙ୍କର କଣ ପ୍ରଶ୍ନ ରହିଛି?
4: ବହୁତ କିଛି କ୍ୱେଶ୍ଚିନ୍ ତ ମୋ ମନକୁ ଆସୁଛି, କିନ୍ତୁ ମୁଁ ତିନୋଟି କ୍ୱେଶ୍ଚିନ୍ ପଚାରୁଛି ସାର୍ଙ୍କୁ ମ୍ୟାଡାମଙ୍କୁ।
1: ଆଜ୍ଞା,
4: ମୋ କ୍ୱେଶ୍ଚିନ୍ ହେଉଛି, ଫାର୍ଷ୍ଟ କ୍ୱେଶ୍ଚିନ୍ ହେଉଛି, ଯେଉଁମାନେ ଯୋଗ କରୁଛନ୍ତି ସେମାନେ ସୁଲଭ ଖାଦ୍ୟ ଖାଇବା ଉଚିତ କି ନାହିଁ? ଆଡେ ନିଶା ସେବନ କରୁଥିବେ, ଡ୍ରିଙ୍କିଂ କରୁଥିବେ, ସିଗାରେଟ୍ ଖାଉଥିବେ, ତା ସହିତ ଫାଷ୍ଟଫୁଡ୍ ଖାଉଥିବେ, ଚିକେନ ମଟନ ବିରିୟାନୀ ଖାଉଥିବେ, ସେଆଡେ ଯୋଗ କରୁଥିବେ, ଏଇଟା ଫଳପ୍ରଦ ହବ କି ନାହିଁ? ମୋର ସେକେଣ୍ଡ କ୍ୱେଶ୍ଚିନ୍ ହେଉଛି, ଯେଉଁମାନେ ଜିମ୍ ଯାଉଛନ୍ତି, ଜିମ୍ରେ ଏକ୍ସରସାଇଜ୍ କରୁଛନ୍ତି, ସେମାନଙ୍କ ପାଇଁ ଯୋଗ ଦରକାର କି ନାହିଁ? ଯେଉଁମାନେ ଫିଜିକାଲ ଫିଟନେସ୍ ଠିକ୍ ଅଛି, ଯେଉଁମାନେ ସାଇକ୍ଲିଂ କରୁଛନ୍ତି, ଶାରୀରିକ ପରିଶ୍ରମ କରୁଛନ୍ତି, ସେମାନଙ୍କ ପାଇଁ ଏଇଟା ଦରକାର କି ନାହିଁ? ଥାର୍ଡ କ୍ୱେଶ୍ଚିନ୍, ଯେଉଁମାନଙ୍କ ଚର୍ବି ହେଇଯାଇଛି, ମେଦବହୁଳ ହେଇଯାଇଛି, ବେଙ୍ଗ ଫୁଲା ଭଳିଆ ଫୁଲି ଯାଇଛନ୍ତି, ନିଶ୍ୱାସ ନେବାରେ କଷ୍ଟ ହେଉଛି, ସେମାନେ ଯୋଗ କଲେ ସେମାନଙ୍କ ପାଇଁ ଫଳପ୍ରଦ ହବ କି ନାହିଁ? ପିଲା ବୁଢା ଏମାନଙ୍କ ପାଇଁ କି, ଏ ବିଷୟରେ ଟିକେ ସାର୍ ମ୍ୟାଡାମ୍ କିଛି କୁହନ୍ତୁ। ଆଉ
1: ଆହାର ସମ୍ପର୍କରେ ଯାହା ଆପଣ ପ୍ରଶ୍ନ କରିଛନ୍ତି ସେ ସମ୍ପର୍କରେ ତ ଆମେ ଟିକିଏ ପୂର୍ବରୁ କହିସାରିଲୁଣୁ।

0: ତେବେ ଜିମ୍ ସମ୍ପର୍କରେ ଯାହା କହିଛନ୍ତି ବା ମେଦବହୁଳତା, ଆଉ ଗୋଟିଏ ପ୍ରଶ୍ନ ଆପଣଙ୍କ ରହିଛି ମେଦବହୁଳତା ସମ୍ପର୍କରେ, ମୁଁ ମହାଶୟ ସୁରେଶ ମହାପାତ୍ରଙ୍କ ଅନୁରୋଧ କରୁଛି ଆପଣଙ୍କ ପ୍ରଶ୍ନର ଉତ୍ତର ଦେବେ।
1: ହଁ, ଆପଣ ଯାହା ହଉ ବହୁତ ତିନୋଟି ସୁନ୍ଦର ପ୍ରଶ୍ନ ପଚାରିଛନ୍ତି, ଯାହାକି ଯେଉଁମାନେ ଯୋଗ କରିବେ ତା ପାଇଁ ନିହାତି ଆବଶ୍ୟକତା ଅଛି। ଯେଉଁମାନେ ନିଶା ସେବନ କରୁଛନ୍ତି ବା ଡ୍ରିଙ୍କିଂ କରୁଛନ୍ତି, ସେମାନଙ୍କୁ ପ୍ରଥମେ ଯୋଗରେ ଜଡ଼ିତ କରିଦିଅନ୍ତୁ। ସେମାନେ ଯୋଗରେ ଜଏନ୍ କଲା ପରେ ଯେ ବାୟୋଲୋଜିକାଲି ଚେଞ୍ଜ ହେବ, ଅଟୋମେଟିକାଲି ସେ ତାଙ୍କ ଚେଞ୍ଜ ହେଇଯିବ। କାରଣ ଆମେ ଦେଖୁଛୁ ଯେଉଁମାନେ ନିଶା ସେବନ କରୁଛନ୍ତି ବା ନନ୍ଭେଜ୍ ନ ଖାଇଲେ କେବେ ବି ରହିପାରୁନାହାନ୍ତି, ପ୍ରତ୍ୟେକ ଦିନ ନନ୍ଭେଜ୍ ପ୍ରାୟ ନିଶ୍ଚିତ ତାଙ୍କ ଫୁଡ୍ ରହୁଛି। ସେମାନେ ଆମ ସହିତ ଯୋଗାଭ୍ୟାସ କଲା ପରେ ତାଙ୍କର କଣ୍ଟ୍ରୋଲ ହେଇଯାଉଛି ଅଟୋମେଟିକ। ସେମାନେ ନା ନା ମୁଁ ଯୋଗ କରିନି, ମୋତେ ଆଉ ଭଲ ଲାଗୁନି, ମୁଁ ଆଉ ନିଶା ସେବନ କରିବିନି, ବିଡ଼ି ସିଗାରେଟ୍ ଖାଇବିନି, ମାଛ ମାଂସ ମଦ ମାଂସ ଖାଇବିନି, ଏସବୁ ସେ ଅଟୋମେଟିକ ତାଙ୍କ ମନରେ ଗୋଟେ ଧାରଣା ଆସୁଛି, ସେମାନେ ଛାଡ଼ି ଦେଉଛନ୍ତି। ବହୁତ ଆମେ ଲୋକଙ୍କୁ ଦେଖିଲୁଣି। ଦ୍ୱିତୀୟ କଥା ହେଲା ଯେ ଆପଣ ଯୋଉ ମେଦବହୁଳତା କଥା କହିଲେ, ଯେଉଁମାନଙ୍କର ମୋଟା ହେଇଯାଉଛନ୍ତି ସେମାନଙ୍କୁ କେତୋଟି ଆଡ଼ଭାଇସ୍। ସେମାନେ ପ୍ରଥମ ଆଡ଼ଭାଇସ୍ ହେଲା ସେମାନେ ସୂର୍ଯ୍ୟାସ୍ତର ଯେତେ ଜଲ୍ଦି ଖାଇବେ ସେତେ ଭଲ। ମ୍ୟାଡ଼ାମ୍ ତ କହୁଥିଲେ ମଞ୍ଜୁଆଣ ଟିକେ ଆଗରୁ ଏକ ଘଣ୍ଟା ଭିତରେ ବା ମ୍ୟାକ୍ସିମମ୍ ଦୁଇ ଘଣ୍ଟା ଭିତରେ ଯଦି ସେ ଖାଇବେ, 8 ଭିତରେ ଖାଇବେ, ତାହେଲେ ଦେଖିବେ ତାଙ୍କର ଗୋଟେ ବାୟୋଲୋଜିକାଲି ବଡିରେ ଚେଞ୍ଜ ଆସିବ, ତାଙ୍କ ଚର୍ବି ଗୁଡ଼ା କମିବ। ଆଉ ଗୋଟେ ଜିନିଷ ହେଲା ଯେ ସେମାନେ ଖାଇବା ଆଗରୁ ସାଲାଡ଼ ଖାଆନ୍ତୁ। ତାଙ୍କର ପ୍ରିନ୍ସିପାଲ ଫୁଡ୍ ଯେତେବେଳେ ଖାଉଛନ୍ତି ଡିନର ବା ଲଞ୍ଚ କଲା ଆଗରୁ, ପ୍ରଥମେ ସାଲାଡ଼ ଖାଆନ୍ତୁ। ଖଣ୍ଡେ କାକୁଡ଼ି, ଖଣ୍ଡେ ଗାଜର, ଟିକେ ଟମାଟୋ, ତାକୁ ଟିକେ ପିସ୍ ପିସ୍ କାଟିଦେବେ ଆଗ, ସେଇଟା ଖାଇବେ, ତାପରେ ଏଇଟା ଖାଇବେ। ଖାଇଲା ବେଳେ ପାଣି ପିଅନ୍ତୁନି, ଖାଇଲା ବେଳେ ପାଣି ପିଇଲେ ମୋଟା ହେଇଯିବାର ଚାନ୍ସ ଅଛି। ଖାଇଲା ବେଳେ ଟିଭି ଦେଖିଲେ ମଧ୍ୟ ଆପଣ ଚାନ୍ସ ଅଛି, ବା ମୋବାଇଲ ଦେଖିଲେ ଚାନ୍ସ। ଆଜିକାଲି ତ ମା ମାନେ ପିଲାଙ୍କୁ ମୋବାଇଲ ଧରି ଦେଉଛନ୍ତି, ତୁ ଖାଉନୁ ମୋବାଇଲ ଦେଖିକି ଖା। ତାପରେ କଣ ହଉଛି ନା ସେମାନଙ୍କର ଅଟୋମେଟିକାଲି ଯୋଉ ଖାଦ୍ୟଟା ସେଟା ଠିକ ଭାବରେ ବଡି ଭିତରେ ଡାଇଲେସିସ ନ ହେଇକିରି, ଡାଇଜେସନ ନ ହେଇକିରି ସବୁ ଜଏଣ୍ଟ ଗୁଡ଼ାକ ଜାଗାରେ, ସବୁ ନର୍ଭ ଗୁଡ଼ାକରେ, ସବୁ ମସଲରେ ସେଟା ଜମା ହେଇ ରହିଯାଉଛି କ୍ୟାଲୋରୀ ଗୁଡ଼ା, ତାପରେ ସେମାନେ ମୋଟା ହେଇଯାଉଛି, ଚର୍ବି ହେଇଯାଉଛି ଆପଣଙ୍କର ଯୋଉ କଥା କହିଲେ। ତେଣୁ ଖାଇଲା ବେଳେ ଟିକେ କଣ୍ଟ୍ରୋଲ କରିବେ, ଖାଇଲା ବେଳେ ପାଣି ପିଇବେନି, ଖାଇସାରି ସାଙ୍ଗେ ସାଙ୍ଗେ ପାଣି ପିଇବେନି, ଏବଂ ଆପଣଙ୍କର ଯୋଉ କଥା କହିଲି ଖାଇଲା ଆଗ ଗୋଟେ ସାଲାଡ଼ ଖାଇବେ। ଦ୍ୱିତୀୟ କଥା ହେଲା ସେମାନେ ଗୋଟେ ସୂର୍ଯ୍ୟମୁଦ୍ରା କରନ୍ତୁ, ଜଣେ ବେଶୀ ଚର୍ବି ହେଇଯାଇଛି, ସୂର୍ଯ୍ୟମୁଦ୍ରା କରନ୍ତୁ। ସୂର୍ଯ୍ୟମୁଦ୍ରା ହେଲା ଆପଣ ଯୋଉ ରିଙ୍ଗ ଫିଙ୍ଗରଟା ଅଛି ନା, ଅନାମିକା ଆଙ୍ଗୁଠିକୁ ମୋଡ଼ି ଦେବେ, ଟିକେ ମୋଡ଼ିକି ରଖିବେ, ଏବଂ ତା ଉପରେ ଚାପ ଦେବେ ବୃଦ୍ଧାଙ୍ଗୁଳିରେ, ସେଟା ସୂର୍ଯ୍ୟମୁଦ୍ରା। ଡେଲି 5 ମିନିଟ୍ ସୂର୍ଯ୍ୟମୁଦ୍ରା କରନ୍ତୁ। ଯେମିତି ସୂର୍ଯ୍ୟ ଆପଣ ପାଣିଟାକୁ ଟାଣିକି ନେଇଯାଆନ୍ତି, ଶୁଖେଇ ଦିଅନ୍ତି, ସେମିତି ଚର୍ବିଟାକୁ ଶୁଖେଇ ଦେବା ପାଇଁ ବା ମୋଟାପା କମାଇବା ପାଇଁ ବହୁତ ସୁନ୍ଦର ସିଷ୍ଟମ ହେଲା ସୂର୍ଯ୍ୟମୁଦ୍ରା। କେବଳ ରିଙ୍ଗ ଫିଙ୍ଗରଟା ମୋଡ଼ିକି ରଖିବେ, ତାକୁ ବୁଢ଼ାଙ୍ଗୁଳି ଚାପିବେ, ଆର ତିନି ଆଙ୍ଗୁଠି ସିଧା ରହିବ, ଆଣ୍ଠୁ ଉପରେ ହାତ ରଖିବେ, ଖାଲି ପେଟରେ ଡେଲି 5 ମିନିଟ୍ ସକାଳେ ଆଉ ଡେଲି 5 ମିନିଟ୍ ସନ୍ଧ୍ୟାରେ କରନ୍ତୁ। ଆପଣ ଦେଖିବେ ଅଟୋମେଟିକ ତାଙ୍କର ମଦବହୁଳତା କମିବ, ଚର୍ବି କମିବ, ଏବଂ ସେ ଜଣେ ଆମ ଆଦମୀ ଭଳିଆ, ଆମ ଭଳିଆ ସାଧାରଣ ଲୋକ ହେଇକି ରହିପାରିବେ।
0: ବହୁତ ବହୁତ ଧନ୍ୟବାଦ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହେଇଛନ୍ତି, ଆପଣ ପରିଚୟ ଦିଅନ୍ତୁ ଏବଂ ପ୍ରଶ୍ନ ମଧ୍ୟ ପଚାରନ୍ତୁ।
2: ଆଜ୍ଞା ନମସ୍କାର, ପରେଶ କୁମାର କେଉଁଝରର ମଦନପୁରରୁ କହୁଛି।
0: ଆଜ୍ଞା ନମସ୍କାର, ପ୍ରଶ୍ନ କଣ ରହିଛି ଆପଣଙ୍କର?
2: ଆଜ୍ଞା ମୋର ଆକ୍ଚୁଆଲି ପ୍ରୋଷ୍ଟେଟ, ମୋର ବୟସ 68 ବର୍ଷ, ମୋର ପ୍ରୋଷ୍ଟେଟରେ ସମସ୍ୟା ଅଛି, ତା ସହିତ ମୋର ଅର୍ଥ ବି ଅଛି ଆଜ୍ଞା, ଇଣ୍ଟରନାଲ ଫାଇଲ୍ସ ଅଛି, ଟିକେ ଅଳ୍ପ ସାମାନ୍ୟ ଅଛି ଆଜ୍ଞା। ଆଉ ସାମାନ୍ୟ ବିପି ପାଇଁ ମୁଁ 10 ONG ର ଗୋଟେ ବିପି ଟାବ୍ଲେଟ୍ ଖାଉଛି, ବ୍ଲଡ୍ ପ୍ରେସର ଟାବ୍ଲେଟ୍, ଡାଇବେଟିସ୍ ନାହିଁ। ସାର୍ ମୁଁ ସୂର୍ଯ୍ୟ ନମସ୍କାର କରିପାରିବି କି ନାହିଁ? ଆଉ ସବୁଦିନ ସକାଳେ ଆଜ୍ଞା, ତାପରେ ଆଜ୍ଞା ଅନ୍ୟାନ୍ୟ ଏକ୍ସରସାଇଜ୍ ମୁଁ କରୁଛି, ଭୁଜଙ୍ଗାସନ କରୁଛି, ଇତ୍ୟାଦି ଯିବା, ତଳିପେଟ ସମସ୍ୟା ତ ଅଛି, ସମସ୍ୟା ଅଛି, କରିପାରିବି କି ନାହିଁ ଆଜ୍ଞା? ମୁଁ ଏଇ କଥା ମୋର ପ୍ରଶ୍ନ ଥିଲା ଆଜ୍ଞା। ଆଉ ଗୋଟେ ହାର୍ନିଆ ବି ଅଛି, ଇମ୍ବୁଲିକାଲ ହାର୍ନିଆ, ନାହିଁ ମୁଣ୍ଡାରେ ଗୋଟେ ଇମ୍ବୁଲିକାଲ ହାର୍ନିଆ ବି ଅଛି।
0: ଧନ୍ୟବାଦ ଆପଣଙ୍କ ପ୍ରଶ୍ନ ପାଇଁ, ମୁଁ ମହାଶୟ ସୁରେଶ ମହାପାତ୍ରଙ୍କୁ ଏ ପ୍ରଶ୍ନର ଉତ୍ତର ଦେବା ପାଇଁ ଅନୁରୋଧ କରୁଛି।
1: ସାର୍ ଦେଖନ୍ତୁ, ଆପଣଙ୍କର ନିୟମ ଅଛି, ହାର୍ନିଆ ଯାହାର ଥିବ ସେ ଭୁଜଙ୍ଗାସନ, ପେଟ ଉପରେ ଶୋଇକି କିଛି ବି ଆସନ କରିବେନି, ବିଲକୁଲ ଆସନ କରନ୍ତୁନି। ଆପଣ ଯଦି ଭୁଜଙ୍ଗାସନ କରିବା ଫଳରେ ହାର୍ନିଆ ବଢ଼ିଯିବାର ବି ଚାନ୍ସ ଅଛି। ତ ହାର୍ନିଆ ରୋଗୀମାନଙ୍କୁ ଆମେ ବାରବାର ମନା କରୁଛୁ, ସେମାନେ କୌଣସି ପେଟ ଉପରେ ଆସନ କରିବେ ନାହିଁ, କିନ୍ତୁ ପିଠି ଉପରେ ଆସନ କରନ୍ତୁ। ଆପଣ ପିଠି ଉପରେ ନୌକାସନ କରନ୍ତୁ, ଡଙ୍ଗାଟା ଯେମିତି ଥାଏ ନା ସେ ନୌକାସନ କରନ୍ତୁ, ମାନେ ଆପଣ ଶ୍ୱାସ ଭରିକି ଗୋଡ ଉପରକୁ ଉଠେଇବେ, ହାତ ବି ଉଠେଇବେ, ଆଉ ପିଠିଟା ବି ଉଠେଇବେ, ପିଠି ମୁଣ୍ଡ ଉଠେଇବେ, ସାରା ଭାରଟା ହିପ୍ସ ଉପରେ ରହିବ, ଆପଣ ନିତମ୍ବ ଉପରେ ସାରା ଭାରଟା ରଖିବେ, ନୌକା ଭଳିଆ ଶ୍ୱାସ ଭରିକି ଉପରକୁ ଉଠିବେ, ଟିକେ ରହିବେ, ଶ୍ୱାସକୁ ନର୍ମାଲ କରିବେ, ଟିକେ ରହିବେ, ତାପରେ ଶ୍ୱାସ ଛାଡ଼ିକି ଫେରି ଆସିବେ। ଏଇଟା ଆପଣ କରନ୍ତୁ, ଦେଖ ହାର୍ନିଆ ପାଇଁ ବହୁତ ଲାଭକାରୀ ହେବ ହେଲା। ଆଉ ଦ୍ୱିତୀୟ କଥା ହେଲା, ଆପଣ ଆଉ ଗୋଟେ କ୍ୱେଶ୍ଚିନ୍ ଆପଣ ଥିଲା,
2: ସୂର୍ଯ୍ୟ ନମସ୍କାର
1: ଆପଣ କରନ୍ତୁ, କିଛି ଅସୁବିଧା ନାହିଁ, ସୂର୍ଯ୍ୟ ନମସ୍କାରରେ କୌଣସି ପ୍ରୋବ୍ଲେମ ନାହିଁ କରିବାରେ, ଆପଣ ସୂର୍ଯ୍ୟ ନମସ୍କାର କରିପାରିବେ ହଁ। ହାର୍ନିଆ ପାଇଁ କିନ୍ତୁ ପେଟ ଉପରେ ଆଜିଠୁ କେବେ ଆସନ କରିବେ ନାହିଁ, ମନେ ରଖନ୍ତୁ,
2: ପେଟ
1: ଉପରେ ଆସନ କରିବେନି, ପିଠି ଉପରେ ଆସନ କରିପାରିବେ, ସୂର୍ଯ୍ୟ ନମସ୍କାର କରିବେ, କିଛି ଅସୁବିଧା ନାହିଁ।

0: ତେବେ ଆପଣଙ୍କୁ ଧନ୍ୟବାଦ। ତେବେ ଆଉ ଜଣେ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହେଲେଣି, ଆପଣଙ୍କର ପରିଚୟ ଦିଅନ୍ତୁ ଏବଂ ପ୍ରଶ୍ନ ପଚାରନ୍ତୁ। ଏଇଠି ବୋଧେ ଆମର ଶେଷ କଲ୍ ଆମର କାର୍ଯ୍ୟକ୍ରମରେ, ତେଣୁ ଆପଣଙ୍କ ପ୍ରଶ୍ନ ପଚାରନ୍ତୁ।
1: ନମସ୍କାର।
0: ନମସ୍କାର ନମସ୍କାର, ଆପଣଙ୍କ ପରିଚୟ ଦିଅନ୍ତୁ ପ୍ରଥମେ।
1: ମୁଁ ଦେବଜାନୀ କୁମାର ସୋମପୁର ବେଣାର ବୋରିଗିନା ଜଗତସିଂହପୁର।
0: ଆଜ୍ଞା ଆଜ୍ଞା, ସ୍ୱାଗତ କରୁଛୁ ଆମର କାର୍ଯ୍ୟକ୍ରମକୁ।
1: ଆଜ୍ଞା,
0: ଆପଣଙ୍କର କଣ ପ୍ରଶ୍ନ ରହିଛି?
1: ମ୍ୟାଡମ୍, ଆମର କିଡ୍ସ ରୋଗ ପାଇଁ କୋଉ କୋଉ ଯୋଗ କରିବା ଆବଶ୍ୟକ?
0: ଧନ୍ୟବାଦ। ତେବେ ମୁଁ ମଞ୍ଜୁ ମ୍ୟାଡାମଙ୍କୁ ଏଇ ପ୍ରଶ୍ନର ଉତ୍ତର ଦେବା ପାଇଁ ଅନୁରୋଧ କରୁଛି।
2: ନମସ୍କାର। ଫିଟ୍ସ ରୋଗ ଯାହାକୁ ହଉଛି, କେତେ ବୟସର ସେ ଅଛନ୍ତି କହିପାରିବେ କି? କେତେ ବୟସ ତାଙ୍କୁ? କାରଣ ଅଠତିରିଶ ବର୍ଷ। ଆଚ୍ଛା, ଏତେ ବୟସରେ ତ ଫିଟ୍ ସାଧାରଣ ହୁଏ ନାହିଁ, ଛୋଟ ପିଲାମାନଙ୍କୁ ହୁଏ ଏବଂ ବୟସ କ୍ରମେ ତାହା ଭଲ ହେଇଯାଏ। ତ ଯଦି ଫିଟ୍ସ ହଉଛି, ତାର ନ୍ୟୁରୋଜେନିତ କିଛି ପ୍ରୋବ୍ଲେମ ଥିବ, ଆପଣ ଡକ୍ଟରଙ୍କର ପରାମର୍ଶ ନିଅନ୍ତୁ।
1: ମ୍ୟାଡାମ୍, କହିବି, ଛୋଟବେଳେ ହେଇଥିଲା ସେଇ 15-20 ବର୍ଷ ଭିତରେ ହେଇଥିଲା, କିନ୍ତୁ ମେଡିସିନ ଡେଲି ବ୍ୟବହାର ହଉଥିଲା ଆଉ ହଉନଥିଲା। ଏବେ ହଠାତ୍ ଟିକେ ବାହାରିଲା ଅଳ୍ପ ଅଂଶରେ।
2: ଦେଖନ୍ତୁ, ଆମେ ତାକୁ ନ ଦେଖିକି ଆଉ ଏତେ ବର୍ଷରେ ଆମେ କହିପାରିବୁନି, କାରଣ ଆପଣ ଦୂରରେ ଅଛନ୍ତି। ଆପଣଙ୍କର କ'ଣ ପ୍ରୋବ୍ଲେମ, ଆପଣ ଡକ୍ଟରଙ୍କ ସାଙ୍ଗରେ ପରାମର୍ଶ କଲେ ନିଶ୍ଚିତ ଭାବରେ ଭଲ ହେବ। ଆପଣ ଡକ୍ଟର ପରାମର୍ଶ କରନ୍ତୁ।
0: ଧନ୍ୟବାଦ ମ୍ୟାଡାମ୍, ଆପଣଙ୍କୁ ଆମକୁ ସମୟ ଇସାରା ଦେଲାଣି, ସମୟ ସରି ସରି ଆସୁଛି। ଆମର ପ୍ରତ୍ୟେକ ବର୍ଷ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରିଥାଉ ଏଇ ଜୁନ୍ ମାସର 21 ତାରିଖରେ। ଏ ବର୍ଷର ପ୍ରତ୍ୟେକ ବର୍ଷ ବିଷୟ ମଧ୍ୟ ରହିଥାଏ। ଏଥିରେ ଯେଉଁ ଏ ବର୍ଷର ଚଳିତ ବର୍ଷର ଯେଉଁ ବିଷୟ ରହିଛି, ଆମର ସୁସ୍ଥ ବୟୋବୃଦ୍ଧି ସହ ଯୋଗାଭ୍ୟାସ, ଯେଉଁ ବିଷୟ ସମ୍ପର୍କରେ ଆମେ ଏତେ ସମୟ ଧରି ଆଲୋଚନା କରି ଆସିଛେ। ବହୁତ ଗୁଡ଼ିଏ ଶ୍ରୋତା ବନ୍ଧୁ ଆମ ସହ ଯୋଡ଼ି ହୋଇଥିଲେ ଏତେ ସମୟ ଧରି, ବହୁତ ବହୁତ ଧନ୍ୟବାଦ ଆପଣମାନଙ୍କୁ। କେତେ ସୁନ୍ଦର ପ୍ରଶ୍ନ ପଚାରିଲେ, ଏବଂ ଯେଉଁ ବିଶେଷଜ୍ଞ ଆମ ସହ ଷ୍ଟୁଡିଓରେ ଉପସ୍ଥିତ ରହିଥିଲେ, ମହାଶୟ ସୁରେଶ କୁମାର ମହାପାତ୍ର ଏବଂ ମଞ୍ଜୁ ମିଶ୍ର ମ୍ୟାଡାମ୍, ଯୋଗ ପ୍ରଶିକ୍ଷକ ଭାବରେ ସେମାନେ କାର୍ଯ୍ୟରତ, ବିଭିନ୍ନ କଥା ଆଲୋଚନା କଲେ, ଉପାଦେୟ ତଥ୍ୟ ବାଣ୍ଟିଲେ। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ଏବଂ ଆମକୁ ଶୁଣୁଥିବା ସମସ୍ତ ଶ୍ରୋତା ବନ୍ଧୁମାନଙ୍କୁ ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ ଆଗୁଆ ଶୁଭେଚ୍ଛା ଜଣାଉଛୁ। ତେବେ କାର୍ଯ୍ୟକ୍ରମ ଶେଷ କରିବାର ସମୟ ଆସିଯାଇଛି। ପ୍ରଥମେ ଆମେ ବିଶେଷଜ୍ଞ ମହାଶୟଙ୍କୁ ଧନ୍ୟବାଦ ଜଣାଉଛୁ। ବହୁତ ବହୁତ ଧନ୍ୟବାଦ। ତେବେ ପରବର୍ତ୍ତୀ କାର୍ଯ୍ୟକ୍ରମ ପାଇଁ ଆମେ ଆମର ଉଦ୍ଘୋଷକ ମହାଶୟଙ୍କ ପାଖକୁ, ମାନେ ପ୍ଲେବ୍ୟାକ୍ ଷ୍ଟୁଡିଓକୁ ନେଇ ଦେଉଛୁ। ସମସ୍ତଙ୍କୁ ନମସ୍କାର, ଧନ୍ୟବାଦ।
3: ଶେଷ ହେଲା ଲାଇଫ୍ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ। ଆଜିର ବିଷୟ ଥିଲା ସୁସ୍ଥ ବୟୋବୃଦ୍ଧି ସହ ଯୋଗାଭ୍ୟାସ। ବିଶେଷଜ୍ଞ ଭାବେ ଯୋଗ ଦେଇଥିଲେ ଯୋଗ ପ୍ରଶିକ୍ଷିକା ମଞ୍ଜୁ ମିଶ୍ର ଏବଂ ଯୋଗ ପ୍ରଶିକ୍ଷକ ସୁରେଶ କୁମାର ମହାପାତ୍ର। ସଂଯୋଜନା କରିଥିଲେ ପ୍ରଜ୍ଞା ପରମିତା ସାହୁ। ସହାୟତା ସୁଭାଷ ଚନ୍ଦ୍ର ନାୟକ। ବୈଷୟିକ ସହାୟତା ସୁଭାଷିଷ ଖାଡ଼ଙ୍ଗା ଏବଂ କନକଲତା ସିଂହ।

ସ୍ଥାୟୀ ସ୍ଥାନ ସୃଷ୍ଟି କରିଥାନ୍ତି। ଆଜି ଆମେ ଜାଣିବା ବଲିଉଡ୍ର ଜଣେ ଲୋକପ୍ରିୟ ଅଭିନେତ୍ରୀ, ମଡେଲ ଏବଂ ଯୁବପିଢ଼ିର ଆକର୍ଷଣର କେନ୍ଦ୍ରବିନ୍ଦୁ ଦିଶା ପାଠାନଙ୍କ ବିଷୟରେ, ଯାହାଙ୍କର ଆଜି ହେଉଛି ହାପି ବାଲା ବାର୍ଥଡେ। ମୋ ତରଫରୁ ଏବଂ ପୁରା ଏଫ୍ଏମ୍ ରେନ୍ବୋ ତରଫରୁ ତାଙ୍କୁ ତାଙ୍କର ଜନ୍ମଦିନରେ ଅନେକ ଅନେକ ଅଭିନନ୍ଦନ ଏବଂ ଶୁଭେଚ୍ଛା। ଆଜି ତାଙ୍କ ବିଷୟରେ କଳାକାରରେ ଚର୍ଚ୍ଚା ଜାରି ରହିବ, କିନ୍ତୁ ତା ପୂର୍ବରୁ ଶୁଣିନେବା ଏହି ବ୍ୟୁଟିଫୁଲ୍ ଟ୍ରାକ୍ଟି। ଷ୍ଟେ ଟ୍ୟୁନ୍ଡ।

ଫ୍ରେଣ୍ଡସ୍, ଦିଶା ପାଟାନୀ କେବଳ ଜଣେ ସଫଳ ଅଭିନେତ୍ରୀ ନୁହନ୍ତି, ସେ ଜଣେ ଦକ୍ଷ ମଡେଲ ମଧ୍ୟ। ବିଭିନ୍ନ ବିଜ୍ଞାପନ ଫ୍ୟାସନ କାର୍ଯ୍ୟକ୍ରମରେ ତାଙ୍କର ଉପସ୍ଥିତି ସବୁବେଳେ ଆକର୍ଷଣର କେନ୍ଦ୍ର ହୋଇଥାଏ। ଦିଶା ପାଟାନୀଙ୍କର ଆଉ ଏକ ବିଶେଷ ପରିଚୟ ହେଉଛି ତାଙ୍କର ଫିଟ୍ନେସ୍। ସେ ପ୍ରତିଦିନ ନିୟମିତ ବ୍ୟାୟାମ, ଜିମ୍ ଟ୍ରେନିଂ, ଯୋଗ ଏବଂ ମାର୍ଶାଲ ଆର୍ଟ ଅଭ୍ୟାସ କରିଥାନ୍ତି। ସୋସିଆଲ ମିଡିଆରେ ତାଙ୍କର ଫିଟ୍ନେସ୍ ଭିଡ଼ିଓ ଲକ୍ଷ ଲକ୍ଷ ଯୁବପିଢ଼ିମାନଙ୍କ ପାଇଁ ପ୍ରେରଣା ଦେଇଥାଏ। ସଫଳତାର ଶିଖରରେ ପହଞ୍ଚିଥିଲେ ମଧ୍ୟ ଦିଶା ଅତ୍ୟନ୍ତ ସରଳ ଓ ପରିଶ୍ରମୀ। ସେ ସବୁବେଳେ କହନ୍ତି ଯେ ସଫଳତା କୌଣସି ସର୍ଟକଟ୍ ନାହିଁ, କଠିନ ପରିଶ୍ରମ, ଧୈର୍ଯ୍ୟ ଓ ଆତ୍ମବିଶ୍ୱାସ ହିଁ ଜୀବନରେ ଆଗକୁ ବଢ଼ିବାର ମୂଳମନ୍ତ୍ର ଦେଇଥାଏ। ଫ୍ରେଣ୍ଡସ୍, ତାଙ୍କର ଆଜି ଜନ୍ମଦିନ ହୋଇଥିବାରୁ ମୋ ତରଫରୁ ଏବଂ ପୁରା ଏଫ୍ଏମ୍ ରେନ୍ବୋ ତରଫରୁ ତାଙ୍କୁ ପୁଣିଥରେ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ। ତ ଫ୍ରେଣ୍ଡସ୍, ଏଇଠି ଶେଷ କରୁଛୁ ଆଜିର କଳାକାର ପ୍ରୋଗ୍ରାମ। ଷ୍ଟେ ଟ୍ୟୁନ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟକ ଦିଲ୍ ସେ ତେଲ୍ ତାକ୍।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ట్యూన్ కొచ్చింది బేసికల్లీ 100.4 ఆకాశవాణి ఎఫ్ఎం నైన్ బొకడక దెల్సెదెల్ తగ్రే రేడియో హంసపర్ సాగర ଅଛି ଆପଣଙ୍କ ସହିତ ଷ୍ଟୁଡିଓ କୋଠରେ ସମୟ ମଧ୍ୟାହ୍ନ 12ଟା ଆରମ୍ଭ କରିବା ପ୍ରୋଗ୍ରାମ କିଛି କଥା କିଛି ଗୀତ ଫ୍ରେଣ୍ଡସ୍ ଜୀବନରେ ଅନେକ କଥା ଅଛି ଯାହା ଆମେ କାହାକୁ କହିପାରୁ ନାହିଁ କେବେ ଲଜ୍ଜାରେ କେବେ ଭୟରେ ଆଉ କେବେ ସମୟର ଅଭାବରେ ସେହି ଅଖୁଆ କଥାଗୁଡ଼ିକ ମନ ଭିତରେ ଗୋଟିଏ ନିରବ ଚିଠି ହୋଇ ରହିଯାଏ କେତେବେଳେ ସେ ଚିଠି ବାପାଙ୍କ ପାଇଁ ଥାଏ ଯାହା ଆମେ କେବେ କହିପାରିନଥାଏ ତୁମେ ମୋର ପ୍ରେରଣା କେତେବେଳେ ମାଙ୍କ ପାଇଁ ଥାଏ ତୁମର ତ୍ୟାଗ ମୁଁ ଅନୁଭବ କରୁଛି ଆଉ କେବେ ସେହି ଚିଠି ନିଜ ପାଇଁ ହିଁ ଲେଖିଯାଏ ଯେଉଁଠି ଆମେ ନିଜ ସହ କଥା ହୋଇଥାଉ ଆଜି କିଛି କଥା କିଛି ଗୀତରେ ଆଜି ଆମେ କଥା ହେବା ମନର ନିରବ ଚିଠି ସେ ସମ୍ପର୍କରେ ଷ୍ଟେ ଟ୍ୟୁନ୍ଡ

ଝିପି ଝିପି ଶବ୍ଦ ଭିତରେ ଆମର ମନ କାହାକୁ ମନେ ପକାଏ। ସେତେବେଳେ ଅନେକ ଅନୁଆ କଥା ଶବ୍ଦ ହୋଇଆସେ, କିନ୍ତୁ ଓଠ ଯାଏ ଆସି ଅଟକି ରହିଯାଇଥାଏ। ସମ୍ଭବତଃ ଜୀବନର ସବୁଠାରୁ ସୁନ୍ଦର କଥାଗୁଡ଼ିକ ସେଇଗୁଡ଼ିକ ହିଁ ଯାହା ହୃଦୟରେ ଲେଖି ହୋଇଯାଏ, କିନ୍ତୁ କେବେ ପଠାଯାଏ ନାହିଁ।

0: ପୁଅ, ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାସିଂ ମେସିନ୍ ଚଳାଉଛନ୍ତି, ଘରେ ଦିଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
1: ଦାଦା ସବୁ ସେଇ ଉପର ବାଲାର ଦୟା, ମାନେ ସୋଲାର ପ୍ୟାନେଲ ର।
0: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।

ವೆಲ್ಕಮ್ ಬ್ಯಾಕ್ ಚುಂಕುರ್ಜನ ಮ್ಯೂಸಿಕಲ್ ಯೂರ್ಸ್ 100.4 ಆಗಸ್ವಣಿ ಎಫ್ಎಂ ನೈನ್ ಬೋಕಡಕ್ ದಲ್ ದಲ್ ತಕ್ರೆ ರೇಡಿಯೋ ಭವನ ಸಭಾರ ಸಾಗರ ಅಛ ಆಪಣ ಸಹಿತ ಸೊ ಚಲಚಿ କିଛି କଥା କିଛି ଗୀତ ଫ୍ରେଣ୍ଡସ୍, ଛୋଟବେଳେ ଆମେ ଚିଠି ଲେଖୁଥିଲେ, ମନର କଥା କାଗଜରେ ଲେଖି ଦେଉଥିଲେ। ଆଜି ସମୟ ବଦଳିଛି, ଚିଠିର ସ୍ଥାନରେ ମୋବାଇଲ ଆସିଛି, କିନ୍ତୁ ମନର ଭାଷା ବଦଳି ନାହିଁ। ଆଜି ମଧ୍ୟ ଅନେକ କଥା ଆମେ ଲେଖିପାରୁନାହିଁ, କହିପାରୁନାହିଁ। ଯେମିତିକି ବାପାଙ୍କୁ ଆମେ କହିପାରୁନାହିଁ କି ତୁମର ପରିଶ୍ରମ ପାଇଁ ମୁଁ ଆଜି ଏଠାରେ ପହଞ୍ଚିଛି। ମାଙ୍କୁ କହିପାରୁନାହିଁ କି ତୁମର ଭଲ ପାଇବା ହିଁ ମୋର ସବୁଠାରୁ ବଡ଼ ଶକ୍ତି। କିମ୍ବା ବନ୍ଧୁକୁ କହିପାରୁନାହିଁ କି ତୁମେ ମୋର ଖରାପ ସମୟର ସାଥୀ ଥିଲ। ଏହିସବୁ କଥା ମନର ଚିଠି ହୋଇ ରହିଯାଏ। ଜୀବନରେ କେତେ ଲୋକ ଆସନ୍ତି ଯେଉଁମାନେ ଆମର ଜୀବନକୁ ଛୁଇଁ ଚାଲିଯାଆନ୍ତି। ସେମାନଙ୍କ ସହ ହୁଏତ ଆଉ କେବେ ଦେଖା ନ ହୋଇପାରେ, କିନ୍ତୁ ସ୍ମୃତିଗୁଡ଼ିକ ସେମିତି ରହିଯାଏ। କେବେ କେବେ ଆମେ ଭାବୁ ଆଉଥରେ ଯଦି ଦେଖା ହୁଅନ୍ତା ମୁଁ ତାଙ୍କୁ ଏହି କଥା ନିଶ୍ଚୟ କହିବି, କିନ୍ତୁ ସମୟ କାହା ପାଇଁ ଅଟକି ଯାଇଥାଏ ନାହିଁ। ସେଥିପାଇଁ ମନର ଭଲ ପାଇବାକୁ, କୃତଜ୍ଞତାକୁ, ସମ୍ମାନକୁ ଆଜି ହିଁ ପ୍ରକାଶ କରନ୍ତୁ, କାରଣ କେତେକ ଚିଠି ବହୁତ ଦୂର ହୋଇଗଲେ ଆଉ ପହଞ୍ଚିପାରେ ନାହିଁ।

0: ଲୋକଙ୍କ ସରକାରଙ୍କର 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡ଼ିଶା ଲେଖିଛି ନୂଆ ସମ୍ଭାବନା ନୂଆ ସଫଳତା।
1: ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ଦିଗରେ ଆଗକୁ ବଢୁଛି ଆମ ରାଜ୍ୟ।
0: ଡିଜିଟାଲ ଓଡ଼ିଶା ଗଠନ ଦିଗରେ ଇ ଗଭର୍ନାନ୍ସ ସେବାର ତୃଣମୂଳ ବିସ୍ତାର ସମେତ ସୁପରିଚାଳିତ ବିଦ୍ୟୁତ ବ୍ୟବସ୍ଥା, ଏହା ହେଉଛି ନୂଆ ଓଡ଼ିଶାର ପରିଚୟ।
1: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସଲେସ୍ ଚିକିତ୍ସା ସୁବିଧା।
0: ସୁଭଦ୍ରା, ଲକ୍ଷପତି ଦିଦି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ବଳରେ ଆଜି ଓଡ଼ିଶାର ପ୍ରତିଟି ମହିଳା ସଶକ୍ତ।
1: ବାସଗୃହ, ପାନୀୟ ଜଳ, ରୋଜଗାର, ଦକ୍ଷତା, ପର୍ଯ୍ୟଟନ ଓ ଶିଳ୍ପ ବିକାଶ ମାଧ୍ୟମରେ ଗଢ଼ି ଉଠୁଛି ଆତ୍ମବିଶ୍ୱାସୀ ଓଡ଼ିଶା। ସ୍ୱଚ୍ଛ, ପାରଦର୍ଶୀ ଓ ଜନମୁଖୀ ଶାସନ ସହ ଆଗକୁ ବଢ଼ୁଛି ପ୍ରତିଟି ଓଡ଼ିଆ।
0: ବିକାଶର ଧାରା ଓଡ଼ିଶା ସାରା।
2: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1955

ଶୂନକୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ଫ୍ରେଣ୍ଡସ୍, ମନର କଥା ଯେତେବେଳେ ଶବ୍ଦ ପାଏ ସମ୍ପର୍କ ଆହୁରି ସୁନ୍ଦର ହୋଇଯାଏ, ଆଉ ଯେଉଁ କଥାଗୁଡ଼ିକ ଅକୁଆ ରହିଯାଏ ସେଗୁଡ଼ିକ ହିଁ ହୋଇଯାଏ ମନର ନିରବ ଚିଠି। ନିଜ ମନର କଥାକୁ ଦବାଇ ରଖନ୍ତୁ ନାହିଁ, ଭଲ ପାଇବା, କୃତଜ୍ଞତା ଓ ସ୍ନେହକୁ ପ୍ରକାଶ କରନ୍ତୁ, କାରଣ ସମୟ ସବୁବେଳେ ଅପେକ୍ଷା କରେ ନାହିଁ। ତ ଫ୍ରେଣ୍ଡସ୍, ଏଇଠି ଶେଷ କରୁଛୁ ଆଜିର କିଛି କଥା କିଛି ଗୀତ ପ୍ରୋଗ୍ରାମ। ଷ୍ଟେ ଟ୍ୟୁନ୍ଡ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ।

ಜೀವನ್ ಕುರ್ಜನಿ ಮ್ಯೂಸಿಕಲಿಯೋ 100.4 ಆಗಸ್ವಾಣಿ ಎಫ್ಎಂ ರೇನ್ಬೋ ಕಡೆ ದೇಲ್ಚಲ್ಲಿ ತಕ್ರಿ ರೇಡಿಯೋ ಹಂಸಪರ್ ಸಾಗರ ಸಿಪ್ ಆಪಣಙ್କ ସହିତ ಸ್ಟುಡಿಯೋ ಗೋಡರೆ ಸಮಯ ଗୋଟାଏ ବାଜି ଦଶ ମିନିଟ୍ ଅଡଚାଳିଶ ସେକେଣ୍ଡ ଆରମ୍ଭ କରିବା ପ୍ରୋଗ୍ରାମ ଆଜି ଚର୍ଚ୍ଚାରେ ଫ୍ରେଣ୍ଡସ୍ ପ୍ରତ୍ୟେକ ମଣିଷଙ୍କ ଜୀବନରେ ଏମିତି କେହି ନା କେହି ଥାନ୍ତି ଯାହାଙ୍କ କଥା କାମ କିମ୍ବା ଜୀବନଶୈଳୀ ଆମକୁ ନିହାତି ଭାବରେ ପ୍ରେରଣା ଦେଇଥାଏ ସେ ଆମର ବାପାମା ହୋଇପାରନ୍ତି ଶିକ୍ଷକ ହୋଇପାରନ୍ତି ବନ୍ଧୁ ହୋଇପାରନ୍ତି କିମ୍ବା କୌଣସି ମହାନ ବ୍ୟକ୍ତିତ୍ୱ ମଧ୍ୟ ହୋଇପାରନ୍ତି ଅନେକ ଲୋକ କୁହନ୍ତି କି ମୁଁ ମୋ ମାଙ୍କଠାରୁ ହିଁ ସବୁଠାରୁ ବଡ଼ ପ୍ରେରଣା ପାଇଛି କାରଣ ସେ ନିଜର ସମସ୍ତ କଷ୍ଟକୁ ଲୁଚାଇ ପରିବାର ପାଇଁ ସଂଘର୍ଷ କରନ୍ତି ଆଉ କିଏ କୁହନ୍ତି ମୋ ବାପାଙ୍କ ପରିଶ୍ରମ ଆଉ ତାଙ୍କର ସତ୍ୟତା ମୋତେ ଆଗକୁ ବଢ଼ାଇବା ଶିଖାଇଛି ତ ଫ୍ରେଣ୍ଡସ୍ ଆଜି ଚର୍ଚ୍ଚାର ବିଷୟ ଏଇଆ କି ଆପଣଙ୍କ ଜୀବନରେ ଆଗକୁ ବଢ଼ିବା ପାଇଁ ଆପଣ କାହାଠାରୁ ସବୁଠାରୁ ଅଧିକ ପ୍ରେରଣା ପାଇଛନ୍ତି ଯଦି ଆପଣ ଆପଣଙ୍କର ବହୁମୂଲ୍ୟ ମତାମତ ମୋ ସହିତ ସେୟାର କରିବାକୁ ଚାହାନ୍ତି ଲେଖନ୍ତୁ ଏଫ୍ଏମ୍ ଆର୍ସି ଗୋଟେ ସ୍ପେସ୍ ଦିଅନ୍ତୁ କ'ଣ ଲେଖିବାକୁ ଚାହୁଁଛନ୍ତି ଲେଖିକି ତାକୁ ପଠାଇ ଦିଅନ୍ତୁ 9495963210 କୁ ଆପଣ ମଧ୍ୟ ହ୍ୱାଟ୍ସଅପ୍ ମଧ୍ୟ କରିପାରିବେ ଆମର ହ୍ୱାଟ୍ସଅପ୍ ନମ୍ଘରଟି ହେଉଛି 8895254200 କୋଶ୍ଚିନ୍ଟି ଆଉଥରେ କହିବାକୁ ଅଛି ଆପଣଙ୍କ ଜୀବନରେ ଆଗକୁ ବଢ଼ିବା ପାଇଁ ଆପଣ କାହାଠାରୁ ସବୁଠାରୁ ଅଧିକ ପ୍ରେରଣା ପାଇଛନ୍ତି ଷ୍ଟେ ଟ୍ୟୁନ୍ଡ

କାହାଠାରୁ ଅଧିକ ପ୍ରେରଣା ପାଇଛନ୍ତି ଜୀବନରେ ଆଗକୁ ବଢ଼ିବା ପାଇଁ? ମୋ ପାଖରେ ପ୍ରଥମ ମେସେଜଟି ଆସି ପହଞ୍ଚାଇଛି। ମେସେଜଟି କରିଛନ୍ତି ହିମାଂଶୁ ରସୁଲଗଡ଼ରୁ। ସେ ଲେଖିଛନ୍ତି, ଗୁଡ୍ ଆଫ୍ଟରନୁନ୍ ସାଗର ଭାଇ, କେମିତି ଅଛନ୍ତି? ମୁଁ ତ ଏକଦମ ବଢ଼ିଆ ଅଛି। ଟପିକ ଉପରେ ଲେଖିଛନ୍ତି କି ମୁଁ ମୋ ବାପାଙ୍କଠାରୁ ଅଧିକ ପ୍ରେରଣା ପାଇଛି, କାହିଁକିନା ବାପାଙ୍କର ନିରବ ତ୍ୟାଗ ମୋତେ ସବୁଠାରୁ ବହୁତ ବଢ଼ିଆ ଲାଗେ। ଆଉ ତାଙ୍କର କହିବା ଶୈଳୀ ହେଉ, ବୁଝାଇବା ଶୈଳୀ ହେଉ, କିମ୍ବା ଯାହା ବି ଉପଦେଶ ଦିଅନ୍ତି ମୋତେ ବହୁତ ବଢ଼ିଆ ଲାଗେ। ତେଣୁ ମୋ ବାପା ମୋ ପାଇଁ ସବୁକିଛି। ବହୁତ ବହୁତ ଧନ୍ୟବାଦ ହିମାଂଶୁ ଭାଇ, ଆପଣଙ୍କର ଏଇ ବ୍ୟୁଟିଫୁଲ୍ ମେସେଜ୍ଟି ପାଇଁ ବହୁତ ବହୁତ ଧନ୍ୟବାଦ। ତ ଫ୍ରେଣ୍ଡସ୍, ବାପା ଏମିତି ଏକ ଶବ୍ଦ ଯାହା ଭିତରେ ଲୁଚି ରହିଛି ତ୍ୟାଗ, ପରିଶ୍ରମ, ଦାୟିତ୍ୱ ଏବଂ ନିଃସ୍ୱାର୍ଥ ଭଲ ପାଇବା। ଏକ ବିଶାଳ ଆକାଶ କହିଲେ ଚଳେ। ତ ଅନେକ ସମୟରେ ଆମେ ମାଙ୍କ ସ୍ନେହକୁ ବି ଅନୁଭବ କରିପାରୁ, କିନ୍ତୁ ବାପାଙ୍କ ଭଲ ପାଇବାକୁ ବୁଝିବା ପାଇଁ ବେଳେବେଳେ ବୟସ ବଢ଼ିବାକୁ ପଡ଼େ, କାରଣ ବାପା କମ୍ କୁହନ୍ତି କିନ୍ତୁ ଅଧିକ କରନ୍ତି ନିହାତି ଭାବରେ। ତ ଫ୍ରେଣ୍ଡସ୍, ଆପଣ ବି ଆପଣଙ୍କର ବହୁମୂଲ୍ୟ ମତାମତ ମୋ ସହିତ ସେୟାର କରିପାରନ୍ତି। ଲେଖନ୍ତୁ ଏବେ ମାର୍ସି, ଗୋଟେ ସ୍ପେସ୍ ଦିଅନ୍ତୁ, କ'ଣ ଲେଖିବାକୁ ଚାହୁଁଛନ୍ତି ଲେଖିକି ତାକୁ ପଠାଇ ଦିଅନ୍ତୁ 9495963210କୁ। ଆପଣ ମୋତେ ହ୍ୱାଟ୍ସଅପ୍ ମଧ୍ୟ କରିପାରିବେ। ଆମର ହ୍ୱାଟ୍ସଅପ୍ ନମ୍ଘରଟି ହେଉଛି 8895254200। କ୍ୱେଶ୍ଚିନ୍ଟି ଆଉ ଥରେ କହି ରଖୁଛି, କାହାଠାରୁ ଆପଣ ଅଧିକ ପ୍ରେରଣା ପାଇଛନ୍ତି ଜୀବନରେ ଆଗକୁ ବଢ଼ିବା ପାଇଁ? ଷ୍ଟେ ଟ୍ୟୁନ୍ଡ।

वेलकम बैक टू उनको चिंद म्यूजिकल यू 100.4 आकाशवाणी एफएम रेन बकडक दै चलेल तकरे रेडियो हम सबर सागर छ आपन को सहित सो चलची आजि चर्चा रे आजि चर्चा रे शेष मेसेज टी पढिबा लिखिबा के लिखि चंती दिलीप सुतार धूसरी भद्रक लिखि चंती गुड आफ्टरनून भाई केमिति अछनी मते एकदम बढ़िया छी दिलीप भाई टॉपिक ऊपर ये लिखि चंती की ମୋର ବାପାଙ୍କର ପ୍ରଣାମ ଉତ୍ସ ମୋର ପ୍ରେରଣାର ଉତ୍ସ ହେଉଛନ୍ତି ମୋ ବାପା କିନ୍ତୁ ସେ ଆଜି ନାହାନ୍ତି ମୁଁ ବାପାଙ୍କୁ ବହୁତ ଭଲ ପାଏ ବାପାଙ୍କୁ ବହୁତ ଡରୁଥିଲି ତାଙ୍କ ଗାଳିରେ ମୋ ପାଇଁ କେତେ ଭଲ ପାଇବା ଥିଲା ଆଜି ମୁଁ ଅନୁଭବ କରିପାରୁଛି ବହୁତ ବଢ଼ିଆ ମେସେଜଟି ଲେଖିଛନ୍ତି ଦିଲୀପ ଭାଇ ଆଉ ଗୋଟେ ମେସେଜ ଆସି ପହଞ୍ଚିଯାଇଛି ଲେଖିଛନ୍ତି ରାଜେନ୍ଦ୍ର ନନା ସେ ଲେଖିଛନ୍ତି ଗୁଡ୍ ଆଫ୍ଟରନୁନ୍ କେମିତି ଅଛନ୍ତି ମୁଁ ତ ଏକଦମ ବଢ଼ିଆ ଅଛି ରାଜେନ୍ଦ୍ର ନନା ସେ ଲେଖିଛନ୍ତି କି ବାପା ସବୁବେଳେ ଆମମାନଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲେ ଆଉ ଉତ୍ସ ହୋଇ ରହିବେ ଆଉ ତାଙ୍କର ଭଲ ପାଇବା ସବୁବେଳେ ଆମ ପାଇଁ ଅତୁଟ ହୋଇ ରହିବ ପରବର୍ତ୍ତୀ ମେସେଜ ପୁଣି ଗୋଟେ ଆସି ପହଞ୍ଚିଯାଇଛି ଦେଖିବା କିଏ ମେସେଜ କରିଛନ୍ତି ସନ୍ତୋଷ ବେହେରା କଣ୍ଟିଲୋ ଆଠରୁ ଲେଖିଛନ୍ତି ସେ ଲେଖିଛନ୍ତି ସାଗର ଭାଇ ଗୁଡ୍ ଆଫ୍ଟରନୁନ୍ ରାଧେ ରାଧେ ମୋ ଜୀବନରେ ପ୍ରେରଣାଦାୟକ ମୋ କଲେଜ ବନ୍ଧୁ ଇତୁ ଯେ ମୋତେ ସୁଖରେ ଦୁଃଖରେ ସାହାଯ୍ୟ କରିଛି ଏବେଠାରୁ ବାଟକୁ ଆଣିଛି ଭଲ ପାଇବା ତା ପାଇଁ ସବୁବେଳେ ରହିବ ସି ଇଜ୍ ମାଇ ବେଷ୍ଟ ଫ୍ରେଣ୍ଡ ସନ୍ତୋଷ ବେହେରା ଲେଖିଛନ୍ତି ଆଠଗଡ଼ରୁ ନିହାତି ଭାବରେ ତ ଫ୍ରେଣ୍ଡସ୍ ସେ ବାପା ହୁଅନ୍ତୁ ଫ୍ରେଣ୍ଡସ୍ ହୁଅନ୍ତୁ ସମସ୍ତେ ଆମମାନଙ୍କ ପାଇଁ ଯେ ସୁଖରେ ଦୁଃଖରେ ଠିଆ ହୁଅନ୍ତି ସେ ସବୁବେଳେ ଆମମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବେ ତ ବାପାଙ୍କ ଗାଳି ଦେଲେ ଆମକୁ ବହୁତ ଖରାପ ଲାଗେ କି ବାପା ଆମକୁ ବୁଝୁନାହାନ୍ତି କିନ୍ତୁ ସମୟ ସହିତ ବୁଝାପଡ଼େ କି ସେହି ଗାଳିରେ ଲୁଚି ରହିଥିଲା ଆମର ଭବିଷ୍ୟତ ପାଇଁ ଚିନ୍ତା ଆମ ସଫଳତା ଆମ ଆଶା ତାଙ୍କର ସ୍ନେହ

0: সবকিছি। তো ফ্রেন্ডস সময় সরি আসছি, তো এইটি শেষ করছু আজ চর্চার প্রোগ্রাম। আমার পরবর্তী কার্যক্রম ওড়িয়ার সম্বাদ এবং পরে পরে ইংরেজি এবং হিন্দি সম্বাদ রিলিগ্রে প্রচার করছু আকাশবাণী দিল্লি কেন্দ্র। প্রথমে ওড়িয়ার সম্বাদ শুণন্তু আম কেন্দ্র।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଫ୍ରାନ୍ସ ଓ ସ୍ଲୋଭାକିଆକୁ ଛଅ ଦିନିଆ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ, ଆସନ୍ତାକାଲି ନିସ୍ଠାରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ଡେରାଡୁନ୍ସ୍ଥିତ ଭାରତୀୟ ସାମରିକ ଏକାଡେମୀରେ 158ତମ ପାସିଂ ଆଉଟ୍ ପରେଡ୍ରେ ଅଭିବାଦନ ଗ୍ରହଣ କଲେ ରାଷ୍ଟ୍ରପତି। ଆସାମର ଜୋରହାଟ ଘାଟିରେ ଦୁର୍ଘଟଣାଗ୍ରସ୍ତ ହେଲା ବାୟୁସେନାର AM-32 ପରିବହନ ବିମାନ। ସଂଘର୍ଷର ଅବସାନ ନେଇ ଆମେରିକା ସହିତ ଚୂଡ଼ାନ୍ତ ଶାନ୍ତି ଚୁକ୍ତି ସ୍ୱାକ୍ଷରକୁ ପ୍ରତ୍ୟାଖ୍ୟାନ କଲା ଇରାନ୍, ଏବଂ ବର୍ଷା ଯୋଗୁଁ ବିଳମ୍ବ ହୋଇଛି ଭାରତ ଆଫଗାନିସ୍ତାନ ପୁରୁଷ ବର୍ଗ ପ୍ରଥମ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଛଅ ଦିନିଆ ଫ୍ରାନ୍ସ ଓ ସ୍ଲୋଭାକିଆ ଗସ୍ତରେ ଯାଇଛନ୍ତି। ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ ମୋଦି ଆସନ୍ତାକାଲି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ଙ୍କ ସହ ନିସ୍ଠାରେ ଦ୍ୱିପାକ୍ଷିକ ଆଲୋଚନା କରିବେ। ଉଭୟ ନେତା ଭାରତ ଓ ଫ୍ରାନ୍ସ ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତି ନେଇ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ସେଠାରେ ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମର ଉଭୟ ନେତା ମିଳିତ ଭାବେ ଉଦ୍ଘାଟନ କରିବେ। ଭାରତ, ଫ୍ରାନ୍ସ ଏବଂ ଅନ୍ୟାନ୍ୟ ଦେଶର ଶ୍ରେଷ୍ଠ ନବସୃଜନ ଷ୍ଟାର୍ଟଅପ୍ ତଥା ନିବେଶକଙ୍କୁ ଏହି କାର୍ଯ୍ୟକ୍ରମ ଏକତ୍ରିତ କରିବ। ଗସ୍ତର ଅବ୍ୟବହିତ ପୂର୍ବରୁ ନୂଆଦିଲ୍ଲୀଠାରେ ଶ୍ରୀ ମୋଦି କହିଛନ୍ତି, ଭାରତର ରଣନୈତିକ ଦୃଷ୍ଟିକୋଣରେ ଫ୍ରାନ୍ସର ଏକ ବିଶେଷ ସ୍ଥାନ ରହିଛି। ଦ୍ୱିପାକ୍ଷିକ ଆର୍ଥିକ ଏବଂ ସାଂସ୍କୃତିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମ ଦେଶର ଷ୍ଟାର୍ଟଅପ୍ କ୍ଷେତ୍ରକୁ ବିଶ୍ୱସ୍ତରୀୟ ନିବେଶ ସହ ସଂଯୋଗ ସ୍ଥାପନ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରିବ ବୋଲି ଶ୍ରୀ ମୋଦି କହିଛନ୍ତି। ଏହାପରେ ନିସ୍ରୁ ଶ୍ରୀ ମୋଦି ଆସନ୍ତାକାଲି ସ୍ଲୋଭାକିଆକୁ ଦୁଇଦିନିଆ ଗସ୍ତରେ ଯିବେ। 1993 ସ୍ଲୋଭାକିଆ ସ୍ୱାଧୀନ ରାଷ୍ଟ୍ର ଭାବେ ମାନ୍ୟତା ପାଇବା ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ସ୍ଲୋଭାକିଆ ଗଣରାଜ୍ୟକୁ ପ୍ରଥମ ଗସ୍ତ ହେବ। ସେଠାରେ ଶ୍ରୀ ମୋଦି ସ୍ଲୋଭାକିଆର ଶୀର୍ଷ ନେତୃମଣ୍ଡଳୀଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏହି ଗସ୍ତକାଳରେ ପ୍ରଧାନମନ୍ତ୍ରୀ ସ୍ଲୋଭାକିଆ ପ୍ରତିପକ୍ଷ ଫିକୋ ଏବଂ ସେଠାକାର ରାଷ୍ଟ୍ରପତି ଫେଲେଗ୍ରିନ୍ଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଉଭୟ ଦେଶ ମଧ୍ୟରେ 2024 ଦ୍ୱିପାକ୍ଷିକ ବାଣିଜ୍ୟ ଏଲିବିନିୟନ୍ ଆମେରିକା ଡଲାର ଅତିକ୍ରମ କରିଥିବାବେଳେ ଗତବର୍ଷ ଏହା 1.8 ବିଲିୟନ୍ ଡଲାରକୁ ବୃଦ୍ଧି ପାଇଥିଲା। ସ୍ଲୋଭାକିଆ ଗସ୍ତ ଶେଷ କରି ଶ୍ରୀ ମୋଦି ଫ୍ରାନ୍ସର ଏଭିଏନ୍କୁ ଗସ୍ତ କରିବେ। ସେଠାରେ 16 ଓ 17 ତାରିଖରେ G7 ଶିଖର ସମ୍ମିଳନୀରେ ଶ୍ରୀ ମୋଦି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। G7 ସମ୍ମିଳନୀରେ ଭାରତର ଉପସ୍ଥିତି ବୈଷୟିକ ସ୍ତରରେ ବର୍ଦ୍ଧିତ ଦକ୍ଷତାକୁ ପ୍ରତିପାଦନ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ଏହାପରେ 18 ତାରିଖରେ ଶ୍ରୀ ମୋଦି ପ୍ୟାରିସ୍ଠାରେ ପହଞ୍ଚ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ଙ୍କ ସହ ମିଳିତ ଭାବେ ଭିଭାଟେକ୍ 2026 କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ୟାରିସ୍ଠାରେ ଭାରତୀୟ ସମ୍ପ୍ରଦାୟଙ୍କ ସହ ଶ୍ରୀ ମୋଦି ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଏହି ଗସ୍ତ ୟୁରୋପ ଏବଂ G7 ସଦସ୍ୟ ରାଷ୍ଟ୍ରଗୁଡ଼ିକ ସହ ଭାରତର ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ବୋଲି ଶ୍ରୀ ମୋଦି ଆଶା ବ୍ୟକ୍ତ କରିଛନ୍ତି। ଉତ୍ତରାଖଣ୍ଡର ଡେରାଡୁନ୍ସ୍ଥିତ ଭାରତୀୟ ସାମରିକ ଏକାଡେମୀରେ ଆଜି 158ତମ ପାସିଂ ଆଉଟ୍ ସମାରୋହ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଥିରେ ଯୋଗଦେଇ ପାସିଂ ଆଉଟ୍ ପରେଡ୍ର ଅଭିବାଦନ ଗ୍ରହଣ କରିଛନ୍ତି। ଏଥିସହ ଭାରତୀୟ ସେନା 481 ଜଣ ଯୁବ ଅଧିକାରୀଙ୍କୁ ସ୍ୱାଗତ କରିଛି। ଏହାବ୍ୟତୀତ ବିଭିନ୍ନ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରର 34 ଜଣ ପ୍ରଶିକ୍ଷାର୍ଥୀ ମଧ୍ୟ ସେମାନଙ୍କର ତାଲିମ କାର୍ଯ୍ୟକ୍ରମ ଶେଷ କରିଛନ୍ତି। ପ୍ରଥମଥର ପାଇଁ ଏକାଡେମୀରୁ 9 ଜଣ ମହିଳା କ୍ୟାଡେଟ୍ ଉତ୍ତୀର୍ଣ୍ଣ ହୋଇଛନ୍ତି। ମହିଳା ନେତୃତ୍ୱାଧୀନ ବିକାଶ କ୍ଷେତ୍ରରେ ଏହା ଏକ ପ୍ରେରଣାଦାୟକ ପଦକ୍ଷେପ ବୋଲି ରାଷ୍ଟ୍ରପତି କହିଛନ୍ତି। ରାଷ୍ଟ୍ରପତି ମୁର୍ମୁ ପାସିଂ ଆଉଟ୍ ସମାବେଶକୁ ସମ୍ବୋଧନ କରି କହିଛନ୍ତି, ମହିଳା କ୍ୟାଡେଟ୍ ସଫଳତାର ସହ ଏହି ଏକାଡେମୀରୁ ଉତ୍ତୀର୍ଣ୍ଣ ହେବା ଏକାଡେମୀର ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଭାରତୀୟ ସାମରିକ ଏକାଡେମୀ ସମ୍ମାନ ସାହସ ଏବଂ ରାଷ୍ଟ୍ରସେବାର ପ୍ରତୀକ ବୋଲି ରାଷ୍ଟ୍ରପତି ବର୍ଷ୍ଣନା କରିଛନ୍ତି। ପାସିଂ ଆଉଟ୍ କ୍ୟାଡେଟ୍କୁ ଜୀବନବ୍ୟାପୀ ଶିକ୍ଷାର୍ଥୀ ରହିବା, ସାହସିକ ନିଷ୍ପଭି ନେବା ଏବଂ ବର୍ଦ୍ଧିତ ସୁରକ୍ଷା ଆହ୍ୱାନଗୁଡ଼ିକର ମୁକାବିଲା ଦିଗରେ ନୈତିକ ଦାୟିତ୍ୱ ନିର୍ବାହ କରିବାକୁ ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି। ଏହି ସମାରୋହରେ ପ୍ରଶିକ୍ଷଣରେ ଉତ୍କର୍ଷତା ପ୍ରତିପାଦନ କରିଥିବା କ୍ୟାଡେଟ୍କୁ ରାଷ୍ଟ୍ରପତି ସମ୍ବର୍ଦ୍ଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଦେଶର ଯୁବବର୍ଗ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାଠାରୁ ଆରମ୍ଭ କରି

ବିନିର୍ମାଣ କ୍ଷେତ୍ର, ମହାକାଶ, ସେମିକଣ୍ଡକ୍ଟର ଏବଂ ଡ୍ରୋନ୍ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଭାରତ ବିଶ୍ୱସ୍ତରରେ ଏକ ପ୍ରମୁଖ ଷ୍ଟାର୍ଟଅପ୍ କେନ୍ଦ୍ର ଭାବେ ପରିପ୍ରକାଶ ପାଇଛି। ଏହି ସଫଳତା ଯୁବବର୍ଗଙ୍କ ଯୋଗୁଁ ସମ୍ଭବ ହୋଇପାରିଛି। କ୍ରୀଡ଼ା କ୍ଷେତ୍ରଠାରୁ ଆରମ୍ଭ କରି ଦେଶର ଭବିଷ୍ୟତ ଗଠନରେ ଯୁବବର୍ଗଙ୍କ ଉତ୍ସାହପୂର୍ଣ୍ଣ ଯୋଗଦାନକୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି। ବହୁ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତର ଯୁବ କ୍ରୀଡ଼ାବିତ୍ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରି ଦେଶକୁ ଗୌରବାନ୍ୱିତ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶରେ ବିଭିନ୍ନ କ୍ଷେତ୍ରରେ ସୃଷ୍ଟି ହୋଇଥିବା ଇକୋସିଷ୍ଟମ ନବସୃଜନ, ଉଦ୍ୟୋଗ କ୍ଷେତ୍ର ଆଦିକୁ ପ୍ରୋହାହନ ପ୍ରଦାନ କରୁଛି। ଗତ 12 ବର୍ଷ ଧରି କେନ୍ଦ୍ରର ଏନ୍ଡିଏ ସରକାର ଯୁବ ନେତୃତ୍ୱାଧୀନ ବିକାଶ ଉପରେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆସାମର ଜୋରହାଟ ବାୟୁସେନା ଘାଟିରେ ଆଜି ସକାଳେ ଭାରତୀୟ ବାୟୁସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବାୟୁସେନା ଦେଇଥିବା ସୂଚନା ଅନୁଯାୟୀ AM-32 ପରିବହନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ଦୁର୍ଘଟଣାର କାରଣ ନିର୍ଣ୍ଣୟ କରିବା ପାଇଁ ଏକ ତଦନ୍ତ କମିଟି ଗଠନ କରାଯାଇଛି ବୋଲି ବାୟୁସେନା ସୂଚନା ଦେଇଛି। ଦେଶବ୍ୟାପୀ କନ୍ୟା ସନ୍ତାନଙ୍କୁ ସଶକ୍ତ କରିବା ଏବଂ ସାମାଜିକ ଦୃଷ୍ଟିକୋଣକୁ ପରିବର୍ତ୍ତନ କରିବାରେ ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଏକ ପ୍ରମୁଖ ପରିବର୍ତ୍ତନକାରୀ ପଦକ୍ଷେପ ଭାବେ ଉଭା ହୋଇଛି। 2015 ଲିଙ୍ଗଗତ ଅସମାନତା ଏବଂ ବୈଷମ୍ୟକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଏହି ଅଭିଯାନ ଆରମ୍ଭ କରାଯାଇଥିଲା। କନ୍ୟାସନ୍ତାନଙ୍କର ସୁରକ୍ଷା, ଶିକ୍ଷା ଏବଂ ବଞ୍ଚବାର ଅଧିକାରକୁ ସୁରକ୍ଷା ପ୍ରଦାନ କରିବାରେ ଏହି ଯୋଜନା ବେଶ୍ ଫଳପ୍ରଦ ସାବ୍ୟସ୍ତ ହୋଇଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ କହିଛି, ଗତ ଦଶନ୍ଧି ମଧ୍ୟରେ ଲିଙ୍ଗଗତ ଅସମାନତା ବହୁ ପରିମାଣରେ ହ୍ରାସ ପାଇଛି। ଶିକ୍ଷା କ୍ଷେତ୍ରରେ କନ୍ୟାସନ୍ତାନଙ୍କର ଅଂଶଗ୍ରହଣ ବୃଦ୍ଧି ପାଇଛି। ମାଧ୍ୟମିକ ସ୍ତରରେ କନ୍ୟାସନ୍ତାନଙ୍କର ନାମଲେଖା 2014-15 ରହିଥିବା 75.51%ରୁ ବୃଦ୍ଧି ପାଇ 2024-25 80.2% ପହଞ୍ଚିଥିଲା। କନ୍ୟାସନ୍ତାନଙ୍କ ପାଇଁ ଏକ ଉତ୍ତମ ପରିବେଶ ସୃଷ୍ଟି କରିବା, ଗୋଷ୍ଠୀଗତ ସମ୍ପୃକ୍ତି, ସଚେତନତା ଏବଂ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ମଧ୍ୟରେ ସମନ୍ୱିତ ଭାବେ କାର୍ଯ୍ୟ କରିବାରେ ଏହି ଯୋଜନା ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ବୋଲି ମନ୍ତ୍ରଣାଳୟ କହିଛି। ସଂଘର୍ଷର ଅବସାନ ନେଇ ଆମେରିକା ସହିତ ଚୂଡ଼ାନ୍ତ ଶାନ୍ତି ଚୁକ୍ତି ସ୍ୱାକ୍ଷରକୁ ଇରାନ୍ ପ୍ରତ୍ୟାଖ୍ୟାନ କରିଛି। ଅନ୍ୟପକ୍ଷରେ ଉଭୟ ଦେଶ ମଧ୍ୟରେ ଏକ ପ୍ରାଥମିକ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି। ଗଣମାଧ୍ୟମ ସହ ସାକ୍ଷାତକାରରେ ଇରାନ୍ର ବୈଦେଶିକ ମନ୍ତ୍ରୀ ଆବାସ ଅର୍ଘାଚି କହିଛନ୍ତି, ପ୍ରାଥମିକ ପର୍ଯ୍ୟାୟରେ ଚୁକ୍ତି ନେଇ ବୁଝାମଣା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଡିଜିଟାଲ୍ ଭାବରେ ଉଭୟ ପକ୍ଷ ଏଥିରେ ସ୍ୱାକ୍ଷର କରିବାର ସମ୍ଭାବନା ରହିଛି। ତେବେ ନୌସେନା ଅବରୋଧ ପ୍ରତ୍ୟାହାର ଏବଂ ଜବତ ଇରାନ୍ ସମ୍ପତ୍ତି ମୁକ୍ତ ନ ହେବା ଯାଏଁ ଆମେରିକା ସହ ସ୍ଥାୟୀ ଚୁକ୍ତିକୁ ତେହେରାନ ସମର୍ଥନ କରିବ ନାହିଁ ବୋଲି ଶ୍ରୀ ଅର୍ଘାଚି ସ୍ୱଷ୍ଟ କରିଛନ୍ତି। ଦେଶର ଆର୍ଥିକ ସାର୍ବଜନୀନ ଅଧିକାରର ସୁରକ୍ଷା ସୁନିଶ୍ଚିତ ହେବା ଏବଂ ପ୍ରତିକୂଳ ପଦକ୍ଷେପର ପ୍ରତ୍ୟାହାର ଚୂଡ଼ାନ୍ତ ଚୁକ୍ତିର ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ବୋଲି ଇରାନ୍ କହିଛି। ଅନ୍ୟପକ୍ଷରେ ଇସ୍ଲାମାବାଦରେ ପାକିସ୍ତାନ ମଧ୍ୟସ୍ଥତାରେ ଚାଲିଥିବା ଆଲୋଚନାରେ ଏକ ଚିଠା ଚୁକ୍ତି ଉପରେ ଉଭୟ ଇରାନ୍ ଓ ଆମେରିକା ସହମତ ହୋଇଥିବା ଜଣାପଡ଼ିଛି। ଆଫ୍ରିକୀୟ ରାଷ୍ଟ୍ର କଙ୍ଗୋରେ ଇବୋଲା ଜନିତ ମୃତ୍ୟୁ ସଂଖ୍ୟା 139 ହୋଇଛି। ସେଠାକାର ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ ଦେଶରେ ଇବୋଲା ସଂକ୍ରମଣ 699 ପହଞ୍ଚିଛି। ଇଟୁରି ପ୍ରଦେଶରେ 17 ନୂତନ ସଂକ୍ରମଣ ମାମଲା ଚିହ୍ନଟ ହେବା ସହ 5 ଜଣଙ୍କର ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଛି ବୋଲି ସେଠାକାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଦେଶର ଇଟୁରି, ଉତ୍ତର କିଭୁ ଏବଂ ଦକ୍ଷିଣ କିଭୁ ଆଦି ପ୍ରଦେଶରେ ସ୍ୱାସ୍ଥ୍ୟ ଜୋନ୍ରେ ଇବୋଲା ସଂକ୍ରମଣ ବୃଦ୍ଧି ପାଇଥିବା ସେଠାକାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ପୁରୁଷ ବର୍ଗ ତିନିଟିକିଆ ଦିନିକିଆ ଆନ୍ତର୍ଜାତିକ ସିରିଜ୍ ଆଜିଠାରୁ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚ୍ ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ଠାରେ ବର୍ଷା ଯୋଗୁଁ ବିଳମ୍ବ ହୋଇଛି। ସିରିଜ୍ର ପରବର୍ତ୍ତୀ 2 ମ୍ୟାଚ୍ ଲକ୍ଷ୍ନୌ ଏବଂ ଚେନ୍ନାଇଠାରେ ଖେଳାଯିବ। 2026 ଫିଫା ବିଶ୍ୱକପ୍ ପ୍ରତିଯୋଗିତାର ଗ୍ରୁପ୍ ଡିର ଏକ ମ୍ୟାଚ୍ରେ ଆମେରିକା ବିଜୟୀ ହୋଇଛି। ଲସ୍ ଆଞ୍ଜେଲସ୍ର ସୋଫାଇ ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଆମେରିକା ପାରାଗୁଏକୁ 4-1 ଗୋଲ୍ରେ ପରାସ୍ତ କରିଛି। ଅନ୍ୟ ଏକ ମ୍ୟାଚ୍ରେ କାନାଡା ଏବଂ ବୋସ୍ନିଆ ହର୍ଜଗୋବିନା ମଧ୍ୟରେ ଖେଳ 1-1 ଗୋଲ୍ରେ ଅମୀମାଂସିତ ଭାବେ ଶେଷ ହୋଇଛି। ଆଇସିସି ମହିଳା ଟି20 ବିଶ୍ୱକପ୍ 10ମ ସଂସ୍କରଣରେ ଭାରତ ଆସନ୍ତାକାଲି ତା'ର ଅଭିଯାନ ଆରମ୍ଭ କରିବ। ପ୍ରଥମ ମ୍ୟାଚ୍ରେ ପାକିସ୍ତାନକୁ ଭେଟିବ। ଚଳିତ ସଂସ୍କରଣର ପ୍ରଥମ ମ୍ୟାଚ୍ରେ ଗତକାଲି ଶ୍ରୀଲଙ୍କା ବିପକ୍ଷରେ ଇଂଲଣ୍ଡ 87 ବିଜୟୀ ହୋଇଛି। ପ୍ରାୟ ଏକ ମାସ ବ୍ୟାପୀ ଚାଲିବାକୁ ଥିବା ଏହି ବିଶ୍ୱକପ୍ ପ୍ରତିଯୋଗିତାର ସମସ୍ତ ମ୍ୟାଚ୍ ଇଂଲଣ୍ଡ ଏବଂ ୱେଲ୍ସର ବିଭିନ୍ନ ସ୍ଥାନରେ ଖେଳାଯିବ। ଫ୍ରାନ୍ସ ଓ ସ୍ଲୋଭାକିଆକୁ 6-ଦିନିଆ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ନିସ୍ଠାରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ଡେରାଡୁନ୍ସ୍ଥିତ ଭାରତୀୟ ସାମରିକ ଏକାଡେମୀରେ 158ତମ ପାସିଂ ଆଉଟ୍ ପରେଡ୍ର ଅଭିବାଦନ ଗ୍ରହଣ କଲେ ରାଷ୍ଟ୍ରପତି।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁକନ୍ୟା ଜେନା। ମୁଖ୍ୟ ସମ୍ବାଦ, କ୍ରୀଡ଼ା କ୍ଷେତ୍ରରୁ ଆରମ୍ଭ କରି ଦେଶର ଭବିଷ୍ୟତ ଗଠନରେ ଯୁବବର୍ଗଙ୍କ ଉତ୍ସାହପୂର୍ଣ୍ଣ ଯୋଗଦାନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା। ଜାତୀୟ ଶିକ୍ଷାନୀତି 2020 ଶିକ୍ଷା ବ୍ୟବସ୍ଥାରେ ନୂତନ ଦିଗନ୍ତ ସୃଷ୍ଟି କରିଛି କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଆସନ୍ତାକାଲି ଅନୁଷ୍ଠିତ ହେବ ପତରପେଣ୍ଡି। ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗାମୀ 2-3 ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନକୁ ଅଗ୍ରସର ହେବା ନେଇ ପାଣିପାଗ କେନ୍ଦ୍ରର ଆକଳନ। ଦେଶର ଯୁବବର୍ଗ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାଠାରୁ ଆରମ୍ଭ କରି ବିନିର୍ମାଣ କ୍ଷେତ୍ର, ମହାକାଶ, ସେମିକଣ୍ଡକ୍ଟର ଏବଂ ଡ୍ରୋନ୍ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଭାରତ ବିଶ୍ୱସ୍ତରରେ ଏକ ପ୍ରମୁଖ ଷ୍ଟାର୍ଟଅପ୍ କେନ୍ଦ୍ର ଭାବେ ଉଭା ହୋଇଛି। ଏହି ସଫଳତା ଯୁବବର୍ଗଙ୍କ ଯୋଗୁଁ ସମ୍ଭବ ହୋଇପାରିଛି। କ୍ରୀଡ଼ା କ୍ଷେତ୍ରଠାରୁ ଆରମ୍ଭ କରି ଦେଶର ଭବିଷ୍ୟତ ଗଠନରେ ଯୁବବର୍ଗଙ୍କ ଉତ୍ସାହପୂର୍ଣ୍ଣ ଯୋଗଦାନକୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି। ବହୁ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତର ଯୁବ କ୍ରୀଡ଼ାବିତ୍ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରି ଦେଶକୁ ଗୌରବାନ୍ୱିତ କରିଛନ୍ତି। ଦେଶରେ ବିଭିନ୍ନ କ୍ଷେତ୍ରରେ ସୃଷ୍ଟି ହୋଇଥିବା ଭିଭିଭୂମି, ନବସୃଜନ, ଉଦ୍ୟୋଗ କ୍ଷେତ୍ର ଆଦିକୁ ଏହା ପ୍ରୋହାହନ ପ୍ରଦାନ କରୁଛି। ଗତ 12 ବର୍ଷ ଧରି କେନ୍ଦ୍ରରେ ଏନ୍ଡିଏ ସରକାର ଯୁବ ନେତୃତ୍ୱାଧୀନ ବିକାଶ ଉପରେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶକୁ ବିଶ୍ୱର ଅଗ୍ରଣୀ ଶକ୍ତି ଭାବେ ପ୍ରତିଷ୍ଠିତ କରିବାରେ ଯୁବପିଢ଼ିଙ୍କ ଭୂମିକା ନିର୍ଣ୍ଣାୟକ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ମଧ୍ୟପ୍ରଦେଶର ଭୋପାଳଠାରେ ଆଜି ଯୁବ ଖେଳାଳିଙ୍କ ସହ ମତ ବିନିମୟ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଜାତୀୟ ଶିକ୍ଷାନୀତି 2020 ଶିକ୍ଷା ବ୍ୟବସ୍ଥାରେ ଏକ ନୂତନ ଦିଗନ୍ତ ସୃଷ୍ଟି କରିଛି। ପାଠପଢ଼ା ସହିତ ଖେଳର ଧାରଣାକୁ ଗୁରୁତ୍ୱ ଦେଇ ଛାତ୍ରଛାତ୍ରୀଙ୍କ ଶିକ୍ଷା, ପ୍ରତିଭା ଓ କୌଶଳର ବିକାଶ ଉପରେ ସରକାର ଗୁରୁତ୍ୱ ଦେଇଆସୁଛନ୍ତି। ଏକାଡେମିକ୍ ବ୍ୟାଙ୍କ କ୍ରେଡିଟ୍ ଏବଂ ଆପ୍ର ଆଇଡି ଭଳି ନୂତନ ପଦକ୍ଷେପ ଛାତ୍ରଛାତ୍ରୀଙ୍କ ଅନୁଭବ, ସଫଳତା ଓ କୌଶଳକୁ ସ୍ୱୀକୃତି ପ୍ରଦାନ କରିବା ସହିତ ଶିକ୍ଷା ଓ କୌଶଳ ମଧ୍ୟରେ ଦୃଢ଼ ସମନ୍ୱୟ ସ୍ଥାପନ କରିଛି। 2036 ଅଲମ୍ପିକ୍ ପ୍ରସ୍ତୁତିଠାରୁ ଆରମ୍ଭ କରି ବିକଶିତ ଭାରତ 2047ର ସଂକଳ୍ପ ପୂରଣ ପର୍ଯ୍ୟନ୍ତ ଯୁବଶକ୍ତି ଭାରତର ସାମର୍ଥ୍ୟ ଓ ସମ୍ଭାବନାର ପ୍ରତୀକ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି। ଦେଶବ୍ୟାପୀ କନ୍ୟା ସନ୍ତାନଙ୍କୁ ସଶକ୍ତ କରିବା ଏବଂ ସାମାଜିକ ଦୃଷ୍ଟିକୋଣକୁ ପରିବର୍ତ୍ତନ କରିବାରେ ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଏକ ପ୍ରମୁଖ ପରିବର୍ତ୍ତନକାରୀ ପଦକ୍ଷେପ ଭାବେ ଉଭା ହୋଇଛି। 2015 ଲିଙ୍ଗଗତ ଅସମାନତା ଏବଂ ବୈଷମ୍ୟକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଏହି ଅଭିଯାନ ଆରମ୍ଭ କରାଯାଇଥିଲା। କନ୍ୟା ସନ୍ତାନଙ୍କର ସୁରକ୍ଷା, ଶିକ୍ଷା ଏବଂ ବଞ୍ଚିବାର ଅଧିକାରକୁ ସୁରକ୍ଷା ପ୍ରଦାନ କରିବାରେ ଏହି ଯୋଜନା ବେଶ୍ ଫଳପ୍ରଦ ସାବ୍ୟସ୍ତ ହୋଇଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ କହିଛି, ଗତ ଦଶନ୍ଧି ମଧ୍ୟରେ ଲିଙ୍ଗଗତ ଅସମାନତା ବହୁ ପରିମାଣରେ ହ୍ରାସ ପାଇଛି। ଶିକ୍ଷା କ୍ଷେତ୍ରରେ କନ୍ୟା ସନ୍ତାନଙ୍କର ଅଂଶଗ୍ରହଣ ବୃଦ୍ଧି ପାଇଛି।

0: କନ୍ୟା ସନ୍ତାନଙ୍କ ପାଇଁ ଏକ ଉତ୍ତମ ପରିବେଶ ସୃଷ୍ଟି କରିବା, ଗୋଷ୍ଠୀଗତ ସମ୍ପୃକ୍ତି, ସଚେତନତା ଏବଂ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ମଧ୍ୟରେ ସମନ୍ୱିତ ଭାବେ କାର୍ଯ୍ୟ କରିବାରେ ଏହି ଯୋଜନା ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ବୋଲି ମନ୍ତ୍ରଣାଳୟ କହିଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ପୁରୀ ଗସ୍ତରେ ଯାଇ ନିକଟସ୍ଥ ରେଳ ଷ୍ଟେସନରେ ଚାଲୁଥିବା ନବୀକରଣ କାର୍ଯ୍ୟର ସମୀକ୍ଷା କରୁଛନ୍ତି। ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଷ୍ଟେସନର ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ରାଜ୍ୟପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରେଳ ଷ୍ଟେସନରେ ଯାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା, ରହଣୀ ପାଇଁ 100ଟି ବିଶ୍ରାମ ଗୃହ ନିର୍ମାଣ କରାଯାଉଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ଓଡ଼ିଶାରେ ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି ପାଳନ ନେଇ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ଆସନ୍ତା ଜୁନ୍ ମାସ 20 ତାରିଖରେ ରାଇରଙ୍ଗପୁରଠାରେ ହେବାକୁ ଥିବା ସମାରୋହରେ ଯୋଗଦେଇ 4ଟି ପ୍ରକଳ୍ପର ଉଦ୍ଘାଟନ ଓ 2ଟି ପ୍ରକଳ୍ପର ଶିଳାନ୍ୟାସ କରିବେ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ପୁଲିସ୍ ପକ୍ଷରୁ ଆସନ୍ତା 19-20 ତାରିଖରେ 150 ପ୍ଲାଟୁନ୍ ଫୋର୍ସ ମୁତୟନ ହେବା ନେଇ ପୂର୍ବାଞ୍ଚଳ ଡିଆଇଜି କହିଛନ୍ତି। ଗତକାଲି ରାଜ୍ୟରେ ବିଜେପି ସରକାର 2 ବର୍ଷ ପୂରଣ କରିଛି। ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ସହିତ ନୂତନ ଯୋଜନାର ମଧ୍ୟ ଘୋଷଣା କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଆସନ୍ତାକାଲି ନନ୍ଦପଡ଼ାର ବାବା ବମ୍ବରାଡ଼ ବାଲୁଙ୍କେଶ୍ୱରଙ୍କ ପତ୍ରପିଣ୍ଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏନେଇ ଯାତ୍ରା କମିଟି ପକ୍ଷରୁ ଆଡ଼ମ୍ବର ସହକାରେ ପ୍ରସ୍ତୁତି ଚାଲିଛି। କନ୍ୟା ପିତାମାତାଙ୍କ ଘରେ ଆୟୋଜନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୀତଳଷଷ୍ଠୀ ଯାତ୍ରା ସମ୍ପର୍କରେ ଅଧିକ ସୂଚନା ଦେଉଛନ୍ତି ଆମ ସମ୍ବଲପୁର ସମ୍ବାଦଦାତା ଗୁଣମଣି ବିଶ୍ୱାଳ।
1: ଆସନ୍ତାକାଲିଠାରୁ ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ ହେଉଛି। ନନ୍ଦପଡ଼ାର ବମ୍ବରାଡ଼ ବାବା ବାଲୁକେଶ୍ୱରଙ୍କର ପତରପେଣ୍ଡି ବା ନିର୍ବନ୍ଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବାବେଳେ 18 ତାରିଖ ଶୁଭଲଗ୍ନରେ ବିବାହ କାର୍ଯ୍ୟ ସମ୍ପନ୍ନ ହେବ। ପତରପେଣ୍ଡି ପରେ ଦେବନିମନ୍ତ୍ରଣ, ବରାନୁଗମନ ଓ କନ୍ୟା ବିଦାୟ ପରି କାର୍ଯ୍ୟକ୍ରମ ରହିଛି। ସେହିପରି 19 ତାରିଖ ମଧ୍ୟରାତ୍ରରୁ ମହାଆଳତୀ ପରେ ସମ୍ବଲପୁରରେ 16 ଘଣ୍ଟା ଧରି ନଗର ପରିକ୍ରମା କାର୍ଯ୍ୟକ୍ରମ ପ୍ରତିବର୍ଷ ପରେ ଅନୁଷ୍ଠିତ ହେବ। ସହରର ସମସ୍ତ ପଡ଼ାରୁ ଦେବଦମ୍ପତି ବାହାରି ନଗର ପରିକ୍ରମା କରି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ତେବେ ଶୀତଳଷଷ୍ଠୀ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କନ୍ୟା ପିତାମାତା ଘରେ ମଧ୍ୟ କିଣାବିକା ସରିଥିବା ବେଳେ କୁଣିଆ ଆସିବା ଆରମ୍ଭ ହେଲେଣି। ନନ୍ଦପଡ଼ା ପରି ଝାଡୁଆପଡ଼ା, ମୋଦିପଡ଼ା, ବୁଢ଼ାରଜା, ବଡ଼ବଜାର, ଠାକୁରପଡ଼ା ପ୍ରମୁଖ ଯାତ୍ରା କମିଟି ମଧ୍ୟ ପ୍ରସ୍ତୁତି ସାରିଲେଣି। ଏନେଇ ଶୀତଳଷଷ୍ଠୀ ଯାତ୍ରାର ମିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି ସମୀର ବାବୁ କହିଛନ୍ତି,
2: ଦେଖୁନ୍ ଆମର ପତରପେଣ୍ଡି ଯାତ୍ରା ଯେନ୍ଟା କହୁଛୁ ଷଷ୍ଠୀର, ସେଟା ହଉଛି ମାତା ପାର୍ବତୀଙ୍କର ପତରପେଣ୍ଡି ଯାତ୍ରା। ତାପରେ ଆମର କାଲି ଗଲା ହଉଥିଲା, ପରଦିନ ହଉଛି ନୃସିଂହନେଉତା। ନୃସିଂହନେଉତା ଯାତ୍ରାରେ ନୃସିଂହ ମହାପ୍ରଭୁ ବାହାରି କରି ପ୍ରତ୍ୟେକ ଦେବାଦେବୀ ମନ୍ଦିରକେ ଯାଇକରି ନେଉତା ଦିଆହେସି ଯେ ସମସ୍ତେ ଶିବ ପାର୍ବତୀଙ୍କ ବାହାଘରରେ ଆସ। ସେଇ ହିସାବରେ ନେଉତା ଯାତ୍ରା ସରିଲା ପରେ 19 ତାରିଖ ଅଛେ ଆମର ବାହାଘର। ବାହାଘର ଆଗରୁ ଆମର ଗୋଟେ ସମ୍ବଲପୁର ନନ୍ଦପଡ଼ା ଶୀତଳଷଷ୍ଠୀ ଯାତ୍ରାର ଗୋଟେ ଅନନ୍ୟ ପରମ୍ପରା ଅଛେ, ସାକ୍ଷୀ ଗୋପୀନାଥ ଆଗମନ। ଆମର ସାକ୍ଷୀ ଗୋପୀନାଥ ମନ୍ଦିରରୁ ମହାପ୍ରଭୁ ଆସନ୍, ସେଟା ସାକ୍ଷୀ ଦେବାର ଲାଗି ଶିବ ପାର୍ବତୀଙ୍କ ବାହାଘରରେ ଶ୍ରୀକୃଷ୍ଣଙ୍କୁ ଡକା ହେସି ସାକ୍ଷୀ କରବାର ଲାଗି। ତାପରେ
0: ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ନାମରେ ଥିବା ତ୍ରୁଟି ସଂଶୋଧନ ପାଇଁ ଆସନ୍ତା 1 ମାସ ମଧ୍ୟରେ ପ୍ରକ୍ରିୟା ଆରମ୍ଭ ହେବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ସମସ୍ତ ପ୍ରତିଷ୍ଠାନର ଶୁଦ୍ଧ ଲେଖନୀ ଏବଂ ଉଚ୍ଚାରଣ ନିଶ୍ଚିତ କରାଯିବ, ନାମକରଣରେ ଥିବା ଅସଙ୍ଗତି ଦୂର କରିବା ସହ ଭାଷା ଓ ଐତିହ୍ୟର ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦେବା ପାଇଁ ମନ୍ତ୍ରୀ ଶ୍ରୀ ପୂଜାରୀ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ପ୍ରତିଷ୍ଠାନଗୁଡ଼ିକର ନାମ ସଂଶୋଧନ ପାଇଁ କେନ୍ଦ୍ରକୁ ଚିଠି ଲେଖାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଅନ୍ତର୍ଜାତୀୟ ଯୋଗ ଦିବସ 2026 ଅବସରରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଗିନିଜ୍ ୱାର୍ଲଡ ରେକର୍ଡ ପାଇଁ ଗଣଯୋଗ ଅଭିଯାନ ଆସନ୍ତାକାଲି ସକାଳ 6:15ରୁ 7:35 ପର୍ଯ୍ୟନ୍ତ ଆଭାସୀ ମାଧ୍ୟମରେ ଆୟୋଜିତ ହେବ। ଏହି ଅଭିଯାନରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି। କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପାଇଁ ଟୋଲ୍ ଫ୍ରି ନମ୍ଘର 1800315708କୁ ଏକ ମିସ୍ଡ କଲ୍ କରି ଆଗ୍ରହୀ ବ୍ୟକ୍ତିମାନେ ନିଜର ନାମ ପଞ୍ଜୀକରଣ କରିପାରିବେ। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତା ସୋମବାର ଦିନ ବନ୍ଦ ରହିବ। ରଜ ସଂକ୍ରାନ୍ତି ପାଇଁ ସରକାରୀ ଛୁଟି ଦିନକୁ ଦୃଷ୍ଟିରେ ରଖି ଏହି ନିଷ୍ପଭି ନିଆଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଆଧାରରେ ଢେଙ୍କାନାଳ ଜିଲ୍ଲାରେ ମୋଟ 3,05,542 ଜଣ ହିତାଧିକାରୀ ଉପକୃତ ହେବେ। ଗଜପତି ଜିଲ୍ଲା କାଶୀନଗର ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଯୁକ୍ତଧାରା ପୋର୍ଟାଲ ସମ୍ପର୍କିତ ଅନୁଧ୍ୟାନ ବୈଠକ ଅନୁଷ୍ଠିତ ହୋଇଯାଇଛି। କାଶୀନଗର ବ୍ଲକ ଉନ୍ନୟନ ଅଧିକାରୀ ଡମ୍ବରୁଧର ମଲ୍ଲିକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ପୋର୍ଟାଲର ବ୍ୟବହାର ଓ ଏହାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଛନ୍ତି।

ଆଲୋଚନା କରିଛନ୍ତି। ନୟାଗଡ଼ ଜିଲ୍ଲାରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସମବାୟ ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତରାୟ ଯୋଗଦେଇ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାର କାର୍ଯ୍ୟକାରିତା ଓ ସଫଳ ସମ୍ପର୍କରେ ଆଲୋଚନା କରିଛନ୍ତି। ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍ସ୍ଥିତ ଆଦିବାସୀ ପଡ଼ାଠାରେ 500 କ୍ଷମତା ବିଶିଷ୍ଟ ବହୁମୁଖୀ ହଲ୍କୁ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଉଦ୍ଘାଟନ କରିଛନ୍ତି। ସ୍ଥାନୀୟ ଅଞ୍ଚଳର ସାମାଜିକ ସାଂସ୍କୃତିକ ଓ ସମୁଦାୟ ଭିତ୍ତିକ କାର୍ଯ୍ୟକଳାପ ସହିତ ବିଭିନ୍ନ ସଭାସମିତି ବୈଠକ ଆଦି ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଶ୍ରୀମତୀ ମାଳବିକା ଦେବୀ କହିଛନ୍ତି। ଭଦ୍ରକ ଜିଲ୍ଲାର 7 ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଂଶୋଧନ ଏସ୍ଆଇଆର୍ ସମ୍ପର୍କିତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଉପକୂଳ ଅଞ୍ଚଳରେ ପ୍ରବେଶ କରିବା ପରେ ବର୍ତ୍ତମାନ ଉତ୍ତର ଭାଗକୁ ଅଗ୍ରସର ହେଉଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ମୌସୁମୀ ପ୍ରଭାବରେ ଉତ୍ତର ଓଡ଼ିଶାରେ ଥିବା ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ପାଗ ଅନୁକୂଳ ଥିବାରୁ ଆଗାମୀ 2-3 ଦିନ ମଧ୍ୟରେ ମୌସୁମୀ ବାୟୁ ରାଜ୍ୟର ଅଧିକାଂଶ ସ୍ଥାନକୁ ଅଗ୍ରସର ହେବାର ସମ୍ଭାବନା ରହିଛି। ସମ୍ବାଦ ଶେଷ ପୂର୍ବରୁ ପୁଣି ଥରେ ମୁଖ୍ୟ ସମ୍ବାଦ। କ୍ରୀଡ଼ା କ୍ଷେତ୍ରରୁ ଆରମ୍ଭ କରି ଦେଶର ଭବିଷ୍ୟତ ଗଠନରେ ଯୁବବର୍ଗଙ୍କ ଉତ୍ସାହପୂର୍ଣ୍ଣ ଯୋଗଦାନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା। ଜାତୀୟ ଶିକ୍ଷାନୀତି 2020 ଶିକ୍ଷା ବ୍ୟବସ୍ଥାରେ ନୂତନ ଦିଗନ୍ତ ସୃଷ୍ଟି କରିଛି କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ସମ୍ଭଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଆସନ୍ତାକାଲି ଅନୁଷ୍ଠିତ ହେବ ପତରପେଣ୍ଡି। ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗାମୀ 2-3 ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନକୁ ଅଗ୍ରସର ହେବା ନେଇ ପାଣିପାଗ କେନ୍ଦ୍ରର ଆକଳନ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକେ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଆରେ କେତେ ଜଲ୍ଦି ଥକି ଗଲୁ, ଚାଲ ଆଉ ଗୋଟେ ରାଉଣ୍ଡ ଯିବା। ଚାଲ,
2: ତୋର ତ ଏସବୁ ଅଭ୍ୟାସ ନଥିଲା।
3: ଶୋଇ ପଡ଼ିଲୁ ନା କଣ? ସିଗାରେଟ୍ ଟାଣି ଦେ, ନିଦ ଆପେ ଆପେ ଚାଲିଯିବ।
1: ଆରେ ନାଇଁ ନାଇଁ,
3: ନହେଲେ ଚେଇଁବୁ କେମିତି? ମୁଣ୍ଡ ଉପରେ ବା ରିଟେନ୍ ଟେଷ୍ଟ ନେ।
2: ଓ ବୁଝିଲି, ସିଗାରେଟ୍ ପିପି କେମିତି ଦେଖାଯାଉଛୁ ଜାଣିପାରୁଛୁ ତ?
4: I think Saurabh Das, Junior Athletic Champion 2023. Anything wrong with you? Don't worry. Try for the next time.
2: Tension nahi na. Maybe kichi better option thibo to pai. Chhade obvious. Hale better option kon? Aau kichi option rahibo to pakhare.
5: ଚାଷୀଙ୍କ ପାଇଁ ଅନନ୍ୟ ପଦକ୍ଷେପ ଓ ଯୋଜନା ଆପଣେଇଛନ୍ତି ଲୋକଙ୍କ ସରକାର। ଚାଷୀଙ୍କ ସମୃଦ୍ଧି ପାଇଁ ସମୃଦ୍ଧ କୃଷକ ଯୋଜନା, ସିଏମ୍ କିଷାନ, କୃଷି ଉଦ୍ୟୋଗ ଓ କାମଧେନୁ ଯୋଜନା ଦେଇଛି ନୂତନ ଶକ୍ତି ଓ ନୂତନ ସୁଯୋଗ।
6: ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀମାନଙ୍କୁ ବର୍ଦ୍ଧିତ ହାରରେ ଏମ୍ଏସ୍ପି, ସିଏମ୍ କିଷାନ ଯୋଜନାରେ ଆର୍ଥିକ ସହାୟତା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବ୍ସିଡି, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣ ଯୋଜନା ଓ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଭଳି ଉନ୍ନତିମୂଳକ ଯୋଜନା ସହିତ ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ଓଡ଼ିଶାର ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଛି।
5: ଏସବୁ ସହିତ ବୁଣାକାର ଓ କାରିଗରମାନଙ୍କୁ ସଶକ୍ତ କରୁଛି ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା, ମୁଖ୍ୟମନ୍ତ୍ରୀ ବୟନ ଶିଳ୍ପ ବିକାଶ ଯୋଜନା, ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନା ଭଳି ଲୋକ କଲ୍ୟାଣକାରୀ ଯୋଜନା ଦ୍ୱାରା ଲକ୍ଷ ଲକ୍ଷ ଚାଷୀ ପରିବାର ହେଉଛନ୍ତି ଉପକୃତ।
6: ବିକାଶର ଧାରା ଓଡ଼ିଶା ସାରା।

ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଡ଼େକ୍ ଦେଲ୍ଚେ ଦେଲ୍ ତକ୍ରେ ରେଡିଓ ହମ୍ସଫର୍ ସାଗର ଅଛି ଆପଣଙ୍କ ସହିତ ଷ୍ଟୁଡିଓ ଗୁଡ଼ିରେ ସମୟ 2:45 ସମୟ ହେଇଛି ଶୁଣିବା କେତୋଟି ପୁରୁଣା ଓଡ଼ିଆ କଥା ଚିତ୍ରର ଗୀତ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଉଦୀୟମାନ ଚଳଚ୍ଚିତ୍ରରୁ ପ୍ରଣବ ପଟ୍ଟନାୟକଙ୍କ କଣ୍ଠରେ

ట్యూన్ కూర్చుంది మ్యూజికల్ హియర్స్ 100.4 ఆకాశవాణి ఎఫ్ఎం రెయిన్బో కటక్ దేశదేల్ తగ్గి రేడియో హంసపర్ సాగర ఉచి ఆపణ సహిత స్టూడియో గుడ్రి ସମୟ ଅପରାହ୍ନ 3:00 ବାଜି ଗୋଟାଏ ମିନିଟ୍ ହେବାକୁ ଯାଉଛି ଆରମ୍ଭ କରିବା ପ୍ରୋଗ୍ରାମ ବନ୍ଦେଶ ଫ୍ରେଣ୍ଡସ୍ ବଞ୍ଚିବା ଓ ବଢ଼ିବାର ସଂଘର୍ଷମୟ ପରିବେଶରୁ ମନୁଷ୍ୟ ନିଜର ନାନାବିଧି କର୍ମକୁଶଳତାର ପରିଚୟ ପ୍ରଦାନ କରିଛି। ହସ୍ତଶିଳ୍ପ ହେଉଛି ମନୁଷ୍ୟର ସେହି କୁଶଳୀ ହାତର କମନୀୟ କଳାକର୍ମ ଯାହା ଆମ ଓଡ଼ିଶାରେ ହେଉ କିମ୍ବା ଭାରତରେ ହେଉ ପ୍ରତ୍ୟେକ ଜାଗାରେ ଦେଖିବାକୁ ମିଳିଛି। ଆଜି ଆମେ ମୋ ଦେଶରେ ଓଡ଼ିଶାର ହସ୍ତଶିଳ୍ପ ବା ଆମ ହସ୍ତଶିଳ୍ପ ବିଷୟରେ କଥାବାର୍ତ୍ତା ହେବା। ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ପ୍ରତ୍ୟେକ ଗାଁରେ ମିଳେ ନିଜସ୍ୱ ଶିଳ୍ପକୃତି, ଯେମିତିକି ଖଜୁରୀ ପତ୍ରର କାମ ହେଉ କିମ୍ବା ମାଟିର ପ୍ରତିମା ଅଥବା ପଥରରେ ତିଆରି ସୁନ୍ଦର କାରୁକାର୍ଯ୍ୟ। ଆଜି ମୋ ଦେଶରେ ଆଜି ଆମେ କଥା ହେବା ଆମ ହସ୍ତଶିଳ୍ପ ସମ୍ପର୍କରେ।

ଡାକିଲା ଗଜ ଗାଁଠୁ ସହରେ ରଜ ମଉଜ ରଜ ଦୋଳି ମା ମାନଙ୍କ ହାତ ତିଆରି ପିଠା ପସରା ମିଠା ପାନର ନିଆରା ସ୍ୱାଦ ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ ଏସିଛି ମା ମାନଙ୍କ ହାତ ତିଆରି ଆରିସା କାକରା ମଣ୍ଡା ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ ଜୁନ୍ 12-16 ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦନଗର ଠୁ ନେଇ ଏସ୍ପ୍ଲାନେଟ୍ ଇନ୍ଫୋସିଟି ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ୍ ଏହା କେବଳ ପିଠାର ସମ୍ଭାର ନୁହେଁ ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ।

वेलकम बैक ट्यून करछन म्युजिकली ओर 100.4 आकाशवाणी एफएम रेन बकडक देछ दिल तक रेडियो हम सफर सागर छ आपन को सहित सो चलचे मोदेश आ मोदेश रे आज हमें कथा होचे हम हस्तशिल्प संपर्क रे फ्रेंड्स हस्तशिल्प केवल सुंदर काम नुहे ଏହା ହେଉଛି ଗାଁର ଲୋକମାନଙ୍କର ଏକ ପ୍ରକାର ଜୀବିକା ଓ ବଞ୍ଚିବାର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଭୂମିକା ଯାହା ସୃଷ୍ଟି ହୁଏ ଶ୍ରମ ସୃଜନଶୀଳତା ଓ ଧୈର୍ଯ୍ୟର ସଂଯୋଗରେ ହସ୍ତଶିଳ୍ପରେ କିଛିଟା ପରିବର୍ତ୍ତନ ଘଟିଲେ ମଧ୍ୟ ଏହା ତା'ର ମୌଳିକ ସତ୍ୟା ଆଜି ମଧ୍ୟ ହରାଇ ନାହିଁ ହଁ ଫ୍ରେଣ୍ଡସ୍ ଏହା ଆମର ଦାୟିତ୍ୱ କି ଏହି ସୁନ୍ଦର କଳାକୁ ବଞ୍ଚାଇ ରଖିବା ଏବଂ ଶିଳ୍ପୀଙ୍କୁ ସମ୍ମାନ ଜଣାଇ ତାଙ୍କର କଳାକୃତିଗୁଡ଼ିକୁ ନିହାତି ଭାବରେ କିଣିବା

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ଦର୍ ସୁରିଲା ଆଫ୍ଟରନୁନ୍ରେ ସୁଦୀପ ଅଛି ଆପଣଙ୍କ ପାଖରେ। ତେବେ ବହୁତ ଗୀତ ଆମେ ଶୁଣୁ, କୋଉ ଗୀତରେ ଯେମିତି ଏ ଗୀତ ଆମେ ଶୁଣିଲୁ, ମନକୁ ନେଇକି ଗୋଟେ ଗୀତ ହେଇଛି, ଜଣଙ୍କ ସାଙ୍ଗରେ ଦେଖା ହବା, ସେ ଦେଖାଟା କେବେ ହେଇଛି, କୋଉଠି ହେଇଛି, କେମିତି ହେଇଛି କିଛି ମନେ ନାହିଁ, କିନ୍ତୁ କିଛି ସ୍ପେସିଫିକ୍ ଜିନିଷ ମନେ ଅଛି। ତା ସାଙ୍ଗରେ ବିତେଇଥିବା କିଛି ଭଲ ସମୟ, କିଛି ଭଲ ମୁହୂର୍ତ୍ତ ମନେ ଅଛି। ସେମିତି ବହୁ ଜିନିଷକୁ କମ୍ପେୟାର କରାଯାଏ ବିଭିନ୍ନ ଗୀତ ମାଧ୍ୟମରେ। ଆଉ ଆମକୁ ବି ବଞ୍ଚିବାର, ଜୀବନ ଜିଇଁବାର କିଛିଟା ଉପାୟ ମିଳେ ସେ ଗୀତ ଶୁଣିକି। ସେଥିପାଇଁ ତ ଗୀତ ଶୁଣିଲେ ମାଇଣ୍ଡ ରିଲାକ୍ସ ହେଇଯାଏ, ଆମେ ଏକଦମ ଏନର୍ଜେଟିକ୍ ଫିଲ୍ କରୁ, ପଜିଟିଭ୍ ଫିଲ୍ କରୁ। ଲାଇଫ୍ରେ ଯେତେ ଷ୍ଟ୍ରଗଲ୍ ଆସୁ, ଯେତେ ଯାହା ଅସୁବିଧା ଆସୁ, ଭଲ ଗୀତଟିଏ ଶୁଣିଦେଲେ ଆମକୁ ଲାଗେ ଯେ ଆମେ ଏଥରକ ବହୁତ ରିଲାକ୍ସ ଫିଲ୍ କରୁଛୁ, ଆମେ ଏଥରକ ପଜିଟିଭ୍ ଫିଲ୍ କରୁଛୁ, ପୁଣି ଥରେ ଆମ ବାଟ ଚାଲିବା ଆରମ୍ଭ କରୁ। ମୁଁ ଯଦି କହିବି ଯେ ନଦୀ ବି ସେମିତି, ଯେ ଯେତେ ଅଙ୍କା ବଙ୍କା ରାସ୍ତା ଆସୁ, ଯାହା ଆସୁ, ସେ କିନ୍ତୁ କିଛି ପଥର, ପାହାଡ଼, ପର୍ବତ ସବୁ କ୍ରସ୍ କରିକି ଆସିବ। କିଛି ସମୟ ପରେ ଦେଖିବେ ତାର ପ୍ରବାହଟା କମିଯିବ, କୋଉଠି କୋଉଠି ତା ପ୍ରବାହ ଜୋର ଥିବ, କୋଉଠି କୋଉଠି ପ୍ରବାହ ଧୀରେ ଥିବ, କିନ୍ତୁ ଯାହା ବି ହଉ ନା କାହିଁକି ସେ ଯାଇକି ପହଞ୍ଚିବ କାହା ପାଖରେ, ସମୁଦ୍ର ପାଖରେ। ସେମିତି ଆମକୁ ବି ଶିଖିବା ଉଚିତ ଯେ ଜୀବନରେ ବହୁତ ଷ୍ଟ୍ରଗଲ୍ ଆସିବ, ଗୀତ ଶୁଣିକି ହଉ, ଗପ ଶୁଣିକି ହଉ, କାହା ସାଙ୍ଗେ କଥା ହେଇକି ହଉ, ବୁଲାବୁଲି କରିକି ହଉ, ମାଇଣ୍ଡକୁ ରିଲାକ୍ସ କରିକି ଆମେ ପୁଣି ଥରେ ନିଜ ଜୀବନଯାତ୍ରାରେ ଆଗେଇ ଯିବା।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଯଦି ନଦୀଠୁ ଆଉ ଗୋଟେ କଥା ଶିଖିବାର ମିଳେ ତାହେଲେ ସେଇଟା ହେଉଛି ଯେ ପ୍ରଶ୍ନ, ଅଯଥା ପ୍ରଶ୍ନ କିମ୍ବା ସେଲ୍ଫ ଡାଉଟ୍, କିଛି ଗୋଟେ କରିବା ପୂର୍ବରୁ ନିଜ ଉପରେ ଡାଉଟ୍ କରିବା, ନିଜକୁ ବାରମ୍ବାର ପଚାରିବା, ଆରେ ନା ନା ମୁଁ ତ କରିପାରିବିନି। ବୋଧେ ପଜିଟିଭ୍ ପ୍ରଶ୍ନ କରନ୍ତୁ, ପଜିଟିଭ୍ ପ୍ରଶ୍ନ ଖରାପ ନାହିଁ, କିନ୍ତୁ ନେଗେଟିଭ୍ ପ୍ରଶ୍ନ କରନ୍ତୁନି। ଯେମିତିକି ଏମିତି କରନ୍ତୁ, ମୁଁ ଏଇଟା କରିପାରିବି ନା, ମୁଁ ଏଇଟା ନିଶ୍ଚୟ କରିପାରିବି, ୟେସ୍। କିନ୍ତୁ ଏଇଟା ନେଗେଟିଭ୍ ପ୍ରଶ୍ନ ଯେ ମୁଁ ବୋଧେ ଏଇଟା କରିପାରିବିନି, କରିପାରିବିନି ନା, ଏଇ ଜିନିଷ କରନ୍ତୁନି। ବାସ୍ ପଜିଟିଭ୍ ରୁହନ୍ତୁ, ଲକ୍ଷ୍ୟସ୍ଥଳକୁ ଆଗେଇ ଚାଲନ୍ତୁ। ସମୁଦ୍ର କେତେ ବାଟରେ, ସମୁଦ୍ର ଗଲାବେଳେ ବାଟରେ କ'ଣ କ'ଣ ଅବଷ୍ଟାକଲ୍ସ ଅଛି, ନଦୀ ସେସବୁ କିଛି ବୁଝେନି, ସେସବୁ କିଛି ଭାବେନି, ପଜିଟିଭ୍ଲି ନିଜ ଲକ୍ଷ୍ୟସ୍ଥଳକୁ ଯାଏ। ସେମିତି ଆମେ ଯେତେବେଳେ କିଛି ଗୋଟେ ଲକ୍ଷ୍ୟକୁ ଫାଇନାଲାଇଜ୍ କରୁଛେ ଯେ ଏଇ ଲକ୍ଷ୍ୟରେ ପହଞ୍ଚିବାର ଅଛି, ଏଇ କାମଟି କରିବାର ଅଛି, ସେତେବେଳେ ବିଭିନ୍ନ ନେଗେଟିଭ୍ ପ୍ରଶ୍ନ ସହିତ, ଡାଉଟ୍ ସହିତ ଯଦି ଆଗେଇବା ନା, ତାହେଲେ ଜିନିଷଟା ପାଇବାକୁ ବହୁତ କଷ୍ଟ ହେବ, କିମ୍ବା କନ୍ଫିଡେନ୍ସ ବି ପଳେଇ ପାରେ ସେ ଜିନିଷ ପାଇବା ପୂର୍ବରୁ। କିନ୍ତୁ ଯଦି ପଜିଟିଭ୍ ରହିବା ଆଉ ଆଗେଇ ଚାଲିବା ଲକ୍ଷ୍ୟସ୍ଥଳରେ ପଜିଟିଭ୍ ରହିକି, ତାହେଲେ ଡେଫିନେଟ୍ଲି ଲକ୍ଷ୍ୟସ୍ଥଳରେ ଯାଇକି ପହଞ୍ଚିବା, ଯେତେ ଅବଷ୍ଟାକଲ୍ସ ଆସୁ, ଯେତେ ଅସୁବିଧା ଆସୁ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଷ୍ଟୁଡିଓ ଘରରେ ସମୟ 4:50 ଶୁଣିବା ପ୍ରାୟୋଜିତ କାର୍ଯ୍ୟକ୍ରମ ଲମ୍ହେ।

ନମସ୍କାର, ଏଫ୍ଏମ୍ ହେଡ୍ଲାଇନ୍ ସହ ମୁଁ ସୁକନ୍ୟା। ଦେଶର ଯୁବବର୍ଗ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାଠାରୁ ଆରମ୍ଭ କରି ବିନିର୍ମାଣ, ମହାକାଶ, ସେମି କଣ୍ଡକ୍ଟର ଓ ଡ୍ରୋନ୍ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି। ସେ କହିଛନ୍ତି ଯୁବବର୍ଗଙ୍କ ପାଇଁ ଭାରତ ବିଶ୍ୱସ୍ତରରେ ଏକ ପ୍ରମୁଖ ଷ୍ଟାର୍ଟଅପ୍ କେନ୍ଦ୍ର ଭାବେ ଉଭା ହୋଇଛି। ଜାତୀୟ ଶିକ୍ଷାନୀତି 2020 ଶିକ୍ଷା ବ୍ୟବସ୍ଥାରେ ନୂତନ ଦିଗନ୍ତ ସୃଷ୍ଟି କରିଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଦେଶବ୍ୟାପୀ କନ୍ୟା ସନ୍ତାନଙ୍କୁ ସଶକ୍ତ କରିବା ଏବଂ ସାମାଜିକ ଦୃଷ୍ଟିକୋଣକୁ ପରିବର୍ତ୍ତନ କରିବାରେ ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଏକ ପ୍ରମୁଖ ପରିବର୍ତ୍ତନକାରୀ ପଦକ୍ଷେପ। ଗତ ଦଶନ୍ଧି ମଧ୍ୟରେ ଲିଙ୍ଗଗତ ଅସମାନତା ବହୁ ପରିମାଣରେ ହ୍ରାସ ପାଇଛି ବୋଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ କହିଛି। ନୂଆ ଆଧାର କାର୍ଡ଼ ପଞ୍ଜିକରଣ ଉପରେ ରୋକ୍ ଲଗାଯାଇଥିବା ନେଇ ଆସାମ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି। 18 ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଏହି ନିୟମ ଲାଗୁ ହୋଇଛି। ଅବୈଧ ପ୍ରବେଶ ରୋକିବାକୁ ଆସାମ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ପରେ ରେଲୱେ ପରୀକ୍ଷା ସିବିଟି ମୋଡ୍ରେ ହେବା ନେଇ ନିଷ୍ପତ୍ତି ନିଆଯାଇଛି। ଲେଫ୍ଟନାଣ୍ଟ ଜେନେରାଲ ଧୀର ସେଠ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ୱ ନେବେ। ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ସ୍ଥାନ ନେବେ ଧୀର ସେଠ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାର୍ଟି ପୁରୀ ଗସ୍ତରେ ଯାଇ ନିକଟସ୍ଥ ରେଳ ଷ୍ଟେସନରେ ଚାଲୁଥିବା ନବୀକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଆସନ୍ତା ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ଷ୍ଟେସନର ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ରାଜ୍ୟ

ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶାରେ ବିଜେପି ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ପାଳନ ନେଇ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ଆସନ୍ତା 20 ତାରିଖରେ ରାଇରଙ୍ଗପୁରଠାରେ ହେବାକୁ ଥିବା ସମାରୋହରେ ଯୋଗଦେଇ 4 ପ୍ରକଳ୍ପର ଉଦ୍ଘାଟନ ଓ 2 ପ୍ରକଳ୍ପର ଶିଳାନ୍ୟାସ କରିବେ। ବର୍ତ୍ତମାନ ପାଇଁ ଏଫ୍ଏମ୍ ହେଡ୍ଲାଇନ୍ସ ଏତିକି। ପରବର୍ତ୍ତୀ ନ୍ୟୁଜ୍ ହେଡ୍ଲାଇନ୍ ଶୁଣିପାରିବେ ସନ୍ଧ୍ୟା 6 ସମୟରେ।

ਟਿਊਨ ਕਰੀ ਛੰਦੀ 100.4 ਆਕਾਸ਼ਵਾਣੀ ਐਫਐਮ ਰੇਨਬੋ ਕਟਕ ਦਿਲ ਸੇ ਦਿਲ ਤੱਕ। ଯେମିତିକି ଆଶ୍ୱାସ ମୁଁ ଆପଣଙ୍କୁ କହିଥିଲି ଯେ ଆଗାମୀ ତିନି ଦିନର ଯାହା ଆପଣ ପ୍ଲାନ୍ କରିବାର ଅଛି କ'ଣ, ସେଇ ଡିସ୍କସନରେ ଆଜି ମୁଁ ବି ରହିବି, ପ୍ରାକ୍ଟିକାଲି ମୁଁ ବି ରହିବି, କାରଣ ଆଜି ଟିକେ ସେଇ ବିଷୟରେ ହିଁ କଥା ହେବା। କ'ଣ ସବୁ ଆପଣଙ୍କର ରଜ ପ୍ଲାନିଂ ରହିଛି, କେମିତି କ'ଣ ପାଳିବେ ରଜ, କ'ଣ ସବୁ ସ୍ପେଶାଲ ପ୍ରୋଗ୍ରାମ ରହିଛି, କ'ଣ ରୋଷେଇ ହେବ, କୁଆଡ଼େ ବୁଲାବୁଲି ଯିବେ, ଯାହା ବି ପ୍ଲାନ୍ ରହିଛି ସେୟାର କରିପାରିବେ ଆମ ସହିତ 06712303153 ନମ୍ବରରେ। ନମ୍ବର ଆଉଥରେ ଆପଣଙ୍କ ପାଇଁ 06712303153 କଲ୍ କରିପାରିବେ, ସେୟାର କରିପାରିବେ କ'ଣ ରହିଛି ଆପଣଙ୍କର ଏଇଥରର ରଜର ପ୍ଲାନ୍।

0: 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ଦେଖ ନମ୍ବର 0671-230-3153 କଲ୍ କରିପାରିବେ, ସେୟାର କରିପାରିବେ କ'ଣ ରହିଛି ଆପଣଙ୍କର ଏଥରର ରଜର ପ୍ଲାନ୍, କ'ଣ ସବୁ ବୁଲାବୁଲି ଖାଇବା ପିଇବା କ'ଣ ପ୍ଲାନ୍ କରିଛନ୍ତି। ହ୍ୟାଲୋ
1: ହ୍ୟାଲୋ ନମସ୍କାର।
0: ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ମୁଁ ସସ୍ମିତା ଦାସ କହୁଛି, କାଲେପୁର।
0: ଓକେ, କ'ଣ ଏଥର ରଜର ପ୍ଲାନ୍ ଅଛି?
1: ରଜର ପ୍ଲାନ୍ କ'ଣ, ଯୋଗାଡ଼ ଚାଲିଛି, ପୋଡ଼ ପିଠା ହବ ବୋଲି, ଆଉ କାକରା ପାକରା ହବ, ଛୁଆ ସବୁ ବୁଲାବୁଲି କରିବେ, ଆଉ ଆମେ ଭାବିଛୁ ଟିକେ ନଣନ୍ଦ ଘରକୁ ଯିବୁ ବୋଲି। ଆଉ
0: ଆଚ୍ଛା, ସିଆଡ଼େ ତାହେଲେ ବୁଲାବୁଲି ଅଛି ଆଉ।
1: ହଁ, ମଝି ରଜ ଦିନ ଟିକେ ନଣନ୍ଦ ଘରକୁ ଯିବୁ, ଆଉ ଇ ଝିଅ ମୋର ଦିଟା ଝିଅ ତ, ତାଙ୍କର ବେଶୀ ରଜ, ଆଉ ତାଙ୍କ ପାଇଁ ସବୁ ପିଠା ଆଜି କରୁଛି, ପୋଡ଼ ପିଠା କରୁଛି, କାକରା ପାକରା ହବ।
0: ଆଚ୍ଛା, ବହୁତ ବଢିଆ ବଢିଆ ଲାଗିବ ତାହେଲେ ଆଉ। ଥ୍ୟାଙ୍କ ୟୁ ସୋ ମଚ୍ କଲ୍ କରିଥିବାରୁ। ନମସ୍କାର। ନମ୍ବର 0671-230-3153 ରେ କଲ୍ କରିପାରିବେ, ଆପଣ ମଧ୍ୟ ସେୟାର କରିପାରିବେ ଆପଣ କ'ଣ ସବୁ ପ୍ଲାନ୍ କରିଛନ୍ତି ଏଇଥର ରଜରେ କରିବା ପାଇଁ। ହ୍ୟାଲୋ
2: ହ୍ୟାଲୋ ଦିଦି ନମସ୍କାର, ମୁଁ ଭୁବନେଶ୍ୱର ସାଲିଆ ସାହି ପ୍ରକାଶଚନ୍ଦ୍ର ସାହୁ କହୁଛି। ଦିଦି
0: ଆଜ୍ଞା ନମସ୍କାର, କ'ଣ ଏଥରକ ରଜରେ କରିବେ ବୋଲି ଭାବିଛନ୍ତି?
2: ରଜରେ ଆଉ ପିଲାମାନେ ତ ଏଠି ଭୁବନେଶ୍ୱରରେ ପାଠ ମାଠ ପଢିକି କୁଆଡେ ଭଲ ମନ୍ଦ କୁଆଡେ ଯାଇପାରୁନାହାନ୍ତି, ଆଉ ମୁଁ ତ ଦୋକାନଦାରୀ ଦିନ ସାରା କରୁଛି, ମୁଁ ବି କୋଉଠି ଯାଇପାରୁନାହାନ୍ତି। ତାପରେ ଝିଅ ଛୋଟ ପିଲାଙ୍କୁ ଟିଉସନ୍ କରେ, ସିଏ ବି ପିଲାଟା କୁଆଡେ ବୁଲାବୁଲି କରିବାକୁ ଯାଇପାରେ ନା। ଆଉ କାଲି ଆମେ ପିଲାମାନେ ଘରେ ଚାରି ଜଣ ଆମେ ବସିକି କଥାବାର୍ତ୍ତା ହେଇକି, ଆଉ ଶଳା ଭାଉଜ ଆଗରୁ ଫୋନ କରିଥିଲେ କହିଲେ ରଜକୁ ଆସିବ ବୁଲିବାକୁ, ତାପରେ ସାନ ସଡୁ ଫୋନ କରିଥିଲେ କହିଲେ ରଜକୁ ଆସିବ ବୁଲିବାକୁ, କହିନି ହଉ ସୁବିଧା ହେନେ ଆମେ ଯିବା ଆଉ। ଆଉ କାଲି ଆମେ ଘରେ ଚାରି ଜଣ ବସିକି କଥାବାର୍ତ୍ତା ହେଇକି, ଆଉ କାଲି ମାର୍କେଟ ଯାଇଥିଲୁ, ମାର୍କେଟ ବିଲ୍ଡିଂ ସବୁ ଡ୍ରେସ୍ ମେସ୍ ସବୁ କିଣିକି ଆଣିଲୁ, ପୁଅର, ଝିଅର, ତା ମାର, ମୋର ବି। ଆଉ କାଲି ଆମେ ପ୍ରୋଗ୍ରାମ ବାହାର କରୁଛୁ, ଆମେ ଗାଁକୁ ଯିମୁ ଟିକେ ବୁଲିକି, ଚାରି ଦିନ ଆସିମୁ।
0: ଆଚ୍ଛା, ବୁଲାବୁଲି ସମସ୍ତେ ଏକାଠି ଯାଇ କରିବେ ଆଉ।
2: ଆଜ୍ଞା, ଆଉ ପିଲାମାନେ ତ ଏକଲା ଯାଇପାରିବେନି, ଆଉ ତାଙ୍କ ସାଙ୍ଗରେ ମା ବାପା ଯିମୁ, ତାପରେ ଶ୍ୱଶୁର ଘରୁ ଟିକେ ଯିମି, ସରୁ ଘରକୁ ଯିମି, ତାପରେ ଜନ୍ମସ୍ଥାନ ମୋର ଭଦ୍ରକ ସୁଦ, ସେଠି ଟିକେ ଯିମି ବୁଲାବୁଲି କରିକି ଆସିମି ଆଉ।
0: ଆଚ୍ଛା, ବହୁତ ବଢିଆ, ବହୁତ ବଢିଆ, ଥ୍ୟାଙ୍କ ୟୁ କଲ୍ କଲେ ଆଉ।
2: ହଁ ଦିଦି ନମସ୍କାର, ଆପଣଙ୍କ ପ୍ରୋଗ୍ରାମ, ଆପଣଙ୍କ କଥାବାର୍ତ୍ତା ଶୁଣିକି ବହୁତ ଭଲ ଲାଗୁଛି ଦିଦି।
0: ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ, ଏମିତି ଆପଣଙ୍କ ଭଲ ପାଇବା ଆଶୀର୍ବାଦ ଥାଉ।
2: ନମସ୍କାର ଦିଦି।
0: ନମସ୍କାର। ନମ୍ବର 0671-230-3153 ରେ ଆପଣ ମଧ୍ୟ କଲ୍ କରିପାରିବେ, ସେୟାର କରିପାରିବେ ଆପଣ କ'ଣ ଭାବିଛନ୍ତି ଏଥର ରଜରେ କରିବା ପାଇଁ, କ'ଣ ସବୁ ପ୍ଲାନ୍ ରହିଛି। ହ୍ୟାଲୋ ହ୍ୟାଲୋ
3: ହ୍ୟାଲୋ
0: ଗୁଡ୍ ଇଭିନିଂ, କିଏ କହୁଥିଲେ, କୋଉଠୁ କହୁଥିଲେ?
3: ଅପା ନମସ୍କାର, ଶୁଭ ସନ୍ଧ୍ୟା।
0: ଶୁଭ ସନ୍ଧ୍ୟା, କିଏ କହୁଥିଲେ, କୋଉଠୁ କହୁଥିଲେ?
3: ମୁଁ ଆବାସ କହୁଛି, ଆମେ ତ ରଜ ଛୁଟିରେ ଗାଁକୁ ପଳାଇଛୁ, ପୁନେ ପଳାଇଛୁ, ଏବେ ମାର୍କେଟରେ ଅଛୁ।
0: ଓ, ଆପଣଙ୍କ ରଜ ଛୁଟି ଷ୍ଟାର୍ଟ ହେଇଗଲାଣି, ରଜ ପାଳନ ବି ଷ୍ଟାର୍ଟ ହେଇଗଲାଣି?
3: ଆଜ୍ଞା, ଟିକେ ଶୁଭୁନି, ଟିକେ ବହୁତ ମାନେ ଭିଡ଼ ଯେତେବେଳେ ମାର୍କେଟ ଅଛି ତ।
0: ଆଚ୍ଛା, ଓକେ ଓକେ, ଠିକ ଅଛି, ଆପଣ ତାହେଲେ ରଜ ଏନ୍ଜୟ କରନ୍ତୁ, ଆଉ କ'ଣ ପ୍ଲାନ୍ ଅଛି କହିବେ ନା ଏମିତି ବୁଲାବୁଲି ଷ୍ଟାର୍ଟ ହେଲା?
3: ନାଇଁ, ଏବେ ତ ରଜ ପାଇଁ ତ ମାର୍କେଟିଂ ସପିଂ ଚାଲିଛି, ଆଉ କାଲି ତ ଧୁମ୍ଧାମ୍ରେ ବୁଲାବୁଲି ହବ, ପଳାଇଛୁ ଗାଁକୁ ପଳାଇଛୁ, ଆମର ସବୁ ଷ୍ଟାଫ୍ ଆମେ ରଜ ସୂଚୀରେ ରଜ ନୁହେଁ, ଆମେ ରଜ ଟିକେ ରଜ ସାଙ୍ଗସାଥି ସହିତ ମିଳାମିଶା ହେଇକି ଖୁବ ମଜାମସ୍ତି କରିବୁ, ଭଲ ଭଲ ଜିନିଷ ଆଇଟମ୍ ବି ଖାଇବୁ, ଏମିତି ହେଇକି ଭଲ ଭାବରେ କରି ରଜ ସୂଚୀ କାଟିକି ପୁଣି ଆମେ
0: ଆପଣ ମଧ୍ୟ କଲ୍ କରିକି ଜଣେଇ ପାରିବେ ଆପଣ ଏଥର ରଜରେ କ'ଣ ସବୁ କରିବେ ବୋଲି ଭାବିଛନ୍ତି।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତିଲ୍ ସେଇ ଦିଲ୍ ଦେଖ ନମ୍ବର 0671230-3153 ରେ କଲ୍ କରିପାରିବେ, ସେୟାର କରିପାରିବେ କ'ଣ ସବୁ ପ୍ଲାନ୍ ରହିଛି ଏଥର ରଜ ପାଇଁ। ହ୍ୟାଲୋ
1: ହ୍ୟାଲୋ
0: ଗୁଡ୍ ଇଭିନିଂ, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ମୁଁ ପ୍ରଫୁଲ୍ଲ କୁମାର ମହାନ୍ତ, ଗଜଟାଙ୍ଗାରୀ କେନ୍ଦୁଝରରୁ କହୁଛି ଆଜ୍ଞା।
0: ଆଜ୍ଞା, କ'ଣ ଏଥର ରଜରେ ସବୁ କରିବେ ବୋଲି ପ୍ଲାନ୍ ଅଛି?
1: ରଜରେ କ'ଣ ଆଜ୍ଞା, ବର୍ଷରେ ଥରେ ତ ଖରା ଶୀତତାପ ବର୍ଷା ସବୁ ଯାଇକିରି ଏବେ ଆସିଛି ଆଜ୍ଞା, ଗ୍ରୀଷ୍ମ ପୁରା ବିଦାୟ ଦେଇଛୁ, ବିଦାୟ ଦେବାକୁ ଯାଉଛୁ, ପୁଣି ବର୍ଷାର ଆଗମନ। ଏଇ ମୌକାରେ ଖୁସିରେ ନୂଆ ଜାମା ପ୍ୟାଣ୍ଟ ପିଠାପଣା ଇତ୍ୟାଦି ହବ, ଖିଆ ପିଆ ହେଇକି ଟିକେ ମାନେ ଯାନି ଯାତ୍ରା ଯୋଉ ପାଖାପାଖି ହଉଛି ସେଗୁଡା ଯାଇ ବୁଲାବୁଲି ମେଳାକୁ ବୁଲି ଆସିବା ଆଉ।

0: କିନ୍ତୁ ପିଲାମାନେ ତ କେହି ନାହାନ୍ତି ବାହାର ଅଛନ୍ତି,
1: ତେଣୁକରି
0: ଯାହା ହେଲେ ବି ଟିକେ ବୁଲାବୁଲି ଟିକେ ନକଲେ ଭଲ ଲାଗିବନି, ଦୋକାନ ସଦାବେଳେ ତ ବର୍ଷ ସାରା ଚାଲିଛି,
1: ତେଣୁକରି
0: ଟିକେ କେମିତି ବୁଲିଯିବୁ, ଆଉ ତ କୁଆଡେ ବିଶେଷ କିଛି ବୁଲିପାରୁନୁ କାରଣ ଯେହେତୁ ଦୋକାନ କଥା,
1: ତେଣୁ
0: କାଲି ଏଇତକ ପ୍ରସ୍ତୁତ ଅଛି ଢେଙ୍କାନାଳ ଯିବାର ଅଛି କି ଆଉ।
1: अच्छा
0: आओ मैडम गोटे कथा गीत तो रज रीत दौर अव्यवहित पूर्व रज अव्यवहित पूर्व
1: निश्चित रज
0: भल लगुच बहुत भल लगुच କିନ୍ତୁ ଟିକେ ଆଜି ରଜର ଅବ୍ୟବହିତ ପୂର୍ବରୁ ସବୁ ଶ୍ରୋତା ମାନଙ୍କ ସହିତ ଟିକେ କଲ୍ ନେଇଗଲା, ଆଉ ଟିକେ ଅଧିକ ଭଲ ଲାଗିବ।
1: ମୁଁ ତ ଆଜି ଅଧିକ କଲ୍ ନେଉଛି, ଆପଣ ମାର୍କ କରୁଥିବେ, ଆପଣ ତ ମାର୍କ କରୁଥିବେ, ଆଜି ଟିକେ ବେଶୀ କଥା ହଉଛି।
0: ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ନାଇଁ କଥାବାର୍ତ୍ତା ବହୁତ ବଢିଆ ଲାଗୁଛି, ସବୁ ଭଲ ଲାଗୁଛି, ଟିକେ କଲ୍ ଟା ଅଧିକା ଟିକେ ନେବେ ଆଉ, ଗୀତ ତ ସତରେ ଶୁଣୁଛୁ, ଟିକେ କଲ୍ ନେଲେ ଟିକେ ଭଲ ଲାଗିବ ଆଉ।
1: ଓକେ, ଥ୍ୟାଙ୍କ ୟୁ ସୋ ମଚ।
0: ନମସ୍କାର
1: ନମସ୍କାର। ନମ୍ବର 0671230353 ରେ
2: କଲ
1: କରିପାରିବେ, କହୁଥିଲେ କୋଉଠୁ କହୁଥିଲେ
2: କହୁଥିଲି କଳ୍ପନା ମହାନ୍ତି।
1: ଓକେ, କଣ ସବୁ ରଜର ଏଇଥର
2: ରଜ ତ କାଲି ଆଜି ସଜବାଜ, ଆଉ ପିଠା ପାଇଁ ସବୁ ପ୍ରସ୍ତୁତ ଚାଲିଛି, ଆଉ ଦୋଳି ଗୋଟେ ଘରେ ଗୋଟେ ଛୋଟ ଦୋଳି ଲଗେଇଛି, ପୁଅର ମୋର ଖେଳିବୁ, ଆଉ ପାନ ପାନ କାଲିକି ଆସିବ, ମିଠା ପାନ ସମସ୍ତଙ୍କୁ ବାଣ୍ଟିବୁ ଆମ ପଡିଶା ଘର ସବୁ
1: ରଜ ସ୍ପେଶାଲ ପାନ।
2: ଆଉ ଯେହେତୁ ପୁଅ ଟିକେ ମେଟ୍ରିକ ପରୀକ୍ଷା ତର କୁଆଡେ ଟିକେ ବୁଲାବୁଲି ଯାଇ ହଉନି, ଘରକୁ ଯାଇ ହଉନି, ତାପରକୁ ରଜ ସଂକ୍ରାନ୍ତି ଦିନ ଆମର ଶାଶୁ ମାଙ୍କର ଶ୍ରାଦ୍ଧ ସେଦିନ ଅଛି, ସେଦିନ କାନିକା ଖଟା କ୍ଷୀରି ଏମିତି ସବୁ ହବାର ଅଛି ପ୍ରୋଗ୍ରାମ, ଶ୍ରାଦ୍ଧ ପଡିବ, ଆଉ ଏମିତି ସବୁ ଚାଲିଛି ଆଉ।
1: ବହୁତ ବଢିଆ ବହୁତ ବଢିଆ, ଥ୍ୟାଙ୍କ ୟୁ କଲ୍ କଲେ ଏବଂ ମତେ ମତେ ସେୟାର କଲେ।
2: ଆଜ୍ଞା ଆଜ୍ଞା, ଧନ୍ୟବାଦ ରହୁଛି, ନମସ୍କାର
1: ନମସ୍କାର। ନମ୍ବର 0671230315 ଆପଣ ମଧ୍ୟ କଲ୍ କରିପାରିବେ, ସେୟାର କରିପାରିବେ ଆପଣଙ୍କର କଣ ସବୁ ରଜରେ ପ୍ଲାନିଂ ଅଛି। ହ୍ୟାଲୋ ହ୍ୟାଲୋ
3: ହ୍ୟାଲୋ ଦିଦି ନମସ୍କାର।
1: ନମସ୍କାର, କିଏ କହୁଥିଲେ କୋଉଠୁ କହୁଥିଲେ?
3: ଜଗତସିଂହପୁର ସାରଳା ମନ୍ଦିର ପାଖରୁ ପ୍ରଦୀପ କହୁଛି।
1: ଆଜ୍ଞା, କଣ ସବୁ ଏଥର ରଜରେ କରିବେ?
3: ନାଇଁ ମ୍ୟାଡମ, ଏଇ ଗୋଟେ ଭଡ଼ାରେ ଆସିଥିଲି ସହଜନଗର, ଶୁଣୁଥିଲି ଆପଣଙ୍କର,
1: ଆଜ୍ଞା
3: ଭଲ ଲାଗିଲା ସେଥିପାଇଁ କଲ୍ ଲଗେଇଦେଲି ଆଉ।
1: କରିଛନ୍ତୁ କୁହନ୍ତୁ, ମାନେ ରଜରେ କୁଆଡେ ଯିବେ, କି ଭଉଣୀ ଘରେ କିଏ ତ ଥିବେ, କଣ କରିବେ, ପିଠା ତ ଆଟଲିଷ୍ଟ ଖାଇବେ।
3: କୁଆଡେ ଯିବିନି, ଖାସ କରି ଗୋଟେ ଦିନ ଛୁଟି ନେବି, ବାପା ବୋଉଙ୍କୁ ମୋ ସ୍ତ୍ରୀଙ୍କି ପିଲା ଛୁଆଙ୍କୁ ରୋଷେଇ କରିକି ଦେବି,
1: ଆଚ୍ଛା
3: ସେମାନେ ଖାଇବେ, ଆଉ କୁଆଡେ ଯିବାର ନାହିଁ, ସବୁବେଳେ ତ ଆଡେ ସାଡେ ବୁଲୁଛି, ଟିକେ ଘର ପାଖ ଗୋରେଗନାଥ ସାରଳା ମନ୍ଦିର ଯିବା ପାଇଁ ରଖିଛି ପ୍ରୋଗ୍ରାମ, ପୁରୀ ସବୁବେଳେ ଯାଉଛି କିନ୍ତୁ ନିଜ ଘର ପାଖ ମନ୍ଦିର ଯାଇପାରୁନି, ଆଉ ଘର ପାଖରେ ଗୋଟେ ବୃଦ୍ଧା ଲୋକ ଅଛି, ତାକୁ ପ୍ରାୟ ଟାଇମ୍ ମୁଁ ଯେତେବେଳେ ଚିକେନ୍ ମାଛ କରେ ଦିଏ, କାଲି ସ୍ପେଶାଲ ନିଜେ ରୋଷେଇ କରିକି ଦେବି ଆଉ।
1: ଓକେ, କାଲି ତାହେଲେ ଆପଣଙ୍କ ହାତ ରନ୍ଧା ଘର ଲୋକ ବି ଖାଇବେ ଆଉ ଆପଣଙ୍କ ପାଖ ଲୋକ ବି ଖାଇବେ?
3: ଆଜ୍ଞା ଆଜ୍ଞା, ପ୍ରାୟ ଟାଇମ୍ ମୁଁ ରୋଷେଇ କରି ଦିଏ, କାଲି କିନ୍ତୁ ସ୍ପେଶାଲ ଟିକେ କରିକି ଦବା ଆଉ।
1: ବହୁତ ବଢିଆ ବହୁତ ବଢିଆ, ଥ୍ୟାଙ୍କ ୟୁ।
3: ଆପଣଙ୍କ ଭଏସ୍ ବହୁତ ଭଲ ଲାଗିଲା, ସେଥିପାଇଁ ମୁଁ ଦିଦିଙ୍କୁ ଟିକେ ଫୋନ କରିଦବା ଆଉ।
1: ବହୁତ ବଢିଆ କଲେ, ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ।
3: ନମସ୍କାର ଦିଦି
1: ନମସ୍କାର। ନମ୍ବର 0671230353 ଆପଣ ମଧ୍ୟ କଲ୍ କରିପାରିବେ, ଆପଣ ମଧ୍ୟ ସେୟାର କରିପାରିବେ ଆପଣଙ୍କର କଣ ସବୁ ପ୍ଲାନିଂ ରହିଛି ଏଇ ରଜରେ।

0: ପଟନଗର।
1: ଓକେ ଓକେ, ବହୁତ ବଢିଆ, ଥ୍ୟାଙ୍କ ୟୁ କଲ୍ କରିଥିବାରୁ, ମତାମତ ଦେଇଥିବାରୁ। ନମସ୍କାର। ନମ୍ବର 0671230-3153 ରେ କଲ୍ କରିପାରିବେ, ସେୟାର କରିପାରିବେ କ'ଣ ସବୁ ଏଥର କରିବେ, ରଜରେ କ'ଣ ସବୁ ରହିଛି ପ୍ଲାନ୍। ହ୍ୟାଲୋ
2: ହ୍ୟାଲୋ,
1: ଗୁଡ୍ ଇଭିନିଂ, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ମ୍ୟାଡାମ୍ ନମସ୍କାର।
1: ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ? ଆରେ ଓକେ, ଟିକେ ନେଟୱର୍କ ବାଲା ଜାଗା ଦେଖନ୍ତୁ, ଯେମିତି ଫୋନ କଟିବନି, ଆମେ ବିନା ବାଧା ବିଘ୍ନରେ କଥା ହେଇପାରିବା। ହ୍ୟାଲୋ
3: ହ୍ୟାଲୋ,
1: ଗୁଡ୍ ଇଭିନିଂ, କିଏ କହୁଥିଲେ, କୋଉଠୁ କହୁଥିଲେ?
3: କେମିତି ବଞ୍ଚିବି ସାଥି, ତୋ ବିନା, ତୋ ବିନା ଆଖିକୁ ନିଦ ଆସେ ନା, ତୋ ବିନା ମତେ କିଛି ଭଲ ଲାଗେ ନା, ରାତି ଲାଗେ ଅମାବାସ୍ୟା, ଦିନ ଲାଗେ ନିଛାଟିଆ, କେମିତି ଭୁଲିବି, କେମିତି ରହିବି ଦୂରେ ଏକା, ତୁ ବିନା ଜୀବନଟା ଲାଗେ ଅଧୁରା, ଲାଗେ ବେସୁରା, ତୁ ଥିଲୁ ମୋ ଆଖି ଆଇନା, ତୁ ଥିଲୁ ମୋ ନୀଳ ନୟନା। ନମସ୍କାର ଆଣ୍ଡ ଗୁଡ୍ ଇଭିନିଂ ଆଣ୍ଡ ଆଡଭାନ୍ସ ଆପଣଙ୍କୁ ହାତି ରଜର ମେନି ମେନି ୱିଶେସ ଆଣ୍ଡ ଗୋପପୁର ନିଶ୍ଚିନ୍ତ କହିଲି କଟକରୁ ଚନ୍ଦ୍ରକାନ୍ତ ପୁଷ୍ଟି।
1: ବହୁତ ବଢିଆ କବିତା। ଓକେ, ସ୍ପେଶାଲି କାହା ପାଇଁ ଥିଲା? ମତେ ଲାଗିଲା ମାନେ କାହା ପାଇଁ ଗୋଟେ ସ୍ପେଶାଲି କୁହା ହେଲା ଏ କବିତାଟା।
3: ଏଟା କବିତାଟା କେବଳ ରେନ୍ବୋ
1: କଣ ସବୁ ଏଥର ରଜରେ କରିବାର ଅଛି?
3: ରଜରେ ଆମର ତ ଏବର୍ଷ ପ୍ଲାନ୍ ହେଇଛି, ଆମର ଚକୁଳି ମଧ୍ୟ ହେଇଛି କାଲି ପାଇଁ, ଆଉ ପୋଡପିଠା ମଧ୍ୟ ହବ ରାତିରେ, ଆଉ ତା ସହିତ କାଲି ମଧ୍ୟ ଆମେ ରଜରେ ଆମର ଏଠି ମେଲୋଡି ଡ୍ୟାନ୍ସ ପ୍ରୋଗ୍ରାମ ରାତିରେ ହଉଛି ଆମର ଏଠି ଆମର ଗୋପପୁର ଗାଁରେ, ଆଉ ସେଠି ଆମର ଗେଷ୍ଟ ଆସିବେ, ଆମର ଅଭିନେତ୍ରୀ ଆସିବେ ଛନ୍ଦିତା ପାଢ଼ୀ, ଯିଏ କି ସିରିଏଲରେ ଅଭିନୟ କରିଥିଲେ, ସିଏ ଆସିବେ, ଆଉ ମଧ୍ୟ ସିଏ ଭଲ ଲୋକଙ୍କୁ ରୋମାନ୍ସ କରିବେ, ଆଉ ଲୋକଙ୍କୁ ଏନ୍ଜୟେବୁଲ, ସିଏ ଭଲ ଗୀତ ବି ଗାଆନ୍ତି, ଭଲ ଅଭିନୟ କରନ୍ତି, ସିଏ ତାଙ୍କର ଦେଖେଇବେ, କମାଲ କରିବେ, ଆଉ ଡ୍ୟାନ୍ସ ମେଲୋଡି ହବ, ଆଉ ତା ସହିତ ତା ପରଦିନ ମୁଁ ଯିବି ଭାବିଛି ଫିଲ୍ମ ଦେଖିବାକୁ, ଆମର ସାଲେପୁର ବିକେଟ ଅଫିସ ଫିଲ୍ମ ପଡିଛି ଛକିସୁନା ଫିଲ୍ମ ଅନୁଭବର, ସେଟା ମଧ୍ୟ ଫିଲ୍ମ ଦେଖିବାକୁ ଯିବି, ତାପରେ ମନ୍ଦିର ଫନ୍ଦିର ଯିବି, ବୁଲାବୁଲି କରିକି ଆସିବି ଆଉ।
1: ଓକେ, ବହୁତ ବଢିଆ, ଥ୍ୟାଙ୍କ ୟୁ ସୋ ମଚ୍ କଲ୍ କରିଥିବାରୁ।
3: ଥ୍ୟାଙ୍କ ୟୁ।
1: ନମ୍ବର 0671230-3153 ରେ ଆପଣ ମଧ୍ୟ କଲ୍ କରିପାରିବେ, ସେୟାର କରିପାରିବେ ଆପଣ ଏ ରଜରେ କ'ଣ ସବୁ କରିବେ ବୋଲି ପ୍ଲାନ୍ କରିଛନ୍ତି।

0: ਟਿਊਨ ਕਰੀ ਸ਼ੰਦੀ 100.4 ਆਕਾਸ਼ਵਾਣੀ ਐਫਐਮ ਰੇਨਬੋ ਕਟਕ ਦਿਲ ਸੇ ਦਿਲਦਾਇਕ ਨੰਬਰ 0671230315 ਰੇ ਕਾਲ ਕਰੀ ਪਰਵੇ ਸ਼ੇਅਰ ਕਰੀ ਪਰਵੇ ਕੋਣ ਸਭ ਕਰਵੇ ਇਥਰ ਰਜਰੀ ਕੋਣ ਸਭ ਰਹੀਛ ਪਲਾਨਿੰਗ ਹਲੋ
1: ହ୍ୟାଲୋ ଦିଦି ନମସ୍କାର
0: ନମସ୍କାର ଗୁଡ୍ ଇଭିନିଂ କିଏ କହୁଥିଲେ କୋଉଠୁ କହୁଥିଲେ
1: ମୁଁ ସାଇ କହୁଛି ବେଲପଡ଼ାରୁ
0: ଓକେ କଣ ସବୁ ରଜରେ କରିବ ଏଥରକ
1: ରଜରେ ତ ମାନେ କାଲି ତ ଯେହେତୁ ରବିବାର ଅଛି ତ ରବିବାର ଅଛି ତ ଭଲ ଖିଆପିଆ ତ ହବ ସେଇଟା ଫାଷ୍ଟ ଖିଆପିଆ ବି ନା ସବୁ ପର୍ବପର୍ବାଣି ମାନେ ଅଧୁରା ମୁଁ ଯାହା ମତେ ଯାହା ଲାଗେ
0: ଏଇଟା ତ ଓଡ଼ିଆଙ୍କ ପରମ୍ପରା
1: କାଲି
0: ମୁଁ କହିଲି ଆମ ଓଡ଼ିଆଙ୍କ ପରମ୍ପରା ସବୁ ବିଶେଷ ପର୍ବ ପର୍ବାଣୀରେ ବିଶେଷ ଖାଦ୍ୟ ଆମର ସବୁ ହୁଏ
1: ଆଜ୍ଞା ଯେକୌଣସି ପର୍ବ ହଉ ମୁଁ ପର୍ବ ଆସିଲେ ମାନେ ବହୁତ ଖୁସି ହେଇଯାଏ କାହିଁକି ନା ବହୁତ ପ୍ରକାର ପିଠା ହୁଏ ଆଉ ଖିଆ ପିଆ ସହିତ ବୁଲାବୁଲି ବି ହୁଏ ସେଇଥିପାଇଁ ମତେ ବହୁତ ବଢିଆ ଲାଗେ ଆଉ କାଲି ମୁଁ ମୋ ପିଉସୀଙ୍କ ଘରକୁ ଯିବାର ଅଛି ତ ସେକେଣ୍ଡ ର ଯଦିନ ଆଉ ତ ସବୁଦିନ ଯାଇ ହବନି କାହିଁକିନା ଆମର ଦୋକାନ ବନ୍ଦ କରିକି ତ ସବୁଦିନ ଯାଇ ହବନି କାଲି ଯୁଆଡେ ଇଚ୍ଛା ହବ ସିଆଡେ ବୁଲିବାକୁ ଯିବୁ ସାଙ୍ଗମାନେ ମିଶିକି
0: ବହୁତ ବଢିଆ ବହୁତ ବଢିଆ ଥ୍ୟାଙ୍କ ୟୁ ସୋ ମଚ୍ କଲ୍ କରିଥିବାରୁ
1: ଧନ୍ୟବାଦ ଦିଦି ରହିଲି ନମସ୍କାର
0: ନମସ୍କାର ନମ୍ବର 0671230315 ଆପଣ ମଧ୍ୟ କଲ୍ କରିପାରିବେ ସେୟାର କରିପାରିବେ ଆପଣ ଏଥର କଣ ସବୁ ପ୍ଲାନ୍ କରିଛନ୍ତି ରଜରେ ହ୍ୟାଲୋ
2: ଜୟ ଜଗନ୍ନାଥ ନମସ୍କାର
0: ଜୟ ଜଗନ୍ନାଥ କିଏ କହୁଥିଲେ କୋଉଠୁ କହୁଥିଲେ
2: ମୁଁ କହୁଥିଲି ରାଜେଶ ନାୟକ ଫ୍ରମ୍ ଚର୍ଚିକା ବଜାର ଜଗତସିଂହପୁର
0: ଆଜ୍ଞା କଣ ସବୁ ଏଥର ରଜରେ କରିବେ ବୋଲି ପ୍ଲାନ୍ କରିଛନ୍ତି
2: ଆଜ୍ଞା ରଜ ତ ଆମର ଗୋଟେ ଗଣପର୍ବ ଓଡ଼ିଶାର ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ନୂଆ ଡ୍ରେସ୍ କିଛି କରାଯାଏ ଆଉ ଆଗ ରଜ ଏବେ ରଜ ଭିତରେ ଆକାଶ ପାତାଳ ଫରକ କାରଣ ଆଗରୁ ଯୋଉ ବାଉଁଶ ଦୋଳି ଥିଲା ସେ ତ ବର୍ତ୍ତମାନ ଆଉ ନାହିଁ ଆଉ ଗଛ ବୃଛ ବି ନାହିଁ ବର୍ତ୍ତମାନ ପ୍ଲାଷ୍ଟିକ ଦୋଳିରେ କାମ ଚଳେଇ ଦେବା କଥା ଦ୍ୱିତୀୟ କଥା ମୋର ଟିକେ ବୁଲାବୁଲି ଅଛି ପ୍ଲାନିଂ ଅଛି ଲୋକାଲ ଉପରେ ବୁଲାବୁଲି କରିବାର ଆଉ ମୁଁ ତ ପିଓର ଭେଜିଟେରିଆନ୍ ଭେଜିଟେରିଆନ୍ ଫୁଡ୍ ସବୁ ଖାଏ ଆଉ ଆମର ସାଙ୍ଗସାଥି ଯୋଉମାନେ ରହିଛନ୍ତି ସେମାନଙ୍କର ତ ଚିକେନ ମଟନ ଚାଲିବ ଶାଗୁଆତି ଚାଲିବ ଆଉ ତାଙ୍କୁ ଯେତେ କହିଲେ ବି ସେ ଶୁଣୁନାହାନ୍ତି ଜୀବ ହତ୍ୟା କରିକିରି ମାରିକି ଖାଇଯାଉଛନ୍ତି କୁକୁଡ଼ା ଗୋଡ ତ ରଖୁନାହାନ୍ତି ଆଉ ଆଉ ବିଭିନ୍ନ ପ୍ରକାର ପିଠାପଣା ବି ହବ ଏ ପର୍ବରେ ଆପଣ ତ ଜାଣିଛନ୍ତି ରଜରେ ବିଭିନ୍ନ ପୋଡପିଠା ହୁଏ ଅନ୍ୟାନ୍ୟ ପିଠାପଣା ସବୁ ହୁଏ ଆଉ ବନ୍ଧୁମିଳନ ବି ହବ ରେଡିଓ ସଂସ୍କାରରେ ବି ବନ୍ଧୁମିଳନ ହବ ରେଡିଓ ତୁମେ ଭାଇ ଦେଖା ହେଇଥିଲେ ତେଣୁ ଏମିତି ସବୁ ପ୍ଲାନ୍ ସବୁ ଆଗକୁ ଆଗକୁ ରହିଛି ଆଉ
0: ଓକେ ବହୁତ ବଢିଆ ଥ୍ୟାଙ୍କ ୟୁ କଲ୍ କରିଥିବାରୁ
2: ଜୟ
0: ଜଗନ୍ନାଥ ନମ୍ବର 0671230315 ଆପଣ ବି କଲ୍ କରିପାରିବେ ସେୟାର କରିପାରିବେ ଆପଣ କଣ ସବୁ କରିବେ ଏଥର ରଜରେ କଣ ସବୁ କରିଛନ୍ତି ପ୍ଲାନ୍

0: କଣ ସବୁ ରଜରେ କରିବେ ଏଥର?
1: ମୁଁ ଯୋଉ ଆପଣ କହୁଛନ୍ତି ଯୋଉ କଣ କରିବି, ମୋର କଣ କରିବିନି, ମୋର ମୋର ମନ୍ଦିର ମୋର ପୂଜାପାଠ କରିବି, ପୂଜାପାଠ କରିବି, ମୁଁ ମୋର କଟକ ଯାଏ, ମୋର କଟକ ମୁଁ ସେଇ ଜଣେ ଯିବି, ମୋର ଟିଫିନ ଟିଫିନ ଖାଇବି, ମୋର ଦୋସା ଖାଇବି, ଆପଣଙ୍କ ଅଫିସ ଯିବି, ଆଉ ସାର୍ ମ୍ୟାଡାମ ଯେତେ ସବୁ ସାର୍ ମାନେ ତାଙ୍କୁ ଦେଖା କରିବି ଆସିବି। ସେ ଅଫିସ ଟାକୁ ଆଜି ବର୍ଣ୍ଣନା କରି କହିଦେଉଛି, ଯେଉଁଠି ପୁରୀ ଶ୍ରୀକ୍ଷେତ୍ର ଭଗବାନ ଜଗନ୍ନାଥ ବସିଛନ୍ତି, ସେ ହଉଛି ଭକ୍ତି ଭକ୍ତିର ଗୁହାର କ୍ଷେତ୍ର। ସେ ଜାଗାଟା ହଉଛି ସବୁ ବିଦ୍ୟା ସବୁ ପାଠର ଗୁହାର ସରକାରଙ୍କର, ସବୁ ପାଠ ସେଠି ଆଭେଲେବୁଲ ଅଛି, ଯିଏ ଯାଉ ସାଂସ୍କୃତିକ ଆଧ୍ୟାତ୍ମିକ ମନୋରଞ୍ଜନ ଯୋଉ ପାଠ ସେଠି ଦେଖିବେ, ସେଟାକୁ କାଠର ୱାର ହାଉସ ସେଇଟା, ଯେମିତି ଟଙ୍କାର ୱାର ହାଉସ ବ୍ୟାଙ୍କ, ଚାଉଳର ୱାର ହାଉସ କରାଯାଇଛି, ଚାଉଳ ଲୋକ ଖାଉଛନ୍ତି, ଏଇଟା ସେମିତି କେନ୍ଦ୍ର ସରକାରଙ୍କର କାଠର ୱାର ହାଉସ ସେଠିକି ନିଶ୍ଚୟ ଯିଏ ଥରେ ଗଲେ ସେଠି ଗଲେ ମଣିଷଟା ବିଦ୍ୟା ପ୍ରାପ୍ତି ହବ,
0: ହେଲା
1: ବୁଝିପାରିଲେ?
0: ଆଜ୍ଞା।
1: ମୋର ଯିବି, ମୋର ଖାଇ ଟିଫିନ ଖାଇ, ମୁଁ ଦୋସା ଖାଇବାକୁ ଭଲ ପାଏ, ମୋର ସେ ଆଗରେ ଦୋସା ମୁଁ ଜାଣିଛି ବସରେ, ମୋର ପୂଜା କରିବି, ମୋର ଦୋସା ଖାଇବି, ସେପଟେ ଆସିବି, ମୋର ସାର୍ ଯେତେବେଳେ ଆପଣଙ୍କ ଅଫିସରେ ଦେଖା କରିବି, ମୋର ଆସିକି ବହୁତ ଖୁସି ଲାଗିବ।
0: ଓକେ, ବହୁତ ବଢିଆ, ଥ୍ୟାଙ୍କ ୟୁ ସୋ ମଚ କଲ କରିଥିବାରୁ।
1: ଧନ୍ୟବାଦ।
0: ନମ୍ବର 0671230353 ଆପଣ ମଧ୍ୟ କଲ୍ କରିପାରିବେ, ସେୟାର କରିପାରିବେ କ'ଣ ସବୁ ଏଥର ପ୍ଲାନ୍ ରହିଛି ରଜରେ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ଆଇ ଥିଙ୍କ ଆମ କଥା ତାଙ୍କ ପାଖରେ ପହଞ୍ଚି ପାରୁ ନାହିଁ, ଟିକେ ନଏଜ ଜାଗାରେ ଅଛନ୍ତି, ଟିକେ ଯୋଉଠି ନଏଜ ନଥିବ ଆସନ୍ତୁ, ଆଉ ଯୋଉଠି ଟିକେ ନେଟୱର୍କ ଭଲ ଥିବ ଆସନ୍ତୁ, ଯେମିତି ଆପଣଙ୍କ କଥା ମୋତେ ଶୁଣାଯିବ, ମୋ କଥା ଆପଣଙ୍କୁ ଶୁଣାଯିବ। ହ୍ୟାଲୋ
2: ଅଶୋକ ପଣ୍ଡା, ମଧୁପାଟଣା, କଟକ।
0: ଆଜ୍ଞା, କଣ ସବୁ ରଜରେ କରିବେ ଏଥରକ?
2: ରଜରେ ପ୍ଲାନ ଅଛି ଘରେ ଭଲ ଭଲ ଖାଦ୍ୟ ତିଆରି କରିକି ଖାଇବା, ଆଉ FM ରେନ୍ବୋ ଶୁଣିବା, ଆଉ ଏ ଗରମ ଗୁଳୁଗୁଳିରେ କୁଆଡେ ଯିବାକୁ ଇଚ୍ଛା ନାହିଁ।
0: ସ୍ପେଶାଲ ଖାଇବା ସବୁ ପ୍ଲାନ ହେଇଛି, କଣ ରୋଷେଇ ହବ ନା ନାହିଁ ସେମିତି କିଛି ନାହିଁ, ଯାହା କାଲି
2: ଆଇଁଷ ହବ, କାଲି ଆଜ୍ଞା ଆଇଁଷ ହବ, ଆଉ ସୋମବାର ଦିନ ତ ସଂକ୍ରାନ୍ତି, ସୋମବାର ଦିନ ସଂକ୍ରାନ୍ତି ଆଇଁଷ ହବନି, ମଙ୍ଗଳବାର ଦିନ ତ ମୁଁ ଆଇଁଷ ଖାଏନି, ମଙ୍ଗଳବାର ଆଇଁଷ ହବନି, ପୁଣି ଯାଇ ବୁଧବାର ଆଇଁଷ ହବ। ଆଉ ଆଉ ପିଠାପଣା ହବ, ପିଠାପଣା ଖିଆ ହବ, ଚକୁଳି ପିଠା, ପୋଡ଼ ପିଠା, ଆରିସା ପିଠା, ଏଗୁଡା ସବୁ ଖିଆ ହବ, ଆଉ FM ରେନ୍ବୋଟା ଶୁଣା ହବ।
0: ଓକେ, ଥ୍ୟାଙ୍କ ୟୁ ସୋ ମଚ କଲ୍ କରିଥିବାରୁ। ଧନ୍ୟବାଦ। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ FM ରେନ୍ବୋ କଟକ, ଦିଲ୍ ସେଇ ଦିଲ୍ ତାକୁ। ବହୁତ ଭଲ ଲାଗିଲା ସମସ୍ତଙ୍କ ରଜ ପ୍ଲାନ୍ ବିଷୟରେ ଶୁଣିକି, ଆଉ ସମସ୍ତଙ୍କୁ ଆଡଭାନ୍ସ ହାପି ରଜ ମଧ୍ୟ।

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ନମସ୍କାର, ନ୍ୟୁଜ୍ ହେଡ୍ଲାଇନ୍ ସହ ମୁଁ ସୁକନ୍ୟା। ଦେଶର ଯୁବବର୍ଗ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାଠାରୁ ଆରମ୍ଭ କରି ବିନିର୍ମାଣ, ମହାକାଶ, ସେମି କଣ୍ଡକ୍ଟର ଓ ଡ୍ରୋନ୍ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି। ଶ୍ରୀ ମୋଦି କହିଛନ୍ତି ଯୁବବର୍ଗଙ୍କ ପାଇଁ ଭାରତ ବିଶ୍ୱସ୍ତରରେ ଏକ ପ୍ରମୁଖ ଷ୍ଟାର୍ଟଅପ୍ କେନ୍ଦ୍ର ଭାବେ ଉଭା ହୋଇଛି। ଜାତୀୟ ଶିକ୍ଷାନୀତି 2020 ଶିକ୍ଷା ବ୍ୟବସ୍ଥାରେ ନୂତନ ଦିଗନ୍ତ ସୃଷ୍ଟି କରିଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଦେଶବ୍ୟାପୀ କନ୍ୟା ସନ୍ତାନଙ୍କୁ ସଶକ୍ତ କରିବା ଏବଂ ସାମାଜିକ ଦୃଷ୍ଟିକୋଣକୁ ପରିବର୍ତ୍ତନ କରିବାରେ ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଏକ ପ୍ରମୁଖ ପରିବର୍ତ୍ତନକାରୀ ପଦକ୍ଷେପ। ଗତ ଦଶନ୍ଧି ମଧ୍ୟରେ ଲିଙ୍ଗଗତ ଅସମାନତା ବହୁ ପରିମାଣରେ ହ୍ରାସ ପାଇଛି ବୋଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ କହିଛି। ନୂଆ ଆଧାର କାର୍ଡ ପଞ୍ଜିକରଣ ଉପରେ ରୋକ ଲଗାଯାଇଥିବା ନେଇ ଆସାମ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି। 18 ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଏହି ନିୟମ ଲାଗୁ ହୋଇଛି। ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ପରେ ରେଲୱେ ପରୀକ୍ଷା ସିବିଟି ମୋଡ୍ରେ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି। ଲେଫ୍ଟନାଣ୍ଟ ଜେନେରାଲ୍ ଧୀର ସେଠ୍ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ୱ ନେବେ। ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀଙ୍କ ସ୍ଥାନ ନେଇଛନ୍ତି ଧୀର ସେଠ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା 1920ରେ ଦୁଇଦିନିଆ ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି। 20 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଇରଙ୍ଗପୁର ଗସ୍ତ କରିବେ। ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ 150 ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ରାଜ୍ୟରେ 64 ସ୍ଥାନର ନାମର ଇଂରାଜୀ ନାମ ସଂଶୋଧନ ନେଇ କ୍ୟାବିନେଟ୍ ନିଷ୍ପଭି ହେବା ପରେ ମାସେ ମଧ୍ୟରେ ରାଜ୍ୟର ସମସ୍ତ ଅଫିସ୍ କିମ୍ବା ପ୍ରତିଷ୍ଠାନର ନାଁ ସଠିକ୍ ଭାବରେ ଲେଖାଯିବ ଏବଂ ଉଚ୍ଚାରଣ ହେବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ବର୍ତ୍ତମାନ ପାଇଁ ନ୍ୟୁଜ୍ ହେଡ୍ଲାଇନ୍ ସେତିକି। ପରବର୍ତ୍ତୀ ନ୍ୟୁଜ୍ ହେଡ୍ଲାଇନ୍ ଶୁଣିପାରିବେ ସନ୍ଧ୍ୟା 7 ସମୟରେ।
2: ଯହାଁ ଖବରେ ତୋଡ଼ି ମରୁଡ଼ି ନହିଁ ଜାତି।
3: ବହୁତ ସାରେ ନିଜି ଚ୍ୟାନେଲ ଓ ନିଜି ଚ୍ୟାନେଲ କେ ବୋଲବାଲା ମେ ହମ ସମଝ ରହେ କି ଆକାଶବାଣୀ ଓ ଦୂରଦର୍ଶନ इसकी रिलेवेंसी क्या है।
2: यहाँ होती है सीधी, सटीक और सच्ची खबरें।
3: मैं मन से मानता हूँ कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही कर रहा
2: है, क्योंकि ये है देश का सबसे भरोसेमंद न्यूज चैनल डीडी न्यूज।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେଇ ଦିଲ୍ ଦେଖ ଶୁଣିବା ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସ ଶୁଣିପାରିବେ ସନ୍ଧ୍ୟା 6:10 ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିପାରିବେ ସନ୍ଧ୍ୟା 6:30 ସନ୍ଧ୍ୟା 7:25 ଶୁଣିବେ ସନ୍ଧ୍ୟା ଆସର ଗୀତର ମିତରେ ଶୁଣିପାରିବେ ରାତି 8:02 ରାତି 9:15 ଶୁଣିବେ କାର୍ଯ୍ୟକ୍ରମ ଅଭୁଲା ସ୍କୃତି ରାତି 10:00 ଶୁଣିବେ କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍ ବର୍ତ୍ତମାନ ଶୁଣିବା ଆସନ୍ତାକାଲିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିପାରିବେ ସକାଳ 6:05 ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 66ତମ ଭାଗ ଶୁଣିପାରିବେ ସକାଳ 6:40 ଆମ ସ୍ୱାସ୍ଥ୍ୟରେ ଶୁଣିପାରିବେ ୱାର୍ଲଡ ବ୍ଲଡ୍ ଡୋନର ଡେ ବିଷୟରେ ଆଲୋଚକ ଡାକ୍ତର ରବିନାରାୟଣ ରଥ ସକାଳ 7:25 ଶୁଣିବେ କାର୍ଯ୍ୟକ୍ରମ ଶୁଭ ସକାଳ ମର୍ଣ୍ଣିଂ ମେଲୋଡି ଶୁଣିପାରିବେ ସକାଳ 8:30 ସକାଳ 9:00 ଶୁଣିପାରିବେ ଡାଇଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍ ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜ ମତ ସେୟାର କରିପାରିବେ ଦିନ 10:00 ଶୁଣିପାରିବେ କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍ ପୋଷ୍ଟ ବକ୍ସ ନମ୍ଘର 111 ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ଦିନ 11:00 ଦିନ 12:00 ଶୁଣିବେ କିଛି କଥା କିଛି ଗୀତ ଦିନ 1:10 ଶୁଣିପାରିବେ ଆଜି ଚର୍ଚ୍ଚାରେ ଏଥିରେ ନିର୍ଦ୍ଧାରିତ ବିଷୟରେ ଏସ୍ଏମ୍ଏସ୍ ବା ହ୍ୱାଟ୍ସଆପ୍ ମାଧ୍ୟମରେ ନିଜ ମତ ସେୟାର କରିପାରିବେ ପୁରୁଣା ଓଡ଼ିଆ କଥାଚିତ୍ର ଗୀତ ଶୁଣିପାରିବେ ଦିନ 2:45 ମୋ ଦେଶ ଶୁଣିପାରିବେ ଦିନ 3:00 ସୁରିଲା ଆଫ୍ଟରନୁନ୍ ଶୁଣିପାରିବେ ଅପରାହ୍ନ 4:00 ପ୍ରାୟୋଜିତ କାର୍ଯ୍ୟକ୍ରମ ଲମ୍ହି ଶୁଣିପାରିବେ 4:50 ପ୍ରାୟୋଜିତ କାର୍ଯ୍ୟକ୍ରମ କଥାରେ କଥାରେ ଗୀତରେ ଗୀତରେ ଶୁଣିପାରିବେ ସନ୍ଧ୍ୟା 5:00 ଡାଇଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍ ଶୁଣିପାରିବେ ସନ୍ଧ୍ୟା 5:15 ଏବଂ ଫୋନ୍ କଲ୍ ମାଧ୍ୟମରେ ନିଜ ମତାମତ ସେୟାର କରିପାରିବେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସ ଶୁଣିପାରିବେ ସନ୍ଧ୍ୟା 6:10 ଭାରତ ଏବଂ ପାକିସ୍ତାନ ମଧ୍ୟରେ ଇଂଲଣ୍ଡରେ ଖେଳାଯିବାକୁ ଥିବା ଆଇସିସି T20 ଓମେନ୍ସ କ୍ରିକେଟ୍ ୱାର୍ଲଡକପ୍ 2026ର ସିଧା ପ୍ରସାରଣ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ସନ୍ଧ୍ୟା 6:30 ଖେଳ ଶେଷ ହେବା ପର୍ଯ୍ୟନ୍ତ ରାତି 10:00

45 ମିନିଟ୍ରେ ଶୁଣିପାରିବେ କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍। ଏଠି ଶେଷ ହେଲା ଆସନ୍ତାକାଲିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ଦିଲ୍ ସେ ଦିଲ୍ ତକ୍।

ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ, ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଆଜି ପୁରୀସ୍ଥିତ ଲୋକଭବନଠାରେ ରେଳବାଇ ଅଧିକାରୀଙ୍କ ସହିତ ସମୀକ୍ଷା ବୈଠକ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ରେଳ ଭିତ୍ତିଭୂମି ପ୍ରକଳ୍ପ ଓ ଯାତ୍ରୀ ସୁବିଧାର ଅଗ୍ରଗତି ସମ୍ପର୍କରେ ଅବଗତ ହୋଇଛନ୍ତି। ବୈଠକରେ ରେଳ ସଂଯୋଗୀକରଣରେ ଉନ୍ନତି, ଯାତ୍ରୀ ସେବା ବୃଦ୍ଧି ଏବଂ ଚାଲୁଥିବା କାର୍ଯ୍ୟଗୁଡ଼ିକର ସମୟସୀମା ମଧ୍ୟରେ ସମାପ୍ତ ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଛନ୍ତି। ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦ୍ୱାରା ରାଜ୍ୟରେ ପର୍ଯ୍ୟଟନ, ତୀର୍ଥଯାତ୍ରା ଓ ଆର୍ଥିକ ଅଭିବୃଦ୍ଧିକୁ ଆହୁରି ସମର୍ଥନ ମିଳିବ ବୋଲି ଡକ୍ଟର କମ୍ଭମ୍ପାଟି ମତବ୍ୟକ୍ତ କରିଛନ୍ତି। ରାଜ୍ୟପାଳ ପୁରୀ ରେଳ ଷ୍ଟେସନ ପରିଦର୍ଶନ କରି ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ କରାଯାଉଥିବା ପୁନଃ ବିକାଶ କାର୍ଯ୍ୟ, ଯାତ୍ରୀ ସୁବିଧାର ମଧ୍ୟ ସମୀକ୍ଷା କରିଛନ୍ତି। ଆଗାମୀ 2027 ରଥଯାତ୍ରା ପୂର୍ବରୁ ରେଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ଶେଷ କରିବା ପାଇଁ ରାଜ୍ୟପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷଠାରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସୁରକ୍ଷା ବ୍ୟବସ୍ଥା, ପ୍ରୋଟୋକଲ, କାର୍କେଡ୍ ପରିଚାଳନା, ହେଲିପ୍ୟାଡ୍ ପ୍ରସ୍ତୁତି, ବିମାନ ବନ୍ଦର ଆନୁଷଙ୍ଗିକ ବ୍ୟବସ୍ଥା, ଅତିଥିମାନଙ୍କ ସାମୟିକ ରହଣି, ଚିକିତ୍ସା ଓ ସ୍ୱାସ୍ଥ୍ୟ ସେବା, ଅଗ୍ନିଶମ ସେବା, ସଡ଼କ ମରାମତି, ବିଦ୍ୟୁତ୍ ଓ ପାନୀୟ ଜଳ ଯୋଗାଣ, ଟେଲି ଯୋଗାଯୋଗ ଏବଂ ଗଣମାଧ୍ୟମ ପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଛି। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ପରିପ୍ରେକ୍ଷୀରେ ରାଇରଙ୍ଗପୁରଠାରେ ବିଭିନ୍ନ କାର୍ଯ୍ୟକ୍ରମ ଓ ସାଧାରଣ ସଭାରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ଆସନ୍ତା 19 ଏବଂ ପ୍ରଧାନମନ୍ତ୍ରୀ ଆସନ୍ତା 20 ରାଇରଙ୍ଗପୁରଠାରେ ପହଞ୍ଚ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଏଥିନିମନ୍ତେ 150 ପ୍ଲାଟୁନ୍ ଫୋର୍ସ ମୁତୟନ ହେବା ନେଇ ପୂର୍ବାଞ୍ଚଳ ଉପ ଆରକ୍ଷୀ ମହାନିର୍ଦ୍ଦେଶକ ଡିଆଇଜି ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ କୋରାପୁଟଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ସରକାରଙ୍କ ବିଭିନ୍ନ ସଫଳତା ସମ୍ପର୍କରେ ଆଲୋକପାତ କରିଛନ୍ତି। ଗତ 2 ବର୍ଷରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗମନାଗମନ, ପର୍ଯ୍ୟଟନ ଏବଂ ମହିଳା ସଶକ୍ତିକରଣ କ୍ଷେତ୍ରରେ ରାଜ୍ୟ ସରକାର ବିଭିନ୍ନ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ମାଣ୍ଡିଆ ଉତ୍ପାଦନରେ ଜିଲ୍ଲା ପ୍ରଥମ ସ୍ଥାନ ଅଧିକାର କରିବା ସହ କୋରାପୁଟ କଫି ଆନ୍ତର୍ଜାତୀୟ ବଜାରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି। ରାଜ୍ୟ ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି ଦିନିକିଆ ଗଞ୍ଜାମ ଗସ୍ତରେ ଯାଇ 2 ପ୍ରକଳ୍ପର ସମୀକ୍ଷା କରିଛନ୍ତି।

0: ଶ୍ରୀ ହରିଚନ୍ଦନ ଋଷିକୁଲ୍ୟା ନଦୀ ଉପରେ 152 କୋଟିରୁ ଉର୍ଦ୍ଧ୍ୱ ଟଙ୍କାରେ ନିର୍ମାଣାଧୀନ କଂସାରୀଗଣ୍ଡ ବ୍ୟାରେଜ୍କୁ ବୁଲି ଦେଖିବା ସହ ଏହାକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ପ୍ରକଳ୍ପ ଦ୍ୱାରା 16 ଗ୍ରାମର 1,52,600 ଲୋକ ଉପକୃତ ହେବେ। ଛତ୍ରପୁର ବ୍ଲକର ଗଙ୍ଗାପୁରଠାରେ ଏକ ମେଗା ପାନୀୟ ଜଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଖୁବ୍ ଶୀଘ୍ର ଶେଷ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
1: କାମର ଯାହା ଗତି ଅଛି ଏବଂ କାମର ଯୋଉ କମ୍ପ୍ଲିଟ୍ ପର୍ଯ୍ୟନ୍ତ ଯୋଉ କାମ ଯୋଉ ସ୍ପିଡ୍ରେ ଯିବା କଥା ପାଖାପାଖି ଠିକ୍ ଅଛି ଏବଂ ମତେ ଲାଗୁଛି ମାର୍ଚ୍ଚ ମାସ ସୁଦ୍ଧା 2027 ମାର୍ଚ୍ଚ ସୁଦ୍ଧା ଇନ୍ଷ୍ଟ୍ରିମ୍ ଷ୍ଟୋରେଜ୍ କମ୍ପ୍ଲିଟ୍ ହେଇପାରିବ। ଯାହାଫଳରେ କି ଦୁଇଟି ପ୍ରମୁଖ କଥା, ଗୋଟିଏ ହେଉଛି ଜଳସେଚନ ଦୃଷ୍ଟିରୁ ଏବଂ ଦ୍ୱିତୀୟ ଗଞ୍ଜାମ ଜିଲ୍ଲାରେ ଯୋଉ ଜଳ ଯୋଗାଣ ପାଇଁ ଗୋଟେ ବଡ ଅଞ୍ଚଳକୁ ପାଖାପାଖି 3-4 ବ୍ଲକର ବିଭିନ୍ନ ପଞ୍ଚାୟତକୁ ଜଳ ଯୋଗାଣ ପାଇଁ ସେଠି ପାଣିର ଆଭେଲେବିଲିଟି, ଡ୍ରିଙ୍କିଂ ୱାଟର ଆଭେଲେବିଲିଟି, ସେଇଟା ଗୋଟେ ବଡ ସହାୟକ ଭୂମିକା ହେବ।
0: ଆନ୍ତର୍ଜାତୀୟ ଯୋଗ ଦିବସ 2026 ଅବସରରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଗିନିଜ୍ ୱାର୍ଲଡ ରେକର୍ଡ ପାଇଁ ଗଣଯୋଗ ଅଭିଯାନ ଆସନ୍ତାକାଲି ସକାଳ 6:15ରୁ 7:35 ପର୍ଯ୍ୟନ୍ତ ଆଭାସୀ ମାଧ୍ୟମରେ ଆୟୋଜିତ ହେବ। ଏହି ଅଭିଯାନରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି। କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପାଇଁ ଟୋଲ୍ ଫ୍ରି ନମ୍ଘର 1800-315-7008କୁ ଏକ ମିସ୍ଡ କଲ୍ କରି ଆଗ୍ରହୀ ବ୍ୟକ୍ତିମାନେ ନିଜର ନାମ ପଞ୍ଜୀକରଣ କରିପାରିବେ। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତା ସୋମବାର ଦିନ ବନ୍ଦ ରହିବ। ରଜ ସଂକ୍ରାନ୍ତି ପାଇଁ ସରକାରୀ ଛୁଟି ଦିନକୁ ଦୃଷ୍ଟିରେ ରଖି ଏହି ନିଷ୍ପଭି ନିଆଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯିବ। ଦେଶବ୍ୟାପୀ କନ୍ୟା ସନ୍ତାନଙ୍କୁ ସଶକ୍ତ କରିବା ଏବଂ ସାମାଜିକ ଦୃଷ୍ଟିକୋଣକୁ ପରିବର୍ତ୍ତନ କରିବାରେ ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଏକ ପ୍ରମୁଖ ପରିବର୍ତ୍ତନକାରୀ ପଦକ୍ଷେପ ଭାବେ ଉଭା ହୋଇଛି। 2015 ଲିଙ୍ଗଗତ ଅସମାନତା ଏବଂ ବୈଷମ୍ୟକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଏହି ଅଭିଯାନ ଆରମ୍ଭ କରାଯାଇଥିଲା। କନ୍ୟା ସନ୍ତାନଙ୍କର ସୁରକ୍ଷା, ଶିକ୍ଷା ଏବଂ ବଞ୍ଚବାର ଅଧିକାରକୁ ସୁରକ୍ଷା ପ୍ରଦାନ କରିବାରେ ଏହି ଯୋଜନା ବେଶ୍ ଫଳପ୍ରଦ ସାବ୍ୟସ୍ତ ହୋଇଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ କହିଛି ଗତ ଦଶନ୍ଧି ମଧ୍ୟରେ ଲିଙ୍ଗଗତ ଅସମାନତା ବହୁ ପରିମାଣରେ ହ୍ରାସ ପାଇଛି। ଶିକ୍ଷା କ୍ଷେତ୍ରରେ କନ୍ୟା ସନ୍ତାନଙ୍କର ଅଂଶଗ୍ରହଣ ବୃଦ୍ଧି ପାଇଛି। କନ୍ୟା ସନ୍ତାନଙ୍କ ପାଇଁ ଏକ ଉତ୍ତମ ପରିବେଶ ସୃଷ୍ଟି କରିବା, ଗୋଷ୍ଠୀଗତ ସମ୍ପୃକ୍ତି, ସଚେତନତା ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟ ଭାବେ କାର୍ଯ୍ୟ କରିବାରେ ଏହି ଯୋଜନା ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ବୋଲି ମନ୍ତ୍ରଣାଳୟ କହିଛି। ଏଲିନୋକୁ ନେଇ ରାଜ୍ୟର ଚାଷୀମାନେ ବ୍ୟତିବ୍ୟସ୍ତ ନ ହେବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି କମ୍ ବର୍ଷା ହେଲେ ମଧ୍ୟ ରାଜ୍ୟ ସରକାରଙ୍କ ପାଖରେ ବିକଳ୍ପ ଯୋଜନା ପ୍ରସ୍ତୁତ ରହିଛି। ଜଳସେଚନ ପ୍ରକଳ୍ପଗୁଡ଼ିକୁ ପ୍ରସ୍ତୁତ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ଚାଷୀମାନଙ୍କୁ ଆଶ୍ୱାସନା ଦେଇ କହିଛନ୍ତି। ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ବଣ୍ଡା ଓ ଦିଦାଇ ଆଦିମ ଜନଜାତିଙ୍କୁ ଭୋଟର ତାଲିକାରେ ସାମିଲ କରିବା ଲକ୍ଷ୍ୟ ନେଇ ସ୍ୱିପ୍ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ଜିଲ୍ଲାର ଦୁର୍ଗମ ଓ ପାହାଡ଼ିଆ ଅଞ୍ଚଳରେ ବସବାସ କରୁଥିବା ଆଦିମ ଜନଜାତି ସମ୍ପ୍ରଦାୟର ନାଗରିକଙ୍କୁ ଶତପ୍ରତିଶତ ନିର୍ବାଚନ ପ୍ରକ୍ରିୟାରେ ସାମିଲ କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ କରାଯାଇଛି। ବଣ୍ଡା, କୋୟା ଓ ଆଦିମ ଜନଜାତି ଲୋକଙ୍କ ପାଖରେ ପହଞ୍ଚ ସେମାନଙ୍କୁ ଭୋଟ୍ ଅଧିକାର ସମ୍ପର୍କରେ ସଚେତନ କରାଯାଉଛି। ଜିଲ୍ଲାର ଖଇରପୁଟ ଓ ପଡ଼ିଆ ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତରେ ଏହି ସ୍ୱତନ୍ତ୍ର ସଚେତନତା ଶିବିର ଆୟୋଜନ କରାଯାଇ ମତାଧିକାର ସାବ୍ୟସ୍ତ କରିବା ପାଇଁ ସମ୍ପ୍ରଦାୟର ଲୋକମାନଙ୍କୁ ଉତ୍ସାହିତ କରାଯାଉଛି। ସମସ୍ତ ଯୋଗ୍ୟ ନାଗରିକଙ୍କୁ ଭୋଟର ତାଲିକାରେ ସାମିଲ କରିବା ଏହାର ଲକ୍ଷ୍ୟ ବୋଲି ସ୍ୱିପ୍ ନୋଡାଲ ଅଧିକାରୀ ସୂଚନା ଦେଇଛନ୍ତି। ସ୍ୱନାମଧନ୍ୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ରୁଷିଆରେ ଅନୁଷ୍ଠିତ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବରେ ଯୋଗଦେଇ ରୁଷିଆନ ଗ୍ରାଣ୍ଡ ସ୍ୟାଣ୍ଡ ମାଷ୍ଟର କପ୍ ବିଜୟୀ ହୋଇଛନ୍ତି। ତାଙ୍କର ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶୁଭେଚ୍ଛା ଜଣାଇ କହିଛନ୍ତି ଓଡ଼ିଆ ଅସ୍ମିତା, ସମୃଦ୍ଧ କଳା ସଂସ୍କୃତି ଓ ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇ ଶ୍ରୀ ପଟ୍ଟନାୟକ ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି। ଆନ୍ତର୍ଜାତୀୟ ରକ୍ତଦାତା ଦିବସ ଅବସରରେ ସୀମା ସୁରକ୍ଷା ବଳ ବିଏସ୍ଏଫ୍ ପକ୍ଷରୁ କୋରାପୁଟସ୍ଥିତ ସେକ୍ଟର ମୁଖ୍ୟାଳୟ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଶିବିରରେ ରକ୍ତଦାତାଙ୍କଠାରୁ ମୋଟ 92 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍କିଟାଲର ଚିକିତ୍ସକ ଦଳ ରକ୍ତ ସଂଗ୍ରହ କାର୍ଯ୍ୟକୁ ସଫଳତାର ସହ ସମ୍ପନ୍ନ କରିଛନ୍ତି। ଦେଶକୁ ବିଶ୍ୱର ଅଗ୍ରଣୀ ଶକ୍ତି ଭାବେ ପ୍ରତିଷ୍ଠିତ କରିବାରେ ଯୁବପିଢ଼ିଙ୍କ ଭୂମିକା ନିର୍ଣ୍ଣାୟକ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ମଧ୍ୟପ୍ରଦେଶର ଭୋପାଳଠାରେ

ଆଜି ଯୁବ ଖେଳାଳିଙ୍କ ସହ ମତ ବିନିମୟ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଜାତୀୟ ଶିକ୍ଷାନୀତି 2020 ଶିକ୍ଷା ବ୍ୟବସ୍ଥାରେ ଏକ ନୂତନ ଦିଗନ୍ତ ସୃଷ୍ଟି କରିଛି। ପାଠପଢ଼ା ସହିତ ଖେଳର ଧାରଣାକୁ ଗୁରୁତ୍ୱ ଦେଇ ଛାତ୍ରଛାତ୍ରୀଙ୍କ ଶିକ୍ଷା ପ୍ରତିଭା ଓ କୌଶଳର ବିକାଶ ଉପରେ ସରକାର ଗୁରୁତ୍ୱ ଦେଇ ଆସୁଛନ୍ତି। ଏକାଡେମିକ୍ ବ୍ୟାଙ୍କ କ୍ରେଡିଟ୍ ଏବଂ ଆପାର ଆଇଡି ଭଳି ନୂତନ ପଦକ୍ଷେପ ଛାତ୍ରଛାତ୍ରୀଙ୍କ ଅନୁଭବ ସଫଳତା ଓ କୌଶଳକୁ ସ୍ୱୀକୃତି ପ୍ରଦାନ କରିବା ସହିତ ଶିକ୍ଷା ଓ କୌଶଳ ମଧ୍ୟରେ ଦୃଢ଼ ସମନ୍ୱୟ ସ୍ଥାପନ କରୁଛି। 2036 ଅଲିମ୍ପିକ୍ ପ୍ରସ୍ତୁତିଠାରୁ ଆରମ୍ଭ କରି ବିକଶିତ ଭାରତ 2047ର ସଂକଳ୍ପ ପୂରଣ ପର୍ଯ୍ୟନ୍ତ ଯୁବଶକ୍ତି ଭାରତର ସାମର୍ଥ୍ୟ ଓ ସମ୍ଭାବନାର ପ୍ରତୀକ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଉପକୂଳ ଅଞ୍ଚଳରେ ପ୍ରବେଶ କରିବା ପରେ ବର୍ତ୍ତମାନ ଉତ୍ତର ଭାଗକୁ ଅଗ୍ରସର ହେଉଛି। ଆଗାମୀ 2-3 ଦିନ ମଧ୍ୟରେ ମୌସୁମୀ ବାୟୁ ରାଜ୍ୟର ଅଧିକାଂଶ ସ୍ଥାନକୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। କାଳବୈଶାଖୀ ପ୍ରଭାବରେ 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ଗରମ ଓ ଗୁଳୁଗୁଳି ନେଇ ଆଜି ଓ ଆସନ୍ତାକାଲି ପାଇଁ 11 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ପୁରୀଠାରେ ରେଳ ଭିତ୍ତିଭୂମି ପ୍ରକଳ୍ପ ଓ ଯାତ୍ରୀ ସୁବିଧାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କଲେ ରାଜ୍ୟପାଳ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ଦୃଷ୍ଟିରେ ରଖି ଲୋକସେବା ଭବନରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ। କନ୍ୟା ସନ୍ତାନଙ୍କ ସଶକ୍ତିକରଣରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ବେଟି ବଚାଓ ବେଟି ପଢ଼ାଓ ଅଭିଯାନ। ଏବଂ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଫ୍ରାନ୍ସ ଓ ସ୍ଲୋଭାକିଆକୁ ପ୍ରଧାନମନ୍ତ୍ରୀଙ୍କ ଛଅଦିନିଆ ଗସ୍ତ ଆରମ୍ଭ। ନିସ୍ଠାରେ ଆସନ୍ତାକାଲି ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମରେ ଦେବେ ଯୋଗ। ଇନ୍ଦୋର ଘୋଷଣାନାମା ସହ ଉଦ୍ଯାପିତ ହେଲା ପାଞ୍ଚଦିନିଆ ବ୍ରିକ୍ସ କୃଷି ସମ୍ମିଳନୀ। ଭାରତୀୟ ସ୍ଥଳସେନାର ପରବର୍ତ୍ତୀ ମୁଖ୍ୟ ଭାବେ ନିଯୁକ୍ତ ହେଲେ ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠ। ଆସାମର ଜୋରହାଟ ବାୟୁସେନା ଘାଟିରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ପାଞ୍ଚ ଜଣ ସେନା କର୍ମଚାରୀଙ୍କ ମୃତ୍ୟୁ ଏବଂ ଧର୍ମଶାଳାଠାରେ ଜାରି ରହିଛି ଭାରତ ଆଫଗାନିସ୍ତାନ ପୁରୁଷ ବର୍ଗ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଛଅଦିନିଆ ଫ୍ରାନ୍ସ ଓ ସ୍ଲୋଭାକିଆ ଗସ୍ତରେ ଯାଇଛନ୍ତି। ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ ମୋଦି ଆସନ୍ତାକାଲି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ଙ୍କ ସହ ନିସ୍ଠାରେ ଦ୍ୱିପାକ୍ଷିକ ଆଲୋଚନା କରିବେ। ଉଭୟ ନେତା ଭାରତ ଓ ଫ୍ରାନ୍ସ ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତି ନେଇ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ସେଠାରେ ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମରେ ଉଭୟ ନେତା ମିଳିତ ଭାବେ ଉଦ୍ଘାଟନ କରିବେ। ଗସ୍ତର ଅବ୍ୟବହିତ ପୂର୍ବରୁ ନୂଆଦିଲ୍ଲୀଠାରେ ଶ୍ରୀ ମୋଦି କହିଛନ୍ତି ଭାରତର ରଣନୈତିକ ଦୃଷ୍ଟିକୋଣରେ ଫ୍ରାନ୍ସରେ ଏକ ବିଶେଷ ସ୍ଥାନ ରହିଛି। ଦ୍ୱିପାକ୍ଷିକ ଆର୍ଥିକ ଏବଂ ସାଂସ୍କୃତିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଏହାପରେ ନିସ୍ରୁ ଶ୍ରୀ ମୋଦି ଆସନ୍ତାକାଲି ସ୍ଲୋଭାକିଆକୁ ଦୁଇଦିନିଆ ଗସ୍ତରେ ଯିବେ। ସ୍ଲୋଭାକିଆ ଗସ୍ତ ସାରି ଶ୍ରୀ ମୋଦି ଫ୍ରାନ୍ସର ଏଭିଏନ୍କୁ ଗସ୍ତ କରିବେ। ସେଠାରେ 16 ଏବଂ 17 ତାରିଖରେ ଜି7 ଶିଖର ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଜି7 ସମ୍ମିଳନୀରେ ଭାରତର ଉପସ୍ଥିତି ବୈଷୟିକ ସ୍ତରରେ ବର୍ଦ୍ଧିତ ଦକ୍ଷତାକୁ ପ୍ରତିପାଦନ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ଏହାପରେ 18 ତାରିଖରେ ଶ୍ରୀ ମୋଦି ପ୍ୟାରିସ୍ଠାରେ ପହଞ୍ଚ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ଙ୍କ ସହ ମିଳିତ ଭାବେ ଭିବାଟେକ୍ 2026 କାର୍ଯ୍ୟକ୍ରମରେ ଯୋଗଦେବେ। ମଧ୍ୟପ୍ରଦେଶର ଇନ୍ଦୋରରେ ଚାଲିଥିବା ପାଞ୍ଚଦିନିଆ ବ୍ରିକ୍ସ କୃଷି ସମ୍ମିଳନୀ ଆଜି ଏକ ଉଲ୍ଲେଖନୀୟ ଘୋଷଣାନାମା ସହ ଉଦ୍ଯାପିତ ହୋଇଛି। ସମ୍ମିଳନୀ ଶେଷରେ ପ୍ରସ୍ତୁତ ଇନ୍ଦୋର ଘୋଷଣାନାମା ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି। ଖାଦ୍ୟ ସୁରକ୍ଷା, କୃଷକ କଲ୍ୟାଣ, ଜଳବାୟୁ ଅନୁକୂଳ କୃଷି ଏବଂ କୃଷିକ୍ଷେତ୍ର ପାଇଁ ବାଣିଜ୍ୟ ଓ ଡିଜିଟାଲ୍ ପ୍ରସଙ୍ଗ ଉପରେ ଏହି ଘୋଷଣାନାମା ଅଧୀନରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପଭି ନିଆଯାଇଛି। କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ବିଶ୍ୱର ପ୍ରାୟ ଅର୍ଦ୍ଧେକ ଜନସଂଖ୍ୟାକୁ ପ୍ରତିନିଧିତ୍ୱ କରନ୍ତି। ବିଶ୍ୱ କୃଷି ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଏହି ରାଷ୍ଟ୍ରଗୁଡ଼ିକର 42% ଅବଦାନ ରହିଛି। ଇନ୍ଦୋର ଘୋଷଣାନାମା ବ୍ରିକ୍ସ ରାଷ୍ଟ୍ରଗୁଡ଼ିକର ସାମୂହିକ ଇଚ୍ଛାଶକ୍ତି ଏବଂ ସହଭାଗୀ ଦାୟିତ୍ୱର ପ୍ରତୀକ ବୋଲି ଶ୍ରୀ ଚୌହାନ କହିଛନ୍ତି। ସମ୍ମିଳନୀରେ 4ଟି ନୂତନ ସଂସ୍ଥାଗତ ପଦକ୍ଷେପ ଉପରେ ଘୋଷଣା କରାଯାଇଛି। ଶ୍ରୀ ଚୌହାନ କହିଛନ୍ତି ଚାଷୀଙ୍କୁ ପ୍ରତି ୟୁରିଆ ବ୍ୟାଗ୍ ପିଛା 266 ଟଙ୍କା ଏବଂ ଡିଏପି 1350 ଟଙ୍କାରେ ଯୋଗାଇବା ଜାରି ରଖିବେ। ଏ ସଂକ୍ରାନ୍ତ ଅତିରିକ୍ତ ଖର୍ଚ୍ଚ ସରକାର ବହନ କରିବେ ବୋଲି ସେ ଘୋଷଣା କରିଛନ୍ତି। ସମ୍ମିଳନୀ ଶେଷରେ ସଦସ୍ୟ ଦେଶଗୁଡ଼ିକର ପ୍ରତିନିଧିଗଣ ମେଘଦୂତ ଗାର୍ଡେନ୍ଠାରେ ମିଳିତ ଭାବେ ଚାରାରୋପଣ କରିବା ସହ ବ୍ରିକ୍ସ ବାଟିକା ପ୍ରତିଷ୍ଠା

ସମୀକ୍ଷା କରିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଜନସଂଖ୍ୟାଗତ ପରିବର୍ତ୍ତନ ଆଧାରିତ ଏକ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ସୀମାବର୍ତ୍ତୀ ଅଞ୍ଚଳ ଏବଂ ମେଟ୍ରୋ ସହର ତଥା ଶିଳ୍ପଭିତ୍ତିକ ଅଞ୍ଚଳଗୁଡ଼ିକରେ ଜନସଂଖ୍ୟା ପରିବର୍ତ୍ତନ ନେଇ ଅଧ୍ୟୟନ କରିବାକୁ ଶ୍ରୀ ଶାହା କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗତମାସରେ ଦେଶରେ ଜନସଂଖ୍ୟାଗତ ପରିବର୍ତ୍ତନ ଉପରେ ତର୍ଜମା କରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି କେନ୍ଦ୍ର ସରକାର ଗଠନ କରିଥିଲେ। ଜନସଂଖ୍ୟାଗତ ପରିବର୍ତ୍ତନ ଏବଂ ଏ ସଂକ୍ରାନ୍ତ ଆହ୍ୱାନର ମୁକାବିଲା ପାଇଁ ଏକ ରୂପରେଖ ପ୍ରସ୍ତୁତ କରିବାକୁ କମିଟିକୁ ଦାୟିତ୍ୱ ଅର୍ପଣ କରାଯାଇଛି। ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠ ପରବର୍ତ୍ତୀ ଭାରତୀୟ ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ। ସେ ବର୍ତ୍ତମାନ ସେନାର ଉପମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ଲେଫ୍ଟନାଣ୍ଟ ଜେନେରାଲ ଶ୍ରୀ ସେଠ କାର୍ଯ୍ୟରତ ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କଠାରୁ ଆସନ୍ତା 30 ତାରିଖରେ ଦାୟିତ୍ୱ ଗ୍ରହଣ କରିବେ। ଦେଶର ସହରାଞ୍ଚଳଗୁଡ଼ିକ ଆର୍ଥିକ ଦୃଷ୍ଟିରୁ ସୁଦୃଢ଼, ସ୍ଥାୟୀ ପରିବେଶ ସମାବେଶୀ ଏବଂ ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ଉନ୍ନତ ଏବଂ ସାଂଗଠନିକ ଭାବରେ ସ୍ଥିର ହେବା ଉଚିତ ବୋଲି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର କହିଛନ୍ତି। ନୂଆଦିଲ୍ଲୀରେ ଆଜି ଜାତୀୟ ସହରାଞ୍ଚଳ ବ୍ୟାପାର ପ୍ରତିଷ୍ଠାନ ଏନ୍ଆଇୟୁଏର ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ସମ୍ବୋଧନ କରି ଶ୍ରୀ ମିଶ୍ର ଏହା କହିଛନ୍ତି। ସେ କହିଛନ୍ତି ସହରାଞ୍ଚଳଗୁଡ଼ିକୁ ସଂସ୍ଥାଗତ ଭାବେ ଦକ୍ଷ କରିବା ଏବଂ ବିକାଶ ମାଧ୍ୟମରେ ସମର୍ଥନ ପ୍ରଦାନ କରିବାରେ ଏନ୍ଆଇୟୁଏର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆର୍ଥିକ ଅଭିବୃଦ୍ଧି, ବ୍ୟାପକ ଭିତ୍ତିଭୂମି କ୍ଷେତ୍ର, ଡିଜିଟାଲ ରୂପାନ୍ତରଣ, ନବସୃଜନ ଏବଂ ସହରୀକରଣ ମାଧ୍ୟମରେ ଭାରତ ବିକାଶ ପଥରେ ଗତି କରୁଛି। ଏଥିସହ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି ହେଉଛି ବୋଲି ଶ୍ରୀ ମିଶ୍ର କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି, ଆର୍ଥିକ ସମାବେଶ, ନବୀକରଣୀୟ ଶକ୍ତି, ପରିଚାଳନା ଏବଂ ସାର୍ବଜନୀନ ସେବା କ୍ଷେତ୍ରରେ ଭାରତ ଦ୍ରୁତ ଅଗ୍ରଗତି କରିବା ସହ ଉଭୟ ଦକ୍ଷତା ଏବଂ ଆତ୍ମବିଶ୍ୱାସ କୁ ପ୍ରତିପାଦନ କରିପାରିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି। ଆସାମର ଜୋରହାଟ ବାୟୁସେନା ଘାଟିରେ ଆଜି ସକାଳେ ଏକ AN-32 ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ 5 ଜଣ ସେନା କର୍ମଚାରୀଙ୍କର ମୃତ୍ୟୁ ହୋଇଛି। ନିୟମିତ ଉଡ଼ାଣ ସମୟରେ ଅବତରଣ ବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ସହ ଏଥିରେ ନିଆଁ ଲାଗିଯାଇଥିଲା। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଭାରତୀୟ ବାୟୁସେନା ଏ ସମ୍ପର୍କରେ ସୂଚନା ଦେଇ ମୃତକଙ୍କ ସମ୍ପର୍କରେ ଘୋଷଣା କରିଛି। ଏହି ଦୁର୍ଘଟଣାରେ ବାୟୁସେନା ଗଭୀର ଦୁଃଖ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛି। ଦୁର୍ଘଟଣାର କାରଣ ଜାଣିବା ପାଇଁ କୋର୍ଟ ଅଫ୍ ଏନ୍କ୍ୱାରି ନିର୍ଦ୍ଦେଶ ଦିଆଯାଇଛି। ଦୁର୍ଘଟଣାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି 5 ଜଣଯାକ କର୍ମଚାରୀଙ୍କ ସର୍ବୋଚ୍ଚ ବଳିଦାନ ସେମାନଙ୍କ ସାହସ ଓ ଦେଶସେବା ସମସ୍ତଙ୍କୁ ପ୍ରେରଣା ପ୍ରଦାନ କରିବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷ ମଧ୍ୟରେ ସମଗ୍ର ଦେଶରେ ଶିକ୍ଷା, ଦକ୍ଷତା, ନବସୃଜନ ଏବଂ ଷ୍ଟାର୍ଟଅପ୍ର ଏକ ନୂତନ ସଂସ୍କୃତିର ଅଭ୍ୟୁଦୟ ଘଟିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଦ୍ୱାରା ଭାରତ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍ ଉଚ୍ଚଶିକ୍ଷା ନେଟ୍ୱାର୍କରେ ପରିଣତ ହୋଇଛି। ଏପରିକି ବିଶ୍ୱସ୍ତରରେ ଭାରତ ଦ୍ୱିତୀୟ ସର୍ବବୃହତ୍ କୃତ୍ରିମ ବୁଦ୍ଧିମତା ଦକ୍ଷତା ସମ୍ପନ୍ନ ରାଷ୍ଟ୍ର ଭାବେ ଉଭା ହୋଇଛି ବୋଲି ଶ୍ରୀ ଶାହା କହିଛନ୍ତି। 2 ଲକ୍ଷରୁ ଅଧିକ ଷ୍ଟାର୍ଟଅପ୍ ସହିତ ଭାରତ ବିଶ୍ୱର ତୃତୀୟ ସର୍ବବୃହତ୍ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ପରିଣତ ହୋଇଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଦେଶର 60 ନିୟୁତରୁ ଅଧିକ ଯୁବକଙ୍କ ଦକ୍ଷତା ବୃଦ୍ଧି ସମ୍ଭବ ହୋଇପାରିଛି। 120 ନିୟୁତରୁ ଅଧିକ ମୁଦ୍ରା ଋଣ ଏବଂ 300ରୁ ଅଧିକ ମହାକାଶ କ୍ଷେତ୍ର ଆଧାରିତ ଷ୍ଟାର୍ଟଅପ୍ ଯୁବବର୍ଗଙ୍କ ସୃଜନଶୀଳତା ଏବଂ ଉଦ୍ୟୋଗୀ ଚିନ୍ତାଧାରାକୁ ପ୍ରତିଫଳନ କରୁଛି ବୋଲି ଶ୍ରୀ ଶାହା କହିଛନ୍ତି। ଦେଶରେ ଆଇଆଇଟି ଏବଂ ଏମ୍ସ ସମେତ 1200ରୁ ଅଧିକ ବିଶ୍ୱବିଦ୍ୟାଳୟ, 1000ରୁ ଅଧିକ ଖେଲୋ ଇଣ୍ଡିଆ କେନ୍ଦ୍ର ଏବଂ 34ଟି ରାଜ୍ୟ ଉତ୍କର୍ଷ କେନ୍ଦ୍ର ମାଧ୍ୟମରେ ଯୁବବର୍ଗ କ୍ରୀଡ଼ା କ୍ଷେତ୍ରରେ ନୂତନ ମାନଦଣ୍ଡ ପ୍ରତିଷ୍ଠା କରୁଛନ୍ତି ବୋଲି ଶ୍ରୀ ଶାହା କହିଛନ୍ତି। ପାରମ୍ପରିକ ଜ୍ଞାନକୁ ଆଧୁନିକ ପ୍ରଯୁକ୍ତିବିଦ୍ୟା ସହ ମିଶ୍ରଣ କରି ଭାରତ ବୈଷୟିକ ସ୍ତରରେ କୃଷି କ୍ଷେତ୍ରରେ ଏକ ଅଗ୍ରଣୀ ରାଷ୍ଟ୍ର ହୋଇପାରିବ ବୋଲି ଲୋକସଭା ବାଚସ୍କତି ଓମ୍ ବିର୍ଲା କହିଛନ୍ତି। 2047 ବିକଶିତ ଭାରତ ପାଇଁ ନିରନ୍ତର କୃଷି, ପରମ୍ପରା, ପ୍ରଯୁକ୍ତିବିଦ୍ୟା ଏବଂ ନିରନ୍ତରତାର ଫଳାଫଳ ଶୀର୍ଷକ ଏକ ଦୁଇଦିନିଆ ଜାତୀୟ ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନକୁ ସମ୍ବୋଧନ କରି ଶ୍ରୀ ବିର୍ଲା ଏହା କହିଛନ୍ତି। ସେ କହିଛନ୍ତି ନିରନ୍ତର କୃଷି ନବସୃଜନ ଓ ଗବେଷଣାଭିତ୍ତିକ ବିକାଶିତ ଭାରତ ମୂଳଦୁଆ ଗଠନ କରିଥାଏ। ଭାରତରେ କୃଷି ଏକ ଅର୍ଥନୈତିକ କ୍ଷେତ୍ର ଭାବେ ପରିଗଣିତ ହେବା ସହ ଏହା ଦେଶର ସଂସ୍କୃତି, ସଭ୍ୟତା ଏବଂ ଜୀବନଶୈଳୀର ଏକ ଅବିଚ୍ଛେଦ୍ୟ ଅଂଶ ବୋଲି ଶ୍ରୀ ବିର୍ଲା କହିଛନ୍ତି। ଖାଦ୍ୟ ସୁରକ୍ଷା, ଗ୍ରାମାଞ୍ଚଳ ବିକାଶ, ସାମାଜିକ ସଦ୍ଭାବନା ଏବଂ ସମାବେଶୀ ଅଭିବୃଦ୍ଧି ସୁନିଶ୍ଚିତ କରି କୃଷିକ୍ଷେତ୍ର ବିକଶିତ ଭାରତ ଦୃଷ୍ଟିକୋଣର ପ୍ରମୁଖ ପ୍ରସଙ୍ଗ ରହିବ ବୋଲି ସେ କହିଛନ୍ତି। ବୈଜ୍ଞାନିକ, ଗବେଷକ, ନୀତି ନିର୍ଦ୍ଧାରକ ପ୍ରମୁଖ କୃଷିକ୍ଷେତ୍ରକୁ ଦୀର୍ଘକାଳୀନ ସମୃଦ୍ଧି ପଥରେ ଆଗେଇ ନେବା ପାଇଁ ଆତ୍ମନିର୍ଭରଶୀଳ ମଡେଲ ପ୍ରସ୍ତୁତ କରିବାକୁ ଶ୍ରୀ ବିର୍ଲା ଆହ୍ୱାନ ଦେଇଛନ୍ତି।

ଦେଶବ୍ୟାପୀ ଏକ ରାଷ୍ଟ୍ର ଏକ ନିର୍ବାଚନ ପ୍ରସ୍ତାବ କାର୍ଯ୍ୟକାରୀ କରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗାନ୍ କହିଛନ୍ତି। ପୁଡୁଚେରୀଠାରେ ଆଜି ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଡକ୍ଟର ମୁରୁଗାନ୍ କହିଛନ୍ତି, ଏକକାଳୀନ ନିର୍ବାଚନ ଖର୍ଚ୍ଚ ହ୍ରାସ ଏବଂ ମାନବ ସମ୍ଭଳର ଦକ୍ଷ ପରିଚାଳନାକୁ ସୁନିଶ୍ଚିତ କରିବ। ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଭାରତ ଆଫଗାନିସ୍ତାନ ପୁରୁଷ ବର୍ଗ ଦିନିକିଆ ଏକଦିବସୀୟ କ୍ରିକେଟ୍ ମ୍ୟାଚ୍କୁ 25 ଓଭରରେ ସୀମିତ ରଖାଯାଇଛି। ବର୍ଷା ଯୋଗୁଁ ମ୍ୟାଚ୍ର ଓଭର ସଂଖ୍ୟାକୁ ହ୍ରାସ କରାଯାଇଛି। ଟସ୍ ଜିତି ଭାରତ ଆଫଗାନିସ୍ତାନକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ସମ୍ଭାଦ ପ୍ରସ୍ତୁତ ହେବା ବେଳକୁ ଆଫଗାନିସ୍ତାନ 15 ଓଭରରେ 3 ୱିକେଟ୍ ବିନିମୟରେ 140 ରନ୍ ସଂଗ୍ରହ କରିଥିଲା। 2026 ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଗ୍ରୁପ୍ ବି ପର୍ଯ୍ୟାୟର ଏକ ମ୍ୟାଚ୍ରେ ଆଜି କାତାର ଏବଂ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ମୁକାବିଲା ହେବ। ସାନ୍ ଫ୍ରାନ୍ସିସ୍କୋ ବେ ଏରିଆ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ଭାରତୀୟ ସମୟ ରାତି 12:30 ଆରମ୍ଭ ହେବ। ପୂର୍ବରୁ ଗ୍ରୁପ୍ ଡି ପର୍ଯ୍ୟାୟ ଏକ ମ୍ୟାଚ୍ରେ ପାରାଗୁଏକୁ 4-1 ଗୋଲ୍ରେ ଯୁକ୍ତରାଷ୍ଟ୍ର ଆମେରିକା ପରାସ୍ତ କରିଛି। ଅନ୍ୟ ଏକ ମ୍ୟାଚ୍ରେ କାନାଡ଼ା ଏବଂ ବୋସ୍ନିଆ ହର୍ଜେଗୋଭିନିଆ ମଧ୍ୟରେ ଖେଳ 1-1 ଗୋଲ୍ରେ ଅମୀମାଂସିତ ଭାବେ ଶେଷ ହୋଇଛି। ଫ୍ରାନ୍ସ ଓ ସ୍ଲୋଭାକିଆକୁ ପ୍ରଧାନମନ୍ତ୍ରୀଙ୍କ 6-ଦିନିଆ ଗସ୍ତ ଆରମ୍ଭ। ନିସ୍ଠାରେ ଆସନ୍ତାକାଲି ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମରେ ଦେବେ ଯୋଗ। ଇନ୍ଦୋର ଘୋଷଣାନାମା ସହ ଉଦ୍ଯାପିତ ହେଲା 5-ଦିନିଆ ବ୍ରିକ୍ସ କୃଷି ସମ୍ମିଳନୀ। ଭାରତୀୟ ସ୍ଥଳସେନାର ପରବର୍ତ୍ତୀ ମୁଖ୍ୟ ଭାବେ ନିଯୁକ୍ତ ହେଲେ ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଟ୍। ଆସାମର ଜୋରହାଟ ବାୟୁସେନା ଘାଟିରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ 5 ଜଣ ସେନା କର୍ମଚାରୀଙ୍କ ମୃତ୍ୟୁ ଏବଂ ଧର୍ମଶାଳାଠାରେ ଜାରି ରହିଛି ଭାରତ ଆଫଗାନିସ୍ତାନ ପୁରୁଷ ବର୍ଗ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେଇ ଦିଲ୍ଦାର। ରାଜେନ୍ଦ୍ର ନନା ମେସେଜ କରିଛନ୍ତି ନୂଆଗାଁରୁ, ଲେଖୁଛନ୍ତି ଓମ୍ ନମଃ ଶିବାୟ, ପ୍ରଭୁଙ୍କୁ ପ୍ରଣାମ କରୁଛି, ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ଅଲ୍ ଲିସ୍ନର୍ମାନଙ୍କୁ କଲ୍ୟାଣ କରନ୍ତୁ। ଥ୍ୟାଙ୍କ ୟୁ ସୋ ମଚ୍ ଆପଣଙ୍କର ଗୁଡ୍ ୱିଶେସ୍ ପାଇଁ। ଆପଣମାନେ ମଧ୍ୟ ପହଞ୍ଚାଇ ପାରିବା ଆପଣଙ୍କର ଗୁଡ୍ ୱିଶେସ୍ ଆପଣଙ୍କ ନିୟର ଆଣ୍ଡ ଡିମାନ୍ସଙ୍କ ପାଖରେ, ଆମେ ପହଞ୍ଚାଇଦେବୁ ତାଙ୍କ ପାଖରେ। ନମ୍ବର 09495963210 FMRC ଟାଇପ୍ କରିବେ, ସ୍ପେସ୍ ଦେଇ ନା ଆଡ୍ରେସ୍ ସହିତ, ଯାହାଙ୍କ ପାଇଁ ୱିଶ୍ ଏବଂ ଯାହା ୱିଶ୍ ଲେଖି ପଠାଇଦେବେ। ହ୍ୱାଟ୍ସଆପ୍ ମଧ୍ୟ କରିପାରିବେ 8882542200 ନମ୍ଘରରେ। ଆପଣଙ୍କର ଯାହା ବି ଗୁଡ୍ ୱିଶ୍ ରହିଛି, ଗୁଡ୍ ଇଭିନିଂ, ହାପି ବର୍ଥଡେ, ହାପି ଆନିଭର୍ସରୀ, କିଛି ବି ଗୁଡ୍ ୱିଶ୍ ଜଣାଇବାକୁ ଚାହୁଁଛନ୍ତି, ଫଟାଫଟ୍ ମେସେଜ୍ କରିଦିଅନ୍ତୁ, ମୁଁ ପହଞ୍ଚାଇଦେବି ତାଙ୍କ ପାଖରେ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେଇ ଦିଲ୍ ତକ୍ ସନ୍ଧ୍ୟା ଆସରରେ ପରବର୍ତ୍ତୀ ମେସେଜ କରିଛନ୍ତି ବିକ୍ରମ ଶତପଥୀ ଅନୁଗୁଳରୁ ମେସେଜ କରିଛନ୍ତି ପ୍ରଥମ ଥର ପାଇଁ ମେସେଜ କରିଛନ୍ତି ଲେଖୁଛନ୍ତି ଜୟ ଜଗନ୍ନାଥ ପ୍ରୋଗ୍ରାମ ବଢ଼ିଆ ଲାଗୁଛି ୱେ ବ୍ୟାକ୍ ଟୁ ହୋମ୍ ଫ୍ରମ୍ ଅଫିସ୍ ବହୁତ ଭଲ ଲାଗେ ଯେତେବେଳେ ପ୍ରୋଗ୍ରାମ ଶୁଣିକି ଟିକେ ଭଲ ପାଇବା ଟିକେ ପ୍ରଶଂସା ମିଳେ ବହୁତ ବହୁତ ଧନ୍ୟବାଦ ଆଶା କରୁଛି ଡେଲି ଆପଣ ଏମିତି ଶୁଣି ଶୁଣି ଆମକୁ ଯାଆନ୍ତୁ ଆପଣଙ୍କ ମତାମତ ଭଲ ପାଇବା ଦେଉଥାନ୍ତୁ ଏବଂ ଭେରି ଗୁଡ୍ ଇଭିନିଂ ଆପଣଙ୍କୁ ପରବର୍ତ୍ତୀ ମେସେଜ ପଢ଼ିବା ମେସେଜ ଲେଖା ହେଇଛି ଗୁଡ୍ ଇଭିନିଂ ନମସ୍କାର ଜୟ ଜଗନ୍ନାଥ ହାପି ରଜ ଟାଟା ଷ୍ଟିଲ୍ ପରିବାର ତରଫରୁ ରଜର ବହୁତ ବହୁତ ଶୁଭକାମନା ଆମେ ସବୁ ଷ୍ଟାଫ୍ ରଜ ପାଇଁ ଛୁଟି ନେଇ ଆମ ଘରକୁ ଚାଲି ଆସିଛୁ ଆମ ଘର ଓକେ ପୁନେରେ ଆମ ଘର ଓକେ ଚାନ୍ଦ କି ରୋଶନି ସେ ଭି ପ୍ୟାରି ହୋ ତୁମ ଦିଲ୍ କି ହର ଧଡ଼କନ କି ୟାରି ହୋ ତୁମ ନା ମିଲେ ଦୁନିଆ ମେ ତୁମ ଜୈସା କୋଇ ମେରି ଜିନ୍ଦଗି କି ସବସେ ଖାସ କାହାନୀ ହୋ ତୁମ ସୁନ୍ଦର ଶାୟରୀ ଲେଖୁଛନ୍ତି ଅପା ଆମେମାନେ ଆପଣଙ୍କ ପ୍ରୋଗ୍ରାମ ଶୁଣୁଛୁ ଫ୍ୟାମିଲିରେ ଯେତେ ଲୋକ ଅଛନ୍ତି ଆପଣଙ୍କ କଥା ଶୈଳୀ ଭଏସ୍ ପୁନେବାସୀଙ୍କୁ ଟିକେ ଟିକେ ଓଡ଼ିଆରେ ଶୁଣେଇଛନ୍ତି ଏଠି ସବୁ ନନ୍ ଓଡ଼ିଆ ହେଲେ ବି ଆପଣଙ୍କ ଉପସ୍ଥାପନା ବହୁତ ଭଲ ଲାଗୁଛି କାଲି ତ ରଜ ରଜରେ ଆମେ ଫୁଲ୍ ମସ୍ତି କରି ନାଚିବୁ ଦୋଳି ଖେଳିବୁ ଗୀତ ଗାଇବୁ ରଜ ଦୋଳି କଟମଟ ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ହଁ ନିଶ୍ଚିତ ଭାବେ ମୁଁ ତ ସେ ଗୀତ ବଜେଇବି ସାରିଲିଣି ରଜ ଦୋଳିର ସ୍ପେଶିଆଲ ଗୀତଟା ମୁଁ ନ ବଜେଇକି ରହିବି କେମିତି ଆହୁରି ଗୀତ ଶୁଣିବେ ଆପଣମାନେ ବାକି ତିନି ଦିନ ଯାଏ ଆଭାସ ସେନ୍ ରୋହିତ ସେନ୍ ରାଜକୁମାର ଭରଦ୍ୱାଜ ବିମଲ ଶ୍ରୀବାସ୍ତବ ମନୀଷ ଶର୍ମା ରାଜ

ରାତିଆଟାର ମୁଖ୍ୟ ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଝି। ପୁରୀଠାରେ ରେଳ ଭିତ୍ତିଭୂମି ପ୍ରକଳ୍ପ ଓ ଯାତ୍ରୀ ସୁବିଧାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କଲେ ରାଜ୍ୟପାଳ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ଦୃଷ୍ଟିରେ ରଖି ଲୋକସେବା ଭବନରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ। କନ୍ୟାସନ୍ତାନଙ୍କ ସଶକ୍ତିକରଣରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ବେଟି ବଚାଓ ବେଟି ପଢ଼ାଓ ଅଭିଯାନ। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତା ସୋମବାର ରଜ ସଂକ୍ରାନ୍ତି ଛୁଟି ହେତୁ ବନ୍ଦ ରହିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ସୂଚନା। ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ 2026 ଚିଠା ପ୍ରକାଶ ପାଇଛି। ଘରଭଡ଼ା ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ଲିଖିତ ଘରଭଡ଼ା ଚୁକ୍ତି ବାଧ୍ୟତାମୂଳକ କରାଯାଇଛି। କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଫ୍ରାନ୍ସ ଓ ସ୍ଲୋଭାକିଆକୁ ପ୍ରଧାନମନ୍ତ୍ରୀଙ୍କ ଛଅଦିନିଆ ଗସ୍ତ ଆରମ୍ଭ। ନିସ୍ଠାରେ ଆସନ୍ତାକାଲି ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମରେ ଯୋଗଦେବେ। ଭାରତୀୟ ସ୍ଥଳସେନାର ପରବର୍ତ୍ତୀ ମୁଖ୍ୟ ଭାବେ ନିଯୁକ୍ତ ହେଲେ ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠ। ଆସାମର ଜୋରହାଟ ବାୟୁସେନା ଘାଟିରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ 5 ଜଣ ସେନା କର୍ମଚାରୀଙ୍କ ମୃତ୍ୟୁ। ଏବଂ ଧର୍ମଶାଳାଠାରେ ଜାରି ରହିଛି ଭାରତ ଆଫଗାନିସ୍ତାନ ପୁରୁଷ ବର୍ଗ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଆଫଗାନିସ୍ତାନ 24.3 ଓଭରରେ 9 ୱିକେଟ୍ ହରାଇ 193 ରନ୍ ସଂଗ୍ରହ କରିଛି। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟା ଦିଲ୍ ସେ ଦିଲ୍ ତକ୍ ସବୁ ଜିନିଷ ଜିତିବାକୁ ପାଇବାକୁ ସମସ୍ତେ ଚାହାନ୍ତି ଆଉ ସେଇ ଭିତରେ ଗୋଟେ ଜିନିଷ ଭୁଲି ଯାଆନ୍ତି କ'ଣ ସେଇଟା ହେଉଛି ଚେଷ୍ଟା କରିବାରେ ମାନେ ନଥାଏ ଯେ ପ୍ରଥମ ଥରକରେ ଆମେ ଜିତିଯିବା ପ୍ରଥମ ଥରକରେ ଆମେ ସଫଳ ହୋଇଯିବା ଦୁଇ ଚାରି ଥର ଚେଷ୍ଟା କରିବାକୁ ପଡ଼ିବ ବାରମ୍ବାର ଚେଷ୍ଟା କରିବାକୁ ପଡ଼ିବ ବିଫଳତା ମିଳିବ ଆଉ ସେଇଟା ଆମକୁ ମାଇଣ୍ଡ ମେକଅପ୍ କରିକି ଚାଲିବାକୁ ପଡ଼ିବ ଯେ ଗୋଟେ ଜିନିଷ କରିବାକୁ ବାହାରିଛୁ ମାନେ ତାର ପ୍ରୋଜ୍ ଆଉ କନ୍ସ ତ ରହିବ ସେ ଜିନିଷର କିଛିଟା ଇମ୍ପାକ୍ଟ ପଡ଼ିବ ଯେଉଁଟାକି ଆମକୁ ଲାଗିବ ନା ଏଇଟା ଆଉ କରିହେବନି କିମ୍ବା ସେ ଜିନିଷଟା କରିପାରିବାନି ବିଫଳ ହୋଇଯିବା ତଥାପି ସେଇଟାକୁ ଆମେ ସଫଳତାର ନେକ୍ସଟ ପାହାଚ ଭାବିକି ଆଗେଇ ଯିବା କାରଣ ଗୋଟେ କାମ କରିବାକୁ ବାହାରିଲେ ବିଭିନ୍ନ ପ୍ରକାର ଅବଷ୍ଟାକଲ୍ସ ଆସିବ ଆଉ ସେଥିପାଇଁ କାମଟା ସଫଳ ବି ହେବନି ଇଭେନ୍ ଧରିନିଅନ୍ତୁ ପ୍ରତ୍ୟେକ ଦିନ ସବୁଦିନ ମାନେ ଗୋଟେ ଗୋଟେ ମିନିଟ୍ରେ ପୃଥିବୀର ଚାରିଆଡ଼େ ରିସର୍ଚ୍ଚ ହେଉଛି ସାଇଣ୍ଟିଫିକ୍ ରିସର୍ଚ୍ଚ ହେଉଛି ସବୁ କ'ଣ ଥରିକିରି ସଫଳ ହୋଇଯାଉଛି ନାଇଁ ବହୁତ ବଡ଼ ବଡ଼ ଜିନିଷ ବାହାରିବାକୁ ବହୁତ ଛୋଟ ଛୋଟ ଜିନିଷ ଜାଣିବାକୁ ମଧ୍ୟ ବହୁତ ଥର ବିଫଳ ହୁଅନ୍ତି ସେମାନେ କିନ୍ତୁ କାହିଁକି ବିଫଳ ହେଲେ କ'ଣ ଭୁଲ ରହିଗଲା କ'ଣ କଲେ ଠିକ୍ ହେବ ଏଇସବୁ ଜିନିଷ ଆନାଲିସିସ୍ କରିକି ପୁଣି ସେମାନେ ଆଗେଇ ଯାଆନ୍ତି ଆଉ ସଫଳ ହୋଇଯାଆନ୍ତି

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଅଭୁଲା ସ୍କୃତିରେ ଶୁଣୁଛନ୍ତି କିଛି ଅଭୁଲା ଏଭରଗ୍ରୀନ୍ ସଙ୍ଗ୍ ଶୁଣିପାରିବେ ହୀରାନୀଳା ଫିଲ୍ମର ଗୋଟିଏ ସୁନ୍ଦର ଗୀତ ଗାଇଛନ୍ତି ତୃପ୍ତି ଦାସ ଗୀତଟିକୁ ଲେଖିଛନ୍ତି ଏବଂ ମ୍ୟୁଜିକ୍ରେ ସଜେଇଛନ୍ତି ସ୍ୱରୂପ ନାୟକ

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେଇ ଦିଲ୍ ଦାଖ ଷ୍ଟୁଡିଓ ଘରେ ସମୟ ରାତି 9:48, 44 ଅଭୁଲା ସ୍ମୃତିରେ ଏଞ୍ଜୟ କରୁଛନ୍ତି କିଛି ଲଭ୍ଲି ଟ୍ରାକ୍ସ ବର୍ତ୍ତମାନ ଶୁଣିପାରିବେ ଆକାଶଦୀପ ଫିଲ୍ମର ଗୋଟେ ବ୍ୟୁଟିଫୁଲ୍ ଗୀତ ଗୀତଟିକୁ ଗାଇଛନ୍ତି ବିଭୁ ଦାସ ତୃପ୍ତି ଦାସ ଦେବଦାସ ଛୋଟରାୟ ଗୀତଟିକୁ ଲେଖିଛନ୍ତି ଗୀତଟିକୁ ମ୍ୟୁଜିକ୍ରେ ସଜାଇଛନ୍ତି ଅକ୍ଷୟ କୁମାର ମହାନ୍ତି

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଅଭୁଲା ସ୍ମୃତିରେ ପରବର୍ତ୍ତୀ ଗୀତ ଶୁଣିପାରିବେ ଲାଲପାନ ବିବି ଫିଲ୍ମର ଗୀତଟିକୁ ଗାଇଛନ୍ତି ତୃପ୍ତି ଦାସ ଗୀତଟିକୁ ଲେଖିଛନ୍ତି ଏବଂ ମ୍ୟୁଜିକ୍ରେ ସଜେଇଛନ୍ତି ସ୍ୱରୂପ ନାୟକ

ମୁଖ୍ୟ ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଝି। ପୁରୀଠାରେ ରେଳ ଭିତ୍ତିଭୂମି ପ୍ରକଳ୍ପ ଓ ଯାତ୍ରୀ ସୁବିଧାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କଲେ ରାଜ୍ୟପାଳ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ଦୃଷ୍ଟିରେ ରଖି ଲୋକସେବା ଭବନରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ। କନ୍ୟା ସନ୍ତାନଙ୍କ ସଶକ୍ତିକରଣରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ବେଟି ବଚାଓ ବେଟି ପଢ଼ାଓ ଅଭିଯାନ। କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତା ସୋମବାର। ରଜ ସଂକ୍ରାନ୍ତି ଛୁଟି ହେତୁ ବନ୍ଦ ରହିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ସୂଚନା। ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ 2026 ଚିଠା ପ୍ରକାଶ ପାଇଛି। ଘରଭଡ଼ା ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ଲିଖିତ ଘରଭଡ଼ା ଚୁକ୍ତି ବାଧ୍ୟତାମୂଳକ କରାଯାଇଛି। 2 ମାସରେ ଭଡ଼ା ପ୍ରାଧିକରଣ ଓ ଥାନାରେ ପଞ୍ଜୀକରଣ କରିବାକୁ ହେବ। ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ବିଭ୍ରାଟ ପରେ ରେଲୱେ ପରୀକ୍ଷା କମ୍ପ୍ୟୁଟର ବେସ୍ଡ ଟେଷ୍ଟ ହେବା ନେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା। ଧର୍ମଶାଳାଠାରେ ଜାରି ରହିଥିବା ଆନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍ ମ୍ୟାଚ୍ରେ ଆଫଗାନିସ୍ତାନ 194 ରନ୍ ସଂଗ୍ରହ କରିଥିବା ବେଳେ ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଭାରତ 20.3 ଓଭରରେ 3 ୱିକେଟ୍ ହରାଇ 168 ରନ୍ ସଂଗ୍ରହ କରିଛି। ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅନ୍ତର୍ଗତ 58 କୋଟିରୁ ଉର୍ଦ୍ଧ୍ୱ ହିତାଧିକାରୀ ବ୍ୟାଙ୍କରେ ଜମାଖାତା ଖୋଲିଛନ୍ତି କହିଲେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ଦେଶରେ ପୁନଃ ନିଟ୍ ପରୀକ୍ଷା ପୂର୍ବରୁ କୌଣସି ଗୁଜବ ନ ଶୁଣିବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଦ୍ୟାର୍ଥୀମାନଙ୍କୁ ପରାମର୍ଶ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ଦାଗ ଷ୍ଟୁଡ଼ିଓ ଘରେ ସମୟ ରାତି 10:02:43 ଆରମ୍ଭ କରିବା ଆପଣଙ୍କ ପ୍ରିୟ କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍ ମୋବାଇଲ୍ ଫୋନ୍ର ମେସେଜ୍ ବକ୍ସକୁ ଯିବେ, କ୍ୟାପିଟାଲ୍ ଲେଟର FMRC ଲେଖିବେ, ସ୍ପେସ୍ ଦେଇ ଆଡ୍ରେସ୍ ସହିତ ଯେଉଁ ଗୀତ ଶୁଣିବାକୁ ଚାହୁଁଛନ୍ତି ସେ ଗୀତର ଫର୍ଷ୍ଟ ଲାଇନ୍ ଏବଂ ସେଟା ଯେଉଁ ଫିଲ୍ମ ବା ଯେଉଁ ଆଲବମ୍ର ତା ନାଁ ସହିତ ପଠାଇଦେବେ 09495963210 ନମ୍ବରରେ। କୃପା ସିନ୍ଧୁ କବି ମେସେଜ୍ କରିଛନ୍ତି, ଭୁବନେଶ୍ୱରରୁ ଶୁଭ ସନ୍ଧ୍ୟା ଜଣାଇଛନ୍ତି, ଆପଣଙ୍କୁ ମଧ୍ୟ ଶୁଭ ସନ୍ଧ୍ୟା। ଆଲୋକ ଚନ୍ଦ୍ର ଜେନା ଜାଇଲୋ କଟକରୁ ମେସେଜ୍ କରିଛନ୍ତି, ଶୁଣିଦେବା ସେମାନଙ୍କ ମନପସନ୍ଦର ଗୀତ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତାକ୍ ରେନ୍ବୋ ଏସ୍ଏମ୍ଏସ୍ରେ ପରବର୍ତ୍ତୀ ମେସେଜ୍ କରିଛନ୍ତି ଦୁର୍ଗା ପ୍ରସାଦ ଦଳାଇ ପାରେଶ୍ୱର ସାହି ଜୋବ୍ରା କଲେଜ ସ୍କୋୟାର କଟକରୁ ଲେଖୁଛନ୍ତି ଗୁଡ୍ ଇଭିନିଂ ମ୍ୟାମ୍ ଆଜି ସନ୍ଧ୍ୟାରେ ଡାଇଲିନ୍ରେ ରଜର ଆଲୋଚନା ସହିତ ଅନ୍ୟ ସମସ୍ତ କାର୍ଯ୍ୟକ୍ରମ ଭଲ ଲାଗିଲା ଆପଣଙ୍କ ସୁନ୍ଦର ଉପସ୍ଥାପନା ପାଇଁ ହୃଦୟରୁ ବହୁତ ବହୁତ ଧନ୍ୟବାଦ ଥ୍ୟାଙ୍କ ୟୁ ସୋ ମଚ୍ ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଇଭିନିଂ ଏବଂ ମତାମତ ଭଲ ପାଇବା ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ ଟୁକୁ ପ୍ରଧାନ ଶିବାନୀ ପ୍ରଧାନ ଟିକି ମିକି ମାଣିଆବନ୍ଧ ବଡମ୍ବରୁ ମେସେଜ କରିଛନ୍ତି ଜୟ ଜଗନ୍ନାଥ ଜଣାଇଛନ୍ତି ସମସ୍ତଙ୍କୁ ଆପଣଙ୍କୁ ମଧ୍ୟ ଜୟ ଜଗନ୍ନାଥ ଶୁଣିଦେବା ସେମାନଙ୍କ ମନପସନ୍ଦର ଗୀତ

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେଇ ଦିଲ୍ ଦାଖ ରେନ୍ବୋ ଏସ୍ଏମ୍ଏସ୍ରେ ପରବର୍ତ୍ତୀ ମେସେଜ୍ କରିଛନ୍ତି ଉପେନ୍ଦ୍ର କୁମାର ଗୁପ୍ତା, ହିମାଂଶୀ ଗୁପ୍ତା, ବୀଣା ଗୁପ୍ତା, କିଞ୍ଜଲ ସା ସୁନ୍ଦରଗଡ଼ରୁ ଗୁଡ୍ ଇଭିନିଂ ଜଣାଇଛନ୍ତି ଆପଣମାନଙ୍କୁ ମଧ୍ୟ ଭେରି ଗୁଡ୍ ଇଭିନିଂ। ପରବର୍ତ୍ତୀ ମେସେଜ୍ କରିଛନ୍ତି କଳ୍ପନା ମହାନ୍ତି, ସୋମ ପ୍ରକାଶ, ଭରତଚନ୍ଦ୍ର ନାୟକ, ସିଡିଏସ୍ ସେକ୍ଟର 6 କଟକରୁ ନମସ୍କାର ଜୟ ଜଗନ୍ନାଥ ଜଣାଇଛନ୍ତି ଆପଣଙ୍କୁ ମଧ୍ୟ ଜୟ ଜଗନ୍ନାଥ ଶୁଣିଦେବା ସେମାନଙ୍କର ମନପସନ୍ଦର ଗୀତ।

0: ପଚାରିଲି ତ କହିଲା
1: ଭାଇ ସବୁ ସେଇ ଉପରବାଲାର ଦୟା, ସୋଲାର ପ୍ୟାନେଲ ଅଛି ନା।
0: ମୁଁ କହିଲି ଓ ସେଇଟା ସତ କଥା ଭାଇ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ କରନ୍ତୁ pmsuryaghar.gov.in।

0: କଫି କଫି।
1: ଇଏ ହେଉଛି ମୋ ସାନ ଭାଇ, ବହୁତ ଦୁଷ୍ଟ। କଲେଜରେ ମାର୍କସିଟ୍ ଫଟୋସପ୍ କରିକି ବାପାଙ୍କୁ ଦେଖାଉଥିଲା। କାଲି ମୁଁ ଲାଇଟ୍ ବିଲ୍ରେ ଜିରୋ ଆମାଉଣ୍ଟ ଦେଖିଲି, ତାପରେ ଭାବିଲି କି ନିହାତି ଏଇଟା ଫଟୋସପ୍ କରାହେଇଛି, ନହେଲେ ଜିରୋ ବିଜୁଳି ବିଲ୍ ପସିବଲ୍ କେମିତି।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ରେନ୍ବୋ ଏସ୍ଏମ୍ଏସ୍ରେ ପରବର୍ତ୍ତୀ ମେସେଜ୍ କରିଛନ୍ତି ହାଲୁ ଭାଇ ଆଠଗଡ଼ରୁ, ଦେନ୍ ମେସେଜ୍ କରିଛନ୍ତି ବିଜୟ କୁମାର ଦାସ, ଅସ୍ମିତା ଦାସ, ମାମୁନି, ପୂଜା ମହାସିଂହପୁର ବହୁଗ୍ରାମ ଡିଷ୍ଟ୍ରିକ୍ଟରୁ ଜୟ ଜଗନ୍ନାଥ ଜଣାଇଛନ୍ତି, ଆପଣଙ୍କୁ ମଧ୍ୟ ଜୟ ଜଗନ୍ନାଥ। ପରବର୍ତ୍ତୀ ମେସେଜ୍ କରିଛନ୍ତି ସୋମନାଥ ସାହୁ, ଜିଗ୍ରନ ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ, ନମସ୍କାର ଜୟ ଜଗନ୍ନାଥ ଜଣାଇଛନ୍ତି, ଆପଣଙ୍କୁ ମଧ୍ୟ ନମସ୍କାର ଜୟ ଜଗନ୍ନାଥ। ଲେଖୁଛନ୍ତି ପ୍ରେଜେଣ୍ଟେସନ ଅଫ୍ ଇଭିନିଂ ଟ୍ରାନ୍ସମିଶନ ଇଜ୍ ସୋ ମଚ୍ ଫ୍ୟାଣ୍ଟାଷ୍ଟିକ୍, ସୋ ସ୍ପେଶାଲ ଥ୍ୟାଙ୍କସ, ଥ୍ୟାଙ୍କ ୟୁ ସୋ ମଚ୍, ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ। ପରବର୍ତ୍ତୀ ମେସେଜ୍ କରିଛନ୍ତି ଛତିଶଗଡ଼ରୁ ମହାରାଜ କୀର୍ତ୍ତନପୁରୀ ଗୋସ୍ୱାମୀ, ଲକ୍ଷ୍ମୀଦେବୀ ଗୋସ୍ୱାମୀ, ଯୋଗେଶପୁରୀ, ଟ୍ୱିଙ୍କିଲ, ଡିମ୍ପଲ, ମୀନାକ୍ଷୀ, ନିଶା, ତୁଳସୀ, ଦିଶା ଗୋସ୍ୱାମୀ। ପରବର୍ତ୍ତୀ

ହେଲେ ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠ୍। ପରୀକ୍ଷାରେ ନିୟୋଜିତ ଅଧିକାରୀଙ୍କ ନିମନ୍ତେ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପରୀକ୍ଷା କର୍ମଯୋଗୀ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଧର୍ମଶାଳାଠାରେ ଅନୁଷ୍ଠିତ ଭାରତ ଆଫଗାନିସ୍ତାନ ପୁରୁଷ ବର୍ଗ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଆଫଗାନିସ୍ତାନକୁ 7 ୱିକେଟ୍ରେ ପରାସ୍ତ କଲା ଭାରତ। ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ବିଭ୍ରାଟ ପରେ ରେଲୱେ ପରୀକ୍ଷା କମ୍ପ୍ୟୁଟର ବେସ୍ଡ ଟେଷ୍ଟ ହେବା ନେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା। ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅନ୍ତର୍ଗତ 58 କୋଟିରୁ ଉର୍ଦ୍ଧ୍ୱ ହିତାଧିକାରୀ ବ୍ୟାଙ୍କରେ ଜମାଖାତା ଖୋଲିଛନ୍ତି, କହିଲେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ଏବଂ ଦେଶରେ ପୁନଃ ନିଟ୍ ପରୀକ୍ଷା ପୂର୍ବରୁ କୌଣସି ଗୁଜବ ନ ଶୁଣିବାକୁ ଛାତ୍ରଛାତ୍ରୀମାନଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରାମର୍ଶ। ମୁଖ୍ୟ ସମ୍ବାଦ ଆଜି ପାଇଁ ଏତିକି, ନମସ୍କାର।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଶୁଣିବା ଆସନ୍ତାକାଲିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିପାରିବେ ସକାଳ 6:05। ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 66ତମ ଭାଗ ଶୁଣିପାରିବେ ସକାଳ 6:40। ଆମର ସ୍ୱାସ୍ଥ୍ୟରେ ଶୁଣିପାରିବେ ୱାର୍ଲଡ ବ୍ଲଡ୍ ଡୋନର ଡେ ବିଷୟରେ ଆଲୋଚକ ଡାକ୍ତର ରବି ନାରାୟଣ ରଥ। ସକାଳ 7:25 ଶୁଣିପାରିବେ କାର୍ଯ୍ୟକ୍ରମ ଶୁଭ ସକାଳ। ମର୍ଣ୍ଣିଂ ମେଲୋଡି ଶୁଣିପାରିବେ ସକାଳ 8:30। ସକାଳ 9:00 ଶୁଣିପାରିବେ ଡାଇଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍। ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜ ମତାମତ ସେୟାର କରିପାରିବେ। ଦିନ 10:00 ଶୁଣିପାରିବେ ରେନ୍ବୋ ଏସ୍ଏମ୍ଏସ୍। ପୋଷ୍ଟବକ୍ସ ନମ୍ଘର 111 ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ଦିନ 11:00। ଦିନ 12:00 ଶୁଣିପାରିବେ କିଛି କଥା କିଛି ଗୀତ। ଦିନ 1:10 ଶୁଣିପାରିବେ ଆଜି ଚର୍ଚ୍ଚାରେ। ଏଥିରେ ନିର୍ଦ୍ଧାରିତ ବିଷୟରେ ଏସ୍ଏମ୍ଏସ୍ ବା ହ୍ୱାଟ୍ସଆପ୍ ମାଧ୍ୟମରେ ନିଜ ମତ ସେୟାର କରିପାରିବେ। ପୁରୁଣା ଓଡ଼ିଆ କଥାଚିତ୍ର ଗୀତ ଶୁଣିପାରିବେ ଦିନ 2:45। ମୋ ଦେଶ ଶୁଣିପାରିବେ ଦିନ 3:00। ସୁରିଲା ଆଫ୍ଟରନୁନ୍ ଶୁଣିପାରିବେ ଅପରାହ୍ନ 4:00। ପ୍ରାୟୋଜିତ କାର୍ଯ୍ୟକ୍ରମ ଲମ୍ହେ ଶୁଣିପାରିବେ 4:50। ପ୍ରାୟୋଜିତ କାର୍ଯ୍ୟକ୍ରମ କଥାରେ କଥାରେ ଗୀତରେ ଗୀତରେ ଶୁଣିପାରିବେ ସନ୍ଧ୍ୟା 5:00। ଡାଇଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍ ଶୁଣିପାରିବେ ସନ୍ଧ୍ୟା 5:15 ଏବଂ ଏଥିରେ ଫୋନ୍ କଲ୍ ମାଧ୍ୟମରେ ନିଜ ମତାମତ ପ୍ରଦାନ କରିପାରିବେ। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 48ତମ ଭାଗ ଶୁଣିପାରିବେ ସନ୍ଧ୍ୟା 6:10। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଇଂଲଣ୍ଡରେ ଖେଳାଯିବାକୁ ଥିବା ଆଇସିସି ଟି20 ଓମେନ୍ସ କ୍ରିକେଟ୍ ୱାର୍ଲ୍ଡ କପ୍ 2026ର ସିଧା ପ୍ରସାରଣ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ସନ୍ଧ୍ୟା 6:30ରୁ ଖେଳ ଶେଷ ହେବା ପର୍ଯ୍ୟନ୍ତ। ରାତି 10:45 ଶୁଣିପାରିବେ ଆପଣଙ୍କ ପ୍ରିୟ କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍। ଏଡି ଶେଷ ହେଲା ଆସନ୍ତାକାଲିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଷ୍ଟୁଡିଓ ଘରେ ସମୟ ବର୍ତ୍ତମାନ ରାତି 11:10 ହେବାକୁ ଯାଉଛି। ଏଡି ଶେଷ କରୁଛୁ ଆଜିର ଅଧିବେଶନ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଏଫ୍ଏମ୍ ଗୋଲ୍ଡରୁ। ମୋତେ ବିଦାୟ ଦିଅନ୍ତୁ, ଶୁଭରାତ୍ରୀ।

ଭାବଭକ୍ତିର କାର୍ଯ୍ୟକ୍ରମ ଅର୍ଘ୍ୟ ଥାଳି। ଆଜି ଏଥିରେ ଆମେ ଆଲୋଚନା କରିବା ମହାପ୍ରଭୁଙ୍କର ସକାଳ ଧୂପ। ହଁ, ଶ୍ରୀକ୍ଷେତ୍ର ଧାମରେ ଶ୍ରୀଜୀଉମାନଙ୍କୁ ନୈବେଦ୍ୟ ଆକାରରେ ବିଭିନ୍ନ ପ୍ରକାରର ଭୋଗ ସାମଗ୍ରୀ ପ୍ରସ୍ତୁତ କରାଯାଇ ଅର୍ପଣ କରାଯାଏ। ମଣିମାଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଉଥିବା ଭୋଗ ଶ୍ରୀମନ୍ଦିରର ରୋଷ ଘରେ ସ୍ୱତନ୍ତ୍ର ନୀତି ନିୟମ ଅନୁସାରେ ବିଧିପୂର୍ବକ ପ୍ରସ୍ତୁତ କରାଯାଇ ମଣିମାଙ୍କୁ ଲାଗି କରାଯାଇଥାଏ।

ଭକ୍ତଟିଏ ତାର କଥା ମାଧ୍ୟମରେ, ଆକୁଳ ନିବେଦନ ମାଧ୍ୟମରେ, ସଙ୍ଗୀତ ମାଧ୍ୟମରେ ମହାପ୍ରଭୁଙ୍କୁ କେତେବେଳେ ନିତରୁ ଉଠେଇ ଦିଏ ତ, ଆଉ କେତେବେଳେ ଗୀତଗୋବିନ୍ଦ ଗାଇ ମହାପ୍ରଭୁଙ୍କୁ ଶୁଆଇ ଦିଏ। ହଁ, ଇଏ ହେଉଛି ଭକ୍ତର ଅନ୍ତରର କଥା, ଭାବର କଥା, ଭକ୍ତିର କଥା, ଶ୍ରଦ୍ଧାର କଥା। ଆଉ ମଣିମା ମଧ୍ୟ ଭକ୍ତ ପାଇଁ ସଦା ସର୍ବଦା ବ୍ୟାକୁଳ। ଆମେ ଆଲୋଚନା କରୁଥିଲେ ସକାଳ ଧୂପ ବିଷୟରେ। ଦ୍ୱାର ଫିଟା, ମଇଲମ, ତଡ଼ପ ଲାଗି, ଅବକାଶ, ମଙ୍ଗଳ ଆଳତୀ ଆଦି ବିଧି ସରିବା ପରେ ଦିଅମାନଙ୍କ ଉଦ୍ଦେଶ୍ୟରେ ସକାଳ ଧୂପ ଲାଗି କରାଯାଇଥାଏ। ଶ୍ରୀମନ୍ଦିରର ଅଗ୍ନିକୋଣରେ ଅବସ୍ଥିତ ରୋଷ ଘରେ ପ୍ରତ୍ୟେକ ଦିନ ରୋଷ ଯଜ୍ଞ ସମାପନ ହେବା ପରେ ସ୍ୱତନ୍ତ୍ର ସେବାୟତମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ନୈବେଦ୍ୟ ପ୍ରସ୍ତୁତ କରାଯାଇ ଦିଅମାନଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଥାଏ।

ମହାପ୍ରଭୁଙ୍କ ଠାରୁ ଆଉ କିଏ ସୁନ୍ଦର, ଆଉ କିଏ ନିଜର, ଆଉ କିଏ ବଡ଼ ଅଛି କହିଲେ? ସବୁ ସୁନ୍ଦରତା ସେଇଠି ସରିଯାଇଛି। କବିଙ୍କର କି ସୁନ୍ଦର ଲେଖନୀ, କେତେ ସୁନ୍ଦର ଉପମା ଦେଇ କବି ଶବ୍ଦ ସବୁ ସଂଯୋଜନା କରନ୍ତି ମଣିମାଙ୍କ ପାଇଁ। ଯେତେବେଳେ ସେ ଶବ୍ଦ ସବୁ କଣ୍ଠଶିଳ୍ପୀଟିଏ ସୁନ୍ଦର ଭାବରେ ନିଜର କଣ୍ଠସ୍ୱରରେ ସଙ୍ଗୀତ ମାଧ୍ୟମରେ ମହାପ୍ରଭୁଙ୍କୁ ସମର୍ପଣ କରିଦିଏ, ସେତେବେଳେ ତାହା ଭକ୍ତି ସଙ୍ଗୀତ ହୋଇଯାଏ, ଭଜନ ହୋଇଯାଏ, ମହାପ୍ରଭୁଙ୍କୁ ନିବେଦିତ ହୋଇଯାଏ। ହଁ, ଆମେ ଆଲୋଚନା କରୁଥିଲେ ସକାଳ ଧୂପ। ମଣିମାଙ୍କର ଦ୍ୱାର ଫିଟା, ମୈଲମ, ତଡ଼ପ ଲାଗି, ଅବକାଶ, ମଙ୍ଗଳ ଆଳତୀ ଆଦି ବିଧିବିଧାନ ସରିବା ପରେ ସାହାଣ ମେଲାରେ ଭକ୍ତମାନେ ମଣିମାଙ୍କୁ ଦର୍ଶନ କରନ୍ତି। ସାଧାରଣ ଭାବରେ ରାତିର ବିଶ୍ରାମ ପରେ ଆମେ ସମସ୍ତେ ଆନନ୍ଦିତ ଥାଉ, ମନ ପ୍ରଫୁଲ୍ଲିତ ଥାଏ, ଶରୀର ଆରାମ ଥାଏ। ଆମ ମଣିମା ମଧ୍ୟ ଠିକ୍ ସେହିପରି ମାନବୀୟ ଲୀଳା କରନ୍ତି। ପ୍ରତ୍ୟେକ ଦିନ ସକାଳୁ ଦାନ୍ତ ଘଷିବା, ନିଜର ନିତ୍ୟକର୍ମ ସାରିବା, ବିମ୍ବ ସ୍ନାନ କରିବା, ଏସବୁ ନୀତି ସରିବା ପରେ ମଣିମାଙ୍କର ଯେତେବେଳେ ସାହାଣ ମେଲା ହୁଏ, ସାହାଣ ମେଲାରେ ଅଗଣିତ ଭକ୍ତମାନେ କୋଉଠୁ କୋଉଠୁ ଆସି କେତେ ସମୟ ଧରି ସିଂହଦ୍ୱାର ସମ୍ମୁଖରେ ଅପେକ୍ଷା କରି ରହିଥାନ୍ତି, କେମିତି ସେଇ ଚକାଚକା ଆଖିରେ ନିଜର ଏଇ ଆଖି ଟିକେ ମିଶିଯିବ, ମଣିମାଙ୍କ ଚକାଚକା ଆଖିରେ ଟିକେ ନଜର ପଡ଼ିଯିବ। ହେ ମଣିମା ମହାପ୍ରଭୁ, ଏ ସୃଷ୍ଟି, ଏ ଜଗତ, ଏ ସାରା ବିଶ୍ୱ।

ବ୍ରହ୍ମାଣ୍ଡ ଆପଣଙ୍କର ଆଜ୍ଞାରେ, ଆପଣଙ୍କ କୃପାରେ, ଆପଣଙ୍କ ଆଶୀର୍ବାଦରେ ଆତଜାତ। ତେଣୁ ସାହାଣ ମେଲାରେ ଭକ୍ତଟିଏ ଯେତେବେଳେ ମଣିମାଙ୍କୁ ଦର୍ଶନ କରିଦିଏ, କେତେବେଳେ କ'ଣ ଯେ କହି ପକାଏ, ତା ପାଟିକୁ କ'ଣ ଆସେ, ସେ କଥା ସେ ନିଜେ ବି ଜାଣିନଥାଏ। ଯେଉଁ କଥା ଭାବିଥାଏ ମନେ ମନେ ସେ କଥା ଭୁଲିଯାଏ, କାରଣ ମଣିମାଙ୍କର ଅପୂର୍ବ ବେଶ, ଦିବ୍ୟ ସୁନ୍ଦର କାନ୍ତି, କମନୀୟ ଠାଣିରେ ଭକ୍ତ ସବୁକିଛି ଭୁଲିଯାଏ, ସବୁକିଛି ଭୁଲିଯାଏ। ଦୁଇ ହାତ ଟେକି ଦିଏ, ହେ ମହାପ୍ରଭୁ, ହେ ମଣିମା, ହେ ଅନନ୍ତ କୋଟି ବ୍ରହ୍ମାଣ୍ଡର ନାୟକ, ଆପଣଙ୍କ ଇଚ୍ଛା ହିଁ ମଙ୍ଗଳ, ଆପଣଙ୍କ ଇଚ୍ଛା ହିଁ ପୂର୍ଣ୍ଣ ହେଉ, ଆପଣ ଯାହା ଚାହାନ୍ତି ତାହା ହିଁ ହେଉଥାଉ।

ସକାଳ ଧୂପରେ ସାଦା ଅନ୍ନ, ମୁଗ ଖେଚୁଡ଼ି, ଘିଅ ଅନ୍ନ, ଡାଲି, ଡାଲମା, ଶାଗ, ବେସର, ଭଜା, ମହୁର, ଖଟା, ବିଭିନ୍ନ ପ୍ରକାରର ବିରି ଓ ଅଟାରେ ପ୍ରସ୍ତୁତ ପିଠା ମଣିମାଙ୍କ ପାଇଁ ଲାଗି କରାଯାଏ। ଏସବୁ ଜିନିଷ ରୋଷ ଘରେ ପ୍ରସ୍ତୁତ କରାଯାଏ। ମାଟି କୋଡ଼ୁଆରେ ପ୍ରସ୍ତୁତ କରାଯାଇ ମଣିମାଙ୍କୁ ନୈବେଦ୍ୟ ଆକାରରେ ସମର୍ପଣ କରାଯାଇଥାଏ। ଆଉ ଯେତେବେଳେ ଭକ୍ତଟିଏ ବାହାରି ପଡ଼େ ସକାଳୁ ସକାଳୁ ମଣିମାଙ୍କୁ ଦର୍ଶନ କରିବା ପାଇଁ, ବାଟରେ ବାଟ ମଙ୍ଗଳାଙ୍କୁ ଦର୍ଶନ କରେ, ପୁଣି ଅଠର ନଳାରୁ ଦର୍ଶନ କରେ, ସବୁ ସେହି ମଣିମାଙ୍କ ଉଦ୍ଦେଶ୍ୟରେ ହିଁ ନିଜକୁ ସମର୍ପିତ କରିଦେଇଥାଏ। ବାଟରେ ଯାଉ ଯାଉ ବାରମ୍ବାର ଦଣ୍ଡବତ କରିଦିଏ, ବାରମ୍ବାର ହାତ ଟେକି ଦିଏ, ହାତ ଯୋଡ଼ି ଦିଏ, ବାଟ ମଙ୍ଗଳାରୁ, ଅଠର ନଳାରୁ, ପୁଣି ଅରୁଣ ସ୍ତମ୍ଭ ପାଖରୁ, ସିଂହଦ୍ୱାରରୁ, ଗରୁଡ଼ ସ୍ତମ୍ଭ ପାଖରେ ମଣିମାଙ୍କୁ ହିଁ ଦର୍ଶନ କରିଥାଏ।

ତେବେ ଶ୍ରୀମନ୍ଦିରର ପରମ୍ପରା ଅନୁସାରେ ନୈବେଦ୍ୟରେ ଦେଶୀ ଆଳୁ, କଖାରୁ, କଞ୍ଚା କଦଳୀ, କଞ୍ଚା ପଣସ, ମୂଳା, ପୋଟଳ, ଶିମ୍ବ, କାଙ୍କଣ, ଜହ୍ନି, ସାରୁ, କନ୍ଦମୂଳ, ଅଦା, ନଡ଼ିଆ ପ୍ରଭୃତି ଡାଲମା ଓ ତରକାରୀରେ ବ୍ୟବହୃତ ହୋଇଥାଏ। ଭୋଗ ପ୍ରସ୍ତୁତିରେ ତେଲ ବ୍ୟବହାର ହୋଇନଥାଏ, କେବଳ ଦେଶୀ ଘିଅରେ ଭୋଗ ତିଆରି ହୋଇଥାଏ। ଜିରା, ଗୋଲମରିଚ, ଡାଲଚିନି, ବଡ଼ ଅଳେଇଚ, ହେଙ୍ଗୁ, ପାନମଧୁରୀ, ସୋରିଷ ଇତ୍ୟାଦି ମସଲା ବ୍ୟବହାର କରାଯାଇଥାଏ ନୈବେଦ୍ୟରେ। ଠାକୁରଙ୍କର ଦୈନନ୍ଦିନ ନୈବେଦ୍ୟ ଲାଗି ଭିତରେ ସକାଳ ଧୂପର ମହତ୍ୱ ଯଥେଷ୍ଟ ଅଧିକ। ଶ୍ରୀମନ୍ଦିର ପରିସରରେ ଥିବା ମା ବିମଳାଙ୍କ ପାଖରେ ନୈବେଦ୍ୟ ଅର୍ପଣ କରିବା ପରେ ତାହା ମହାପ୍ରସାଦ ହୋଇଥାଏ ଏବଂ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ଭକ୍ତମାନେ ଏକାଠି ବସି ଆନନ୍ଦ ବଜାରରେ ଅତି ଆନନ୍ଦର ସହିତ ସେ ମହାପ୍ରସାଦକୁ ପାଇଥାନ୍ତି। ସକାଳ ଧୂପ ବଢ଼ିବା ପରେ ଆନନ୍ଦ ବଜାରରେ ମହାପ୍ରସାଦ ମିଳିଥାଏ। ଭକ୍ତ ଆଜି ସେ ମହାପ୍ରସାଦକୁ ପାଇ ବିଭୋର ହୋଇଯାଉଛି ଆଉ ମନେ ମନେ ଗାଉଛି, ହେ ମଣିମା, ତୁମେ ହିଁ ମୋର ଆସିବାର କାରଣ, ତୁମେ ହିଁ ମୋର ଫେରିବାର କାରଣ। ମୁଁ ଆସିଛି ଏ ଦୁନିଆକୁ ତୁମ ଇଚ୍ଛାରେ, ଆଉ ଫେରିଯିବି ମଧ୍ୟ ତୁମ ଇଚ୍ଛାରେ। ସବୁ ତୁମ ଇଚ୍ଛା, ସବୁ ତୁମ ଇଚ୍ଛା।

ମହାପ୍ରଭୁଙ୍କ ପାଖରେ ଯିଏ ଭାବ ରଖିଥାଏ, ଭରସା ରଖିଥାଏ, ସେ କେବେ ବି ପ୍ରତ୍ୟେକଟି କାର୍ଯ୍ୟରେ ହାରେ ନାହିଁ। ସବୁବେଳେ ମହାପ୍ରଭୁଙ୍କୁ ଭରସା କରି ହିଁ ଚାଲିଥାଏ, ନିଜକୁ ସମ୍ପୂର୍ଣ୍ଣ ଭାବରେ ସମର୍ପଣ କରିଦେଇଥାଏ। ଆଉ ମଣିମା ମଧ୍ୟ ଭକ୍ତର ଭାବକୁ କେବଳ ଗ୍ରହଣ କରନ୍ତି ବୋଲି ସେ ଭକ୍ତ ଭାବଗ୍ରାହୀ, ପୁଣି ଭକ୍ତ ପ୍ରାଣ ଧନ। ତେବେ ଆଜିର ଏହି ଭକ୍ତି ରସାତ୍ମକ କାର୍ଯ୍ୟକ୍ରମ ଅର୍ଘ୍ୟଥାଳିକୁ ଏଇଠି ଶେଷ କରୁଛୁ। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 62ତମ ଭାଗ ଶୁଣନ୍ତୁ। ପ୍ରଯୋଜନା ସୁହାସ ମହାନ୍ତି।

ରାଜା ପରୀକ୍ଷିତଙ୍କୁ ଭାଗବତ ମହାପୁରାଣର ଅଷ୍ଟମ ଲକ୍ଷଣ ନିରୋଧ ବିଷୟରେ ବୁଝାଇଲେ। ଭଗବାନ ଯୋଗ ନିଦ୍ରାରେ ଥିବାବେଳେ ଜୀବମାନେ ଯେପରି ତାଙ୍କର ଶକ୍ତି ସହ ଲୀନ ହୋଇଥାନ୍ତି ତାହା ନିରୋଧ। ଯେଉଁଠି ଜୀବକୁ ପୁନର୍ବାର ଫେରିବାକୁ ହୁଏ ନାହିଁ ତାହା ମୁକ୍ତି। ଆଭାସ ଓ ନିରୋଧ ଯାହାଙ୍କଠାରୁ ପ୍ରକାଶିତ ହୁଏ ସେ ହେଉଛନ୍ତି ଆଶ୍ରୟ, ସ୍ୱୟଂ ପରମ ବ୍ରହ୍ମ। ସେହି ନରହରିଙ୍କର ଅଂଶ ଅଶେଷ ଘଟରେ ପୂରିଥିବାରୁ ସେ ପ୍ରତ୍ୟେକ ଲୋକ ଭିତରେ ଆଧ୍ୟାତ୍ମିକ ପୁରୁଷ ରୂପେ ବିରାଜମାନ। ରାଜାଙ୍କୁ ସେବକମାନେ ଅନୁସରଣ କଲାପରି ମୂଳ ପଦ୍ମରୁ ବ୍ରହ୍ମରନ୍ଧ୍ରକୁ ପ୍ରାଣର ଆତଜାତ ହେବା ଫଳରେ କ୍ଷୁଧା ଓ ତୃଷା ତାକୁ ଅନୁସରଣ କରନ୍ତି। ଏହି କ୍ଷୁଧା ତୃଷା ନିବାରଣ ପାଇଁ ମୁଖ ସୃଷ୍ଟି ହେଲା। ମୁଖର ମୂଳ ହେଲା ତାଳୁ ଏବଂ ତାହା ଜିଭ ଦ୍ୱାରା ସଂଯୁକ୍ତ।

ଶୁଣିଥିଲି ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 62ତମ ଭାଗ। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା। ଏ ଅଧ୍ୟାୟର କଣ୍ଠଶିଳ୍ପୀମାନେ ଥିଲେ ସେବାରାଣୀ ମହାପାତ୍ର, ମଧୁଲିତା ମହାନ୍ତି, ଲକ୍ଷ୍ମୀକାନ୍ତ ପାଲିତ ଏବଂ ସୁବାସ ଦାସ। ପ୍ରଯୋଜନା ସୁହାସ ମହାନ୍ତି।

0: ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। अधिक सूचना पाई वोटर हेल्पलाइन नंबर 1950 को कॉल करंतु किंबा वोटर सर्विस पोर्टल किंबा ईसीआई नेट आप रे बुके कॉल विथ बीएलओ सुविधा रो उपयोग करंतु। मुख्य निर्वाचन अधिकारी ओडिसांग द्वारा जनहित रे जारी।
1: हां फ्रेंड्स, ସମସ୍ତ ସୌନ୍ଦର୍ଯ୍ୟ, ସ୍ନେହ, ସମ୍ପ୍ରୀତି, ଶ୍ରଦ୍ଧାର ଅନନ୍ୟ ପ୍ରତିଫଳନ ହେଉଛି ନାରୀ। ସେ କନ୍ୟାଟିଏ, ପୁଣି ଭଉଣୀଟିଏ, ସହଧର୍ମିଣୀଟିଏ, ପୁଣି ମାଟିଏ। ଜୀବନର ପ୍ରତିଟି କ୍ଷେତ୍ରରେ ନାରୀଟିର ଉପସ୍ଥିତି ସମସ୍ତଙ୍କ ପାଇଁ ଲୋଡ଼ା ହୋଇଥାଏ। ହଁ, ନାରୀଟିଏ ନଥିଲେ ଘର ଖାଲି ଖାଲି ଲାଗେ। ଆଉ ନାରୀର ଆବଶ୍ୟକତା କେତେ ରହିଥାଏ ଗୋଟେ ଛୋଟ ଛୁଆ ପାଇଁ, ଗୋଟେ ଭଲ ମଣିଷ ପାଇଁ ବା ଗୋଟେ ରୋଗୀ ମଣିଷ ପାଇଁ। ଘରର ସମସ୍ତ ଦାୟିତ୍ୱକୁ ସୁଚାରୁ ରୂପେ ପାଳନ କରୁଥିବା, ସମସ୍ତଙ୍କ କଥା ଠିକ୍ ଭାବରେ ବୁଝୁଥିବା ନାରୀଟିଏ ଯେ ଆମ ପାଇଁ କେତେ ଲୋଡ଼ା ହୋଇଥାଏ, ସେ କଥା ଆଜି ଆମେ ଆଲୋଚନା କରିବା।

ଶିଶୁର ପ୍ରଥମ ଗୁରୁ ମା ମା ଶିଖିଥାଏ ଚାଲିବାର ବାଟ, ପୁଣି ଦେଖିଥାଏ ସଂସାରର ଆଲୋକ। ସେ ନାରୀଟିଏ ଯେତେବେଳେ ସୁସ୍ଥ ରହେ, ନିରୋଗ ରହେ, ଚଳଚଞ୍ଚଳ ରହେ, ପରିବାରରେ କୌଣସି ପ୍ରକାର ଅସୁବିଧା, ଦୁଃଖ, ଅଭାବ ଏସବୁ ରହେ ନାହିଁ। କାରଣ ନାରୀଟିଏ ସୁସ୍ଥ ରହିଲେ ସବୁ କାମ ସବୁ ସମୟରେ ଠିକ୍ ଭାବରେ ହିଁ କରିଥାଏ, ସମସ୍ତଙ୍କ କଥା ଦାୟିତ୍ୱ ମୁତାବକ ତୁଲେଇଥାଏ। ସେ ନାରୀଟିର ଉପସ୍ଥିତି ଆମ ସମସ୍ତଙ୍କର ଲୋଡ଼ା ହୋଇଥାଏ।

0: मोदी हर परिवार को घर में बिजली बनाकर वही बिजली बेचकर कमाई का एक और साधन देना चाहता है।
1: ଭାରତର ପ୍ରଧାନମନ୍ତ୍ରୀ ଭାରତରେ ଯେପରି ସୌର କ୍ରାନ୍ତିର ସ୍ୱର ଉତ୍ତୋଳନ କରିଥିଲେ ତାର ପ୍ରଭାବ ଏବେ ଦେଖାଯାଉଛି। ଭାରତରେ ଗୋଟି ଗୋଟି କରି 30 ଲକ୍ଷରୁ ଅଧିକ ପରିବାରଙ୍କ ଛାତରେ ସୋଲାର ପ୍ୟାନେଲ ଲଗାଇ ସାରିଲେଣି। ଆପଣ ବି ଏହି ଉର୍ଜା କ୍ରାନ୍ତିର ସହଭାଗୀ ବନନ୍ତୁ। ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ PM

ମ୍ୟୁଜିକାଲ ୟୋର୍ସ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସହି ଦିଲ୍ ତକରେ ଚାଲିଛି ଶୁଭ ସକାଳ। ନାରୀକୁ ଉପଯୁକ୍ତ ସମ୍ମାନ ଦେବା ସହ ତାର ସ୍ୱାସ୍ଥ୍ୟ ପ୍ରତି ସମସ୍ତେ ଗୁରୁତ୍ୱ ଦେବା ମଧ୍ୟ ଆବଶ୍ୟକ। ଜଣେ ସୁସ୍ଥ ନାରୀ ସୁସ୍ଥ ପିଲାଟିଏ ସୃଷ୍ଟି କରିପାରେ। ତାର ଉପଯୁକ୍ତ ଭରଣ ପୋଷଣ ହେଲେ ପରିବାର ହସି ଉଠେ, ଆନନ୍ଦରେ ରୁହେ। ପରିବାର ଆନନ୍ଦରେ ରହିଲେ, ହସିଲେ ସମାଜର ଉନ୍ନତି ମଧ୍ୟ ସାଧନ ହୋଇଥାଏ।

ଆଗ ଅପେକ୍ଷା ଆଜିକାଲି ଲୋକମାନେ ବହୁତ ସଚେତନ ହେଲେଣି। ପରିବାରରେ ଗୋଟିଏ ପୁରୁଷର ଯେତିକି ପ୍ରାଧାନ୍ୟତା ଅଛି, ନାରୀଟିର ମଧ୍ୟ ସେତିକି ଗୁରୁତ୍ୱ ଅଛି ବୋଲି ସମସ୍ତେ ଅନୁଭବ କରିବାକୁ ବସିଲେଣି ଧୀରେ ଧୀରେ। ଖାଲି ସେତିକି ହେଲେ ହେବନି, ନାରୀଟିଏ ମଧ୍ୟ ନିଜର ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଆବଶ୍ୟକ। ଖାଲି ସମସ୍ତଙ୍କ କଥା ବୁଝି ନିଜକୁ ଅବହେଳା କଲେ କେମିତି ହେବ କହିଲେ? ତେଣୁ ନାରୀଟିଏ ନିଜର ଉପଯୁକ୍ତ ଯତ୍ନ ନେବା ସହିତ ପରିବାରର ଯତ୍ନ ନେବା ଆବଶ୍ୟକ।

ଘରର ସମସ୍ତଙ୍କର ଦାୟିତ୍ୱ ଟାଇମ୍ ଅନୁସାରେ ସମସ୍ତଙ୍କର ବିଭିନ୍ନ ପ୍ରକାର କଥା ବୁଝୁ ବୁଝୁ ନିଜ ପ୍ରତି ବେଳେବେଳେ ଅବହେଳା କରିବ ସେ ନାରୀଟିଏ। ନିଜର ଖାଇବା ପିଇବା ପୋଷାକ ପରିଚ୍ଛନ୍ନ ପ୍ରତି ଦୃଷ୍ଟି ଦେଇନଥାଏ, ସେଥିପାଇଁ ଭବିଷ୍ୟତରେ ତାକୁ ବହୁତ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ।

0: ହଁ ଫ୍ରେଣ୍ଡସ୍, ନାରୀଟିର ଉପଯୁକ୍ତ ସମ୍ମାନ, ନାରୀଟି କେମିତି ସୁସ୍ଥ ରହିବ ସେ ପ୍ରତି ଆମେ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ। ଆଜି ଯେଉଁମାନେ ଆମକୁ ଶୁଣୁଛନ୍ତି ନିଶ୍ଚିତ ଭାବରେ ଆମ ସହ ଏକମତ ହେବେ, ନାରୀଟିର ଉପଯୁକ୍ତ ଯତ୍ନ, ମର୍ଯ୍ୟାଦା, ସ୍ୱାସ୍ଥ୍ୟ ପ୍ରତି ଆମେ ସମସ୍ତେ ସଚେତନ ହେବା ନିହାତି ଆବଶ୍ୟକ। ତେବେ ଯାଇ ଆଉ ଏକ ସୁନ୍ଦର ସମାଜ ଗଠନ ହୋଇପାରିବ। ପ୍ରକୃତରେ ଆମେ ସମସ୍ତେ ନାରୀକୁ ଉପଯୁକ୍ତ ସମ୍ମାନ ଦେବା, ତା'ର ଯତ୍ନ ନେବା, ସେ କ'ଣ ଚାହୁଁଛି, ସେ କେମିତି ଖୁସିରେ ରହିବ ସେଥିପ୍ରତି ମଧ୍ୟ ଆମେ ଟିକେ ସମୟ ବାହାର କରି ତା ମନ ଖୁସି କଲା ଭଳି କିଛି କାମ କରିବା, ତେବେ ଯାଇ ଆମ ସମାଜ ସୁସ୍ଥ, ସୁରକ୍ଷିତ ଏବଂ ସୁନ୍ଦର ରହିବ। ଶୁଭ ସକାଳ ପ୍ରୋଗ୍ରାମକୁ ଏଇଠି ଶେଷ କରୁଛୁ। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
1: क्या आपने पीएम सूर्य घर मुफ्त बिजली योजना के बारे में सुना है?
2: भारत सरकार का लक्ष्य सोलर पावर से बिजली बिल जीरो करने का भी है।
1: इससे आपका घर सूर्य घर बन जाता है, माने बिजली बिल जीरो, और अतिरिक्त बिजली पैदा हुई तो बिजली ग्रिड को बेचकर पैसे भी कमा सकते हैं। तो बैठे क्यों हो, अभी रजिस्टर करो पीएम सूर्य घर .gov.in पर।

0: ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ପ୍ରଚାର କରୁଛୁ ମୋ ପସନ୍ଦ, ପ୍ରଯୋଜନା ଦୁର୍ଗା ମାଝୀ, ଉପସ୍ଥାପନା ଜସ୍ମିନ୍ ପ୍ରିୟଦର୍ଶିନୀ ଏବଂ ନମିତା ମଲ୍ଲିକ।
1: ହ୍ୟାଲୋ, ହାଇ, ଗୁଡ୍ ମର୍ଣ୍ଣିଂ ଫ୍ରେଣ୍ଡସ୍, ମୁଁ ଆପଣଙ୍କର ସାଥୀ ଜାସ୍ମିନ୍ ସ୍ୱାଗତ କରୁଛି ଆପଣଙ୍କର ଆମ ସମସ୍ତଙ୍କର ପ୍ରିୟ ପ୍ରୋଗ୍ରାମକୁ ଯାହାର ନାଁ ହେଲା ମୋ ପସନ୍ଦ, ଓନ୍ଲି ଅନ୍ ଏଆଇଆର୍ ଏଫ୍ଏମ୍ ରେନ୍ବୋ କଟକ, ଦିଲ୍ ସେ ଦିଲ୍ ତକ୍ରେ।
2: ଶୁଭ ସକାଳର ଶୁଭେଚ୍ଛା, ଶୁଭକାମନା ଆଉ ନମସ୍କାର ସହିତ ମୁଁ ନମିତା, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ, ଦିଲ୍ ସେ ଦିଲ୍ ତକ୍ରେ।
1: କିଏ କହେ ପ୍ରେମ ଆଞ୍ଜୁଳାଇ ଫୁଲ ମହମହ ମଧୁରାତି,
2: ମୁଁ କହିବି ସେ ଯନ୍ତ୍ରଣା ଜୁଇରେ ଜଳୁଥିବା ସୁନା ସ୍ମୃତି।
1: କିଏ କହେ ପ୍ରେମ ମୁଠାଏ ବିଶ୍ୱାସ ଭରସାର ମହାଦ୍ରୁମ,
2: ମୁଁ କହିବି ସିଏ ଅନେକ ଦହନ ଜ୍ୱଳନର ଅନ୍ୟ ନାମ।
1: କିଏ କହେ ପ୍ରେମ ଚେନ୍ନାଇ ଆଲୋକ ଅସରନ୍ତି ଅନୁରାଗ,
2: ମୁଁ କହିବି ସେ ହୃଦୟ ସାଇତା ବ୍ୟଥାର ବିରାମ ଦାଗ।

0: ସାଥୀ ତାହେଲେ ଏବେ ଚାଲନ୍ତୁ କଥା ହେବା ଆଉ ଶୁଣିବା ଆପଣଙ୍କ ପସନ୍ଦର ଗୀତ।
1: हेलो मो पसंद।
2: हेलो मैडम, नमस्कार।
1: नमस्कार।

0: କିଏ କହୁଛନ୍ତି?
1: ମୁଁ ରାଣୀପଡାରୁ ଅରୂପାନନ୍ଦ ନାୟକ କହୁଥିଲି।
0: ରାଣୀପଡା
1: ଜଗତସିଂହପୁର ଜିଲ୍ଲା ରାଣୀପଡା।
0: ଆଚ୍ଛା ଅରୂପାନନ୍ଦ କେମିତି ଅଛ?
1: ଭଲ ଅଛି ମ୍ୟାଡମ।
2: କଣ କରୁଛ?
1: ମ୍ୟାଡମ ମୁଁ ଏବେ ଆଷ୍ଟ୍ରୋଲୋଜି କାମ କରୁଛି।
2: ଆଷ୍ଟ୍ରୋଲୋଜିରେ କଣ କାମ କରୁଛନ୍ତି? ଏଇ ଯୋଉ ବିବାହ ମେଳକ କରୁଛନ୍ତି ନା ଭବିଷ୍ୟ କହୁଛନ୍ତି ନା ହସ୍ତରେଖା ପାଠ କରୁଛନ୍ତି ନା ଟ୍ୟାରୋକାର୍ଡ ରିଡ୍ କରୁଛନ୍ତି, କଣ କରୁଛନ୍ତି?
1: ନାଇଁ ମ୍ୟାଡମ ମୁଁ ବିବାହର କାମ କରେ, ବ୍ରତ ଘର, ଘର ପ୍ରତିଷ୍ଠା, ତାପରେ ନିର୍ବନ୍ଧ, ଏଇଆ ସବୁ କରେ। ଆଜ୍ଞା
2: କଣ କଣ ଦରକାର ଭବିଷ୍ୟତ ଜଣଙ୍କର କହିବା?

0: ଟେକ୍ନୋଲୋଜି କାମ।
1: ମ୍ୟାଡାମ ଏବେ ନୂଆ ନୂଆ ଶିଖୁଛି ଆଜ୍ଞା।
2: ଆଚ୍ଛା ବୟସ କେତେ ତୁମକୁ?
1: ବୟସ ମ୍ୟାଡାମ ମୋତେ ଏବେ 30 ବର୍ଷ।
0: ଆଗରୁ କଣ ବାପା କରୁଥିଲେ?
1: ଆଜ୍ଞା ବାପା କରନ୍ତି, ଏବେ ବି ମଧ୍ୟ କରୁଛନ୍ତି।
2: ଆଚ୍ଛା ତାଙ୍କଠୁ ଶିଖିଛ?
1: ଆଜ୍ଞା ଆମ ଜେଜେ କହୁଥିଲେ, ଜେଜେଙ୍କ ଠାରୁ ବାପା ଶିଖିଲି, ବାପାଙ୍କ ଠାରୁ ମୁଁ ଶିଖିଲି। ବାପା କହିଲେ ଇଏ ହଉଛି ଆମ କୁଳ ବିଦ୍ୟା, କୋଉଠାରେ ମନ ଲଗାନ, ଏଇଥିରେ ଆମେ ଶିଖି, ଏଇଥିରେ ଭବିଷ୍ୟତ ଅଛି, ଆଉ ମଧ୍ୟ ସମାଜରେ ସମ୍ମାନ ଅଛି।
2: ସମ୍ମାନ ଅଛି, ଭବିଷ୍ୟତ ଅଛି, ତା ସହିତ ଆମେ ଚାହିଁବୁ ଯେ ତମେ ଟିକେ ସମସ୍ତଙ୍କୁ ଉଚିତ ମାର୍ଗଟାକୁ ବତାଅ ବୋଲି।
1: ଆଜ୍ଞା ଆପଣଙ୍କ ଆଶୀର୍ବାଦ ରହିଲେ ମୋ ଉପରେ ମୁଁ ନିଶ୍ଚିନ୍ତ ଆଗକୁ ବଢିବି।
2: ଆମେ ଆଶୀର୍ବାଦ ଜମା କରୁନୁ, ଆମେ ଖାଲି ଶୁଭେଚ୍ଛା ଦଉଛୁ।
0: ବାପା ତାହେଲେ ଜାଣିଛନ୍ତି ଯେ ସେଥିରେ ପରିବାରକୁ ଚଳେଇ ହବ, ଜାଣିଛନ୍ତି ବୋଲି ତମକୁ କହିଲେ? ଯା ହଉ ତୁମେ ଆଗେଇ ଚାଲ, ଯାହା କହୁଛନ୍ତି ସେ ବାଟରେ।
1: ମ୍ୟାଡାମ ଏ କାମ କଲେ ଆମର ଭଲ ମନ୍ଦରେ ଜୋର ଧୋତି ଗାମୁଛା ଶାଢୀ ଏସବୁ ଆମ କିଣା ହୁଏନି, ଆମ ଘରେ ଆମର ମହଜୁଦ ହେଇକି ଅଛି, ଆଉ ସେଟା ବହୁତ ଦିନ ରହି ରହିକି ନଷ୍ଟ ହେଇଯାଉଛି, ତାକୁ ମଧ୍ୟ ବିକ୍ରି କରିଦେଉଛୁ। ଆଉ ଏବେ ଆମ ବାହାରେ କିଣା ଯାଇନି, ଆମର ଭାଇ ହେଇକାଙ୍କର ଅଛି, ଭଉଣୀ ବାହାଘର ହେଲେ ଆମର ଏଇଥିରୁ ଚଳେଇ ଦିଏ, ବାହାରେ ବିଶେଷ କିଣା ଯାଏନି।
2: ଆଚ୍ଛା ମାନେ ଏତେ ଲୁଗାପଟା ଆସୁଛି ଯେ ତମେ ପିନ୍ଧି ପାରୁନ, ତାକୁ ରଖିକି ନଷ୍ଟ ବି ହେଇଯାଉଛି ନା?
0: ସେଥିପାଇଁ ବିକ୍ରି କରିଦଉଛନ୍ତି କିଛି, ଏତେ କଣ କରିବେ?
2: ହଁ ରଖିକି ବି ନଷ୍ଟ ହବା ଅପେକ୍ଷା ବିକ୍ରି କରିଦବା ଭଲ।
1: ଆଜ୍ଞା
0: ଘରେ ସବୁ କିଏ ଅଛନ୍ତି ତମର?
1: ଘରେ ବାପା ବୋଉ ବଡ ଭାଇ ଭାଉଜ।
0: ତମର ହେଇନି କିଛି?
2: ଆଚ୍ଛା ଖୋଜାଖୋଜି ହଉଛି ନା ନାଇଁ? ନିଜେ ତ ଜାଣିପାରୁଥିବ କୋଉ ଦିଗରେ ହବ, କୋଉଠି ହବ, 36 ରୁ 36 ଗୁଣ ମିଶୁଛି କି ନାଇଁ, ନା କଣ ନିଜେ କଣ ପଛା କରିଦବ?
1: ନାଇଁ ମ୍ୟାଡାମ ନିଜର ନିଜେ ଗଣନା କଲେ ସେଟା ଠିକ ହୁଏନି।
2: ହଁ ବାପା ତ ଅଛନ୍ତି କରିଦେବେ ଆଉ,
0: ନା ନିଜେ କୋଉଠି ବିନା ଗଣନାରେ ଠିକ କରିଛନ୍ତି କି?
1: ନାଇଁ ନାଇଁ ମ୍ୟାଡାମ ଠିକ କରିନି।
0: ଆଚ୍ଛା ଆଚ୍ଛା ଗଣନା ନିହାତି ହବ, ତାପରେ କି ଠିକ ହବ?
2: ଆଉ କୌଣସି ଜ୍ୟୋତିଷ ଲୋକ ସିଏ କଣ ବିନା ଗଣନାରେ ଆଉ ଠିକ କରିବେ କି?
1: ଆଜିକାଲି ଯୁଗରେ ମ୍ୟାଡାମ ବିନା ଗଣନାରେ ମଧ୍ୟ ମ୍ୟାରେଜ କଲେଣି, କିନ୍ତୁ ସେଇଟା ଖରାପ ମ୍ୟାଡାମ। ଆଜ୍ଞା
2: କଣ ପାଇଁ ତମେ ଭାବୁଛ ଯେ ସେଇଟା ଠିକ ନୁହେଁ ବୋଲି?
1: କିନ୍ତୁ ଆମର ପୂର୍ବ ପୁରୁଷରୁ ଅଛି, ପୁରୀର ମୁକ୍ତି ମଣ୍ଡପର ପଣ୍ଡିତ ମାନେ କହିଛନ୍ତି ଯେ ପୁଅ ଝିଅଙ୍କ ମିଳନ କୁଣ୍ଡଳୀ ଗଣନା କରିକି ତାଙ୍କର ମ୍ୟାରେଜ ବାହାଘର କରିବ, ତାଙ୍କ ଜୀବନ ସୁଖ ଶାନ୍ତିମୟ ହବ।
2: ଯେ ଗଣନା କରିକି ବି ତାପରେ ତ ବିବାହ ବିଚ୍ଛେଦ ହଉଛି, ଅଶାନ୍ତି ହଉଛି, ସବୁ ତ ହଉଛି, ହଉନି ଆଉ କଣ?
1: ଆଜ୍ଞା ମାଡା ଆପଣ ଯୋଉ କଥାଟା କହିଲେ ସେଇଟା ଠିକ କଥା, ବହୁତ ଏମିତି ହଉଛି, କିନ୍ତୁ ଆମର ପୂର୍ବପୁରୁଷରୁ ଅଛି,
0: ପୂର୍ବପୁରୁଷରୁ ଯାହା ଥିଲା ସବୁ ବଦଳୁଛି, ଏଇ ବିଦ୍ୟାଟି ଭଲ ଠିକ କଥା, କିନ୍ତୁ ଏମିତି ନୁହେଁ ଯେ
2: ବିନା
0: ହେଇପାରିବନି। ବହୁତ ଜାଗାରେ କିଛି ନ ମିଳେଇ ଯୋଉମାନେ ଲଭ ମ୍ୟାରେଜ କରୁଛନ୍ତି ବହୁତ ଭଲରେ ଶାନ୍ତିରେ ଦିନ କାଟୁଛନ୍ତି, ଆଉ ବହୁତ ଜାଗାରେ ମେଳକ ପଡିକି ବି ଅଶାନ୍ତି ଏବଂ ବିବାହ ବିଚ୍ଛେଦ ବି ହେଇଯାଉଛି।
1: ଆଜ୍ଞା କିନ୍ତୁ ମଣିଷ ମନ ତ ଗୋଟେ ସନ୍ଦେହ, ଜାତକ ସୁଝେଇବା ନ ସୁଝିଲେ ବହୁତ ଲୋକ ସନ୍ଦେହ କରନ୍ତି, ଜାତକ ରାଶି ନ ସୁଝି ବିବାହ କଲେ କାଳେ ପୁଅ ଝିଅଙ୍କ ଭବିଷ୍ୟତ କିଛି ଖରାପ ହବ, ମଣିଷରେ ସନ୍ଦେହ ଥାଏ।
0: ଠିକ ଅଛି, ତୁମେ ଯୋଉ ବିଶ୍ୱାସରେ ଚାଲିଛ ସେ ବିଶ୍ୱାସରେ ଚାଲ, ଆମ ଶ୍ରୋତା ବନ୍ଧୁ ମାନେ ବି ଯିଏ ଯାହା ବିଶ୍ୱାସ କରୁଛନ୍ତି ବିଶ୍ୱାସରେ ସବୁ କଥା ଚାଲେ,
2: ଯାହାର ଯାହା ଇଚ୍ଛା
0: ଇଚ୍ଛା କରନ୍ତୁ, ତମ ବିଦ୍ୟାଟି ବି ବହୁତ ଭଲ,
2: ଯେହେତୁ ଠାକୁରଙ୍କୁ ନାମ ସ୍ମରଣ କରି ଆରମ୍ଭ କରାଯାଏ ଆଉ ତାଙ୍କ ନାମକୁ ଆଗରେ ରଖି ସବୁ କାର୍ଯ୍ୟ କରାଯାଏ, ତେଣୁକରି ଏଇ ବିଦ୍ୟାଟି ବି ବହୁତ ଭଲ ବିଦ୍ୟା।
0: ଶ୍ରୀମନ୍ଦିରରେ ମଧ୍ୟ ଏଇ ଗଣନା ଅନୁସାରେ ପାଞ୍ଜି ତିଆରି ହୁଏ,
2: ଆମ ମହାପ୍ରଭୁଙ୍କର ସବୁ କାର୍ଯ୍ୟ ମଧ୍ୟ ଗଣନା ପାଞ୍ଜି ଅନୁସାରେ ହେଇଥାଏ, ସେଥିପାଇଁ ତାକୁ ବହୁତ ନିଷ୍ଠାର ସହିତ ଶିକ୍ଷା କରିବାକୁ ପଡେ, ନା କଣ?
0: ଯୋଉମାନେ ନିଷ୍ଠାର ସହିତ କରନ୍ତି ଠିକ ବି ହୁଏ।
2: ତାହେଲେ ଆଗତ ଭବିଷ୍ୟତ ତମର କଣ ସବୁ ହବାର ଇଚ୍ଛା ଅଛି ଆଗକୁ?
1: ମୁଁ କିଛି ଜଗନ୍ନାଥଙ୍କୁ
0: ସେମିତି ଛାଡିଲେ ହବ କି? ଜଗା କେତେ କଥା ବୁଝିବ,
2: ସେଇ କଥା ଟିକେ ଲୋଡ କମା ଠାକୁରଙ୍କ ଉପରୁ,
0: ଟିକେ ନିଜ ଆଡୁ ହାତ ଟିକେ ବଢେଇଲେ ଆସି ଆଉ ଟିକେ ହାତ ଧରିକି ଟାଣି ନବ, ସେମିତି ସିନା ହବ, ତେଣୁ ନିଜର ଚେଷ୍ଟାଟା ସବୁବେଳେ ଦରକାର। ଏଇଟା ତ ବାପା କହିଲେ କୁଳ ବିଦ୍ୟା, ଏଇଟାକୁ ଚଲେଇଛ, କିନ୍ତୁ ତା ସାଙ୍ଗରେ ଆଉ ଗୋଟିଏ ରଖ, ତମେ ପାଠ କେତେ ପଢିଛ?
1: ଆଜ୍ଞା ମ୍ୟାଡାମ ମୁଁ ଟ୍ୟୁସନ କରିଛି ପିଲାଙ୍କୁ ସନ୍ଧ୍ୟାବେଳେ।
0: ତାହେଲେ ଭଲ କଥା,
2: ବହୁତ ବଢିଆ କଥା, ଏ ପାଠ ସହିତ ସେ ପାଠ ଦିଟା ଯାକ ପାଠ ଏକ ସାଙ୍ଗରେ ଚାଲିଛି। ଆଚ୍ଛା ହଉ ଏମିତି ପାଠ ତମର ଚାଲିଥାଉ, ଖୁସିରେ ରୁହ, ଭଲରେ ଆଗକୁ ଆଗକୁ ଯାଅ,
0: ବୋଧେ ଗୀତ ଆମକୁ ଶୁଣୁନ, ଗୀତ ନିଶ୍ଚୟ ଗାଉଥିବ ମତେ ଲାଗୁଛି।
1: ଠିକ ଅଛି ମ୍ୟାଡାମ କହୁଛନ୍ତି ଯଦି।
2: ହଁ ଜଲ୍ଦି
1: ତୋ ଆଖିରେ ମୁଁ ମୋ ଆଖିରେ ତୁ ଖୋଲି ଦେ ଆଖିର ଝରକା ଖୋଲି ତୁ କାହିଁ ଦେଖି

0: Oh my darling, I love you.
1: ବଢିଆ ଲାଗିଲା
2: ଭଲ ଲାଗିଲା ତମ କଥାରୁ ଶୁଣିକିରି କହିଦିଅ ଆଜି ମୋ ପସନ୍ଦ କାର୍ଯ୍ୟକ୍ରମରେ କଣ ଗୀତ ଶୁଣିବ
0: ହା ମେନେ ବି ପ୍ୟାର କ୍ୟା ଫିଲ୍ମ ମୁବାରକ ହୋ ତୁମକୋ ଶାଦି ତୁମାରି ସଦା ଖୁସ ଦୁଆ ହେ ହମାରି ମୁବାରକ ହୋ ତୁମକୋ ଶାଦି ତୁମାରି ସଦା ଶୁଖ ରହୋ।

0: ହ୍ୟାଲୋ ମୋ ପସନ୍ଦ
1: ମ୍ୟାଡମ୍ ନମସ୍କାର
0: ନମସ୍କାର
1: ଜିଲ୍ଲା କଳାହାଣ୍ଡି
0: ମୁଡିଂ
1: ପାକେଲପଡ଼ା
0: କ୍ଷମା ସାଗର ସାହୁ କେମିତି ଅଛନ୍ତି ଆପଣ?
1: ଆଜ୍ଞା ମୁଇଁ ଭଗବାନଙ୍କର ଦୟାରୁ ପୁରା ଭଲରେ ରହିଛେ। ଆମର ଆଡେ ତ ବହୁତ ଖରା ହଉଛେ, ଖରାର ଲାଗି ଟିକେ ସତର୍କରେ ରହିବାକେ ପଡୁଛେ। ଆଉ
0: ଆମ ଆଡେ ପୁରା ଶୀତ,
2: ଆମ ଆଡେ ତ ବରଫ ପଡୁଛି। ବରଫରୁ ଦବୁ ଆମେ ପାର୍ସଲ କରିବୁ ଏପଟୁ।
1: ହଁ ଆପଣ ସେଟା ପାର୍ସଲ କରିଦେଉନ, ମୁଁ ଇଆଡୁ ପାର୍ସଲ କରିଦେମି, ମାନେ ସମାନ ରହିଯିମା।
2: ହଁ ହଁ ବରଫ ପାର୍ସଲ କରିଦେବି, ଯୋଉ ବରଫ ପଡୁନି କୁଆ ପଥର
1: ସେଟା ତ ବେଳେ ବେଳେ ଆମର ଆଡେ ବି ହେଇଯାଉଛେ।
2: ନାଇଁ ଆମର ଯୋଉ ସିମଲା କୁଲୁ ମନାଲିରେ ଯେମିତି ବରଫ ନୁହେଁ, ଆମର ସେମିତି ପଡୁଛି। ଆମର କଣ ଖରା ହଉଛି? ଆମର ବିଲକୁଲ ଖରା ହଉନି।
0: ଆପଣଙ୍କର ଯଦି ବେଶୀ ଖରା ହଉଛି ତାହେଲେ
2: ଖରାରୁ ରକ୍ଷା ପାଇବା ପାଇଁ
0: ଗୋଟେ ହେଇଯାଉ ସଚେତନ କବିତା।
1: ଏଟା ଶ୍ରୋତା ମାନଙ୍କେ ମୋର ଗୋଟେ ଅନୁରୋଧ ଆଜ୍ଞା, ଯେହେତୁ ଆମର ଖରା ଦିନ ଅଂଶୁଘାତ ଭିତରେ ମୁଁ ଏଇଟା କବିତାଟେ ଲେଖିଛେ, ହୁଏ ତ କିଛି ଶୁଣିକରି ଶ୍ରୋତା ମାନେ ବି ଜାଣିପାରବେ ଆଉ ଶୁଣିକରି କିଛି ସଚେତନ ହେଇପାରିବେ ବୋଲି। କବିତାର ଶୀର୍ଷକ ହେଲା ଅଂଶୁଘାତ। ଶୁନ ଶୁନ ସଭେ ଶୁନ ଅଂଶୁଘାତର କଥା, ଅଂଶୁଘାତ ହେଲେ ଭାଇ ବୁଡ଼ି ଯାଏସି ଚେତା। ଗାଁ ଘରେ କହେସନ୍ ଇଟା ଝାଉ ମାରଲା ବୋଲି, ଦେହେ ଦେବ ଉଦା କପଡ଼ା ପାନି ମାରବ ଖାଲି। ଖରା ଦିନେ ଭାଇ ଦଶଟା ପତେ କବାର ଗୁତା କରବ, ପୁଣି ଦିନର ତିନ ବାଜିଲେ ଘରୁ ବାହାରି ଯିବ। ଚପଲ ଛତା ପାନ ବୁତଲ ଧରି ଯିମା, ହେଲେ ଅଂଶୁଘାତ କେ ଘୁଚେଇ ଦେମା ଆମେ ସତର୍କ ଥିଲେ। ଲେମ୍ବୁ ପାନି ଦହି ତୁରେନ୍ ଥରକେ ଥର ପିଇବ, ଇ କଥାଟା ଭାଇ ବହେନ କେବେ ନାଇଁ ଭୁଲବ। ପିଲା ଛୁଆ ବୁଢା ବୁଢ଼ୀ କେ ଘରେ ଯତ୍ନ ନେମା, ଖରା ବେଲିଆ ଯାହିଁ ତାହିଁ କେଭେ ନେଇ ଛାଡ଼ମା। ଫଳ ମୂଳ କାକୁଡ଼ି ତରଭୁଜ ଖାଇମା ଜହ କରି, ଇ କଥାଟା ମନେ ରଖବ ନେଇ ଦେବ ଗୋ ପାଶ୍ରୀ। ଖରା ଦିନିଆ ଅଂଶୁଘାତର କହିଲି ଭାଇ କଥା, ସଚେତନ ହୋଇ ରହ ସବେ, ଇଟା ଥିଲା ମୋର ବାର୍ତ୍ତା, ଇଟା ଥିଲା ମୋର ବାର୍ତ୍ତା, ଇଟା ଥିଲା ମୋର ବାର୍ତ୍ତା।
0: ଆପଣଙ୍କର ବାର୍ତ୍ତା ତ ଏକଦମ ଖାସ ବାର୍ତ୍ତା। କବିତାରେ କବିତାରେ ଆପଣ କେତେ କଥା କହିଗଲେ, କଣ କଣ କରିବା ଦରକାର ଅଂଶୁଘାତ ପାଇଁ, ଖରାରୁ ରକ୍ଷା ପାଇବା ପାଇଁ।
2: ଆଉ ଆପଣଙ୍କ ବାର୍ତ୍ତାଟା ପୁରା ଗଭର୍ଣ୍ଣମେଣ୍ଟ ଆପ୍ରୁଭ ବାର୍ତ୍ତା ନା?
1: ଆଜ୍ଞା ଯାହା ଜାଣିଛେ ମୋର ଜ୍ଞାନ ହିସାବରେ ସେ ହିସାବରେ ଲେଖିଛେ। ଯଦି
0: ଆପଣଙ୍କ ଜ୍ଞାନ ଭରପୁର ଜ୍ଞାନ, କମ୍ ଜ୍ଞାନ କି ଆପଣଙ୍କର? କେତେ କଥା କେତେ କବିତା ଆପଣ ଆଗରୁ ଭେଟି ଦେଇଛନ୍ତି।
1: ଆଜ୍ଞା ହଁ, ସରକାର ତରଫରୁ ବି ଆମେ ଜଙ୍ଗଲ ପୋଡି ଉପରେ ଆଜ୍ଞା ସଚେତନ କରି ବୁଲୁଛୁ। ସରକାର ତରଫରୁ ଦିନକୁ ହଜାରେ ଟଙ୍କା ଲେଖା ମିଳୁଛି।
2: ବଢିଆ କଥା,
0: ଦିନକୁ ଆପଣଙ୍କୁ ହଜାର ଟଙ୍କା ମିଳୁଛି?
1: ଛଅ ଜଣ ଅଛୁ ଆମେ, ଗୋଟେ ମ୍ୟୁଜିକ ପାର୍ଟି ଧରିକିରି ଏନ୍ତା ସଚେତନ କରିକିରି ଗୀତ ନାଚ ହିସାବରେ ବୁଝାବୁଝି କରୁଛୁ।
0: ଆପଣ ତ ବୁଝାଉଛନ୍ତି, ସମାଜ ସେବା କରୁଛନ୍ତି ଏବଂ ସରକାରଙ୍କୁ ସାହାଯ୍ୟ କରୁଛନ୍ତି, ତା ଛଡା ଆପଣଙ୍କର ବି କିଛି ରୋଜଗାର ହଉଛି, କିନ୍ତୁ କିଛି ଫଳ ହଉଛି କି ନାହିଁ ଏଥିରେ? ଲୋକ ସଚେତନ ହଉଛନ୍ତି ସେଥିରେ,
2: ଲୋକ ବୁଝୁଛନ୍ତି?
1: ନିଶ୍ଚୟ ଆଜ୍ଞା, 100% ରୁ ତାର ମାନେ ଅଧା % ବି ସଚେତନ ହେଇପାରୁଛେ। କାଁ କାଜି ଜଙ୍ଗଲଟେ ବଞ୍ଚିଲେ ଆମର ଗାଁ ଘରେ କି ବି ରହିପାରମା, କୌଣସି ଔଷଧ ପତର ମିଳିପାରୁଛେ, ଛାଇଟିଏ ଫଳ ମୂଳ ମିଳିପାରୁଛେ ବୋଲି ଏସବୁ ଜିନିଷକେ ଆଜ୍ଞା ନିଶ୍ଚୟ ସଚେତନ ହେବାର ଲାଗି ଲୋକ ବସିଲେ ନା। ଆଗ ଯାହା ଥିଲେ ଅସଚେତନ ହିସାବରେ, କିନ୍ତୁ ବର୍ତ୍ତମାନ ଶୁଣି କରିକି ଯାହା କିଛି ବି ଲୋକ ସେ ଭଳିଆ ଆରୁ ନାଇଁ ନା, ବର୍ତ୍ତମାନ ଶିଖିଥି ଆସୁଛେ।
2: ଆପଣ ଯୋଉ କହିଲେ ଜଙ୍ଗଲ ରକ୍ଷା କରିବା ପାଇଁ ଆପଣ ସଚେତନ ବାର୍ତ୍ତା ବାଣ୍ଟୁଛନ୍ତି, କଣ କହୁଛନ୍ତି ସେଥିରେ?
1: ସେଥିରେ ଆଜ୍ଞା ଆମେ କହୁଛୁ ଆରୁ ଗଛଟେ ଜଗାବାକେ ପଡ଼ବା, ଗଛ ବଞ୍ଚି ରହିଲେ ଆମର ଉପକାର ହେଇପାରବା, ତାପରେ

0: ସାଥୀ, ଆପଣ ବି ଯଦି ଏମିତି ନିଜ ମନର କଥା ଆମ ସହିତ ବାଣ୍ଟିବାକୁ ଚାହୁଁଛନ୍ତି
1: ଆଉ ନିଜ ପସନ୍ଦର ଗୀତ ଶୁଣିବାକୁ ଚାହୁଁଛନ୍ତି, ତାହେଲେ ଆମକୁ କଲ୍ କରନ୍ତୁ।
0: ଆମକୁ କଲ୍ କରିବା ପାଇଁ ଆମ ନମ୍ବର ହେଲା 06712303149।
1: 06712303149 ଏଇଟି ଆମର ଫୋନ ନମ୍ବର।
0: ପ୍ରତ୍ୟେକ ଶୁକ୍ରବାର ଦିନ 12:00 ଗୋଟାଏ ପର୍ଯ୍ୟନ୍ତ କଲ୍ କରିବାର ସମୟ
1: ଭୁଲିବେନି ସାଥୀ, ନିଶ୍ଚୟ କଲ୍ କରିବେ।
0: କିଏ କହେ ପ୍ରେମ ପୂର୍ଣ୍ଣାଙ୍ଗ ମନ୍ଦିର ମନ୍ଦିରର ମୁଖଶାଳା,
1: ମୁଁ କହିବି ସେ ଭଗ୍ନ ସ୍ତୂପ ତଳୁ ପ୍ରତାରଣା ପୂର୍ଣ୍ଣ ଜ୍ୱାଳା।

0: ତଥାପି ଆଜି ତ ସମୟ କହିଲାଣି, ଆପଣଙ୍କ ଠାରୁ ଆମକୁ ବିଦାୟ ନେବାକୁ ପଡିବ,
1: କିନ୍ତୁ ପୁଣି ଆସିବୁ ନେକ୍ସଟ ୱିକ୍ରେ ଠିକ୍ ଏଇ ସମୟରେ।

0: ମୋର ଜଣେ ଜିଦିଆ ପଡୋଶୀ ଅଛି, ପୁରା କଲୋନୀ ସୋଲାର ପ୍ୟାନେଲ ଲଗେଇ ସାରିଲେଣି, କିନ୍ତୁ ସେ ମାନିବାକୁ ପ୍ରସ୍ତୁତ ନଥିଲେ ସତରେ ବିଜୁଳି ବିଲ୍ ଜିରୋ ଆସିପାରେ। ମୁଁ କହିଲି ପୁଅ, ନା ହେଉଛି ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା। ତାପରେ ଜଣ ଜଣ କରି ସମସ୍ତଙ୍କର ବିଜୁଳି ବିଲ୍ ଜିରୋ ଆସିବାକୁ ଲାଗିଲା। ତାପରେ କହିଲେ ଏବେ ଲଗେଇବାକୁ ହିଁ ପଡିବ ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା। ଯୋଡି ହେବା ପାଇଁ ପଞ୍ଜୀକୃତ କରନ୍ତୁ pmsuryaghar.gov.in।
1: ମ୍ୟୁଜିକାଲ ୟୋର୍ସ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେଇ ଦିଲ୍ ତକ୍ରେ ନିଶ୍ଚିତ ଆପଣଙ୍କ ସହିତ ଚାଲିଛି ଡାଇଲିନ୍ ଲାଇଭ୍ ଚିଟ୍ଚାଟ୍ ଶୋ। ଆପଣମାନେ ସିଧାସଳଖ ଆମ ସହିତ କଥା ହେଉଛନ୍ତି। ଆମ ଟେଲିଫୋନ୍ ନମ୍ବର 0671230353। ତେବେ ଟପିକ୍ଟି ରହିଛି, ବର୍ତ୍ତମାନ ଖରା ଗରମ ଗୁଳୁଗୁଳି ସମୟରେ ଆପଣଙ୍କୁ ଯଦି ଟିକେ ସୁଯୋଗ ମିଳିବ ଥଣ୍ଡା ଜାଗାକୁ ବୁଲିବାକୁ ଯିବା ପାଇଁ, ଆପଣ କୋଉ ଜାଗା ଚୁଜ୍ କରିବେ? ଦେଖିବା ନେକ୍ସଟ କଲର୍ କିଏ। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
2: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ନମସ୍କାର ଆଜ୍ଞା।
1: ଜୟ ଜଗନ୍ନାଥ, ନମସ୍କାର, କିଏ କହୁଛନ୍ତି?
2: ବଳରାମ ବେହେରା କହୁଥିଲି, ଏଜି ଅଫିସ ଅଫ ହାଇକୋର୍ଟ କଟକ।
1: ଆପଣଙ୍କୁ ସ୍ୱାଗତ ଜଣାଉଛି। କଣ କହିବେ ଆଜିର ଟପିକ ସମ୍ପର୍କରେ?
2: ଆଜି ଟପିକ ସମ୍ପର୍କରେ ମୁଁ ଏତିକି କହିବାକୁ ଚାହେଁ, ସକଳ ତୀର୍ଥ ତୋ ଚରଣ ବଦ୍ରିକା ଯିବି କି କାରଣ, ମାନେ ମୁଁ ପ୍ରାୟ ପୁରୀ ହିଁ ଯାଏ ଆଜ୍ଞା, ବୁଝିଲେ?
1: ଆଜ୍ଞା ଆଜ୍ଞା,
2: ମୁଁ ଆଉ କୋଉଠି ଯାଏନି, କିନ୍ତୁ ଯୋଉଠି ଆମର ଅଛନ୍ତି ବୈଦ୍ୟନାଥ, ସିଂହନାଥ, ରାମନାଥ ସବୁ ରହିଛନ୍ତି ପ୍ରଭୁ ଆମର ବାର୍ତ ବର୍ଷରେ, ମୁଁ ସେମାନଙ୍କୁ ଆହ୍ୱାନ କରିଦିଏ। ଯଦି ଠାକୁର ପୂଜା କରେ ସେତେବେଳେ ମୁଁ ସେମାନଙ୍କୁ ଆହ୍ୱାନ କରିଦିଏ, ଯାହାଦ୍ୱାରା କି ସେ ମୋ ପାଖେ ପାଖେ ଆସିଯାନ୍ତି ସେଇ ସମୟଟାରେ।
1: ବହୁତ ବଢିଆ।
2: ଆଉ ଗୋଟେ କୁହନ୍ତୁ, ଆଉ ଗୋଟେ ତୀର୍ଥ ଜାଗା ଆମର ଅଛି, ମୋ ଗାଁ ପାଖରେ ଆମର ଅଛି, ସେ ଯୋଉ ଖୋର୍ଦ୍ଧା ଜିଲ୍ଲା ଆମର ଯୋଉ ବୁଲଗଡ ବ୍ଲକ ଗୋଟେ ଅଛି, ଆମର ଆରିକୁଆ ଗ୍ରାମ ଢିପୁ ସାହି ବୋଲି ଗୋଟେ ଜାଗା, ସେଠି ମା କୁଶଳିନୀ ପୀଠ ଅଛନ୍ତି, ବହୁତ ବଢିଆ ଜାଗା ସେଠି ଅଛି, ମାଙ୍କର ବହୁତ ବଡ ଜାଗା, ବହୁତ ବଡ ବଡ ସେ ମିଟିଂ ହୁଏ, ବାହାଘର ବାହାଘର ଫାହାର ସବୁ ବିଭିନ୍ନ ପ୍ରକାର ପ୍ରୋଗ୍ରାମ, ବହୁତ ବଢିଆ ଜାଗା ସେଟା ଆଜ୍ଞା,
1: ସେଟା ମୁଁ
2: ସେଠିକି ଯାଏ। ଆଉ ଗୋଟେ ଖାଲି ଜଷ୍ଟ ଖାଲି ଟିକେ ଠାକୁରଙ୍କର ଗୋଟେ ଶ୍ଳୋକ ପଢିଥିବି କି ଆଜ୍ଞା, ବହୁତ ବଢିଆ ଜିନିଷଟା ଆପଣ ଶୁଣିବେ, ସେଟା ତଥାପି ଦି ତିନି ମିନିଟ ଲାଗିବ ସରିବାକୁ, ମୁଁ କହିଦେଉଛି ଆପଣ ଶୁଣନ୍ତୁ ଟିକେ। ନମ ନାରାୟଣ ରାମକୃଷ୍ଣ ଦାମୋଦର କେଶବ ଅନନ୍ତ ହରି ଦେବ ଚକ୍ରଧର ଗୋପାଳ ଗୋବିନ୍ଦ ଗୋପୀନାଥ ନନ୍ଦ ସୁତ ମୁକୁନ୍ଦ ମୁରାରୀ ବସୁଦେବ ଜୟ ଅଚ୍ୟୁତ କୃପାଳୁ ମଧୁସୂଦନ କଂସରୀ ବାମନ ମାତ କୁଣ୍ଡରେ କାକ୍ଷ ଦେବକୀ ନନ୍ଦନ ଜନାଦନ ବଳି ଧୁଞ୍ଚି ଜଗତ ଈଶ୍ୱର ଦହିତାରୀ ମୁକ୍ତା ଯଶୁଜା କୁମର ବିଷ୍ଣୁ ଯତୁକୁଳ ଶ୍ରେଷ୍ଠ ଅଦିତ କୁମର ବନମାଳୀ ହୃଷିବେଶ ଶ୍ରୀପତି ଶ୍ରୀଧର ଅକ୍ଷୟ ସଂସାର ନାଥ ଶ୍ରୀ ପୁରୁଷୋତ୍ତମ ନର ହରି ନରସିଂହ ପ୍ରଭୁ ଭଗବାନ ପରମାନନ୍ଦ ଆନନ୍ଦ କନ୍ଦ ଚକ୍ରପାଣି ଗଦାଧର ପିତବାସ ରମଣୀ ରୁଗୁଣୀ ଗରଡ଼ ବାହନ ଗଦାପାଣି ଗୋବର୍ଦ୍ଧନ ବୃନ୍ଦାବନ ଚନ୍ଦ୍ର ପଦ୍ମନାଭ ବିଶେଷଣ ବକାରୀ ଉପେନ୍ଦ୍ର ସନାତନ ବିଶ୍ୱମୂର୍ତ୍ତି ତ୍ରିବେକମ୍ ପୋତ ନାରୀ ଦେବ ଲକ୍ଷ୍ମୀପତି ଶ୍ରୀନିଧି ଶ୍ରୀକାନ୍ତ ଶ୍ରୀନିବାସ ଜାମୁଳା ଅର୍ଜୁନ ଭଞ୍ଜ ହଜିତାରେଶ୍ୱର ରଘୁବୀର ରଘୁନାଥ ଶିରଘୁ ନନ୍ଦନ କୌଶଲା ନନ୍ଦନ ରାମ ରାବଣ ମର୍ଦ୍ଦନ କେଶୀ ଅଣ୍ଡା ସଣ୍ଡାସରୁ ଅଗାସୁର ହରି ସକଟ ଭଞ୍ଜନ ପକାଶୁର କୁଶହରି ସୌରୀ ବିଶ୍ୱ ସଭା ଗରୁଡ଼ ଆସନ କ୍ଷୀରସିନ୍ଧୁ ମଧ୍ୟ ପ୍ରଭୁ ଅନନ୍ତ ଶୟନ ସର୍ବସହରଣ ବିଶ୍ୱନାଥ ବିଶ୍ୱବାସ ଗଜାତନାଥନ ପୁ କଚିବର ଶିଷ୍ୟ ଶିଶୁପାଳ ଅନ୍ତାକାରୀ କଂସର ବୈରୀ ହିରଣ ଭିତରେ ରାକ୍ଷ ଅନ୍ତକାରୀ ଧର ସାଗର ଦିନ ବୈଜନାନ କର ଦୂଷଣ ଅନ୍ତକ ବାଳି ବିନାଶନ ସୃଗୀବତନ ଲଙ୍କାଗଡ଼ ବିଶନ କୁମ୍ଭକର୍ଣ୍ଣ ଶତ୍ରୁ ଭୀଷଣ ରକ୍ଷଣ ମତ୍ସ୍ୟ କୁର୍ମ ରୂପୀ ପର୍ଶୁରାମ ଅବତାର ଜଗନ୍ନାଥ ଯୋଗେଶ୍ୱର କଣାସାଗର ଅନ୍ତର୍ଜମୀ ନିରାକାର ଦେବ ନିର

0: ଶୁଣ ଶୁଣ ଅଷ୍ଟତ୍ର ଶ୍ରୀକୃଷ୍ଣଙ୍କର ଆମ ଭଦ୍ର ତମେ ଶୁଣ ହି ଭୂପତ ଅଟଇ କହିଲି ଦୟା ଦୟା ହୃଦୟ ବହି ତ୍ରିସୁନ୍ଦର ଜେନା ମୋ ପଢ଼ ଶୁଣ ନା ଅଛି ବୈକୁଣ୍ଠକୁ ଯାଇ ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ
1: ଆପଣ ପୁରା ଶାନ୍ତି କରିଦେଲେ ପୃଥିବୀ ଆଜି ଆମ କଲ୍ସରେ ଆପଣ ଆସିକି ଆପଣଙ୍କୁ ଏତେ ଏତେ ଧନ୍ୟବାଦ ମୁଁ ଜଣେଇବି ଠାକୁରଙ୍କର ଏତେ ସବୁ ନାମକୁ ଆପଣ ସୁନ୍ଦର ଭାବରେ ଉଚ୍ଚାରଣ କଲେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
0: ଧନ୍ୟବାଦ ଜୟ ଜଗନ୍ନାଥ
1: ରାଧେ ରାଧେ।

0: ମଣିଷ ସବୁବେଳେ ଚାହେଁ ଶାନ୍ତି ଆନନ୍ଦ ଯେଉଁଥିରେ ଆପଣଙ୍କୁ ଶାନ୍ତି ଲାଗୁଛି ଯେଉଁ ଭଗବାନଙ୍କର ନାଁକୁ ସ୍ମରଣ କଲେ ଉଚ୍ଚାରଣ କଲେ ଆପଣଙ୍କୁ ଆନନ୍ଦ ଲାଗୁଛି ଶାନ୍ତି ଲାଗୁଛି ଯଦି କେତେବେଳେ କେମିତି ଆପଣଙ୍କୁ ଫ୍ରିରେ ଟିକେ ଟାଇମ୍ ମିଳୁଛି ଟିକେ ଫୁର୍ସତ ମିଳୁଛି ସେଇ ନାମକୁ ସେ ଦିବ୍ୟ ଅମୃତମୟ ନାମକୁ ଟିକେ ଉଚ୍ଚାରଣ କରନ୍ତୁ ଦେଖିବେ ଆପଣଙ୍କୁ କେତେ ଆନନ୍ଦ କେତେ ଶାନ୍ତି ଲାଗିବ ତେବେ ଆଜିର ଟପିକ୍ ହେଉଛି ବର୍ତ୍ତମାନ ଗୁଳୁଗୁଳି ଖରା ସମୟରେ ଆପଣଙ୍କୁ ଯଦି ଟିକେ ଥଣ୍ଡା ଜାଗାକୁ ବୁଲିବା ପାଇଁ ସୁଯୋଗ ମିଳିବ ତେବେ ଆପଣ କୋଉ ଜାଗା ଚୁଜ୍ କରିବେ ଦେଖିବା ଆଉ ଜଣେ କଲର୍ଙ୍କୁ ହ୍ୟାଲୋ ଆକାଶବାଣୀ ଏଫ୍ଏମ୍ ରେନ୍ବୁକ୍ ଆଟାକ୍
1: ଭଉଣୀ ନମସ୍କାର ଜୟ ଜଗନ୍ନାଥ
0: ନମସ୍କାର ଜୟ ଜଗନ୍ନାଥ କିଏ କହୁଛନ୍ତି
1: ମୁଁ କହୁଥିଲି ରାଜେଶ ନାୟକ ଫ୍ରମ୍ ଚର୍ଚିକା ବଜାର ଜଗତସିଂହପୁର
0: ଆପଣଙ୍କୁ ସ୍ୱାଗତ ଜଣାଉଛି କଣ କହିବେ ଆଜିର ଟପିକ୍ ଉପରେ
1: ବହୁତ ବହୁତ ଧନ୍ୟବାଦ ଆଜ୍ଞା
0: କୁହନ୍ତୁ ଆଜିର ଟପିକ୍ ଉପରେ କଣ କହିବେ
1: ସୁନ୍ଦର ଟପିକ୍ ଆଣିଛନ୍ତି ସେଥିପାଇଁ ଦିଲସେ ଧନ୍ୟବାଦ ଦେବି ଆଉ ଏଇ ଟପିକ୍ ଉପରେ କହିବି ଆକ୍ଚୁଆଲି କଥା ରହିଛି ଆମର ଗୋଟେ କଥା ରହିଛି ସୁନ୍ଦର ତୃପ୍ତିର ଅବସାଦ ନାହିଁ ଯେତେ ଦେଖୁଥିଲେ ନୂଆ ଦିଶୁଥାଏ ଆଉ ତେଣୁ ବର୍ତ୍ତମାନ ତ ଯୋଉ ହିସାବରେ ହିଟ୍ ୱେଭ୍ କଣ୍ଡିସନ ଅଛି ଟେମ୍ପରେଚର ରହୁଛି 40 degree ଉପରେ ଆଉ ଯେତେ ବୁଲାବୁଲି କରିବା ପାଇଁ ବହୁତ କଷ୍ଟକର କାରଣ ଦିନ 11 ବେଳେ ଲୋକ ଘରୁ ବାହାରୁ ନାହାନ୍ତି ତେଣୁ ମୁଁ ତ ବହୁତ ଜାଗା ବୁଲିଛି ବହୁ ଏରିଆ ଯାଇଛି ସବୁଆଡେ କଟକ ତାରିଣୀ ଯାଇଛି ପୁରୀ ଯାଇଛି ଆପଣଙ୍କର ରାଉରକେଲା ଯାଇଛି ବେଦବ୍ୟାସ ଆଉ ବିଭିନ୍ନ ଜାଗା ସବୁ ଯାଇଛି ବେଦବ୍ୟାସ ବି ଗୋଟେ ବହୁତ ବଢିଆ ସ୍ଥାନ ତେଲ କୋଇଲି ତିନିଟା ନଦୀର ସଙ୍ଗମ ସ୍ଥଳ ଆଉ ସେଠି ପିକନିକ ହୁଏ ଭୋଜିଭାତ ହୁଏ ପାହାଡ ଉପରେ କର୍ଣ୍ଣର କର୍ଣ୍ଣର ଜାଗାଟା ତା ସହିତ ରାଉରକେଲାଟା ଷ୍ଟିଲ ପ୍ଲାଣ୍ଟ RSP ରହୁଛି ତା ସହିତ ହନୁମାନ ବାଟିକା ବହୁତ ମନ୍ଦିର ଯେମିତି ରହିଛି ମନ୍ଦିର ମାଳିନୀ ଓଡ଼ିଶା ବହୁତ ମନ୍ଦିର ସେଠି ସବୁ ରହିଛି ସେ ଜାଗାଟା ବି ଗୋଟେ ବହୁତ ବଢିଆ ଜାଗା ବୁଲାବୁଲି କରିବା ପାଇଁ ସ୍ଥାନ ତେଣୁ ଖରାଦିନ ଯୋଉ କଥା କହିଲେ ବର୍ତ୍ତମାନ ତ ଆମେ ଜଗତସିଂହପୁର ଜିଲ୍ଲା ବି ବହୁତ ଅଛି ଆପଣଙ୍କର ଧ୍ୟାନକୁଦ ପୀଠ ଶିଆଳି ବେଳାଭୂମି ଏପଟେ ଧର୍ତ୍ତଙ୍ଗଡ ଜଙ୍ଗଲ ବହୁତ ଜାଗାରେ ଅଛି ଭୋଜିଭାତ କରିବା ପିକନିକ କରିବା ପାଇଁ ଆଉ ଗୋଟେ ବଟ ଶ୍ରୀକ୍ଷେତ୍ର ଅଛି ଚାନ୍ଦ୍ରାପାଟିଣିଆ ଚର୍ତିକା ବଜାର ପାଖାପାଖି ଜଗନ୍ନାଥ ବଳଭଦ୍ର ଦେବୀ ସୁଭଦ୍ରା ସୁଦର୍ଶନ ଅଛନ୍ତି ଲକ୍ଷ୍ମୀନାରାୟଣ ଅଛନ୍ତି ମହାପ୍ରଭୁ ଶିବଶମ୍ଭୁ ବି ଅଛନ୍ତି ତ୍ରିନାଥ ଗାଦି ଅଛି ବହୁତ ବଢିଆ ଜାଗା ତେଣୁ ଏଇ ଜାଗା ସବୁ ବୁଲିବାକୁ ଯାଇ ହବ ଆଉ
0: ଏତେ ସବୁ ଜାଗାର ନାଁ କହିଲେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
1: ଆପଣଙ୍କୁ ବି ବହୁତ ବହୁତ ଧନ୍ୟବାଦ ସୁନ୍ଦର ଟପିକ ଆଣିଛନ୍ତି ଆଉ ସୁନ୍ଦର ପ୍ରୋଗ୍ରାମ କରୁଛନ୍ତି ରହିଲି ଭଉଣୀ ଜୟ ଜଗନ୍ନାଥ
0: ଜୟ ଜଗନ୍ନାଥ

0: ସତରେ ମହାପ୍ରଭୁଙ୍କ ଠାରୁ ଆଉ କଣ ବା ବଡ଼ ଜାଗା ଅଛି, ବଡ଼ ସ୍ଥାନ ଅଛି। ତେବେ ବର୍ତ୍ତମାନ ଯୋଉ ଖରା ଗରମ ଗୁଳୁଗୁଳି ସମୟରେ ପିଲାମାନଙ୍କର ଛୁଟି ଅଛି, ସ୍କୁଲ କଲେଜ ସବୁ ଛୁଟି ଅଛି। ବର୍ତ୍ତମାନ ଟିକେ ସମର ଭ୍ୟାକେସନରେ ଆମେ ଯାଉ ଟିକେ ବୁଲାବୁଲି କରିବା ପାଇଁ ବାହାରକୁ ଟିକେ ଯାଉ। ତେବେ ଥଣ୍ଡା ଜାଗାକୁ ଯାଉ, ନିହାତି ଭାବରେ ଥଣ୍ଡା ଜାଗାକୁ ଆପଣମାନେ ପସନ୍ଦ କରିବେ। ତେବେ ବର୍ତ୍ତମାନ ଯଦି ସେମିତି ଗୋଟେ ସୁନ୍ଦର ସୁଯୋଗ ମିଳେ, ଆପଣ କୋଉ ଜାଗାକୁ ବୁଲି ଯିବା ପାଇଁ ପସନ୍ଦ କରିବେ? ଆଉ ଜଣେ କଲନକୁ ଦେଖିବା। ହ୍ୟାଲୋ ହ୍ୟାଲୋ,
1: ନମସ୍କାର ନିଶି ମ୍ୟାଡାମ।
0: ନମସ୍କାର, କିଏ କହୁଛନ୍ତି? କିଏ କହୁଛନ୍ତି ଆଜ୍ଞା?
1: ନମସ୍କାର
0: ନମସ୍କାର, କିଏ କହୁଛନ୍ତି?
1: ମୁଁ ପଦାରବିନ୍ଦ ଦାସ କହୁଥିଲି, ସିଡିଏ କଟକରୁ।
0: ଆପଣଙ୍କୁ ସ୍ୱାଗତ ଜଣାଉଛି। କଣ କହିବେ ଆଜିର ଟପିକ ସମ୍ପର୍କରେ?
1: ହ୍ୟାଲୋ,
0: ଆଜିର ଟପିକ ସମ୍ପର୍କରେ କଣ କହିବେ?
1: ମୁଁ ଯଦି ମତେ ସୁଯୋଗ ମିଳେ, ଗ୍ରୀଷ୍ମ ନିବାସ, ଭାରତର ଗ୍ରୀଷ୍ମ ନିବାସ ନୈନିତାଲ ଯିବାକୁ ଚାହିଁବି।
0: ଆଚ୍ଛା, ନୈନିତାଲ ଆପଣ ଆଗରୁ ଯାଇଛନ୍ତି?
1: ନା ଯାଇନି, କିନ୍ତୁ
0: ଜାଣିଛନ୍ତି।
1: ତାପରେ ଟୁରିଜିମ ଅଫିସରୁ ସେ ବିଷୟରେ ଭଲକିରି ବୁଝିକିରି,
0: ଆଜ୍ଞା ଆଜ୍ଞା,
1: ଟୁରିଜିମ ଅଛି, ମୁଁ ଯିବି ସେଠି।
0: ନିହାତି ଭାବରେ ଆପଣଙ୍କୁ ସେମିତି ଗୋଟେ ସୁଯୋଗ ମିଳୁ, ଆପଣ ନୈନିତାଲ ଯାଇ ବୁଲିକି ଆସନ୍ତୁ। ଯାହା ଯାହା ଆପଣ ଶୁଣିଛନ୍ତି ସେ ସବୁ ଲାଇଭଲି ନିଜ ଆଖିରେ ଦେଖନ୍ତୁ, ଅନୁଭବ କରନ୍ତୁ, ଆମେ ଚାହିଁବୁ। ଓକେ, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ।
1: ଧନ୍ୟବାଦ
0: ଧନ୍ୟବାଦ।

0: ମ୍ୟୁଜିକାଲି ଓର୍ସ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ରେ ନିଶ୍ଚୟ ଆପଣଙ୍କ ସହିତ ଶୋ ଚାଲିଛି ଡାଇଲିନ୍ ଲାଇଭ୍ ଚିଟ୍ଚାଟ୍ ଆପଣମାନେ ଏତେ ସୁନ୍ଦର ଭାବରେ ଆମ ସହିତ ସାମିଲ ହେଉଛନ୍ତି, କନେକ୍ଟ ହେଉଛନ୍ତି, ସୁନ୍ଦର ସୁନ୍ଦର କଥା କହୁଛନ୍ତି, କୋଉ ଜାଗାକୁ ବୁଲିବା ପାଇଁ ଆପଣଙ୍କର ଇଚ୍ଛା ଅଛି, ତେବେ ଦେଖିବା ନେକ୍ସଟ କଲର୍ କିଏ। ହ୍ୟାଲୋ
1: ହ୍ୟାଲୋ ନମସ୍କାର, ଜୟ ଜଗନ୍ନାଥ।
0: ନମସ୍କାର, ଜୟ ଜଗନ୍ନାଥ, କିଏ କହୁଛନ୍ତି?
1: ପ୍ରଫୁଲ୍ଲ ପ୍ରଧାନ କହୁଥିଲି, କୁଆଁରପାଳ ମାଣିଆମୁଣ୍ଡରୁ।
0: ଆପଣ ବହୁତ ଲକି କି ମୁଁ ବହୁତ ଲକି ଜାଣିନି, ଆପଣଙ୍କ କଲ୍ ନିହାତି ଭାବରେ ଲାଗିବ।
1: ନା ନା, ଆମେ ତ ଉଠିଲା ବେଳକୁ ଆପଣ ତ ଆସୁଛନ୍ତି, ଆମେ ଲଗେଇବାକୁ ବାଧ୍ୟ ହଉଛୁ। ଆଉ ଆପଣ ଆଇଲା ମାନେ କାମ କଣ ନା, ଘଣ୍ଟାରେ ନିହାତି ଟାଇମ୍ ଦେବାକୁ ପଡିବ ଆପଣଙ୍କୁ। ଆପଣ ଉଠାନ୍ତୁ ଚାହିଁ ନ ଉଠାନ୍ତୁ, ଚାରିଥର ରିଙ୍ଗ ପରେ ପାଞ୍ଚ ଥରକୁ ଲାଗିଛି।
0: ଆଚ୍ଛା, ଓକେ, ତେବେ କୋଉ ଜାଗାକୁ ଯିବା ପାଇଁ ଆପଣ ଚାହିଁବେ ବର୍ତ୍ତମାନ ସମୟରେ?
1: ନା ନା, ଦେଖନ୍ତୁ, ଏମିତି ତ କହିଲେ ଓଡ଼ିଶା ସାରା ଆମେ ବୁଲି ସାରିଛୁ, କୌଣସି ଜାଗା ଏମିତି ବାକି ନାହିଁ। ତାପରେ ମନ ଟିକେ ଅଛି ଯିବାକୁ ଆମର କେଦାରନାଥ।
0: ଠାକୁରଙ୍କର ନିଶ୍ଚିତ ଭାବରେ
1: ହବ, ଠାକୁରଙ୍କ ଦୟା ଆସିବ, ସମୁଦ୍ର ଆସିବା ତାହେଲେ ନିଶ୍ଚିତ ଟିକେ ଯିବାକୁ ହବ ଆଉ।
0: ନିଶ୍ଚିତ ଭାବରେ, ଈଶ୍ୱର ବଡ ଲୋକ, ଠାକୁରଙ୍କ ଦୟା ନିହାତି ଭାବରେ ହବ, ଆପଣ କେଦାରନାଥଙ୍କୁ ଯାଇକି ଦର୍ଶନ କରିବେ ଏଥିରେ ସନ୍ଦେହ ନାହିଁ। ମନରେ ଇଚ୍ଛା ଅଛି ମାନେ ଦିନେ ନା ଦିନେ ଆପଣ ଦର୍ଶନ କରିବେ?
1: ନା ମ, ଏଇଟା ତ ନିଶ୍ଚିତ କଥା। ଆମେ ଇଚ୍ଛା କଲେ କିଛି ହବନି, ଆପଣଙ୍କ ଇଚ୍ଛା, ଆମର ଯେତେକ ଭାଇଙ୍କ ଇଚ୍ଛା, ଆଉ ଭଗବାନଙ୍କ ଇଚ୍ଛା, ଗୁରୁଜନଙ୍କ ଇଚ୍ଛା, ସମସ୍ତଙ୍କ ଇଚ୍ଛା ଗୋଟେ ଇଚ୍ଛା ହେଇଗଲେ ନିଶ୍ଚିତ ଆମେ ଯିବୁ ବୋଲି ବଢା ରହୁଛି। ଆଉ ବାକି ଆପଣ ଆଶୀର୍ବାଦ ଟିକେ କରନ୍ତୁ, ଆମ ଯିବା ପାଇଁ ଟିକେ ଆପଣ ଆଶୀର୍ବାଦ କରନ୍ତୁ, ଆମେ କେମିତି ଯିବୁ କେଦାରନାଥ।
0: ଆମର
1: ଭାଇମାନେ ଚାରି ପାଞ୍ଚ ଜଣ ଯାଇକି ଆସିଲେ,
0: ନିହାତି ନିହାତି ଭାବରେ
1: ମୋର ଅସ୍ଥିର ଥିଲା ପାରିବାରିକ, ତେଣୁକରି ମୁଁ ଯାଇପାରିଲିନି। ବରାଦ ଅଛି, ଦେଖିବା ଠାକୁର କଣ ବରାଦ ହଉଛି। ଆଉ
0: ମୁଁ ଏଇଠୁ ମହାପ୍ରଭୁଙ୍କୁ ପ୍ରାର୍ଥନା କରୁଛି, ନିହାତି ଭାବରେ ମହାପ୍ରଭୁ ଆପଣଙ୍କୁ ଦର୍ଶନ ଦିଅନ୍ତୁ, ଆପଣ ଯାଇକି କେଦାରନାଥଙ୍କୁ ଦର୍ଶନ କରିକି ଆସନ୍ତୁ, ତାପରେ ଆମକୁ କଲ୍ କରି କହିବେ ଦର୍ଶନ କରିକି ଗଲେ ବୋଲି ଆସିଲେ।
1: ସଦାବେଳେ ରହିଛି, ଆଉ ମୁଁ ସଦାବେଳେ ରହିଛି, ଡାଇନିଂ ବି ନିଶ୍ଚିତ ଲଗେଇବି। ଆପଣ ଆସିଲା ମାନେ ମୋର ଖାଇବା ପିଇବା ସବୁ ବନ୍ଦ, ଘଣ୍ଟାରେ ଆପଣଙ୍କୁ ଟାଇମ୍ ଦେବି, ତାପରେ ଲାଗିଲେ ଭଲ ନ ଲାଗିଲେ ଭଲ, କିନ୍ତୁ ନିଶ୍ଚିତ ଘଣ୍ଟାରେ ଟାଇମ୍ ଦେବି। ଯଦି ଆଚ୍ଛା ହେଇଯାଉ, ଘରେ ଡାକ୍ତର ସୁଦ୍ଧା ଶୁଣା ଶୁଣି ନାହିଁ, ଯେକୌଣସି ଗୋଟେ କାମ ଯେକୌଣସି ଦେବୁ, ସବୁ କାମ ବାତିଲି ଘଣ୍ଟାଙ୍କ ପାଇଁ। ଆପଣଙ୍କ ସହିତ କଥାବାର୍ତ୍ତା କରିବାକୁ ଟିକେ ଭଲ ଲାଗେ, ଆଉ ଯୋଉ ଆପଣ ଆଜିର ଶୁଭ ସକାଳ ମୋତେ ତ ବହୁତ ଆନନ୍ଦଦାୟକ ଦେଲା, ଆଉ ତେଣୁକରି ମୋତେ ଟିକେ ଭଲ ଲାଗେ, କଣ ବେଶୀ ଶୁଣିବାକୁ ଏଇଟା ଅର୍ଘ୍ୟ ଥାଳି।
0: ଆପଣ
1: ଜଗନ୍ନାଥଙ୍କ ବିଷୟରେ କହୁଥିଲେ, ପୁରୀ ବିଷୟରେ କହୁଥିଲେ, ମୋତେ ବହୁତ

0: ଆଲୋ ଦେଇଛି ମୁଁ ସଦାବେଳେ ସେଇ ଭଗବାନ ଉପରେ ବେଶୀ ଶୁଣିବାକୁ ଇଚ୍ଛା କରେ ଆଉ ପୁରୀ ତ ଆମର ଘର କହିବାକୁ ଗଲେ ଆଉ ପୁରୀ କେତେ ଘର ଦେଖିଛି ମୁଁ ଜାଣିନି
1: ଆଜ୍ଞା
0: ଇଚ୍ଛା ହବ ନାହିଁ
1: ନିଶ୍ଚିତ ଭାବରେ ଆପଣଙ୍କ ଇଚ୍ଛା ପୂର୍ଣ୍ଣ କରିବେ କେଦାରନାଥ ମହାପ୍ରଭୁ ଏଇ ଇଚ୍ଛା ଆପଣ ରଖିଥାନ୍ତୁ ଆମ ସହିତ ସାମିଲ ହେଲେ ସକାଳୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
0: ନମସ୍କାର ରହିଲି ମ୍ୟାମ୍ ନମସ୍କାର ଧନ୍ୟବାଦ

0: ନିହାତି ଭାବରେ ଆମେ ଟିକେ କର୍ମମୟ ଜଞ୍ଜାଳରୁ ଟିକେ ଫ୍ରି ହେଲେ ଟିକେ ମୁକ୍ତ ହେଲେ ଆମେ ଚାହୁଁ କୋଉଠି ଟିକେ ବୁଲାବୁଲି କରିଯିବା, କୋଉଠି ଟିକେ ସାଙ୍ଗସାଥିମାନଙ୍କ ସହିତ ମିଶି ଟିକେ ଖିଆପିଆ କରିବା, ଟିକେ ରିଲାକ୍ସ ହେବା ପାଇଁ ଆମେ ସମସ୍ତେ ଚାହୁଁ। କାରଣ ବିଜି ସ୍କେଡ୍ୟୁଲ୍ ଭିତରେ କାମ କରି କରି ବେଳେବେଳେ ଆମକୁ ଅଣନିଶ୍ୱାସ ଲାଗେ, ବେଳେବେଳେ ଆମେ ଥକି ପଡୁ, ଆଉ ବେଳେବେଳେ ଚାହୁଁ ଟିକେ ମନ ଫୁର୍ତ୍ତି କରିବା, ହାଲକା କରିବା, ଟିକେ ଫ୍ରି ରହିବା। ଆଉ ସେଇ ଫ୍ରି ସମୟରେ ଆପଣଙ୍କୁ ଯଦି କୌଣସି ବୁଲାବୁଲି କରିଯିବା ପାଇଁ ସୁଯୋଗ ମିଳିଗଲା ତାହେଲେ ତ ବଢିଆ ମଜା ଆଉ ନାଇଁ କି। ମୋର କହିବା କଥା, ବର୍ତ୍ତମାନ ଯୋଉ ଗରମ ପଡିଛି ଏଇ ସମୟରେ ବା ସମର ଭ୍ୟାକେସନ ସମୟରେ ଆପଣଙ୍କୁ ଯଦି କୌଣସି ଥଣ୍ଡା ଜାଗାକୁ ବୁଲିଯିବା ପାଇଁ ସୁଯୋଗ ମିଳିଲା ତେବେ ଆପଣ କୋଉ ଜାଗା ଚୁଜ୍ କରିବେ? ଦେଖିବା ନେକ୍ସଟ କଲର କିଏ। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
1: ହ୍ୟାଲୋ
0: ହ୍ୟାଲୋ
1: ବାପା ନମସ୍କାର।
0: ନମସ୍କାର, କିଏ କହୁଛନ୍ତି? ଆପଣ ତ କାମ କରି କରି ସବୁବେଳେ ହାଲିଆ ହେଲେ, ସକାଳୁ ଧଇଁ ସହି ହେଇକି ଦୌଡି ଦୌଡି ଆସି ଫୋନ ଲଗାଉଛନ୍ତି। ଏତେ ଗରମ ହଉଛି ସେ ଭିତରେ ଆପଣ ସକାଳୁ ସକାଳୁ ଟାଇମଲି ସବୁ କାମ କରିବା ପାଇଁ ବାଧ୍ୟ ହଉଛନ୍ତି ନାଇଁ କି?
1: ପନିର ପାଇଁ ତିନି ଜଣ ଆସି ଫେରିଗଲେ, ତାଙ୍କ ପାଇଁ ଆଗ ପନିର କାଟିକି ଦେଇସାରି ତାପରେ ରୋଷେଇ ପାଇଁ ଯିବି ଆଉ।
0: ଓକେ, ତେବେ ବର୍ତ୍ତମାନ ଯୋଉ ଏତେ କାମ ଭିତରେ ଆପଣଙ୍କୁ ଗୋଟେ ଥଣ୍ଡା ଜାଗାକୁ ବୁଲିଯିବା ପାଇଁ ସୁଯୋଗ ମିଳିବ, ଆପଣ କୋଉ ଜାଗାକୁ ଯିବେ?
1: ନଈ ଭିତରୁ। ଆଉ ଥଣ୍ଡା ତ କୋଉଠି ନାହିଁ ନା, ସିଧା ପାଣି ଭିତରେ ପଶିଯିବ।
0: ଏତେ ଇନଷ୍ଟାଣ୍ଟ ଆନ୍ସର ଆପଣ ଦେଲେ ନଈ ଭିତରକୁ, ମାନେ ହଠାତ୍ କରି ଯେ ଶୁଣିବ ସେ ଭାବିବ ଯେ ନଈ ଭିତରକୁ କଣ ପାଇଁ ଯିବେ ଆପଣ, କିନ୍ତୁ ଆପଣ ପାଣି ଭିତରେ ରହିଲେ ଶାନ୍ତି ଅନୁଭବ କରିବେ ବୋଲି ଆପଣ କହୁଛନ୍ତି ନଈ ଭିତରକୁ ଯିବି।
1: ନଈ ଭିତରେ ସେ ଯୋଉ ପହଁରିବାର ଯୋଉ ମଜା, ତାର ଯୋଉ ଥଣ୍ଡା ମାନେ ଗାଧୋଇବାର ଯୋଉ ମଜା, ମୁଁ ତ ଯେତେ ଜାଗା ବୁଲିବାକୁ ଗଲେ ବୁଲିବାକୁ ଗଲା ଭିତରେ ବି ତମେ ଝାଳରେ ଓଦା ହେଇଯାଇଥିବ, ଗରମରେ ବି ତମକୁ ବିରକ୍ତ ଲାଗୁଥିବ, ସିଧା ଯଦି ତମେ ଘର କାମ ଛିଡେଇକି ନଈକି ଗାଡିଆ ଭିତରକୁ ପଶିଯିବ ପାଣି ଭିତରକୁ, ତମକୁ ଆଉ କୋଉଠି ହିଁ ଥଣ୍ଡା ମିଳିବନି।
0: ତେବେ ନଈ ଭିତରକୁ ବେଶୀ ଭିତରକୁ ଯିବେନି, ଟିକେ ଦେହକୁ ଥଣ୍ଡା ଲାଗିଲେ ପୁଣି ପଳେଇ ଆସିବେ।
1: ପହଁରା ଶିଖିଯିବା
0: ତାହେଲେ ଅସୁବିଧା ନାହିଁ, ତାହେଲେ କିଛି ଅସୁବିଧା ନାହିଁ, ଆପଣ ପହଁରିକି ନିଜକୁ ସୁରକ୍ଷିତ ରଖିପାରିବେ ନାଇଁ କି?
1: ଆଜ୍ଞା ଆଜ୍ଞା।
0: ଓକେ, କାମରେ ବ୍ୟସ୍ତ ଥାନ୍ତୁ, କିନ୍ତୁ ତା ଭିତରେ ଭିତରେ ଟିକେ ଟିକେ ପାଣି ପିଉଥିବେ, ପାଣି ନ ପିଇଲେ ଦେହରୁ ଜଳୀୟ ଅଂଶ କମିଯିବ। ଟିକେ ଲେମ୍ବୁ ଚିନି ଲୁଣ ସର୍ବତ ବି ପିଇ ପାରିବେ, ଦହି ସର୍ବତ ପିଇ ପାରିବେ, ଆଉ ମଝିରେ ମଝିରେ
1: ପ୍ରୋଗ୍ରାମ ମାଧ୍ୟମରେ ସବୁକିଛି ଟିପ୍ସ ପାଇପାରୁଛୁ, ଯଦି ନିଶ୍ଚିନ୍ତ ତାକୁ ଆମେ ଉପଯୋଗ କରିବା ନିଶ୍ଚିନ୍ତ ଆରମ୍ଭ ପାଇପାରିବା।
0: ଓକେ, ଆମ ସହିତ ସାମିଲ ହେଲେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ବେଶୀ ଧନ୍ୟବାଦ, ଗୀତ ଏତେ ସୁନ୍ଦର ସୁନ୍ଦର ବଜାଉଛନ୍ତି, ବେଶୀ ପ୍ରୋଗ୍ରାମ ମତେ ବହୁତ ବଢିଆ ଲାଗୁଛି।
0: ଓକେ ଓକେ, ଥ୍ୟାଙ୍କ ୟୁ
1: ଥ୍ୟାଙ୍କ ୟୁ।

0: कथारे कथारे गीतारे गीतारे केतेबेळे जे समय सब सरी जाउछि मु त जानि पारुनी ए स्टार्ट हिथरे देखंतो शो वर्तो एते संख्या रे अपन जे हम सते शामिल हेलेनी एबे देखिबा नेक्स्ट कॉलर के हेलो आकाशवाणी एफएम रेनबो कटक
1: भुवनेश्वर कहतली
0: की कहचंद भुवनेश्वर
1: कृपा सिंधु कवि
0: आपनको स्वागत जणोछि कोन कहिबे एजरे टॉपिक संपर्क रे
1: आ बढ़िया सुंदर टॉपिक गोटे रखिछन्दि खरा दिन रे कोठी ठंडा लागिबो जदि सेंती गोटे गां थांदा गोटे आटू घर भलिया से भलिया घर रे एबे दिमास पूरा रही जांदे पूरा आउ कोठी किछ ठंडा पाइबाटा से भलिया जगह बहुत संतुष्ट
0: आपण सेंती घरे रही छन्दि
1: हां बहुत रही
0: अच्छा से
1: जगह मैं खाली कहू छी धौली गोटा है छी हमर पूरा बेस्ट जगह खरा हो वर्षा हो शीत हो जितने भी जीवन से जगह ठंडा
0: आराम लगे हाँ हाँ
1: हाँ आ गोटे अच्छी हमारे शिवड़ी महावीर आप चंदनपुर पटे गले खाली झंकालिया गच आंब
0: गच्छा
1: सब पाइब घर तांगे पूरा से रास्ता जाक दस किलोमीटर सात किलोमीटर पर्यटन खाली झंकालिया गच दि साइड ଯୋଉଠି ଚାହିଁବ ପାର୍କିଂ ହେଇପାରିବ କିଛି ଅସୁବିଧା ନାହିଁ ଆଉ ଶିଉଳି ମହାବୀର ପାଖରେ ଚାରିପଟ ଯାକ ଗଛ ବର ଗଛ ସବୁ ନଦୀ ଦି
0: ଆଉ ସେଠି ପ୍ରସାଦ ଭାରି ସ୍ୱାଦିଷ୍ଟ ବହୁତ ଟେଷ୍ଟି
1: ଯାଇଛନ୍ତି ତ ତାପରେ ଆଉ ଗୋଟେ ଜାଗା ହଉଛି କଣ ଆମର ଯୋଉ କଳାପଥର ଦେଇକି ଯିବ ବାକି ଟି ବ୍ରିଜ ଯୋଉଟା ବୈଦ୍ୟନାଥ ନୃସିଂହନାଥ ଗୋଟେ ଅଛି ସେ ବ୍ରିଜ ତଳକୁ ଯଦି ଯିବେ ଆପଣ ସେଠି ତ ଖାଲି ଗଛ ଆଉ କିଛି ନୁହଁ ଖାଲି ମନ୍ଦିର ଗୋଟେ ଖାଲି ଚାରିପଟ ଯାକ ଗଛ
0: ତେବେ ଗଛ ଯଦି
1: ଗଛ
0: ଯଦି ଆମକୁ ଏତେ ଶାନ୍ତି ଦଉଛି ଏତେ ଆନନ୍ଦ ଦଉଛି ଥଣ୍ଡା ପ୍ରଦାନ କରୁଛି ତାହେଲେ ମଣିଷ ଆଜିକାଲି ଗଛ କାଟି ଘର ଦ୍ୱାର ତିଆରି କରିବେ ଏତେ ବ୍ୟସ୍ତ ରହୁଛି କଣ ପାଇଁ
1: ଖାଲି ତ ସଡକ ଆଉ
0: ସଡକ ଘର ଦ୍ୱାର ଆଉ କିଛି ନାହିଁ ମାଟି ମୁଠି ଖୋଜିବା ବି ମାନେ ପାଇବା ବି କଷ୍ଟ ଖୋଜିଲେ
1: ଆଉ ଗୋଟେ ଜାଗା ଅଛି ଆମର ଯୋଉଟା କି ଟିକେ ଦୂର ପଡିବ କିନ୍ତୁ ଜିରାଙ୍ଗ ପଟ ଲାଇନ ସେଇଟା ଯୋଉ ଗଣ୍ଡା ହାତୀ ଗୋଟେ ଅଛି ପୁରା ପାଖାପାଖି କି ଗଞ୍ଜାମ ଏଣ୍ଡ ଗଣ୍ଡା ହାତୀ ଗୋଟେ ଅଛି ମାନେ ସେଇଟା ଗୋଟେ ପାହାଡ ଭଳିଆ ତଳକୁ ଝରଣା ସବୁ ଅଛି ଆଉ ସେ ଭିତରକୁ ସେଠି ଚାଲି ସେଠି ଥଣ୍ଡା ନହେଲେ ତାଠୁ ଆଉ ଗୋଟେ ଭଲ ଜାଗା ହେଲା ଦେବକୁଣ୍ଡ ମୟୂରଭଞ୍ଜ ପଟେ ପଡୁଛି ସେଟା ପାହାଡ ତଳକୁ ପୁରା ଭିତରକୁ ଯେତେ ତଳକୁ ଯିବ ମାନେ
0: ଯେତେ ତଳକୁ ଯିବେ ସେତେ ଥଣ୍ଡା ଭୀମକୁଣ୍ଡ ଦେବକୁଣ୍ଡ ସେ ସାଇଡଟା ବହୁତ ଥଣ୍ଡା ଲାଗେ ଭଲ ଲାଗେ ସେ ସାଇଡଟା ଏତେ ଏତେ ଜାଗାର ନା ଆପଣ କହିଲେ ଏତେ ଜାଗାକୁ ଆପଣ ବୁଲି ଯାଇଛନ୍ତି ବର୍ତ୍ତମାନ ସେଇ ସେଇ ଜାଗାକୁ ଆପଣ ମିସ୍ କରୁଛନ୍ତି
1: ଗୋଟେ ଜାଗା ଗୋଟେ କୁହନ୍ତୁ

0: ମନାଲି ମୋର ବହୁତ ଫେଭରେଟ୍ ପ୍ଲେସ୍, ବହୁତ ଥଣ୍ଡା ମନାଲି ମନାଲି ବହୁତ ଫେଭରେଟ୍ ପ୍ଲେସ୍, କେବେ ଯଦି ମୁଁ ତ ଯାଇନି, ବହୁତ ଶୁଣିଛି ଆଉ ଦେଖିଛି ଅନ୍ୟମାନେ ଯାଇଛନ୍ତି ଆମ ପରିବାରରେ, ମୁଁ କେବେ ଯିବାର ସୁଯୋଗ ପାଇନି, କେବେ ବି ଯଦି ସୁଯୋଗ ମିଳେ ମୁଁ ମନାଲି ନିହାତି ଭାବରେ ଯିବି,
1: ନଚେତ ମତେ ଯଦି ଆଉ ଟିକେ ଭଲ ସୁଯୋଗ ମିଳିବ ଏବେ ନାହିଁ ନହେଲେ ଆଉ ମୋର ଯୋଉଟା ଅଛି ସବରୀ କୋରାପୁଟ ପଟେ ଜଗନ୍ନାଥଙ୍କର
0: ସାବର ଶ୍ରୀକ୍ଷେତ୍ର
1: ସେ ଜାଗା ମାନେ ସେଟା ପ୍ରାକୃତିକ ନେଚର ପୁରା
0: ବହୁତ ବଢିଆ ଜାଗା ଆଉ ଟେମ୍ପରେଚର ବି ଟିକେ ସବୁବେଳେ କମ ରହିଥାଏ
1: ନିଶ୍ଚିତ।
0: ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ସକାଳୁ ସକାଳୁ ଏତେ ଏତେ ଜାଗାର ନାଁ କହିଲେ, ମୁଁ ତ ସେଠି ହଠାତ୍ ହଠାତ୍ କରି ଚାଲିଗଲି, ଆପଣ ଯୋଉ ଯୋଉ ଜାଗା କଥା କହିଲେ ମୁଁ ସେଇଠି ସେଇଠି ସବୁ ଟଚ୍ କରିକି ପଳେଇ ଆସିଲି।
1: ମୁଁ କେବଳ କୋରାପୁଟ ପଟେ ପ୍ଲେସ୍ ଯାଇନି ନହେଲେ ଆଉ ସବୁ ଯେତିକି କହିଲି ଯାଇଛି।
0: ଓକେ ଓକେ ଧନ୍ୟବାଦ।

0: ଗୀତ ଭିତରେ ବି ଆଉ ଗୋଟେ କଲ୍ ନେଇଯିବା। ଆଉ ଜଣେ କଲର୍ ଆମ ସହିତ ଯୋଡ଼ି ହେଲେଣି। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
1: ହ୍ୟାଲୋ ମ୍ୟାଡମ୍, ନମସ୍କାର।
0: ନମସ୍କାର, କିଏ କହୁଛନ୍ତି?
1: ଗଞ୍ଜାମ ଜିଲ୍ଲା ସୋଡ଼ାମାରୁ ରାଜୀବ ବଡ଼ କହୁଥିଲି ମ୍ୟାଡମ୍।
0: ଆପଣଙ୍କୁ ସ୍ୱାଗତ କରୁଛି। ଆପଣ ଏବେ ଗଞ୍ଜାମରୁ ଫୋନ୍ କରିଛନ୍ତି?
1: ହଁ ମ୍ୟାଡମ୍।
0: ଓକେ, ଗଞ୍ଜାମର କୋଉ ପ୍ଲେସ୍ ଅଛି ଯୋଉ ପ୍ଲେସ୍ କି ବହୁତ ଥଣ୍ଡା ଲାଗିବ, ଭଲ ଲାଗିବ, ନ୍ୟାଚୁରାଲ ପ୍ଲେସ୍ ଅଛି, ସେଠି ବୁଲାବୁଲି କରିଯିବା ପାଇଁ ଭଲ ଲାଗିବ କୁହନ୍ତୁ।
1: ହଁ ମ୍ୟାଡମ୍, ଗଞ୍ଜାମର ଆମର ଯୋଉ ଗୋପାଳପୁର ସି ବିଚ୍ ଅଛି, ସେଠି ସନ୍ଧ୍ୟାବେଳେ ମ୍ୟାଡମ୍ ବହୁତ ଭଲ ଲାଗିବ ମ୍ୟାଡମ୍, ସମୁଦ୍ର ଉପକୂଳରେ।
0: ଆଜ୍ଞା, ତେବେ
1: ଆମର ଆଉ ଆମର ଏପଟେ ଶାଲିମା ଗଛ ଗୋଟେ ଆମର ସୋରଡ଼ାରୁ ମାରିକୋଟରୁ ଶାଲିମା ଗଛ ଯାଉଛନ୍ତି, ସେପଟେ ବଣ ପାହାଡ ଏରିଆରେ ବହୁତ ଟିକେ ଥଣ୍ଡା ଲାଗୁଛି ମ୍ୟାଡମ୍।
0: ଆଚ୍ଛା,
1: ଆଉ ଆମର ଦାରିଙ୍ଗବାଡ଼ିରେ ବି ବହୁତ ଟିକେ ଥଣ୍ଡା ଲାଗେ। ଆଉ ମ୍ୟାଡମ୍, ଜାମ୍ମୁ କାଶ୍ମୀରର ଯୋଉ ପହଲଗାମ ସେ ଏରିଆଟା ବହୁତ ବଢିଆ ମ୍ୟାଡମ୍।
0: ଆପଣ ସେଠି ଯାଇଛନ୍ତି ବୁଲିବା ପାଇଁ?
1: ନାଇଁ ମ୍ୟାଡମ୍, ମୁଁ ଯାଇନି।
0: ଆଚ୍ଛା, ଯେବେ ବି ଗୋଟେ ସୁଯୋଗ ମିଳିବ, ଏକଦମ ସବୁ ପ୍ରକାର ସେଫ୍ଟି ସହିତ ଆପଣ ଯିବେ, ସୁରକ୍ଷିତ ଭାବରେ ଯିବେ, ସବୁ ପ୍ରକାର ବୁଝାବୁଝି କଲା ପରେ ଯାଇଯିବେ।
1: ହଁ ମ୍ୟାଡମ୍, ହଁ, ସେ ଆତଙ୍କବାଦୀ ଆକ୍ରମଣ ହେଇଥିଲା, ଦେଖି ଚାହିଁ ଯିବାକୁ ପଡିବ।
0: ବହୁତ ଭଲ ଭାବରେ ଦେଖି ଚାହିଁ ଆପଣ ଯିବେ ଆଉ ବୁଲାବୁଲି କରିକି ଆସିବେ। ଓକେ, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ଟେଲିଫୋନ୍ ମାଧ୍ୟମରେ ସାମିଲ ହେଇଥିବାରୁ।
1: ହଁ ମ୍ୟାଡମ୍, ରହୁଛି, ନମସ୍କାର।
0: ନମସ୍କାର।

0: ଖରା ଗରମ ଗୁଳୁଗୁଳିଲେ ଆମେ ଏତେ ଅସ୍ତବ୍ୟସ୍ତ ହେଇପଡ଼ୁଛେ ଯେ ଆବଶ୍ୟକ ଠାରୁ ଅଧିକ ପରିମାଣରେ ଆମେ ବିଭିନ୍ନ ପ୍ରକାରର ପାଣି ପିଉଛେ। ଘୋଳ ଦହି କୁହନ୍ତୁ, ଲେମ୍ବୁ ଚିନି ସର୍ବତ କୁହନ୍ତୁ, ପଖାଳର ତୋନି କୁହନ୍ତୁ, ଯେତେ ଯେତେ ଅଛି ସର୍ବତ ପିଇବାକୁ ବି ଭାରି ଭଲ ଲାଗୁଛି। ଅଧିକ ପରିମାଣରେ ଆମେ ପାଣି ପିଉଛେ, ତାର କାରଣ ହେଉଛି ଜଳୀୟ ଅଂଶ ଆମ ଶରୀରରେ ନ କମିଯାଉ। ଜଳୀୟ ଅଂଶ କମିଗଲା ମାନେ ଆମେ ହାଲିଆ ହେବା, ଦେହରୁ ଯେତିକି ଝାଳ ବାହାରୁଛି ସେହି ଅନୁସାରେ ଆମକୁ ପାଣି ପିଇବାକୁ ପଡ଼ିବ। ତେବେ ଏହି ଗରମ ସମୟରେ କୋଉ ଜାଗାକୁ ବୁଲିଯିବା ପାଇଁ ଆପଣଙ୍କର ଇଚ୍ଛା ହେବ ଆଉ ସେହି ଜାଗାରେ ଆପଣ ଟିକେ ଶାନ୍ତି ଅନୁଭବ କରିବେ, ଆନନ୍ଦ ଅନୁଭବ କରିବେ, କିଛି ସମୟ ରହିଲେ ବି ଆପଣଙ୍କୁ ବହୁତ ଭଲ ଲାଗିବ। ଏବେ ଦେଖିବା ନେକ୍ସଟ କଲର କିଏ। ହ୍ୟାଲୋ, ଆକାଶବାଣୀ କିଏ କହୁଛନ୍ତି? ଆଜ୍ଞା, ଜୟ ଜଗନ୍ନାଥ, ଆପଣଙ୍କୁ ସ୍ୱାଗତ ଜଣାଉଛି। କୋଉ ଜାଗାକୁ ଆପଣ ବୁଲିବାକୁ ଯିବାକୁ ଚାହିଁବେ?
1: ଆମେ ତ ଯାଇଥିଲୁ ଥରେ ତିରୁପତି, ସେଟା ତଳୁ ଉପରକୁ ନଉଥିଲା ଜିପ୍ରେ ନଉଥିଲା 65 ଟଙ୍କା।
0: ଆଚ୍ଛା,
1: ସେଟା ହଉଛି ପାଖାପାଖି 70 କିଲୋମିଟର ତଳୁ ଉପରକୁ। ହଁ, ସେଠି ମାତ୍ର ମାନେ ଦିନରେ ଟିକେ ଗରମ, କିନ୍ତୁ ସନ୍ଧ୍ୟାବେଳେ ପୁରା ଥଣ୍ଡା ଶୀତ କରିବ ଆପଣଙ୍କୁ।
0: ଆଚ୍ଛା,
1: ପୁରା ବାଦଲ ବାଡ଼େଇ ହଉଛି, ସେଟା ମାନେ ଇଏ ଉପରୁ ପ୍ରାୟ 70 କିଲୋମିଟର ପାଖାପାଖି ହେଲାଣି। ଆମେ ଯାଇଥିଲୁ, ମୁଁ ଏଇ ମେ ଜୁନ ମାସରେ ଆମେ ଯାଇଥିଲୁ 8 ଜଣ, ବାପା ବୋଉ ଆମେ ଶାଶୁ ଶ୍ୱଶୁର ଆମେ ସବୁ ମିଶିକି, ସବୁ ପିଲାମାନେ ସବୁ ମିଶିକି ଯାଇଥିଲୁ 8 ଜଣ। ତାହେଲେ ଦିନରେ ଅବଶ୍ୟ ଟିକେ ଗରମ, କିନ୍ତୁ ସନ୍ଧ୍ୟାରେ ପୁରା ଥଣ୍ଡା ଆପଣ ଶୀତ କରିବ।
0: ବଢିଆ ଜାଗା,
1: ତିରୁପତି ମନ୍ଦିର ସବୁବେଳେ ଖୋଲା ରହେ। ହଁ, ସେଠି ପୁରା ଥଣ୍ଡା ଲାଗିବ, ଆପଣ ଶୀତ କରିବ ଆଉ
0: ଖରାଦିନେ ବି ମାନେ ଶୀତ କରିବ ସେଠି ସନ୍ଧ୍ୟା ପରେ ନାଇଁ କି? ଆଚ୍ଛା ଆଚ୍ଛା, ଯାହା ହଉ ଏତେ ସୁନ୍ଦର ପ୍ଲେସ କୁ ଆପଣ ବୁଲିବାକୁ ଯାଇଛନ୍ତି।
1: ପ୍ରାୟତଃ ପୁରୀ ଯାଉ ଆଉ ଜଗନ୍ନାଥ ଦର୍ଶନ କରୁ, ସେଠି ମୁଁ ଥରେ ଯାଇଥିଲି ବୋଲି କହିଲି।
0: ହଁ ହଁ,
1: ମୁଁ ପ୍ରାୟ ଜଗନ୍ନାଥ ମନ୍ଦିର ଭିତରେ ତ ଦିନରେ ଜଣାପଡ଼େନି, ସନ୍ଧ୍ୟାବେଳେ ସମୁଦ୍ର କୂଳରେ ଭଲ ଲାଗେ ଆଉ,
0: ବଢିଆ ପବନ ହେଉଥାଏ ନାଇଁ କି?
1: ଆଉ ଲୋକନାଥ ମନ୍ଦିର ସେ ମାଛ, ସେଇଟା ତ ମନମୁଗ୍ଧ କର ପୁରା ବେଶୀ ଆଉ।
0: ଓକେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆମ ସହିତ ସାମିଲ ହେଲେ।
1: ଜୟ ଜଗନ୍ନାଥ,
0: ଜୟ ଜଗନ୍ନାଥ।

0: ଏତେ ଏତେ ଜାଗାର ନା ଆପଣମାନେ ଆଜି ସବୁ କହିଲେ, ଏତେ ଥଣ୍ଡା ଜାଗାରେ ବୁଲିଲେ ପ୍ରକୃତରେ ଶାନ୍ତି ମିଳେ। ଟିକେ ସମୟ ବାହାର କରି ଆମେ ଯଦି ଟିକେ ବୁଲାବୁଲି କରିବା ପାଇଁ ଯାଉ, ସେଇ ମୁହୂର୍ତ୍ତରେ ଆମ ମାଇଣ୍ଡ ପୁରା ରିଲାକ୍ସ ହେଇଯାଏ। ପ୍ରକୃତିର ଏଇ ସୁନ୍ଦରତାରେ ଆମେ ଟିକେ ହଜି ଯାଉ, ମଜି ଯାଉ, ଭିଜି ଯାଉ କିଛି ସମୟ। ଆମର ଯୋଉ ବିଜି ସେଡ୍ୟୁଲ ଭିତରେ ଆମେ ପୁରାପୁରି ବାହାରି ଯାଉ, ମାଇଣ୍ଡ ପୁରା ରିଲାକ୍ସ ଲାଗେ, ନାଇଁ କି? ଏବେ ଦେଖିବା ଆଉ ଜଣେ କଲର ଆମ ସହିତ ଯୋଡ଼ି ହେଇଗଲେଣି। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
1: ନମସ୍କାର ଆଜ୍ଞା, ବିଜ୍ଞାନ ମହାନ୍ତି କଟକରୁ କହୁଛି।
0: ଆପଣଙ୍କୁ ସ୍ୱାଗତ ଜଣାଉଛି, କଣ କହିବେ ଆଜିର ଟପିକ ସମ୍ପର୍କରେ?
1: ପୁରା ଖରା ଦିନେ ଜୈସଲମେର ରାତି କଟେଇବେ।
0: ଆଜ୍ଞା,
1: ପୁରା ଶୀତ ଶୀତ ଦିନେ ଶ୍ରୀନଗର କଟେଇବେ, ତାର ମଜା ନିଅ।

0: ଏତେ ଏତେ କଥା ହଉ ହଉ ଗୀତ ଶୁଣୁ ଶୁଣୁ ଆପଣଙ୍କ ସହିତ ଇଣ୍ଟରାକ୍ଟ କରୁ କରୁ ସମୟ ପଳେଇଲା, ଆଉ ମାତ୍ର 2 ମିନିଟ୍ ମୋ ପାଖରେ ଅଛି, ଆପଣଙ୍କ ପାଖରେ ମଧ୍ୟ 2 ମିନିଟ୍ ସମୟ, ମାନେ ଡାଇଲ୍ ଇନ୍ ଲାଇଭ ଚିଟ୍ଚାଟ୍ ଶୋରେ ଆଉ ଗୋଟେ କଲ୍ ନେଇଯିବା। ହ୍ୟାଲୋ ହ୍ୟାଲୋ,
1: ଜୟ ମା ଶାରଳା, ନିଶ୍ଚୟ ନମସ୍କାର।
0: ନମସ୍କାର, ଜୟ ମା ଶାରଳା, କିଏ କହୁଛନ୍ତି?
1: ମୁଁ ରେଡିଓ ବନ୍ଧୁ ଶାରଦା ଦାସ, ମା ଶାରଳାଙ୍କ ପାଖ କଣ୍ଟାପଡ଼ା ଗାଁରୁ କହୁଛି।
0: ଆପଣଙ୍କୁ କୋଉ ଜାଗା ଭଲ ଲାଗିବ ବର୍ତ୍ତମାନ ଗରମ ସମୟରେ ଯଦି ବୁଲିବା ପାଇଁ ଆପଣଙ୍କୁ ଗୋଟେ ସୁଯୋଗ ମିଳିବ?
1: ଆମେ ଆପଣ ଟିକେ ପୂର୍ବରୁ କହୁଥିଲେ ଆମେ ଗଛ କାଟୁଛେ କାହିଁକି, ଆମେ ପର ଜାଗା ଯାଉଛେ କାହିଁକି?
0: ଆଚ୍ଛା,
1: କିନ୍ତୁ ଯାହା ଭୁଲ ହେଇଗଲାଣି ଆଉ ଭୁଲ କରିବାଟା ବିପଦ ହବ ଆଗକୁ। ଆଉ ମୋ ଅଛନ୍ତି, ମୋର ମାମୁଁ ଅଛନ୍ତି ଆଜ୍ଞା ଆଣ୍ଡାମାନ ଦ୍ୱୀପପୁଞ୍ଜରେ, ସ୍ପୋର୍ଟ ପ୍ଲେୟାର ଆଜ୍ଞା। ସେଇଟା ହଉଛି ନିଶ୍ଚୟ ସବୁଠାରୁ ମୁଁ ଭାବୁଛି ବୋଧେ ଏଇ ଏପ୍ରିଲ ମେ ଜୁନଟା ସେଟା ଭଲ, ମୌସୁମଟା ଆସୁଛି ସେଇ ଜାଗାଟା ମୁଁ ଯାଇଛି ଆଜ୍ଞା, ଥରେ ଯାଇଛି 2005।
0: ଆଚ୍ଛା,
1: ଆଉ ଯାଇନାହିଁ, ଆଉ ସୁଯୋଗ ହେଇନାହିଁ, ପୁଣି କେବେ ସୁଯୋଗ ହଉଛି।
0: ଆଚ୍ଛା, ମୌସୁମୀ ଯେତେବେଳେ ଫାର୍ଷ୍ଟ ସିଟି ପ୍ରବେଶ କରେ କେମିତି ଫିଲ୍ ହୁଏ?
1: ହଁ, ସେଠି ବର୍ଷା ଆରମ୍ଭ ହେଇଯିବ ପବନ ସହିତ। ଆପଣ ସେଠି ଦେଖନ୍ତୁ ନିଶ୍ଚୟ ଯେ ବର୍ଷକ 12 ମାସ ଆପଣଙ୍କ ଆଣ୍ଡାମାନ ଦ୍ୱୀପପୁଞ୍ଜରେ ବର୍ଷା ଚାଲିଛି। ଆଉ ଖାସ କରି ଆପଣ ଯଦି ଏଇ ଓଡ଼ିଶା ଗରମ ଇଏରେ ଚାହାନ୍ତି ତ୍ରାହି ପାଇବାକୁ, ତାହେଲେ କେବଳ ଆଣ୍ଡାମାନ ଦ୍ୱୀପପୁଞ୍ଜଟା ବେଷ୍ଟ ପ୍ଲେସ ବୋଲି ମୁଁ ଭାବୁଛି।
0: ଆଚ୍ଛା, ଆପଣ ଥରେ ଯାଇ ଏତେ ମଜା ନେଇଛନ୍ତି ତାର, ସେଥିପାଇଁ କହୁଛନ୍ତି ସେଟା ବେଷ୍ଟ ନାଇଁ କି?
1: ଆପଣ ଏବେ ଦେଖନ୍ତୁ ସେଠି ତ ସବୁବେଳେ ପାଇଁ ଥଣ୍ଡା ରହୁଛି, କାରଣ ଓଡ଼ିଶାର ଟେମ୍ପରେଚର ଦେଖନ୍ତୁ ଏପ୍ରିଲ ମାସରେ ମେ ଜୁନ ରୁ ଜୁଲାଇ ଯାଇବି, ଆପଣ ଦେଖନ୍ତୁ ଥରେ ଯାଆନ୍ତୁ ବାପା ବୁଲିକି ଆସନ୍ତି,
0: ନିହାତି ଭାବରେ ଭଲ ଲାଗୁଥିବ। ଆପଣ ଯାଇଛନ୍ତି ଫିଲ୍ କରିଛନ୍ତି ବୋଲି କହୁଛନ୍ତି। ମୁଁ ଶୁଣିଛି ଆଣ୍ଡାମାନ ବହୁତ ବଢିଆ ଜାଗା, ଥଣ୍ଡା ଜାଗା,
1: ଭୁବନେଶ୍ୱରରୁ ପ୍ଲେନ ଯିବେ ପୋର୍ଟ ପ୍ଲେୟାରରେ ଓହ୍ଲେଇବେ।
0: ଓକେ ଓକେ ଓକେ, ଆପଣ ଯାଇଛନ୍ତି ଅନୁଭବ କରିଛନ୍ତି ଆମକୁ ଆଜି ଜଣେଇଲେ,
1: ଆଉ ଆମେ ମାନେ କାଟିବା କଥା ନୁହଁ ଆପଣଙ୍କ ମାଧ୍ୟମରେ କହୁଛୁ।
0: ହଁ, ଆମେ ଗଛ କାଟିବାନି, ନିଜକୁ ସୁରକ୍ଷିତ ରଖିବା ପାଇଁ ଗଛକୁ
1: ବଞ୍ଚାଇବା,
0: ଇ ଭେହିକିଲ ଆମେ ବେଶୀ ପ୍ରିଫର କରିବା ଚଲେଇବା ପାଇଁ।
1: ବହୁତ କ୍ଷତି ହବ, ସଚେତନ ନହେଲେ ଆମେ ବହୁତ ସମେତ ହଇରାଣ।

0: ଜଣାଇବି ନୁହେଁ
1: ଓକେ ସମୟ ହେଇଗଲାଣି ଆପଣଙ୍କୁ ବହୁତ ଧନ୍ୟବାଦ
0: ଦର୍ଶକ ଲବେ ଦିଶ ଗୀତ ବଜାଉଛନ୍ତି ବହୁତ ଆପଣଙ୍କୁ ଧନ୍ୟବାଦ ମତେ ସେ ଗୀତ ସବୁ ଭଲ ଲାଗିବ ପୁରୁଣା ଓଡ଼ିଆ ଫିଲ୍ମ
1: ଥ୍ୟାଙ୍କ ୟୁ
0: ରହିଲି ଅପା ଜୟ ମାଶାଳା ନମସ୍କାର ଜୟ ମାଶାଳା
1: ଜୟ ମାଶାଳା।

ପରେ ପରେ ମିସେସ୍ ଟି କରିଛନ୍ତି ରମେଶ ଚନ୍ଦ୍ର ସାହୁ ଔଖମ ଭାପୁର ଢେଙ୍କାନାଳରୁ ଶୁଣିବା ପାଇଁ ଚାହିଁଛନ୍ତି ଶଙ୍ଖ ମୁହୁରୀ ମୁଭିର ଗୋଟେ ବଢିଆ ଗୀତ ଶୁଣେଇ ଦେଉଛି ଆପଣଙ୍କୁ ଆପଣଙ୍କ ମନପସନ୍ଦର ଗୀତ।

0: ଜଗମନେ ଫୁଲ ବନି ଯା ମୋର ଘରଣୀ।
1: ପରେ ପରେ ମେସେଜଟି କରିଛନ୍ତି ସମୀର ଖଟୁଆ ଏବଂ ସସ୍ମିତା ଖଟୁଆ ନରସିଂହପୁର ଡେରାବିଶ କେନ୍ଦ୍ରାପଡ଼ାରୁ।

ପରବର୍ତ୍ତୀ ମେସେଜ୍ କରିଛନ୍ତି ପ୍ରଭାତ ବଳିଆର ସିଂ ଚନ୍ଦନ ଟୁନି ବାଙ୍କିରୁ ମଞ୍ଜୁବାଳା ପାତ୍ର ଭକ୍ତି ପ୍ରସାଦ ଅସରଳା ପିଚୁକୁଳି ଖୋର୍ଦ୍ଧାରୁ ଶୁଣିବା ପାଇଁ ଚାହିଁଛନ୍ତି ଆଉ କେତେଦିନ ଆଲବମ୍ର ଗୋଟିଏ ସୁନ୍ଦର ଗୀତ ଶୁଣିଦେଉଛି ଆପଣଙ୍କୁ ଏ ଗୀତଟି।

ଏଠି ମୁଁ କହି ରଖିବାକୁ ଚାହିଁବି, ରମେଶ ଚନ୍ଦ୍ର ସାହୁ ଅଖମ ଢେଙ୍କାନାଳରୁ ମେସେଜଟି କରିଥିଲେ। ତାଙ୍କ ଗୀତ ଶଙ୍ଖ ମୁହୁରୀ ମୁଭିରୁ ତିନି ନମ୍ବର ଗୀତରେ ତାଙ୍କ ଗୀତ ବାଜିସାରିଛି। ପୁଣି ମେସେଜ କରିଛନ୍ତି, ଆପଣଙ୍କ କହିବା ଅନୁସାରେ ମୁଁ ପ୍ରୋଗ୍ରାମ ଆରମ୍ଭରୁ ମେସେଜ ପଠେଇଛି, ହେଲେ ଗୀତ ଦେବେ କି ନାହିଁ ଏ କଥାର ଉତ୍ତର କ'ଣ ଆପଣ ନିଜେ ହିଁ ବିଚାର କରନ୍ତୁ।

ନିଜେ ହିଁ ବାଛନ୍ତୁ ଯେ କଥାର ଗୁରୁତ୍ୱ କେତେ ରହିଛି। ପରବର୍ତ୍ତୀ ମେସେଜ କରିଛନ୍ତି ସୁଚିତ୍ରା ସେନାପତି ଶହୀଦନଗର ଭୁବନେଶ୍ୱରରୁ। ଶୁଣିବା ପାଇଁ ଚାହିଁଛନ୍ତି ହିମ୍ମତ ବାଲା ମୁଭିର ଗୋଟିଏ ସୁନ୍ଦର ଗୀତ। ଶୁଣନ୍ତୁ ଆପଣଙ୍କ ମନପସନ୍ଦର ଗୀତ।

ପରବର୍ତ୍ତୀ ମେସେଜଟି କରିଛନ୍ତି ସନ୍ଧ୍ୟାରାଣୀ ସୂତାର ମଠସାହି ପଟାମୁଣ୍ଡେଇ କେନ୍ଦ୍ରାପଡ଼ାରୁ ଶୁଣିବା ପାଇଁ ଚାହିଁଛନ୍ତି ଫୁଲଚନ୍ଦନ ମୁଭିର ଏଇ ଯେ ବନଲତା ପାହାଡ଼ ଶୁଣି ଦେଉଛି ଆପଣଙ୍କ ମନପସନ୍ଦର ଗୀତ।

ପରେ ମେସେଜଟି କରିଛନ୍ତି ଡମ୍ବରୁଧର ରଥ ଶର୍ମା ସେକ୍ଟର 13 ସିଡିଏ କଟକରୁ ଶୁଣିବା ପାଇଁ ଚାହିଁଛନ୍ତି ଗୋଟେ ବହୁତ ସୁନ୍ଦର ଗୀତ ମୋର ମଧ୍ୟ ଏ ଗୀତଟି ବହୁତ ଫେଭରେଟ୍ ତେବେ ଶୁଣିଦେଉଛି ଆପଣଙ୍କ ମନପସନ୍ଦର ଚିତ୍ ଚୋର ମୁଭିର ଗୋଟେ ବଢ଼ିଆ ଗୀତ

ମୁଭିର ଗୋଟେ ଗୀତ ଏବଂ ସୁନୀଲ କାନ୍ତ ମହାନ୍ତି ସିଲୁ ଆକୃତି ଦେଓକାଳି ଶଙ୍ଖତରାସ କଟକରୁ ମେସେଜ କରିଛନ୍ତି ତିଶ୍ରୀ କସମ ମୁଭିର ଗୋଟେ ଗୀତ ସେ ଶୁଣିବା ପାଇଁ ଚାହିଁଛନ୍ତି କିନ୍ତୁ ସେଇ ଗୀତଟି ବର୍ତ୍ତମାନ ପାଇଁ ଆଭେଲେବୁଲ ନାହିଁ। ତେବେ ଶୁଣନ୍ତୁ ଏ ଦାଗ ମୁଭିର ଗୋଟେ ସୁନ୍ଦର ଗୀତ।

ଏତେ ସଂଖ୍ୟାରେ ଆପଣମାନେ ସୁନ୍ଦର ସୁନ୍ଦର ଗୀତ ଶୁଣିବା ପାଇଁ ମେସେଜ କଲେ, ଏବେ ଶେଷ ମେସେଜଟି ମୁଁ ପଢ଼ିବି। ପଠେଇଛନ୍ତି ମାଣିଆବନ୍ଧ ବଡ଼ମ୍ବାରୁ ଚୈତନ୍ୟ ପ୍ରଧାନ।

ହେମନ୍ତ କୁମାର ଚାନ୍ଦ ଟୁକୁନା ପାତ୍ର ଶୁଣିବା ପାଇଁ ଚାହିଁଛନ୍ତି ସୁନା ପଞ୍ଜୁରୀ ଫିଲ୍ମର ଗୋଟେ ଗୀତ, କିନ୍ତୁ ଆପଣ ଯେଉଁ ଗୀତଟିର ନାଁ ଲେଖିଛନ୍ତି ସେ ଗୀତଟି ସୁନା ପଞ୍ଜୁରୀ ଫିଲ୍ମର ନୁହେଁ। ସୁନା ପଞ୍ଜୁରୀ ଫିଲ୍ମରୁ ଆଉ ଗୋଟେ ଗୀତ ଆପଣମାନଙ୍କ ପାଇଁ ଶୁଣାଇ ଦେଉଛି।

हेलो भाई नमस्ते ବ୍ୟସ୍ତ ଥିବେ ସୋ ଚାଲିଛି କଳାକାର ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସେ ଦିଲ୍ତକ୍ରେ ଆଜି ଆପଣମାନଙ୍କ ସହିତ ସୁଜାତା ଢେର ସାରା ମିଠା ମିଠା ଗୀତ ଶୁଣେଇବି, ମିଠା ମିଠା କଥା ମଧ୍ୟ ହବା। ହଁ ସାଥି, ଭାରତୀୟ ସଙ୍ଗୀତ ଜଗତରେ ଅନେକ ପ୍ରତିଭାଶାଳୀ ଗାୟକ ଓ ଗାୟିକା ମଧ୍ୟ ନିଜ ଅସାଧାରଣ କଣ୍ଠସ୍ୱର ଦ୍ୱାରା ଅମର ହୋଇ ରହିଛନ୍ତି। ସେମାନଙ୍କ ମଧ୍ୟରେ ସାଧନା ସରଗମ ଜଣେ ପ୍ରମୁଖ ଲୋକପ୍ରିୟ ଗାୟିକା। ହଁ ସାଧି, ଯିଏକି ନିଜର ମଧୁର କଣ୍ଠସ୍ୱର, ସୁନ୍ଦର ଉଚ୍ଚାରଣ ଓ ସଙ୍ଗୀତ ପ୍ରତି ଅପାର ନିଷ୍ଠା ବଳରେ ସେ ହିନ୍ଦୀ, ଓଡ଼ିଆ, ତାମିଲ, ତେଲୁଗୁ, ମାଲାୟାଲମ

ବଙ୍ଗଳା ମରାଠୀ ଓ ଅନ୍ୟାନ୍ୟ ଭାଷାରେ ହଜାର ହଜାର ଗୀତ ମଧ୍ୟ ଗାଇ ଦେଶବ୍ୟାପୀ ଖ୍ୟାତି ଅର୍ଜନ କରିସାରିଛନ୍ତି। ସାଧନା ସର୍ଗଙ୍କ ଜୀବନ ସଂଘର୍ଷ ପରିଶ୍ରମ ଓ ସଫଳତାର ଏକ ଉଜ୍ଜଳ ଉଦାହରଣ। ଆଗକୁ ତ ତାଙ୍କ ବିଷୟରେ ଢେର ସାରା କଥା ହେବା, କିନ୍ତୁ ବର୍ତ୍ତମାନ ସମୟ ହେଇଛି ଗୋଟେ ତାଙ୍କ କଣ୍ଠରେ ଶୁଣିନେବା ଏହି ସୁନ୍ଦର ଗୀତଟି। ଏଞ୍ଜୟ କରୁଥାନ୍ତୁ, କନେକ୍ଟେଡ୍ ହିଁ ରହିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ।

ସାଂସାଥୀ ସାଧନା ସର୍ଗମଙ୍କ ଜନ୍ମ 7 ମାର୍ଚ୍ଚ 1969 ମସିହାରେ ମହାରାଷ୍ଟ୍ରର ଦାଭୁନ୍ ନାମକ ସ୍ଥାନରେ ହୋଇଥିଲା। ତାଙ୍କର ପ୍ରକୃତ ନାମ ଥିଲା ସାଧନା ଗାନ୍ଧି। ହଁ, ପରେ ସଙ୍ଗୀତ କ୍ଷେତ୍ରରେ ପ୍ରବେଶ କରିବା ପରେ ସେ ସାଧନା ସର୍ଗମ ନାମରେ ପରିଚିତ ହୋଇଥିଲେ।

ତାଙ୍କ ମାତା ନୀଳା ଗାନ୍ଧୀ ଜଣେ ପ୍ରସିଦ୍ଧ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷୟତ୍ରୀ ମଧ୍ୟ ଥିଲେ। ଛୋଟବେଳୁ ସାଧନାଙ୍କ ମନରେ ସଙ୍ଗୀତ ପ୍ରତି ଆଗ୍ରହ ଦେଖି ତାଙ୍କ ନିକଟ ମାତାଙ୍କ ନିକଟରୁ ସଙ୍ଗୀତର ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ ସାଧନା। ଛୋଟବେଳୁ ସାଧନାଙ୍କ କଣ୍ଠସ୍ୱରରେ ଏକ ସ୍ୱତନ୍ତ୍ର ମାଧୁର୍ଯ୍ୟ ଥିଲା, ଯାହା ପ୍ରତିଭା ଏହି ପ୍ରତିଭା ଦେଖି ତାଙ୍କ ପରିବାର ତାଙ୍କୁ ସଙ୍ଗୀତ ଅଭ୍ୟାସ ପାଇଁ ପ୍ରେରଣା ମଧ୍ୟ ଦେଇଥିଲେ।

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ଡେନ୍ଭର୍ କଟକ ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି କଳାକାର ହଁ ସାଥୀ ସାଧନା ସରଗମ ତାଙ୍କ ଦୀର୍ଘ ସଙ୍ଗୀତ ଜୀବନରେ ଅନେକ ପୁରସ୍କାର ଓ ସମ୍ମାନ ମଧ୍ୟ ଲାଭ କରିଛନ୍ତି ହଁ ସେ ଜାତୀୟ ଚଳଚ୍ଚିତ୍ରରେ ପୁରସ୍କାର ଫିଲ୍ମଫେୟାର ପୁରସ୍କାର ଏବଂ ବିଭିନ୍ନ ରାଜ୍ୟ ସରକାରଙ୍କ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଛନ୍ତି ସାଥୀ କେବଳ ସେତିକି ନୁହେଁ ତାଙ୍କ ସଙ୍ଗୀତ ପ୍ରତି ଅବଦାନ ପାଇଁ ସେ ଦେଶବ୍ୟାପୀ ପ୍ରଶଂସା ଅର୍ଜନ ମଧ୍ୟ କରିଛନ୍ତି ହଁ ତାଙ୍କ ବ୍ୟକ୍ତିଗତ ଜୀବନର ବହୁତ ସରଳ ଓ ଅନୁକରଣୀୟ ସାଧନା ସରଗମ କେବଳ ଜଣେ ଗାୟିକା ନୁହନ୍ତି ସେ ନୂତନ ପିଢ଼ିର କଳାକାରମାନଙ୍କ ପାଇଁ ଜଣେ ପ୍ରେରଣା ମଧ୍ୟ

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ଡେନ୍ମାର୍କଟା ଦିଲ୍ସା ଦିଲ୍ସକ୍ ସୋ ଚାଲିଛି କଳାକାର ହଁ ସାଥୀ ସାଧନା ସର୍ଗଙ୍କ କଣ୍ଠସ୍ତର ଲୋକଙ୍କ ମନରେ ଆଜି ବି ଛାପ ହୋଇ ରହିଛି ତାଙ୍କ ଜୀବନୀ ଆମକୁ ଶିଖାଏ ଯେ ନିଷ୍ଠା ପରିଶ୍ରମ ଅଧ୍ୟବସାୟ ଦ୍ୱାରା ଯେକୌଣସି କ୍ଷେତ୍ରରେ ମଧ୍ୟ ସଫଳତା ହାସଲ କରାଯାଇପାରେ ହଁ ସାଥୀ ତାଙ୍କ ସାଧନା ଏବଂ ତାଙ୍କ ଅମର ସଙ୍ଗୀତ ଆଗାମୀ ପିଢ଼ି ପାଇଁ ଏକ ଅମୂଲ୍ୟ ସମ୍ପଦ ହୋଇ ରହିବ

0: ଗୋଟେ ସମୟରେ ଦୟାନିଧି ସାମନ୍ତଙ୍କୁ ତାଙ୍କ ଘର ଲୋକ କୁଡ୍କୁଡ୍ ଦାସ ବୋଲି ଡାକୁଥିଲେ, କାହିଁକି ନା ଲାଇଟ୍ ପଙ୍ଖା ଚାଲିବାର ଦେଖିଲେ ସମସ୍ତଙ୍କ ଉପରେ ଚିଲ୍ଲାଉଥିଲେ,
1: ଆରେ ରାମୁ ଏ ପଙ୍ଖା କାହିଁ ଚାଲିଛି, ବିଜୁଳି ବିଲ୍ କଣ ତ ବାପା ଦବ।
0: କିନ୍ତୁ ଆଜି ସମସ୍ତେ ତାଙ୍କୁ ପ୍ୟାରାଲାଲ୍ ଡାକୁଛନ୍ତି, କାହିଁକି ନା ଯେବେଠୁ ସେ ସୋଲାର ପ୍ୟାନେଲ ଲଗେଇଛନ୍ତି ସେବେଠୁ ମିଟର କଣ୍ଟା ବି ନିଶ୍ଚିନ୍ତରେ ଶୋଇଛି। ଆଉ ଦୟାନିଧି ସାମନ୍ତ
2: ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। अधिक सूचना पाई वोटर हेल्पलाइन नंबर 1950 को कॉल करंतु किंबा वोटर सर्विस पोर्टल किंबा ईसीआई नेट आप रे बुक ए कॉल विथ बीएलओ सुविधा रो उपयोग करंतु। मुख्य निर्वाचन अधिकारी ओडिसांग द्वारा जनहित रे जारी।

ଫ୍ରେଣ୍ଡସ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ଡେନ୍ବକଟକ ଦିଲ୍ ସେ ଦିଲ୍ ତକ୍ ସମୟ ଦିନ 12 ବାଜି ସାରିଲାଣି ହଁ ସାଥୀ ସମୟ ବି କାହାକୁ ଅପେକ୍ଷା କରିବ ସୁଜାତା ଅଛି ଆପଣମାନଙ୍କ ସହିତ କିନ୍ତୁ ସମୟ ହେଇଯାଇଛି ଆପଣମାନଙ୍କ ସହିତ ଆପଣଙ୍କର ଫେଭରେଟ୍ ଶୋ କିଛି କଥା କିଛି ଗୀତର କିଛି ମିଠା ମିଠା କଥା ହେବା ମିଠା ମିଠା ଗୀତ ମଧ୍ୟ ଶୁଣେଇବି ସାଥୀ

ଆମ ଜୀବନରେ ଅନେକ ମୂଲ୍ୟବାନ ଜିନିଷ ରହିଛି, କିନ୍ତୁ ସେମାନଙ୍କ ମଧ୍ୟରୁ ସମୟ ସବୁଠାରୁ ଅଧିକ ମୂଲ୍ୟବାନ ନା? ଯେମିତି ଧନ, ସମ୍ପତ୍ତି, ଜ୍ଞାନ, ଖ୍ୟାତି କିମ୍ବା ପଦପଦବୀ, ଆମେ ହରେଇଲେ ତାକୁ ପୁଣି ଥରେ ହାସଲ କରିପାରିବା, କିନ୍ତୁ ଭାବିଲେ ଦେଖି ଥରେ ଚାଲି ଯାଇଥିବା ସମୟକୁ ଆଉ କେବେ ଫେରେଇ ଆଣିହେବ ନା? ମୁଁ ତ କହିବି କେବେ ସମୟକୁ, ଚାଲି ଯାଇଥିବା ସମୟକୁ ଫେରେଇ ଆଣିହେବନି, କିନ୍ତୁ ସମୟର ଠିକ୍ ଉପଯୋଗ କରିବା ନିହାତି ବି ଦରକାର। ସେଇଥିପାଇଁ କୁହାଯାଏ ତ ସମୟ ତ କେବେ ଫେରି ଚାହେଁ ନା। ହଁ ସାଥୀ, କଥାଟି ଆମ ଜୀବନର ଗୋଟେ ଚିରନ୍ତନ ସତ୍ୟକୁ ମଧ୍ୟ ପ୍ରକାଶ କରିଥାଏ। ଆଗକୁ ଆମେ ତ ଏ ବିଷୟରେ ଢେର ସାରା କଥା ହେବା, କିନ୍ତୁ ବର୍ତ୍ତମାନ ସମୟ ହେଇଛି ଗୋଟେ ମ୍ୟୁଜିକାଲ ବ୍ରେକ୍ର। ଏନ୍ଜୟ କରିଥାନ୍ତୁ, କନେକ୍ଟେଡ୍ ହେଇ ରହିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ, ଦିଲ୍ ସେ ଦିଲ୍ ତକ୍ ସହିତ।

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୁଜାତା ଅଛି ଆପଣମାନଙ୍କ ସହିତ ସୋ ଚାଲିଛି କିଛି କଥା କିଛି ଗୀତ ହଁ ସାଥୀ ସମୟ ତା ନିଜ ଗତିରେ ଆଗକୁ ବଢ଼ି ଚାଲେ ସେ କାହା ପାଇଁ ନା ଅପେକ୍ଷା କରେ ନା କାହାର

ଅନୁରୋଧରେ ଫେରି ଆସେ। ସେ ଦିନ ଯେମିତି ଦିନ ପରେ ରାତି, ରାତି ପରେ ଦିନ ଆସିଥାଏ, ସେମିତି ଋତୁ ପରିବର୍ତ୍ତନ ହୋଇଥାଏ। ଯେମିତି ବର୍ଷ ବିତି ଯାଇଥାଏ, ସେମିତି ଜୀବନର ପ୍ରତ୍ୟେକ କ୍ଷଣ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଯାଏ, କିନ୍ତୁ ସମୟ ଫେରି ଆସେନି। ସାଥୀ, ଯେଉଁ ମୁହୂର୍ତ୍ତ ଥରେ ଅତୀତରେ ହଜିଯାଏ ନା, ତାକୁ ଆଉ କେବେ ବି ବର୍ତ୍ତମାନରେ ଆଣିହେବନି। ତେଣୁ ସମୟର ସଦୁପଯୋଗ କରିବା ନିହାତି ଦରକାର।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ସେଥି ସମୟ କେବଳ ଘଣ୍ଟା ଘଣ୍ଟାର ଗତି ନୁହେଁ, ଏହା ଆମ ଜୀବନର ପ୍ରବାହ, ଯେମିତି ନଦୀର ସ୍ରୋତ ପରି ସଦା ଆଗକୁ ଆଗକୁ ବହି ଚାଲିଥାଏ। ନଦୀ ଜଳ ଯେପରି ଗୋଟେ ଥର ବହିଗଲେ ଫେରିଆସେନି, ସେମିତି ସମୟ ଥରେ ଚାଲିଗଲେ ନା।

ଫ୍ରେଣ୍ଡସ୍ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ କଟକ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ବର୍ତ୍ତମାନ ଶୁଣନ୍ତୁ NCERT ପ୍ରାୟୋଜିତ କାର୍ଯ୍ୟକ୍ରମ।